ଶୁଣିଲ କେତୋଟି ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ କଟକ ପ୍ରଚାର କରୁଛୁ ଅସରନ୍ତି ଅପରାହ୍ନ। ଆଜି ଏଥିରେ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର, କଥାଚିତ୍ର ଅର୍ପଣ।

ଆକାଶବାଣୀ କଟକ ଆଜି ମଙ୍ଗଳବାର 1948 ଶତାବ୍ଦୀ ଜ୍ୟେଷ୍ଠ 12 ଦିନ ଇଂରାଜୀ 2026 ମସିହା ଜୁନ୍ ମାସର 2 ତାରିଖ ସମୟ ସକାଳ 5:58 29 ସେକେଣ୍ଡ ଆମର ପ୍ରିୟ ଶ୍ରୋତାବନ୍ଧୁଙ୍କୁ ପ୍ରଭାତି ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର ବନ୍ଦନାର ପ୍ରଥମ ଭକ୍ତିଗୀତ ଗାଇଛନ୍ତି ତୃପ୍ତି ଦାସ, ଶିଳ୍ପୀଙ୍କ କଣ୍ଠରେ ଗୋକୁଳାନନ୍ଦ ଧଳଙ୍କ ରଚନା। ଜୟ ମା ଦେବୀ ଭବାନୀ, ଜୟ ମା ଶିବାନୀ, ଜୟ ମା ଶାରଦୀ ଦୁର୍ଗୀ ଦୁଃଖ ବିନାଶିନୀ।

ପୁରାତନ ରଚନାରୁ ବନ୍ଦନାର ପରବର୍ତ୍ତୀ ଭକ୍ତିଗୀତ ଅପରାଧ କିବା କଲି ମହାପ୍ରଭୁ କରୁଅଛତି ସରିହେ କ୍ଷମାଶୀଳ ପଣି ତୁମ୍ଭକୁ ସରିଅଛି ନୀଳାଦ୍ରିକେଶ୍ୱରୀ ଗାଇଛନ୍ତି ପ୍ରଫୁଲ୍ଲ କୁମାର କର।

ପୁରାତନ ରଚନା। ନବଜଳଥର ରୂପ ମନେତ୍ରୀ ଲାଖି ରହିଲା କଦମ୍ବ ମୂଳରେ ଉଭା କୋଟି କାମଚିଣୀ ଶୋଭା ମନ୍ଦ ମନ୍ଦ ମୃଦୁ ହସ ସଖୀ ମୋ ପ୍ରାଣ ଦହିଲା।

କସ୍ତୁରୀ ମୃଗ ଜାଣେ ନା ନାଭିରେ ତାର କସ୍ତୁରୀ, ସେମିତି ମୁଁ ଜାଣେ ନା ଅନ୍ତରୀ ମୋର ଶ୍ରୀହରି। ଅଲିଖ ଚନ୍ଦ୍ର ବିଶ୍ୱାଳଙ୍କ ରଚନା, କଣ୍ଠଦାନ କରିଛନ୍ତି ସୁରେନ୍ଦ୍ରନାଥ ସାହୁ।

ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ରୀତା ମିଶ୍ର। ଏଇ ସାରା ଦୁନିଆରେ ଅତି ଆପଣାର ତୁମେ ମୋର ପ୍ରେମମୟ ଦରଦୀ ଠାକୁର। ଗୀତ ରଚନା ଧ୍ରୁବଚରଣ ସାହୁ।

ବନମାଳୀ ଆହାକି ସୁନ୍ଦର ଦିଶେ ବଙ୍କିମ ଅଧରେ ତାର ମଧୁର ହସେ। ବାବାଜୀ ଚରଣ ଜେନାଙ୍କ ରଚନାରୁ ଆଜିର ବନ୍ଦନାର ଶେଷ ଭକ୍ତି ଅର୍ଘ୍ୟ ଗାଇଛନ୍ତି ରାଜକିଶୋର ଦାସ।

0: ଶେଷ ହେଲା ଭକ୍ତିତାର କାର୍ଯ୍ୟକ୍ରମ ବନ୍ଦନା। ଆଜିର ବନ୍ଦନାରେ ଶୁଣୁଥିଲେ ତୃପ୍ତିଦାସଙ୍କ କଣ୍ଠରେ ଗୋକୁଳାନନ୍ଦ ଧଳଙ୍କ ରଚନା ପ୍ରଫୁଲ୍ଲ କୁମାରକର ଗାଇଥିଲେ ପୁରାତନ ରଚନାରୁ। ପୁରାତନ ରଚନାରେ କଣ୍ଠଦାନ କରିଥିଲେ ଇନ୍ଦିରାନନ୍ଦ। ସୁରେନ୍ଦ୍ରନାଥ ସାହୁଙ୍କ କଣ୍ଠରୁ ଶୁଣୁଥିଲେ ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ରଚନା। ଧ୍ରୁବଚରଣ ସାହୁଙ୍କ ରଚନା ଗାଇଥିଲେ ରୀତା ମିଶ୍ର। ଶେଷରେ ରାଜକିଶୋର ଦାସ ଗାଇଥିଲେ ବାବାଜୀ ଚରଣ ଜେନାଙ୍କ ରଚନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ସମାଜରେ ଆମେ ବହୁ ପ୍ରକାର ମନୁଷ୍ୟଙ୍କୁ ଦେଖୁ, ସେମାନଙ୍କ ମଧ୍ୟରୁ କେତେକଙ୍କ ସହିତ ଆମ ମନ ମିଶେ ତ ଆଉ କେତେକଙ୍କ ସହିତ ଆମ ମନ ମିଶେ ନାହିଁ। ଫଳରେ ମନ ମିଶୁନଥିବା ଲୋକ ଆମର ଶତ୍ରୁ ବୋଲି ଧାରଣା ହୁଅନ୍ତି। ସେମାନଙ୍କୁ ଦେଖିଲେ ଆମ ଭିତରେ ଏକ ଅସୂୟା ଭାବ ଜାଗ୍ରତ ହୁଏ। ଏହିପରି ଘଟଣା ଆମ ଜୀବନରେ ଅନେକ ଆସେ। ତେବେ ମୁଖ୍ୟ କଥାଟି ହେଉଛି, ମଣିଷ ଭିତରେ ଏପରି ଭାବ କାହିଁକି ଆସେ? ଜଣେ ମଣିଷ ଅନ୍ୟକୁ ଭଲ ପାଇପାରେ ନାହିଁ କାହିଁକି? ଗୋଟିଏ ମନ ସହିତ ଆଉ ଗୋଟିଏ ମନ ନ ମିଶିବାର କାରଣ କ'ଣ? ଦାର୍ଶନିକମାନେ କହନ୍ତି, ମନୁଷ୍ୟ ସାଧାରଣତଃ ତିନି ପ୍ରକାରର। ପ୍ରତ୍ୟେକ ପ୍ରକାରର ମନୁଷ୍ୟ ସମଜାତୀୟ ମନୁଷ୍ୟଙ୍କୁ ଭଲ ପାଆନ୍ତି ଆଉ ସେମାନଙ୍କ ସହିତ ଭଲ ଭାବରେ ଭାବର ଆଦାନ ପ୍ରଦାନ କରନ୍ତି। ପ୍ରଥମ ଶ୍ରେଣୀର ମନୁଷ୍ୟ ହେଉଛନ୍ତି ପଶୁ ଜୀବନଧାରୀ, ଦ୍ୱିତୀୟ ଶ୍ରେଣୀର ମନୁଷ୍ୟ ହେଉଛନ୍ତି ନୈତିକ ଜୀବନଧାରୀ ଏବଂ ତୃତୀୟ ଶ୍ରେଣୀର ମନୁଷ୍ୟ ହେଉଛନ୍ତି ଯୋଗ ଜୀବନଧାରୀ। ପ୍ରଥମ ଶ୍ରେଣୀର ମନୁଷ୍ୟମାନେ ଈଶ୍ୱର ବିଶ୍ୱାସ, ଜାଗଯଜ୍ଞ, ଧର୍ମାନୁଷ୍ଠାନ, ପରୋପକାର, ସେବା ଧର୍ମଠାରୁ ଦୂରେଇ ରହନ୍ତି। ସେମାନଙ୍କୁ କେବଳ ନିଜର ସ୍ୱାର୍ଥ ହିଁ ଦୃଷ୍ଟିଗୋଚର ହୁଏ। ପଶୁ ଯେପରି ନିଜର ସ୍ୱାର୍ଥରେ ମାତିଥାଏ, ସେହିପରି ପଶୁ ଜୀବନଧାରୀ ମନୁଷ୍ୟମାନେ ନିଜର ସୁଖ ସୁବିଧାକୁ ଲକ୍ଷ୍ୟ କରି ଜୀବନ ଅତିବାହିତ କରନ୍ତି। ଆବଶ୍ୟକ ସ୍ଥଳେ ବିନା କାରଣରେ ଅନ୍ୟର ଅନିଷ୍ଟ କରିବାକୁ ବି ପଛାନ୍ତି ନାହିଁ। ଈଶ୍ୱରଙ୍କ ସେବା ପୂଜାକୁ ପଛରେ ପକାଇ ବିଷୟ ଭୋଗରେ ମାତିଯାଆନ୍ତି ଏମାନେ। ପଶୁ ଜୀବନଧାରୀ ମନୁଷ୍ୟମାନଙ୍କର ଶେଷ ଗତି ହେଉଛି ନର୍କ। ଏମାନେ ଜୀବନର ଅନ୍ତକାଳରେ ନର୍କ ଯନ୍ତ୍ରଣା ହିଁ ଭୋଗିଥାନ୍ତି। ପଶୁ ଜୀବନଧାରୀ ମନୁଷ୍ୟମାନେ ଅର୍ଥ ପଛରେ ଧାଇଁ ଧାଇଁ ପରର ଉପକାର କରନ୍ତି ନାହିଁ, କାହାକୁ ଦୁଃଖରେ ସୁଖରେ ପଦେ ହେଲେ କଥା କହନ୍ତି ନାହିଁ। ପରିଣତ ବୟସରେ ପହଞ୍ଚି କାହାରି ସହିତ ପଦେ କଥା ହେବାକୁ ଚାହିଁଲା ବେଳେ ତାଙ୍କ ସହିତ କେହି ମଧ୍ୟ କଥା ହେବାକୁ ରାଜି ହୁଅନ୍ତି ନାହିଁ। ଶେଷ ଜୀବନ ଏକାନ୍ତରେ କଟିଥାଏ, କାହାରି ସାହାଯ୍ୟ ମଧ୍ୟ ମିଳିନଥାଏ। ଦ୍ୱିତୀୟ ପ୍ରକାର ଲୋକମାନେ ହେଉଛନ୍ତି ନୈତିକ ଜୀବନଧାରୀ ମନୁଷ୍ୟ। ଏମାନେ ସମାଜର କିଛି ନୀତିନିୟମ ରହିଛି ବୋଲି ଜାଣନ୍ତି ଆଉ ସେହି ଅନୁସାରେ ଚଳନ୍ତି ମଧ୍ୟ। ନୈତିକ ଜୀବନଧାରୀମାନେ ଶାସ୍ତ୍ରକୁ ମାନନ୍ତି, ଭଗବାନଙ୍କୁ ମାନନ୍ତି, ବିଭିନ୍ନ ଧର୍ମାନୁଷ୍ଠାନ ପାଇଁ ତଥା ଜନମଙ୍ଗଳକର କାର୍ଯ୍ୟ ପାଇଁ ସାହାଯ୍ୟ ସହଯୋଗ କରନ୍ତି। ନିଜର ସୁଖ ଚାହିଁବା ସହିତ ଅନ୍ୟମାନଙ୍କର ସୁଖ ମଧ୍ୟ ଏମାନେ ଚାହିଁଥାନ୍ତି। ସମାଜର ମଙ୍ଗଳ କରିବା ଏମାନଙ୍କର ଲକ୍ଷ୍ୟ। ନିଜେ ବଞ୍ଚିବା ସହିତ ଅନ୍ୟକୁ ବଞ୍ଚିବାର ଅଧିକାର ପ୍ରଦାନ କରିବା ହେଉଛି ନୈତିକ ଜୀବନଧାରୀ ବ୍ୟକ୍ତିମାନଙ୍କର ଉଦ୍ଦେଶ୍ୟ। ସଂସାରରୁ ସୁଖ ଖୋଜିବା, ଏହି ସୁଖକୁ ପୁଣି ଈଶ୍ୱରଙ୍କ ଦ୍ୱାରା ପ୍ରାପ୍ତ ହେଉଛି ଜାଣିବା ଏବଂ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ବିଷୟରୁ ସୁଖ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଏହି ଲୋକମାନେ ପୂଜାର୍ଚ୍ଚନା କରିଥାନ୍ତି। ଅନ୍ତିମ ସମୟରେ ଏମାନଙ୍କୁ ସ୍ୱର୍ଗସୁଖ ପ୍ରାପ୍ତି ହୁଏ, ପୁଣ୍ୟ ଶେଷ ହେଲେ ପୁନର୍ବାର ଫେରିଆସନ୍ତି ମାତୃଗର୍ଭକୁ। ତୃତୀୟ ଶ୍ରେଣୀର ମନୁଷ୍ୟ ହେଉଛନ୍ତି ଯୋଗ ଜୀବନଧାରୀ ମନୁଷ୍ୟ। ଯେଉଁମାନେ ଯୋଗ ସାଧନା କରନ୍ତି, ଗୁରୁଙ୍କ ଉପଦେଶ ଅନୁସାରେ ଅନୁଶାସିତ ହୋଇ ପରମାର୍ଥ ମାର୍ଗୀ ହୋଇ ଆସନ, ପ୍ରାଣାୟାମ, ଯୋଗ ସାଧନ କରି ନିଜର ଇନ୍ଦ୍ରିୟଗଣକୁ ଦମନ କରନ୍ତି, ଅନ୍ତରିନ୍ଦ୍ରିୟ ଯଥା ମନ, ବୁଦ୍ଧି, ଚିତ୍ତ, ଅହଙ୍କାରକୁ ସମ ଦ୍ୱାରା ଆୟତ୍ତ କରି ଧୈର୍ଯ୍ୟବାନ ହୁଅନ୍ତି। ଦୁଃଖ ବା ସୁଖରେ ଅଧୀର ବା କାତର ହୁଅନ୍ତି ନାହିଁ। ଆଜ୍ଞାଚକ୍ରରେ ମନ, ପବନ ଓ ବୃତ୍ତିକୁ ସ୍ଥିର କରି ସ୍ଥିତପ୍ରଜ୍ଞ ହୋଇଯାଆନ୍ତି। ସର୍ବଦା ପରମ ପୁରୁଷଙ୍କ ପ୍ରତି ଲକ୍ଷ୍ୟ ଥାଏ ଏମାନଙ୍କର। ଆଧ୍ୟାତ୍ମିକ ଜଗତର ଚରମ ସୀମାରେ ପହଞ୍ଚିଥିବା ବ୍ୟକ୍ତିଙ୍କୁ ଲୋକମାନେ ମହାପୁରୁଷ ବା ମହାମାନବ ବୋଲି ଅଭିହିତ କରିଥାନ୍ତି। ଜଗତର କଲ୍ୟାଣ ଉଦ୍ଦେଶ୍ୟରେ ଏମାନଙ୍କର ସାଧନା। ମୂଳତଃ ଏମାନେ ଜଗତର କଲ୍ୟାଣ କଲା ପରି ଜଣା ନଗଲେ ମଧ୍ୟ ସୂକ୍ଷ୍ମରେ ଏହି ଯୋଗ ଜୀବନଧାରୀ ମନୁଷ୍ୟଙ୍କର ପ୍ରଭାବ ପଡ଼େ। ନିଜକୁ ପରମାତ୍ମାଙ୍କ ସହିତ ବିଲୀନ କରିବା ସହିତ ତ୍ରିବିଧ ଦେହବନ୍ଧନରୁ ମୁକୁଳି ଯାଆନ୍ତି। ଯୋଗ ଜୀବନଧାରୀ ମନୁଷ୍ୟମାନେ ପ୍ରାଣପ୍ରୟାଣ ସମୟରେ ଦେହ ବନ୍ଧନକୁ ଛିନ୍ନ କରି ଶେଷରେ ବ୍ରହ୍ମରନ୍ଧ୍ର ମଧ୍ୟ ଦେଇ ପ୍ରାଣତ୍ୟାଗ କରନ୍ତି, ଯାହାଫଳରେ ପୁନର୍ବାର ଆଉ ଜନ୍ମମୃତ୍ୟୁ ଚକ୍ରରେ ପଡ଼ନ୍ତି ନାହିଁ।

ଶୁଣିଥିଲି ଅନୁଚିନ୍ତା, ନିବେଦନ କରିଥିଲେ ଅସୀମାନନ୍ଦ ସରସ୍ୱତୀ, ଆକାଶବାଣୀ କଟକ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 54ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ମାତା ଯଶୋଦା କୃଷ୍ଣଙ୍କୁ ବାନ୍ଧିବାକୁ ଚେଷ୍ଟା କରି ପାରିଲେ ନାହିଁ। କୃଷ୍ଣ ପାଟି ମେଲା କରିବାରୁ ତାଙ୍କ ପାଟି ଭିତରେ ଅଶେଷ ଭୁବନ ଦେଖି ଡରିଗଲେ। ବଳରାମଙ୍କ ସଙ୍ଗେ ବଣରେ ବ୍ୟୋମାସୁରକୁ ମାରିଲେ। ଇନ୍ଦ୍ରଙ୍କ କୋପରୁ ଗୋପକୁ ରକ୍ଷା କରିବାକୁ ମନ୍ଦରଗିରିକୁ ଛତା ପରି ଧରି ଗୋପୀ ଗୋପାଳମାନଙ୍କୁ ରକ୍ଷା କଲେ। ଇନ୍ଦ୍ର ତାଙ୍କୁ ଗୋବିନ୍ଦ ନାମ ଦେଲେ। ଶରତ କାଳରେ ଗୋପୀମାନଙ୍କ ସଙ୍ଗେ ରାସ ଉତ୍ସବ କାଳରେ କୁବେରଙ୍କ ପୁତ୍ର ଶଙ୍ଖଚୂଡ଼ ଗୋପୀଙ୍କୁ ହରଣ କରିବାକୁ ଲୁଚିଥିଲା। ତାର ଶିରଚ୍ଛେଦ କରି ମଣି ହରଣ କଲେ। ପ୍ରଳମ୍ବା, ବକା, କେଶୀ, ଧେନୁକା, ଷଣ୍ଢାସୁର, କୁବଳିଆ ହସ୍ତି ଓ ମୁଷ୍ଟିକ ମଲ୍ଲ ଆଦିଙ୍କୁ ମାରିଲେ। କଂସକୁ ମାରି ଧରଣୀର ଭାରା ନିବାରଣ କଲେ। କଳି ପ୍ରବେଶ କାଳରେ ବ୍ୟାସ ରୂପେ ବେଦବୃକ୍ଷକୁ ଶାଖା କଲେ।

ଶୁଣିଥିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 54ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସୁଭାଷ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ।

0: ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁଭାଷ ମହାନ୍ତି। ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଆଖୁ ଚାଷ କରାଯାଇଥିବା ଜମିରେ ଜଳ ନିଷ୍କାସନର ସୁବିଧା କରନ୍ତୁ। ଫସଲ 3-4 ମାସର ହୋଇଥିଲେ ଭେଳାବନ୍ଧା କାର୍ଯ୍ୟ ଶେଷ କରନ୍ତୁ। ସଅଳ କାଣ୍ଡବିନ୍ଧା ପୋକର ଦମନ ପାଇଁ ଜୈବ ନିୟନ୍ତ୍ରଣ ପଦ୍ଧତି ଏକର ପିଛା 40,000 ଟ୍ରାଇକୋଡ୍ରମା ଜାପାନିକମ୍ ଅବଲମ୍ବନ କରନ୍ତୁ, କିମ୍ବା ହେକ୍ଟର ପ୍ରତି 1 ଲିଟର ଫିପ୍ରୋନିଲ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଅଗବିନ୍ଧା ପୋକ ଦେଖାଯାଉଥିଲେ ଦମନ ପାଇଁ ହେକ୍ଟର ପ୍ରତି 1 ଲିଟର ଫିପ୍ରୋନିଲ କିମ୍ବା ପ୍ରୋଫେନୋଫସ 500 ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ସୁବିଧା ଥିଲେ ପତ୍ର ଉପରେ ଦାନାଦର ଔଷଧ ପ୍ରୟୋଗ କରିପାରିବେ। ଜଳସେଚନର ସୁବିଧା ଥିଲେ ପନିପରିବା ଯଥା କଖାରୁ ଜାତୀୟ ଫସଲ ଓ ଭେଣ୍ଡି ଆଦି ସଅଳ ବୁଣି ଦିଅନ୍ତୁ। ଶୀଘ୍ର ବୁଣିବା ଫଳରେ ବର୍ଷା ଆରମ୍ଭ ହେବା ବେଳକୁ ଗଛଗୁଡ଼ିକ ଭଲ ବଢ଼ିଯାଇଥିବ। ଏହାଦ୍ୱାରା ବର୍ଷାରେ ଗଛଗୁଡ଼ିକ ନଷ୍ଟ ହେବ ନାହିଁ, ରୋଗପୋକ ଲାଗିବାର ଆଶଙ୍କା କମ୍ ରହିବ ଏବଂ ଆପଣମାନେ ପନିପରିବା ଚାଷରୁ ଅଧିକ ଅର୍ଥ ପାଇପାରିବେ। ବାଇଗଣ ଓ ଟମାଟୋ ତଳି ପାଇଁ ତଳିଘେରା ପ୍ରସ୍ତୁତ କରି ବିହନ ବୁଣି ଦିଅନ୍ତୁ। ସଅଳ ଲଗାଯାଇଥିବା ମକା 3-4 ସପ୍ତାହର ହୋଇଗଲେ କୋଡ଼ାଖୋସା କରି ଘାସ ବଛାବଛି କରି 16 କିଲୋଗ୍ରାମ ଯବକ୍ଷାର୍ଜାନ ସାର ପ୍ରୟୋଗ କରନ୍ତୁ। ଏହି ମାସର ଶେଷ ସପ୍ତାହରେ ବୁଣିବା କାର୍ଯ୍ୟ ଶେଷ କରନ୍ତୁ। କମ୍ପୋଜିଟ୍ କିସମ ଯଥା ନବଜୋତ, ବିଜୟ, ଶକ୍ତି, ଡେକାନ 107 ଓ ଡେକାନ 109 ବ୍ୟବହାର କରନ୍ତୁ। ପାଗ ଦେଖି ରାଶିବିହନକୁ ଧାଡ଼ିରେ ବୁଣନ୍ତୁ। ଉନ୍ନତ ଅଧିକ ଅମଳକ୍ଷମ କିସମ ଯଥା ପ୍ରାଚୀ, ନିର୍ମଳା, କନକ, କାଳିକା, ବିନାୟକ ଆଦି କିସମ ଚୟନ କରନ୍ତୁ। ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ଓ ଗଛକୁ ଗଛ 10 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। ବିହନ ବୁଣିବା ପୂର୍ବରୁ ପ୍ରତି କିଲୋଗ୍ରାମ ବିହନକୁ 3 ଗ୍ରାମ ହିସାବରେ ଥିରାମରେ ବିଶୋଧନ କରନ୍ତୁ। ଶେଷ ଓଡ଼ ଚାଷ ବେଳେ ବିହନ ବୁଣିବା ପୂର୍ବରୁ ଏକର ପ୍ରତି 5 କିଲୋଗ୍ରାମ ଯବକ୍ଷାର୍ଜାନ ଏବଂ 8 କିଲୋଗ୍ରାମ ଫସ୍ଫରସ୍ ଓ 8 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ପନିପରିବା ତଳିପଟାଳିରେ ସାର ପ୍ରୟୋଗ ପୂର୍ବରୁ ତଳିପଟାଳିକୁ ସ୍ୱଚ୍ଛ କରି ଢାଙ୍କି ଚତୁଃପାର୍ଶ୍ୱ ନିବୁଜ କରି 2 ଦିନ ଛାଡ଼ିଦେଇ ସୂର୍ଯ୍ୟାଲୋକ ଦ୍ୱାରା ଏହାକୁ ବିଶୋଧିତ କରନ୍ତୁ। ତଳିପଟାଳିକୁ କାର୍ବେଣ୍ଡାଜିମ 2 ଗ୍ରାମକୁ 1 ଲିଟର ପାଣିରେ ବିଶୋଧନ କରିଦିଅନ୍ତୁ, କିମ୍ବା 3-5% ଫର୍ମାଲିନ୍ ଦ୍ରବଣ ସିଞ୍ଚନ କରି ସ୍ୱଚ୍ଛ ଜରିରେ ଘୋଡ଼ାଇବାର 4-5 ଦିନ ପରେ ବିହନ ବୁଣନ୍ତୁ। ଏହା ପରିବର୍ତ୍ତେ ତଳିପଟାଳି ଉପରେ ଶୁଖିଲା ଘାସ ରଖି ପୋଡ଼ିଦେଲେ ମଧ୍ୟ ମାଟି ବିଶୋଧିତ ହୋଇଥାଏ। ତଳିଘେରରୁ ପାଣି ନିଗେଡ଼ିଯିବା ପାଇଁ ପଟାଳି ମଝିରେ ନାଳିର ବ୍ୟବସ୍ଥା କରନ୍ତୁ। ପନିପରିବା ତଳିଘେରା ପ୍ରସ୍ତୁତ ହୋଇଗଲା ପରେ ମାଟିର 2 ଇଞ୍ଚ ବ୍ୟବଧାନରେ ଗାର ଟାଣି ମଞ୍ଜିକୁ ଗୋଟି ଗୋଟି କରି ଧାଡ଼ିରେ ବୁଣନ୍ତୁ। ତା ଉପରେ ଶୁଖିଲା ଗୁଣ୍ଡମାଟି ଘୋଡ଼ାଇ ଦିଅନ୍ତୁ ଓ ନଡ଼ା କିମ୍ବା ଶୁଖିଲା ପାଳ ଘୋଡ଼ାଇଦେଲେ ଶୀଘ୍ର ଗଜା ହୋଇଥାଏ। ମଞ୍ଜିଗୁଡ଼ିକୁ ଲଗାଇବା ପୂର୍ବରୁ କିଲୋ ପ୍ରତି 2 ଗ୍ରାମ ବାବିଷ୍ଟିନ୍ ବା 3 ଗ୍ରାମ ଥିରାମ ମିଶାଇ ବିଶୋଧନ କରି ଲଗାନ୍ତୁ। ପନିପରିବା ତଳିଘେରାରେ ସଦାସର୍ବଦା ଝରାରେ ପାଣି ଦିଅନ୍ତୁ। ଟାଣ ଖରା ଓ ବର୍ଷା ଦାଉରୁ ଛୋଟ ଚାରାକୁ ରକ୍ଷା କରିବା ପାଇଁ ପଟାଳିକୁ ଜରି ଘର ମଧ୍ୟରେ କରନ୍ତୁ। ବାଇଗଣ, ବିଲାତି ବାଇଗଣ ଓ ଲଙ୍କା ଇତ୍ୟାଦି ଫସଲର ଚାରା ଉତ୍ତାରି ଲଗାଯାଉଥିବା ବେଳେ କଖାରୁ ଜାତୀୟ ଫସଲଗୁଡ଼ିକୁ ସିଧାସଳଖ ମୂଳ ଜମିରେ ଲଗାନ୍ତୁ। ପନିପରିବା ଚାଷ ସମୟରେ ତଳିଘେରା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ମାଟିକୁ ଗୁଣ୍ଡ ଚାଷ କରି ସେଥିରୁ ଘାସଲଟା ଆଦି ବାଛି 1 ମିଟର ଓସାର, 3 ମିଟର ଲମ୍ବ ଓ 12-15 ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ତଳିଘେରା ପ୍ରସ୍ତୁତ କରନ୍ତୁ। ପ୍ରତି ତଳିଘେରାରେ 5 ଝୁଡ଼ି ସଢ଼ା ଗୋବର ଖତ ବା କମ୍ପୋଷ୍ଟକୁ ଗୁଣ୍ଡ କରି ମିଶାଇ ଦିଅନ୍ତୁ। ଏଥିସହ 150 ଗ୍ରାମ ସୁପର ଫସ୍ଫେଟ୍ ପ୍ରୟୋଗ କରନ୍ତୁ।
0: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ ଗରମ ଗୁଳୁଗୁଳି ଅନୁଭୂତ ହେବ। ଏହା ସହିତ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଣ୍ଟାକୁ 50-60 କିଲୋମିଟର ବେଗରେ ପବନ ବହିବା ସହିତ ବର୍ଷା, ଘଡ଼ଘଡ଼ି, ବଜ୍ରପାତ ସହିତ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଦ୍ୱୟରେ ଅରେଞ୍ଜ ଆଲର୍ଟ ରହିଛି ଏବଂ ଏହା ସହିତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଅନୁଗୁଳ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା ଆକାଶବାଣୀ କଟକ। ସମୟ 6:55 ସଂସ୍କୃତ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ କଟକ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ସକାଳେ 7:10 ଆମର ସ୍ୱାସ୍ଥ୍ୟରେ ଶୁଣିବେ ଆଲୋଚନା ଫିଟ୍ ରହିବାର ମନ୍ତ୍ର ଯୋଗ। ଆଲୋଚକ ସମୀର କୁମାର ସମାଦାର। ପ୍ରଭାତ ପରିକ୍ରମା ପ୍ରଚାର କରିବ 7:25। କଥିକା ଶୁଣିବେ 7:35। ବିଷୟ ରହିଛି ପରିବେଶ ସୁରକ୍ଷାରେ ଆମ ଯୋଗଦାନ। ଆଲୋଚନା କରିବେ ଡକ୍ଟର ସୂର୍ଯ୍ୟମଣି ବେହେରା। ମଧୁବାଳିତୀ ପ୍ରଚାର କରିବ 7:40। ଶିଳ୍ପୀ ଅର୍ଜୁନ ଚରଣ ସାମଲ। 8:30 ଶୁଣିବେ ଓଡ଼ିଆ ଆଲବମ୍ ଗୀତ। ବୈଦେଶ ବିଳାସର 42ତମ ଭାଗ ପ୍ରଚାର କରିବ 8:45। 9:00 ଗୀତ ଗୀତିକା ନାଟକ ଜୀବନ ଯେଉଁପରି ଯେତେବେଳେ ପ୍ରଚାର କରିବ 13:10। ମୂଳ ଇଂରାଜୀ ରଚନା କେଭି ତେହେରାନ। ବେତାର ରୂପାନ୍ତର ସୁଧାପୁରୀ। ଓଡ଼ିଆ ଅନୁବାଦ ପ୍ରକାଶ ଚନ୍ଦ୍ର ଡାଭି। ପ୍ରଯୋଜନା ତରୁଣକାନ୍ତି ରାଉତ।

ନାଟକ ଜୀବନ ଯେଉଁପରି ଯେତେବେଳେ ପ୍ରଚାର କରିବ 13:10 ମୂଳ ଇଂରାଜୀ ରଚନା କେଭି ତେହେରାନ ବେତାର ରୂପାନ୍ତର ସୁଧାପୁରୀ ଓଡ଼ିଆ ଅନୁବାଦ ପ୍ରକାଶ ଚନ୍ଦ୍ର ଡାଭି ପ୍ରଯୋଜନା ତରୁଣକାନ୍ତି ରାଉତ ଅଭୁଲା ଗୀତ ଦିନ 1:10 ଏଥିରେ ଶୁଣିବେ ମମତା ପରିଚୟ ଏବଂ ସୁରେନ୍ଦ୍ରନାଥ ସାହୁ ଗାଇଥିବା ଆଧୁନିକ ଗୀତ ଘୋଡ଼ା ନାଚ ଗୀତ ପ୍ରଚାର କରିବ 1:30 ପରିବେଷଣ କରିବେ ଉତ୍ସବ ଚରଣ ଦାସ ଏବଂ ସାଥୀ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମରେ ଶୁଣିବେ 12:00 ଏକତାରା ଭଜନ ଦିନ 1:10 ପରିବେଷଣ କରିବେ ଯୋଗେନ୍ଦ୍ର ପାତ୍ର ନାରୀମହଲ ଦିନ 1:20 ଏଥିରେ ଆଳପରେ ଶୁଣିବେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଲୋଚନା ସ୍ୱାଇଁଙ୍କ ସହିତ ସାକ୍ଷାତକାର ଓଡ଼ିଆ କଥାଚିତ୍ର ଗୀତ ଦିନ 2:45 ଏବଂ 7:02 ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ 3:00 ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ପ୍ରଚାର କରିବ 4:00 ସମବେତ କଣ୍ଠରେ ଦେଶଭକ୍ତି ଗୀତ ଶୁଣିବେ 4:55 ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ 5:00 ଯୁବବାଣୀରେ ସୃଜନୀ 5:30 ଏଥିରେ ଶୁଣିବେ ଆଲୋଚନା ମନୋଜ ଦାସଙ୍କ କ୍ଷୁଦ୍ର ଗଳ୍ପରେ ବ୍ୟଙ୍ଗ ଆଲୋଚିକା ଶୁଭଶ୍ରୀ ବିଶ୍ୱାଳ ଗଳ୍ପ ପଥିକର ପ୍ରଶ୍ନ ଏସବୁ କହିବେ ତୃପ୍ତି ରଞ୍ଜନ ସାହୁ ଏବଂ ପରେ ପରେ ଶ୍ରୋତାଙ୍କ କଲମରୁ କବିତା ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 36ତମ ଭାଗ ପ୍ରଚାର କରିବେ 6:10 କାର୍ଯ୍ୟକ୍ରମ ଉଦୟ ଭାରତ ପ୍ରଚାର କରିବେ 6:30 ବିଷୟ ରହିଛି ଜଣେ ରକ୍ତଦାତାଙ୍କ ମହତ କାର୍ଯ୍ୟ କହିବେ ଡକ୍ଟର ବଦ୍ରୀ ମିଶ୍ର ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲାର ହାଲଚାଲ 7:25 କୃଷି ସଂସାର 7:30 ଏଥିରେ ଶୁଣିବେ ଆଲୋଚନା ଏକ ଧାଡ଼ିଆ ରଞ୍ଜାରେ ଲଟା ଜାତୀୟ ଫସଲ ଚାଷ ଏ ସମ୍ପର୍କରେ ଆଲୋଚନା କରିବେ ଡକ୍ଟର ପ୍ରାର୍ଥନା ମହାନ୍ତି 8:02 ହିନ୍ଦୀ କଥାଚିତ୍ରର ଗୀତ ହିନ୍ଦୀ ଶିକ୍ଷା 8:30 ଶିକ୍ଷାଦାନ କରିବେ ଡକ୍ଟର ଲକ୍ଷ୍ମୀଧର ଦାସ ଶିକ୍ଷା ଗ୍ରହଣ କରିବେ କୁନାଲ ଶର୍ମା 9:30 କ୍ରୀଡ଼ା ପତ୍ରିକା ଏଥିରେ ଶୁଣିବେ ମହିଳା ବିଶ୍ୱକପ୍ କ୍ରିକେଟ୍ 2026 ଏବଂ ଫିଫା ବିଶ୍ୱକପ୍ 2026ର ପୂର୍ବାବଲୋକନ କହିବେ କ୍ରୀଡ଼ା ସାମ୍ବାଦିକ ବିମଳ କୁମାର ରାଉଳ ଏବଂ କ୍ରୀଡ଼ା ପରିକ୍ରମା 10:00 ପ୍ରଚାର କରିବୁ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବ 10:35 ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କଟକ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଟିକେ ପରେ

0: କିଶନ ରେଡ୍ଡି ଖଣିକ୍ଷେତ୍ରର ସମସ୍ୟା ସମାଧାନ ପାଇଁ ରେଳ ବନ୍ଦର ଜଙ୍ଗଲ ଓ ପରିବେଶ ବିଭାଗ ସମେତ ସମସ୍ତ ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟକୁ ସେମାନଙ୍କ ଜମି ଓ ସମ୍ପତ୍ତିକୁ ଜବରଦଖଲରୁ ସୁରକ୍ଷିତ ରଖିବା ପାଇଁ ସକ୍ରିୟ ପଦକ୍ଷେପ ନେବାକୁ ଆହ୍ୱାନ ଜଣାଇଛନ୍ତି। ଭୁବନେଶ୍ୱରର ଲୋକସେବା ଭବନରେ ଆୟୋଜିତ କୁଳପତିମାନଙ୍କ ଦୁଇଦିନିଆ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ରାଜ୍ୟପାଳ ବିଶ୍ୱବିଦ୍ୟାଳୟ ଜମିର ସୁରକ୍ଷା ଉଚ୍ଚଶିକ୍ଷାର ଦୀର୍ଘକାଳୀନ ବିକାଶ ପାଇଁ ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି। ଗବେଷଣା ନବସୃଜନ ଶିଳ୍ପ ସହଭାଗିତା ଡିଜିଟାଲ୍ ରୂପାନ୍ତରଣ ଏବଂ ଜାତୀୟ ଶିକ୍ଷାନୀତି 2020ର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ମାଧ୍ୟମରେ ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପୁରୀରେ 24ତମ ଲୋକମେଳା ଓ 17ତମ ଜାତୀୟ କୃଷିମେଳାର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି ଲୋକସଂସ୍କୃତି ଆଦିବାସୀ ପରିଚୟ ଓ ଆଧୁନିକ କୃଷି ପ୍ରଯୁକ୍ତିର ସମନ୍ୱୟ ମାଧ୍ୟମରେ ଆତ୍ମନିର୍ଭର ଭାରତ ଗଠନରେ ଏହିଭଳି ଜାତୀୟ ମେଳା ଗୁରୁତ୍ୱ ବହନ କରେ। ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ଦେଶର 25ଟି ରାଜ୍ୟର ପ୍ରାୟ 700 ଜଣ କଳାକାର ଅଂଶଗ୍ରହଣ କରିଛନ୍ତି। ବିଶ୍ୱ ଦୁଗ୍ଧ ଦିବସ ଅବସରରେ କଟକ ଜିଲ୍ଲାର ଅରିଲୁସ୍ଥିତ ଓମ୍ଫେଡ୍ ଡାଏରୀରେ ଆୟୋଜିତ କାର୍ଯ୍ୟକ୍ରମକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ମଲ୍ଲିକ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ସରକାର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା କାର୍ଯ୍ୟକାରୀ କରିବା ସହ ଗାଈ ଓ ମଇଁଷି ପାଳନ ପାଇଁ 70% ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା କରିଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ର ବୈଠକ ଅନୁଷ୍ଠିତ ହେବ। ସନ୍ଧ୍ୟାରେ ହେବାକୁ ଥିବା ବୈଠକରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ହେବାର ସମ୍ଭାବନା ଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ବୁଥ୍ସ୍ତରୀୟ ଅଧିକାରୀ ଓ ଅନ୍ୟ ନିର୍ବାଚନ କର୍ମଚାରୀମାନେ ଘରକୁ ଘର ବୁଲି ପରିଗଣନା କାର୍ଯ୍ୟ ଜାରି ରଖିଛନ୍ତି। ଗତକାଲି ସୁଦ୍ଧା 25,23,974 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। 45,255 ଜଣ ବୁଥ୍ସ୍ତରୀୟ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳ ଦ୍ୱାରା ନିଯୁକ୍ତ 33,026 ଜଣ ବୁଥ୍ସ୍ତରୀୟ ଏଜେଣ୍ଟ ଭୋଟରମାନଙ୍କୁ ଫର୍ମ ପୂରଣ ଓ ଦାଖଲ କରିବାରେ ସହାୟତା କରୁଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ସମସ୍ତ ଜିଲ୍ଲାରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଗ୍ରାମସଭାରେ ତୃଣମୂଳ ସ୍ତରରେ ସ୍ୱଚ୍ଛ ଭାରତ ଅଭିଯାନ ଆଭିମୁଖ୍ୟ ତଥା କାର୍ଯ୍ୟାନ୍ୱୟନ ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲାରେ ରବି ଧାନ ସଂଗ୍ରହ ପାଇଁ 3ଟି ନୂଆ ଧାନ ସଂଗ୍ରହ କେନ୍ଦ୍ର ଆରମ୍ଭ ହୋଇଛି। ଜିଲ୍ଲାରେ ମୋଟ 13ଟି ଧାନ ସଂଗ୍ରହ କେନ୍ଦ୍ରରେ ଏପର୍ଯ୍ୟନ୍ତ 394 ଜଣ ଚାଷୀଙ୍କଠାରୁ 20,715 କ୍ୱିଣ୍ଟାଲରୁ ଅଧିକ ଧାନ କ୍ରୟ କରାଯାଇଛି। ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ମୁଦୁଲିପଡ଼ାସ୍ଥିତ ପବିତ୍ର ଧାର୍ମିକ ସ୍ଥଳ ସୀତାକୁଣ୍ଡରେ 103 ବିଏସ୍ଏଫ୍ ବାଟାଲିୟନ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ସଫେଇ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ମା' ରାମାୟଣ ମା' ଠାକୁରାଣୀ ଯାତ୍ରାରେ ଆୟୋଜିତ ଛତ୍ରପୁର ମହୋତ୍ସବକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ପଲ୍ଲୀଶ୍ରୀ ମେଳା, ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା, କୃଷି ଯନ୍ତ୍ରପାତି ମେଳା, ଖାଦ୍ୟ ମେଳା ଏବଂ ସୁଭଦ୍ରା ଶକ୍ତି ମେଳା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଗ୍ରୀଷ୍ମର ପ୍ରକୋପରୁ ବଞ୍ଚବା ପାଇଁ ସାବଧାନତା ଅବଲମ୍ଭନ କରିବାକୁ ପରାମର୍ଶ ଦେଇଛନ୍ତି। ଶ୍ରୀ ମାଝୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ସାମୁହିକ ପ୍ରୟାସ ଓ ସଚେତନତା ମାଧ୍ୟମରେ ସମସ୍ତେ ସୁରକ୍ଷିତ ରହିପାରିବେ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥିଲେ ମଧ୍ୟ ଗୁଳୁଗୁଳି ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 23ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି 5ଟି ସ୍ଥାନର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା 41 ଡିଗ୍ରୀ ସେଲ୍ସିୟସ୍ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଇତିହାସ ଶୁଣିବା ଫିଟ୍ ରହିବାର ମନ୍ତ୍ର ଯୋଗ କହିଛନ୍ତି ସମୀର କୁମାର ସମାଦାର।
2: ଯୋଗ କହିଲେ ସାଧାରଣତଃ ଆମେ ବ୍ୟାୟାମ ବା ଶାରୀରିକ ଗଠନ ଶୈଳୀକୁ ବୁଝିଥାଉ, ଏପରି ଭାବିବା ଉଚିତ ନୁହେଁ। ଯୋଗ କହିଲେ ନିଜେ ନିଜକୁ ଜାଣିବା ବା ନିଜର ମନକୁ ଜାଣି ନିଜ ନିୟନ୍ତ୍ରଣ ମଧ୍ୟରେ ରଖିବା। ତତ୍ସଙ୍ଗେ ସଙ୍ଗେ ନିଜର ଅନ୍ତର୍ନିହିତ ଜ୍ଞାନକୁ ଉଦ୍ରେକ କରିବା, ଯାହା ଆମର ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ କରିବା ସଙ୍ଗେ ସଙ୍ଗେ ନିଜ ଶରୀର

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଲୋକସେବା ଭବନରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡିଙ୍କ ସହ ଓଡ଼ିଶାର ଖଣିଜ କ୍ଷେତ୍ରର ବିକାଶ ସମ୍ପର୍କରେ ଆଲୋଚନା କରି କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି 2025-26 ଆର୍ଥିକ ବର୍ଷରେ ରାଜ୍ୟରେ ପ୍ରାୟ 471 ମିଲିୟନ ଟନ୍ ଖଣିଜ ଉତ୍ପାଦନ ହୋଇଥିବା ବେଳେ ଏଥିରୁ ପ୍ରାୟ 46,000 କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଛି। ଏ ଅବସରରେ ଓଡ଼ିଶାରେ ନିଲାମ ହୋଇଥିବା ଖଣିଜ ବ୍ଲକ୍ଗୁଡ଼ିକର ଜଙ୍ଗଲ ପରିବେଶ ମଞ୍ଜୁରୀ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ମାଝୀ କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜି

0: ଏବଂ ମାନସିକ ଅବସ୍ଥା ଫିଟ୍ ରହିଥାଏ। ମନ ଯାହା ସଦାସର୍ବଦା ଚଳଚଞ୍ଚଳ ଏବଂ ଏହା କେବେ ହେଲେ ଗୋଟିଏ ସ୍ଥାନରେ କେନ୍ଦ୍ରିତ ହୋଇ ରହିପାରେ ନାହିଁ। ତେଣୁ ସର୍ବପ୍ରଥମେ ନିଜର ମନକୁ ଏକାଗ୍ର କରାଇବା ପାଇଁ ନିଜର ସ୍ୱାଭାବିକ ନିଶ୍ୱାସ ଏବଂ ପ୍ରଶ୍ୱାସକୁ ଅନୁଭବ କରନ୍ତୁ। ଆପଣ ଯେକୌଣସି ସ୍ଥାନରେ ସୁଖାସନରେ ବସି ନିଜର ଆଙ୍ଗୁଳି ଏବଂ ଗୋଡ଼କୁ ଛନ୍ଦି କରି ଆଖିକୁ ବନ୍ଦ କରିଦିଅନ୍ତୁ ଏବଂ ନିଜର ସ୍ୱାଭାବିକ ନିଶ୍ୱାସ ଏବଂ ପ୍ରଶ୍ୱାସକୁ ଅନୁଭବ କରନ୍ତୁ। ପ୍ରଥମେ ବିଭିନ୍ନ ବିଚାର ନିଜ ମନ ମଧ୍ୟରେ ଆସିବ, କିନ୍ତୁ ଆପଣ କେବଳ ନିଜର ନିଶ୍ୱାସ ଏବଂ ପ୍ରଶ୍ୱାସକୁ ଅନୁଭବ କରିବେ। ଏହି ପ୍ରଣାଳୀ ବାରମ୍ବାର କରିବା ଦ୍ୱାରା ଗୋଟିଏ ସମୟ ଆସେ ଯେଉଁଥିରେ ଆପଣ ମନ ଏବଂ ବିଚାର ଶୂନ୍ୟ ହୋଇଯିବେ। ଠିକ୍ ସେହି ସମୟରେ ବିଶ୍ୱଶକ୍ତି ଆପଣଙ୍କ ଶରୀର ମଧ୍ୟରେ ପ୍ରବେଶ କରେ। ଏହାକୁ ଧ୍ୟାନ କୁହାଯାଏ। ଏହା ଅତ୍ୟନ୍ତ ସହଜ ଏବଂ ସରଳ। ଯେପରି କୁହାଯାଏ ଧୀର ପାଣି ପଥର କାଟେ, ଠିକ୍ ସେହିପରି ଆପଣ ଧୀରେ ଧୀରେ ନିଜର ଉପଲବ୍ଧି ବୁଝିପାରିବେ ଏବଂ ଉପକାରିତା ନିଜ ଶରୀର ଏବଂ ମନ ମଧ୍ୟରେ ଅନୁଭବ କରିପାରିବେ। ନିଜ ଉପରେ ବିଶ୍ୱାସ ରଖନ୍ତୁ ଏବଂ ପ୍ରତ୍ୟେକ ଦିନ ଏହା ଅଭ୍ୟାସ କରନ୍ତୁ। ଆପଣଙ୍କର ଅନୁଭବ ନିଜସ୍ୱ ଏବଂ ଏହାକୁ ହୃଦୟଙ୍ଗମ କରିବା ଏବଂ ଏହାର ଅନୁଭୂତି ସମ୍ପର୍କରେ ପ୍ରକାଶ କରିବାକୁ ହେଲେ ଦୈନନ୍ଦିନ ବିଶ୍ରାମ ଯିବା ପୂର୍ବରୁ ଏବଂ ସକାଳେ ଶଯ୍ୟା ତ୍ୟାଗ କରିବା ପରେ ବ୍ରାହ୍ମ୍ୟ ମୁହୂର୍ତ୍ତରେ କଲେ ଏହାର ଉପକାରିତା ବିଶେଷ ଭାବରେ ପାଇଥାଉ। କାର୍ଯ୍ୟରେ ଏକାଗ୍ରତା, ବୁଦ୍ଧିର ବିକାଶ ଏବଂ ଶରୀର କୁଶଳତା ପ୍ରତ୍ୟେକ ମନୁଷ୍ୟର ଧର୍ମ। ଏହା ଯୁବା ଅବସ୍ଥାଠାରୁ ପ୍ରୟାସ କଲେ ନିଜର ମାନସିକ ସନ୍ତୁଳନ ଏବଂ ଜୀବନର ଲକ୍ଷ୍ୟ ସାଧନ କରିବାରେ ସାହାଯ୍ୟ କରିଥାଏ। ପୂର୍ବରୁ ଆପଣ ଯେତେବେଳେ ଧ୍ୟାନ ଦ୍ୱାରା ବା ନିଜର ସ୍ୱାଭାବିକ ନିଶ୍ୱାସ ଏବଂ ପ୍ରଶ୍ୱାସ ଦ୍ୱାରା ମନରେ ଏକାଗ୍ରତା ଆଣିଥାନ୍ତି, ତାହା ଆପଣଙ୍କୁ ଶରୀର ଗଠନରେ ସାହାଯ୍ୟ କରେ। ସୁସ୍ଥ ଶରୀର ଗଠନ ପାଇଁ ଆପଣ କୌଣସି ଖାଦ୍ୟ ଗ୍ରହଣ କରିବା ସମୟରେ ଏକାଗ୍ରତା ଅବଲମ୍ବନ କରନ୍ତୁ ଏବଂ ଅନୁଭବ କରନ୍ତୁ ଆପଣଙ୍କ ଶରୀର ଏହାକୁ କିପରି ଗ୍ରହଣ କରୁଛି। କାରଣ ଶରୀର ସାଧାରଣତଃ କଫ, ପିତ୍ତ ଏବଂ ବାତ ପ୍ରକୃତିର, ତେଣୁ ଖାଦ୍ୟ ଗ୍ରହଣ କରିବା ସମୟରେ ଆପଣଙ୍କ ଶରୀର ମଧ୍ୟରେ କିପରି ଅନୁଭବ ହେଉଛି ଏବଂ ଏହା କିପରି ହଜମ ପ୍ରକ୍ରିୟାରେ ସାହାଯ୍ୟ କରୁଛି ତାହା ଆପଣ ନିଜେ ହିଁ ଜାଣିପାରିବେ। ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ଆମେ କ'ଣ ଗ୍ରହଣ କରୁଛୁ ବା କେଉଁ ଖାଦ୍ୟ ଶରୀର ମଧ୍ୟକୁ ପ୍ରବେଶ କରୁଛି ଏବଂ ଏହା ଶରୀର ମଧ୍ୟରେ କି ପ୍ରଭାବ ପକାଉଛି ଏବଂ ଏହି ଖାଦ୍ୟ ମାନସିକ ଏବଂ ଶାରୀରିକରେ କି ପରିବର୍ତ୍ତନ ଘଟୁଛି ତାହା ଖୁବ୍ ସୂକ୍ଷ୍ମ ଭାବରେ ଚିନ୍ତା କରିବାର ଆବଶ୍ୟକତା ଅଛି। ତେଣୁ ବ୍ୟସ୍ତ ଏବଂ ବିବ୍ରତ ହେବାର ଆଦୌ ଆବଶ୍ୟକତା ନାହିଁ, କାରଣ ଶରୀର ଆପଣଙ୍କର। ତେଣୁ ଶରୀର ପ୍ରତି ଧ୍ୟାନ ରଖିବା ଦାୟିତ୍ୱ ମଧ୍ୟ ଆପଣଙ୍କର। କୌଣସି କାର୍ଯ୍ୟ ଧୀରେ ଧୀରେ ସମ୍ଭବ ହୋଇଥାଏ ଯଦି ଚିନ୍ତାଧାରାରେ ପରିବର୍ତ୍ତନ ହୁଏ। ଯଦି ଆପଣ ନିଜ ଶରୀରକୁ ଭଲ ପାଉଥିବେ ତେବେ ନିଶ୍ଚୟ ନିଜର ଚିନ୍ତାଧାରାରେ ପରିବର୍ତ୍ତନ ସମ୍ଭବ ହୋଇଥାଏ। ଯେପରି ସାଧାରଣ ନିଶ୍ୱାସ ଏବଂ ପ୍ରଶ୍ୱାସ ମାଧ୍ୟମରେ ଆପଣଙ୍କ ମନ ଏବଂ ଶରୀର ନିଜର ନିୟନ୍ତ୍ରଣାଧୀନ ହୁଏ, ଠିକ୍ ସେହିପରି ଦୈନନ୍ଦିନ କିଛି ସମୟ ପୁସ୍ତକ ପାଠ କଲେ ନିଜର ଜ୍ଞାନ ଅଭିବୃଦ୍ଧି ହୁଏ। ନିଜର ଜ୍ଞାନକୁ ଦୈନନ୍ଦିନ ତର୍ଜମା କରିବା ଉଚିତ, କୌଣସି ତର୍କ ମାଧ୍ୟମରେ ନୁହେଁ, ନିଜର ଆତ୍ମଜ୍ଞାନର ଉଦ୍ରେକ କରିବାରେ। ସଦାସର୍ବଦା ଉନ୍ମୁକ୍ତ ଚିନ୍ତାଧାରା ଏବଂ ପ୍ରତ୍ୟେକ ବିଷୟକୁ ଗ୍ରହଣ କରିବାର ମାନସିକତା ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ନିହିତ ରହିବା ଉଚିତ। ଏହାଦ୍ୱାରା ପରସ୍ପର ସହିତ ସୁସମ୍ପର୍କ ଏବଂ ଆନ୍ତରିକତା ଗଢ଼ି ଉଠେ।
1: ଆମର ଶାସ୍ତ୍ରୀ ଶୁଣିଲେ ଫିଟ୍ ରହିବାର ମନ୍ତ୍ର ଯୋଗ, ଏ ସମ୍ପର୍କରେ ଆଲୋଚନା କଲେ ସମୀର କୁମାର ସମାଦାର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ ମ୍ୟାମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ଭାରତ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ସକାରାତ୍ମକ ହୋଇଛି କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ, ଗତ ଆର୍ଥିକ ବର୍ଷରେ 19 ଲକ୍ଷ ଟନ୍କୁ ଟପିଛି ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ, ଲେବାନନରେ ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ ଆକ୍ରମଣ ୱାଶିଂଟନ୍ ଓ ତେହେରାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନାକୁ ପ୍ରଭାବିତ କରିବ ବୋଲି ଇରାନର ଚେତାବନୀ, ଏବଂ 18 ବର୍ଷରୁ କମ୍ ଏସୀୟ କପ୍ ପୁରୁଷ ହକି ପ୍ରତିଯୋଗୀ

0: 5658 କୋଟିରୁ ଅଧିକ ଆୟ କରିଛି ବୋଲି ଶ୍ରୀ ଜହାବାର ସୂଚନା ଦେଇଛନ୍ତି। ଲେବାନନରେ ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ୍ ଆକ୍ରମଣ ୱାଶିଂଟନ୍ ଓ ତେହେରାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନାକୁ ପ୍ରଭାବିତ କରିପାରେ ବୋଲି ଇରାନ୍ ଚେତାବନୀ ଦେଇଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବେରୁଟ୍ର ଦକ୍ଷିଣ ଉପନଗର ଅଞ୍ଚଳରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିବା ପରିପ୍ରେକ୍ଷୀରେ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବ୍ବାସ୍ ଅର୍ଘାଚି ଏହା କହିଛନ୍ତି। ସେ କହିଛନ୍ତି ଲେବାନନ୍ର ବିଭିନ୍ନ ଅଞ୍ଚଳରେ ଆକ୍ରମଣକୁ ବନ୍ଦ କରିବା ଆମେରିକା ସହିତ ହେବାକୁ ଥିବା ଚୁକ୍ତିନାମାରେ ସ୍ୱଷ୍ଟ ଭାବେ ଉଲ୍ଲେଖ ରହିଛି। କୌଣସି ଗୋଟିଏ ଅଞ୍ଚଳରେ ଆକ୍ରମଣ ଏହି ଚୁକ୍ତିନାମାର ଉଲ୍ଲଂଘନ ବୋଲି ଶ୍ରୀ ଅର୍ଘାଚି ସତର୍କ କରାଇଛନ୍ତି। ପୂର୍ବରୁ ଶ୍ରୀ ନେତାନ୍ୟାହୁ କହିଥିଲେ ଇରାନ୍ ସମର୍ଥିତ ହିଜବୁଲ୍ଲା ଦ୍ୱାରା ରକେଟ୍ ଏବଂ ଡ୍ରୋନ୍ ଆକ୍ରମଣର ଜବାବରେ ବିରୁଟ୍ର ଦାହିହ ଅଞ୍ଚଳରେ ଆତଙ୍କବାଦୀ ଅଞ୍ଚଳକୁ ଲକ୍ଷ୍ୟ ରଖି ଆକ୍ରମଣ କରାଯିବ। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଇରାନ୍ ସହିତ ଯୁଦ୍ଧବିରତି ଆଲୋଚନା ଗତିଶୀଳ ହୋଇଛି। ଶ୍ରୀ ନେତାନ୍ୟାହୁ ଏବଂ ହିଜବୁଲ୍ଲାର ପ୍ରତିନିଧିଙ୍କ ସହ ଇତିମଧ୍ୟରେ ଆଲୋଚନା କରିଥିବା ଶ୍ରୀ ଟ୍ରମ୍ପ୍ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ୍ କହିଛନ୍ତି ଇସ୍ରାଏଲ୍ ଏବଂ ହିଜବୁଲ୍ଲା ଯୁଦ୍ଧବିରତି ନେଇ ସହମତ ହୋଇଛନ୍ତି। ଶ୍ରୀ ଟ୍ରମ୍ପ୍ କହିଛନ୍ତି ବିରୁଟ୍କୁ ସୈନ୍ୟ ପଠାଇବା ନିଷ୍ପଭିରୁ ଇସ୍ରାଏଲ୍ ଓହରି ଯାଇଛି। ହିଜବୁଲ୍ଲା ମଧ୍ୟ ସମସ୍ତ ପ୍ରକାର ଆକ୍ରମଣ ବନ୍ଦ କରିବାକୁ ସହମତ ହୋଇଛି ବୋଲି ଶ୍ରୀ ଟ୍ରମ୍ପ୍ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଭାରତରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ନୀତି ଆଧାରରେ ବହୁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶର ଗରିବ ଚାଷୀ ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ଓ ସଶକ୍ତିକରଣ ଦିଗରେ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ଆକାଶବାଣୀ ସମ୍ଭାଦ ବିଭାଗ ଏଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ସରକାରଙ୍କ ପ୍ରୟାସ ନେଇ ଉପସ୍ଥାପନା ପ୍ରସ୍ତୁତ କରୁଛି। ଆଜି ମହିଳା ସଶକ୍ତିକରଣ କ୍ଷେତ୍ର ଉପରେ ସୂଚନା ପ୍ରଦାନ କରାଯାଉଛି। ସ୍ୱାସ୍ଥ୍ୟସେବା ଶିକ୍ଷା ନିଯୁକ୍ତି ସୁଯୋଗ ଆର୍ଥିକ ସମାବେଶ ଏବଂ ମହିଳା ନେତୃତ୍ୱାଧୀନ କ୍ଷେତ୍ରରେ ଦେଶରେ ଗତ 12 ବର୍ଷ ମଧ୍ୟରେ ବ୍ୟାପକ ପରିବର୍ତ୍ତନ ଘଟିଛି। 2015 ମସିହାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମହିଳାଙ୍କୁ ସଶକ୍ତ କରିବାରେ ସହାୟକ ହୋଇଛି। ବ୍ୟବସାୟ ଆରମ୍ଭ ଏବଂ ବନ୍ଧକମୁକ୍ତ ଋଣ ପ୍ରଦାନ ମହିଳାଙ୍କୁ ଅଧିକ ସୁଦୃଢ଼ କରିପାରିଛି। ଗତ ମାର୍ଚ୍ଚ ମାସ ସୁଦ୍ଧା ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କୁ 40 ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ପ୍ରଦାନ କରାଯାଇଛି। ସେଥିମଧ୍ୟରେ ପ୍ରାୟ 17 ଲକ୍ଷ କୋଟି ଟଙ୍କା ମହିଳାଙ୍କୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଲକ୍ଷ୍ୟପତି ଦିଦି କାର୍ଯ୍ୟକ୍ରମ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଆଦି ବିଭିନ୍ନ ପଦକ୍ଷେପ ସହିତ ମହିଳା ଆତ୍ମନିର୍ଭର ଏବଂ ସମାବେଶୀ ଅର୍ଥନୀତି ଗଠନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। 18 ବର୍ଷରୁ କମ୍ ଏସୀୟ କପ୍ ପୁରୁଷ ହକି ପ୍ରତିଯୋଗିତାର ଗତକାଲିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ଜାପାନର କାକାମିଗାହାରାଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ 4-1 ଗୋଲ୍ରେ କୋରିଆକୁ ପରାସ୍ତ କରିଛି। ପରବର୍ତ୍ତୀ ମ୍ୟାଚ୍ରେ ଆସନ୍ତାକାଲି ଭାରତ ଚାଇନିଜ୍ ତାଇପେଇକୁ ଭେଟିବ। ଗ୍ରୁପ୍ ପର୍ଯ୍ୟାୟ ପଏଣ୍ଟ ତାଲିକାର ଶୀର୍ଷ 2ଟି ଦଳ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବେ। 2026 ଏସୀୟ କ୍ରୀଡ଼ା ପୂର୍ବରୁ 22 ଜଣ ରୋୱର୍ସକୁ ଟାର୍ଗେଟ୍ ଅଲମ୍ପିକ୍ସ ପୋଡିୟମ୍ ସ୍କିମ୍ ଟପ୍ସ ବିକାଶ ଗୋଷ୍ଠୀରେ ସାମିଲ କରାଯାଇଛି। 6ଟି ଡଙ୍ଗାରେ ସେମାନେ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବେ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ କହିଛି ଆନ୍ତର୍ଜାତିକ କ୍ରୀଡ଼ା କ୍ଷେତ୍ରରେ ଏହି ବର୍ଗରେ ଦେଶର ଉପସ୍ଥିତିକୁ ପ୍ରସ୍ତୁତ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରୀଡ଼ାବିତ୍ମାନେ ଏସୀୟ କ୍ରୀଡ଼ା ସମେତ ଅନ୍ୟାନ୍ୟ ବିଶ୍ୱସ୍ତରୀୟ କ୍ରୀଡ଼ା କ୍ଷେତ୍ରରେ ରୋଇଂ ପାଇଁ ନିଜର ପ୍ରସ୍ତୁତି କରିବେ ବୋଲି ମନ୍ତ୍ରଣାଳୟ କହିଛି। ଖେଳାଳିଙ୍କ ମଧ୍ୟରେ କେତେଜଣ 2030ରେ ଭାରତରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ସାମିଲ ହେବେ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ ମ୍ୟାମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ଭାରତ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ସକାରାତ୍ମକ ହୋଇଛି କହିଲେ ବାଣିଜ୍ୟ ଶିଳ୍ପମନ୍ତ୍ରୀ। ଗତ ଆର୍ଥିକ ବର୍ଷରେ 19 ଲକ୍ଷ ଟନ୍କୁ ଟପିଛି ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ। ଲେବାନନରେ ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ୍ ଆକ୍ରମଣ ୱାଶିଂଟନ୍ ଓ ତେହେରାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନାକୁ ପ୍ରଭାବିତ କରିବ ବୋଲି ଇରାନ୍ର ଚେତାବନୀ ଏବଂ 18 ବର୍ଷରୁ କମ୍ ଏସୀୟ କପ୍ ପୁରୁଷ ହକି ପ୍ରତିଯୋଗିତାରେ ଗତକାଲି କୋରିଆକୁ 4-1 ଗୋଲ୍ରେ ପରାସ୍ତ କଲା ଭାରତ।
1: ପ୍ରଯୋଜନା ବିନୟ କୁମାର ସାମନ୍ତ୍ରୀ, ଉପସ୍ଥାପନା ସମୀର ମିଶ୍ର।
2: ନମସ୍କାର ଶ୍ରୋତା ବନ୍ଧୁ, ପ୍ରଭାତର ଏହି ପାବନ ମୁହୂର୍ତ୍ତରେ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ।

0: ରାତିର ଅନ୍ଧାର ଅପସରି ଗଲାଣି। ସୂର୍ଯ୍ୟଙ୍କର କିରଣରେ ଆଲୋକିତ ସମଗ୍ର ଜଗତ। ଏ ଆଉ ଏକ ସକାଳ, ଆଉ ଏକ ଦିନର ଆରମ୍ଭ। ଦିନର ଏହି ଆରମ୍ଭ ବେଳରେ ମଣିଷ ଅନେକ କିଛି କାମ କରିବା ପାଇଁ ଯୋଜନା ପ୍ରସ୍ତୁତ କରେ। କାମ ସବୁକୁ ସଠିକ୍ ଭାବରେ ସମ୍ପାଦନ କରିବା ନିମନ୍ତେ ନିଜକୁ ପ୍ରସ୍ତୁତ କରେ। ଜଗତ ସ୍ରଷ୍ଟାଙ୍କୁ ପ୍ରଣାମ ଜଣାଏ ସବୁ କାମ ନିର୍ବିଘ୍ନରେ ହୋଇଯିବା ପାଇଁ। ହଁ, ଏହି ପ୍ରଭାତ ତ କାମ ଆରମ୍ଭ କରିବାର ଦିବ୍ୟ ମୁହୂର୍ତ୍ତ। ଆଜି ପ୍ରଭାତରେ ଏ ସମ୍ପର୍କରେ ସଂକ୍ଷିପ୍ତ ଭାବ ନିବେଦନ କରନ୍ତି ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ।
1: ସକାଳ ହେଲେ ଦିନଟି ଆରମ୍ଭ ହୁଏ, ଆଉ ଏହି ସକାଳ ସମସ୍ତଙ୍କୁ ପବିତ୍ରତାରେ ଭରପୁର କରିଦେଇଥାଏ। ସକାଳୁ ଯେଉଁ କାମଟି ଆରମ୍ଭ ହୁଏ ତାହା ଶୁଭ ହୁଏ ଏବଂ ଭଲରେ ହୁଏ। ସକାଳେ ଲୋକଙ୍କର ମାନସିକତା ଖୁବ୍ ଥଣ୍ଡା ଥାଏ। ସକାଳେ ଯେଉଁ ସଂକଳ୍ପ ନିଆଯାଏ ସେ ସାରା ଜୀବନ ପାଇଁ, ସାରା ଦିନ ପାଇଁ ବହୁତ ଉପକାର କରେ। ଯେମିତି ବାୟୁମଣ୍ଡଳ, ପ୍ରକୃତି ଶାନ୍ତ ସରଳ ଥାନ୍ତି, ମଣିଷର ମନ ବି ସେମିତି ଶାନ୍ତ ଏବଂ ନିରୋଳା ଥାଏ ସକାଳ ସମୟରେ। ସକାଳେ ଯଦି ମଣିଷ କିଛି ପରିଶ୍ରମ କରେ, କିଛି କାମ କରେ, ଭଲ କାମ ଚିନ୍ତା କରେ, ତାହେଲେ ନିଶ୍ଚିତ ଭାବରେ ତାର ଫଳ ଆଗାମୀ ସମୟରେ ଭଲ ହେଇକିରି ମିଳେ। ତାକୁ ମଣିଷ ଭିତରେ ଯୋଉ କୁଗୁଣ ଆସୁଛି ତାକୁ ରୂପାନ୍ତରଣ କରି ଭଲ ଗୁଣରେ ପରିଣତ କରୁ। ମଣିଷ ଭିତରେ ଯଦି ଈର୍ଷା ଆସୁଛି ତାକୁ ଉପଯୋଗ କରି ତାକୁ ପ୍ରତିଯୋଗିତା ମନୋଭାବ ନଉ, ଅନ୍ୟମାନଙ୍କ ସହିତ ନିଜକୁ ପ୍ରତିଯୋଗୀ ସଜଉ। କାହାର କ୍ଷତି ନ କରିକି ପ୍ରତିଯୋଗିତା କରିବାର ଅର୍ଥ ହଉଛି ଜୀବନର ସଫଳତା। ପ୍ରତିଦ୍ୱନ୍ଦ୍ୱିତା ଆଉ ପ୍ରତିଯୋଗିତା ଦିଟା କଥା। ଜୀବନରେ ପ୍ରତିଯୋଗୀ ହଉ ପ୍ରତିଦ୍ୱନ୍ଦ୍ୱୀ ନ ହଉ।
0: ଶ୍ରୋତା ବନ୍ଧୁ, ସୁସ୍ଥ ଓ ନିରୋଗ ରହିବାକୁ କିଏ ବା ନଚାହେଁ କହିଲେ? ସୁସ୍ଥ ଜୀବନଯାପନ ପାଇଁ ମଣିଷ ତାର ପ୍ରୟାସ ଜାରି ରଖିଛି। ରୋଗ ହେଲେ ବିଭିନ୍ନ ପ୍ରକାର ଔଷଧର ଆବଶ୍ୟକତା ହୁଏ। ଏସବୁ ଭିତରେ ସୁସ୍ଥ ଓ ନିରୋଗ ଜୀବନଯାପନ ପାଇଁ ସୁସ୍ଥ ଜୀବନଶୈଳୀ ଉପରେ ଏବେ ଖୁବ୍ ଗୁରୁତ୍ୱ ଦିଆଯାଉଛି। ସୁସ୍ଥ ପରିବେଶ, ପୁଷ୍ଟିକର ଖାଦ୍ୟ ଓ ନିୟମିତ ବ୍ୟାୟାମ, ଏହିଭଳି ଜୀବନଶୈଳୀ ମଣିଷକୁ ସୁସ୍ଥ ଓ ନିରୋଗ ରଖିଥାଏ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ମିଶନ ଲାଇଫ ଓ ସୁସ୍ଥ ଜୀବନଶୈଳୀ, ଏ ସମ୍ପର୍କରେ ଆସନ୍ତୁ ଆଉ କିଛି ଅଧିକ ଜାଣିବା ଡାକ୍ତର ରାଜେଶ କୁମାର ଦୋରାଙ୍କଠାରୁ।
2: ଆମର ବ୍ୟୟବହୁଳ ଜୀବନରେ ସୁସ୍ଥ ରହିବା ସମସ୍ତଙ୍କର ଏକ କାମନା। ସୁସ୍ଥ ରହିବାକୁ ସମସ୍ତେ ଭଲ ପାଆନ୍ତି, ସେଥିପାଇଁ ଗୋଟେ ନିୟମିତ ଜୀବନଶୈଳୀ ଦରକାର। ସକାଳୁ 30 ମିନିଟ୍ ପର୍ଯ୍ୟନ୍ତ ଆମେ ବ୍ୟାୟାମ କରିବା ଦରକାର। ଏ ବ୍ୟାୟାମକୁ ଆମେ କହୁ ଏଫେକ୍ଟିଭ ୱାକିଂ, ଏଫେକ୍ଟିଭ ଏକ୍ସରସାଇଜ ଅର୍ ଏଫେକ୍ଟିଭ ହାର୍ଟ ଆଣ୍ଡ ରେସ୍ପିରେଟରୀ ରେଗୁଲେସନ। ଆମେ ଯେତେବେଳେ ଚାଲୁ ଆମ ଦେହ ଭିତରେ ଗୋଟେ ଏନର୍ଜି ଲେଭେଲ ସୃଷ୍ଟି ହୁଏ, ଅମ୍ଳଜାନ ଆମ ଦେହକୁ ଆଉ ଟିକେ ଅକ୍ସିଜେନେସନ ଦେଇ ପଜିଟିଭ ଭାଇବ୍ସ ତିଆରି କରେ, ଆମର ରେସ୍ପିରେଟରୀ ରେଟ୍ ବଢ଼େ। ଏଇଟାକୁ ଆମର ହାର୍ଟକୁ ଆଉ ଲଙ୍ଗସକୁ ଏକ୍ସପାନ୍ସନ୍ କରିବାରେ, ବ୍ଲଡ୍ ସର୍କୁଲେସନ୍ ବଢ଼େଇବାରେ ଏସବୁ କାମ କରେ। ଆମେ ବ୍ୟୟବହୁଳ ଯେତେ ଥିଲେ ମଧ୍ୟ, ଆମେ ଯେତିକି ବ୍ୟସ୍ତ ଆମ କାମରେ ଥିଲେ ମଧ୍ୟ ସମୟ ବାହାର କରି ସପ୍ତାହକୁ 5 ଦିନ ନିୟମିତ ବ୍ୟାୟାମ କରିବା ଦରକାର। ଏହା ଗଲା ବ୍ୟାୟାମ ଉପରେ। ଖାଇବା ଉପରେ ମୁଁ କହିବି ଯେ ଆମେ ଖାଇବା ଶୈଳୀକୁ 5 ଭାଗରେ ବିଭକ୍ତ କରିବା ଦରକାର। ପ୍ରଥମରେ ହେଲା, ମୁଁ ସକାଳେ 7ଟା ବେଳେ ଯଦି ଉଠୁଛି, ମୁଁ 7ଟା ବେଳେ ଗୋଟିଏ କପ୍ କ୍ଷୀର, 4-5ଟା ବିସ୍କେଟ୍ ଖାଇବି। 9-9:30 ଭିତରେ ମୁଁ ଗୋଟେ ଗ୍ଲାସ୍ କ୍ଷୀର, ଗୋଟେ କଦଳୀ, ଗୋଟେ ସେଉ ଖାଇକି ମୁଁ ମୋର ଅଫିସ କାମରେ ମୁଁ ବାହାରିଲି। ଗୋଟାଏ ବେଳକୁ ମୁଁ ମୋର ଲଞ୍ଚ କଲି। ଲଞ୍ଚ ସମୟଟା ଆମେ ନିର୍ଦ୍ଧାରିତ 12:30-1:30 ଭିତରେ ରେଷ୍ଟ୍ରିକ୍ଟ କରିବା ଦରକାର। ଆଉ ତାପରେ 5ଟା ବେଳକୁ ଯେମିତି ଆମର ଯାହା ଯେମିତି ଆମେ ଖାଉଛୁ କିଛି ହାଲକା ସ୍ନାକ୍ସ, ଯେମିତି କପେ କ୍ଷୀରରେ ଆଉ 5ଟା ବିସ୍କେଟ୍ ହଉ, ଗୋଟେ କଦଳୀ ହଉ କି ଗୋଟେ ସେଉ ହଉ ଖାଇବା ଦରକାର। ଏବଂ 9ଟା ବେଳକୁ ଆମେ ଆମର ଡିନର କରିବା ଦରକାର। ଏହା କଲେ କ'ଣ ହୁଏ, ଆମ ପେଟକୁ ଯେଉଁ ନିୟମିତ ଅନୁସାରେ ଖାଦ୍ୟ ମିଳିଲେ ପେଟରେ ଯେଉଁ ଏସିଡ୍ ସିକ୍ରେସନ, ଯେତିକି ଆମର ଏସିଡ୍ ମାତ୍ରା ଯାହା ହେବା କଥା, ସେ ଅନୁସାରେ ବେଶୀ ଏସିଡ୍ ପେଟକୁ ଆଘାତ କରିବନି, ଏସିଡିଟି ହେବନି ଆଉ ଅଲସର ହେବନି, ଆଉ ଅଲସର ନହେଲେ କ୍ୟାନ୍ସର ହେବନି। ସନ୍ତୁଳିତ ଖାଦ୍ୟ ଖାଇବା ଦରକାର। ଖାଦ୍ୟରେ ମଧ୍ୟ ଆମେ କାର୍ବୋହାଇଡ୍ରେଟ, ପ୍ରୋଟିନ, ଭିଟାମିନ, ମିନେରାଲ, ନ୍ୟୁଟ୍ରିଏଣ୍ଟସ ସମାନ ହିସାବରେ ଖାଇବା ଦରକାର। ସବୁଜ ପନିପରିବା ଖାଇବା ଦରକାର, କିଛି ପ୍ରୋଟିନ ଖାଇବା ଦରକାର, ସଫିସିଏଣ୍ଟ ଆମାଉଣ୍ଟ ଅଫ ଭିଟାମିନ୍ସ ଖାଇବା ଦରକାର, ଫଳ ଖାଇବା ଦରକାର, କ୍ଷୀର ପିଇବା ଦରକାର, ଅଣ୍ଡା ଖାଇବା ଦରକାର। ତା ବ୍ୟତୀତ ଆଉ ଗୋଟେ ଜିନିଷ ମୁଁ କହିବାକୁ ଚାହେଁ, ସମସ୍ତେ ମିନିମମ 3 ଲିଟର୍ରୁ 4 ଲିଟର ପାଣି ପିଇବା ଦରକାର। ଆମେ ଯେତେ ଅଧିକା ପାଣି ପିଇବା ଆମ କିଡ୍ନି ସେତିକି ଫ୍ଲସ୍ ଆଉଟ୍ କରିବ। ଆମ ଯେଉଁ ଟକ୍ସିକ୍ ପ୍ରଡକ୍ଟ ଯେଉଁ ରହୁଛି, ବିଷାକ୍ତ ଜିନିଷ ଯେଉଁ ଆମ ଦେହରେ ରହୁଛି, ସେସବୁ ଜିନିଷ ଆମର ପରିସରରେ ବାହାରିଯିବ। ଆଉ ଗୋଟେ ଜିନିଷ ମୁଁ କହିବା ଦରକାର ଯେ ଆପଣ ତେଲ, ମସଲା, ରାଗ, ଖଟା, ଛଣା ଜିନିଷ ଖାଇବା ବନ୍ଦ କରିବା କଥା। ଭୋକରେ ରହିବେ ନାହିଁ, ଉପାସ କରନ୍ତୁ କିନ୍ତୁ ଭୋକରେ ରହନ୍ତୁନି। ଉପାସ କଲେ ଧରନ୍ତୁ ଆପଣ କିଛି

ଜୁସ୍ ପିଇକି କରନ୍ତୁ, ଆପଣ କିଛି ଫ୍ରୁଟ୍ସ ଖାଇ କରନ୍ତୁ। କିଛି ଲୋକ କ'ଣ କରୁଛନ୍ତି, ଦେହ ଖରାପ ଥାଇ ସେମାନେ ଉପାସ କରୁଛନ୍ତି, ଉପାସ କରିବାରେ ସେମାନେ ଏସିଡିଟି ହେଉଛି, ଏସିଡିଟି ହେଲା ପରେ ଅଲସର ହେଉଛି, ଆଉ ସେ ରୋଗୀ ଉପାସ ନାଁରେ ସେମାନେ ରୋଗ ସେମାନେ ଗତି କରୁଛନ୍ତି। ଶୋଇବା ସମୟ ମିନିମମ୍ 8 ଘଣ୍ଟା ଦରକାର। ଆପଣ 8 ଘଣ୍ଟା ଆପଣ ଶୋଇବେ ଯଦି ଆପଣ ବ୍ରେନ୍କୁ ରେଷ୍ଟ ମିଳିବ। ଆପଣଙ୍କର ଦିନସାରା ଯେଉଁ ଟେନସନରେ ଯେଉଁ ଆପଣଙ୍କର ସବୁ ଅର୍ଗାନ୍ସ, ଆପଣଙ୍କର ହାର୍ଟ, କିଡ଼ନୀ, ଲଙ୍ଗସ୍, ବ୍ରେନ୍, ଆପଣଙ୍କ ସବୁ ଅର୍ଗାନ୍ ଯେଉଁ ହାଇପର ଫଙ୍କସନ୍ ହେଇକି ଯେଉଁ କାମ କରୁଛି, ସେସବୁ ଜିନିଷକୁ ରେଷ୍ଟ ବି ଦରକାର। ତ ରାତିରେ ସେମାନେ ଯେତେବେଳେ 8 ଘଣ୍ଟା ରେଷ୍ଟ ପାଇବେ, ସେମାନେ କାଲି ସକାଳେ ଆଉ ଥରେ କେମିତି ଶୀଘ୍ର କାମରେ ବାହାରିବେ, ତ ସେ କାମ ପାଇଁ ସେଥିପାଇଁ ସେମାନଙ୍କ ଏଡିକୁଏଟ୍ ଆମାଉଣ୍ଟ ଅଫ୍ ସ୍ଲିପ୍ ଦରକାର। ତା ବ୍ୟତୀତ ଆମକୁ ଦରକାର ଗୋଟେ ସୁସ୍ଥ ପରିବେଶ, ପରିଷ୍କାର ପରିଚ୍ଛନ୍ନ ଗୋଟେ ବହୁତ ବଡ଼ ଜିନିଷ। ଆପଣ ପରିଷ୍କାର ରହିଲେ ଆପଣଙ୍କ ଦେଶ ପରିଷ୍କାର ରହିବ, ଆପଣ ଦେଶ ପରିଷ୍କାର ରହିଲେ ଆପଣ ଦେଶ ଆଗକୁ ବଢ଼ିବ। ଆମ ପରିବେଶକୁ ଯଦି ଆମେ ସଫା ରଖିବା ତ ଆମେ ରୋଗରୁ ମୁକ୍ତି ପାଇବା। ଗୋଟେ ସୁସ୍ଥ ଜୀବନ ପାଇଁ ଗୋଟେ ସୁସ୍ଥ ଜୀବନଶୈଳୀର ଆବଶ୍ୟକତା ଅଛି। ସମସ୍ତେ ମିଶିକି ଏହା କହିବା ଯେ ସୁସ୍ଥ ପରିବେଶ ସୁସ୍ଥ ଜୀବନ।

0: ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ ଚିଠି ଲେଖି ଜଣାଇବେ। ଆମର ଠିକଣା ହେଉଛି ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 753001। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ସମୀର ମିଶ୍ର। ଆକାଶବାଣୀ କଟକ କଥିକା ଆଜି ଏଥିରେ ଆସନ୍ତୁ ଶୁଣିବା ପରିବେଶ ସୁରକ୍ଷାରେ ଆମ ଯୋଗଦାନ, କହିଛନ୍ତି ଡକ୍ଟର ସୂର୍ଯ୍ୟମଣି ବେହେରା।
2: ମାଟି, ପାଣି ଓ ପବନ ଯାହାକୁ ନେଇ ପରିବେଶ ଆଉ ସେଠାରେ ଯେଉଁ ଜୀବଜନ୍ତୁର ସୃଷ୍ଟି ତାହା ଏବେ ରାସାୟନିକ ବଳ ମଧ୍ୟରେ ଆବଦ୍ଧ। ଦ୍ରୁତ ଜନସଂଖ୍ୟା ବୃଦ୍ଧି, ଅସଂଖ୍ୟ କଳକାରଖାନା ସ୍ଥାପନ, ମନଇଚ୍ଛା ରାସାୟନିକ ସାର ଏବଂ କୀଟନାଶକ ଔଷଧ ବ୍ୟବହାର, ଯାନବାହନର ସଂଖ୍ୟା ବୃଦ୍ଧି ତଥା ଦୂଷିତ ଗ୍ୟାସର ଉଦ୍ଗିରଣ, ଜଙ୍ଗଲ କ୍ଷୟ, ଖଣିଜ ସମ୍ପଦ ଉତ୍ତୋଳନ ଇତ୍ୟାଦି ଅନେକ ଆତ୍ମଘାତୀ କାର୍ଯ୍ୟ ଜୈବ ବିବିଧତାରେ ଅସନ୍ତୁଳନ ଆଣିଛି ଏବଂ ଏସବୁ ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ଭାବେ ବିବେଚିତ ହେଉଛି। 1972 ମସିହା ଜୁନ୍ ମାସ 5 ତାରିଖରେ ଷ୍ଟକହୋମଠାରେ ପରିବେଶ

0: ପ୍ରଦୂଷଣ ନିରାକରଣ ପାଇଁ ମିଳିତ ଜାତିସଂଘ ତରଫରୁ ସର୍ବପ୍ରଥମ ବିଶ୍ୱ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଯେଉଁ ସବୁ ପ୍ରସ୍ତାବମାନ ସେଠାରେ ଗୃହୀତ ହୋଇଥିଲା ତାହା ବିଶ୍ୱ ସମୁଦାୟର ଅନେକ ରାଷ୍ଟ୍ର କାର୍ଯ୍ୟକାରୀ କରି ସୁଫଳ ପାଉଛନ୍ତି। ମାତ୍ର ଆମ ଭାରତରେ ସେଗୁଡ଼ିକର ପ୍ରଭାବ ସେତେଟା ଅନୁକୂଳ ପରିସ୍ଥିତି ସୃଷ୍ଟି କରିପାରିନାହିଁ। ଏଥିପାଇଁ କେନ୍ଦ୍ରୀୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ଗଠିତ ହୋଇଛି। ସେମିତି ପ୍ରତ୍ୟେକ ରାଜ୍ୟରେ ରାଜ୍ୟ ପରିବେଶ ନିୟନ୍ତ୍ରଣ ପରିଷଦ ସ୍ଥାପନ କରାଯାଇଛି। ଅନେକ ଯୋଜନାମାନ ପ୍ରସ୍ତୁତ ହେଉଛି, ମାତ୍ର ଫଳାଫଳ ସେତେଟା ଉତ୍ସାହଜନକ ନୁହଁ। ଆମମାନଙ୍କ ଭିତରୁ ଅଧିକାଂଶଙ୍କର ମାନସିକତାର ପରିବର୍ତ୍ତନରେ ମନ୍ଥରତା ଦୃଷ୍ଟିରୁ ଆମମାନଙ୍କୁ ଏକ ବିଷାକ୍ତ ପରିବେଶ ଭିତରେ ରହିବାକୁ ପଡୁଛି। ଏ ସମ୍ପର୍କରେ ଅଧିକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ବିଭିନ୍ନ ରାସାୟନିକ ବସ୍ତୁ ଦ୍ୱାରା ମାଟି, ପାଣି, ପବନ ବିଶେଷ ଭାବରେ ପ୍ରଦୂଷିତ ହୋଇ ଜୀବଜଗତକୁ ଏକ ବିଷାକ୍ତ ରାସାୟନିକ ବଳ ଭିତରେ ଆବଦ୍ଧ କରି ରଖିଛି। ପ୍ରଥମେ ବାୟୁ କଥା ବିଚାର କରାଯାଉ। ଏହି ବାୟୁମଣ୍ଡଳ ପରିସୀମା ହେଉଛି ପୃଥିବୀ ପୃଷ୍ଠ ଉପରୁ 200 କିଲୋମିଟର ପର୍ଯ୍ୟନ୍ତ। ମୁଖ୍ୟ ଉପାଦାନ ଭାବରେ ତହିଁରେ ଅମ୍ଳଜାନ ଏବଂ ଯବକ୍ଷାରଜାନ, ମଧ୍ୟମ ଉପାଦାନ ଭାବରେ ଆର୍ଗନ୍ ଏବଂ ଅଙ୍ଗାରକାମ୍ଳ, ଏବଂ ସର୍ବନିମ୍ନ ଉପାଦାନ ଭାବରେ ନିଅନ୍, ହିଲିୟମ୍, ମିଥେନ୍, ଉଦ୍ଜାନ, ଓଜନ୍, ଏମୋନିଆ, ଜଳୀୟ ଅଂଶ, ସଲ୍ଫର ଡାଇଅକ୍ସାଇଡ୍ ଆଦି ରହିଥାଏ। ମାତ୍ର ପରିବେଶ ପ୍ରଦୂଷଣ ଦୃଷ୍ଟିରୁ ଏହି ବାୟୁମଣ୍ଡଳ ଉପାଦାନଗୁଡ଼ିକର ମାତ୍ରା କେତେ କ୍ଷେତ୍ରରେ ବୃଦ୍ଧି ପାଉଛି ତ ଆଉ କେତେ କ୍ଷେତ୍ରରେ ହ୍ରାସ ପାଉଛି। ଏସବୁର ଉତ୍ପତ୍ତି ସ୍ଥଳ ଭାବରେ କଳକାରଖାନା ଏବଂ ବିଶୋଧନାଗାରଗୁଡ଼ିକ ମୁଖ୍ୟତଃ ଦାୟୀ। ସେସବୁ ସ୍ଥାନମାନଙ୍କରେ ବ୍ୟବହୃତ ହେଉଥିବା ମୂଳପିଣ୍ଡଗୁଡ଼ିକ ଉପରେ ରାସାୟନିକ କ୍ରିୟା ପ୍ରତିକ୍ରିୟା ମାଧ୍ୟମରେ ସେହି ଗ୍ୟାସ୍ଗୁଡ଼ିକ ନିର୍ଗତ ହୋଇ ବାୟୁମଣ୍ଡଳରେ ମିଶିଥାନ୍ତି, ଫଳରେ ବାୟୁ ପ୍ରଦୂଷିତ ହେବା ସ୍ୱାଭାବିକ। ଏହାଦ୍ୱାରା ସମଗ୍ର ଜୀବଜଗତ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି। ବାୟୁ ପ୍ରଦୂଷଣର ମୁକ୍ତି ପାଇଁ ଯେଉଁ କେତେକ ବିଜ୍ଞାନସମ୍ମତ ଯୋଜନା କାର୍ଯ୍ୟ କରିବା ପାଇଁ ନିର୍ଦ୍ଧାରିତ କରାଯାଇଛି, ସେଗୁଡ଼ିକ ମଧ୍ୟରୁ ଗୁଣାତ୍ମକ ବାୟୁ ସନ୍ତୁଳନ ପାଇଁ ଯାନ୍ତ୍ରିକ ବ୍ୟବସ୍ଥା, ଶକ୍ତି ସଂରକ୍ଷଣ କ୍ଷେତ୍ରରେ କେଟାଲିଟିକ୍ କନ୍ଭର୍ଟର ଉପଯୋଗ, କୋଇଲାରୁ ବିଦ୍ୟୁତ୍ ଶକ୍ତିର ଉତ୍ପାଦନ, କାରଖାନାଗୁଡ଼ିକର ଇଲେକ୍ଟ୍ରୋଷ୍ଟାଟିକ୍ ପ୍ରେସିପିଟେଟର୍ ସ୍ଥାପନ, କଠିନ ତରଳ ଏବଂ ଗ୍ୟାସୀୟ ବର୍ଜ୍ୟବସ୍ତୁ ସୁପରିଚାଳନା, ଯାନବାହନରୁ ନିର୍ଗତ ଗ୍ୟାସ୍ଗୁଡ଼ିକର ବାରମ୍ଭାର ପରୀକ୍ଷଣ, ବ୍ୟାପକ ବୃକ୍ଷରୋପଣ ଏବଂ ବନୀକରଣ, ପ୍ଲାଷ୍ଟିକ୍ ବସ୍ତୁ ବ୍ୟବହାର ନିଷେଧ ଇତ୍ୟାଦି ସର୍ବପ୍ରଧାନ। ଏହି ବାୟୁ ପ୍ରଦୂଷଣର କୁପ୍ରଭାବକୁ ଦୃଷ୍ଟିରେ ରଖି ଅନେକ ନୀତିନିୟମମାନ ପ୍ରଣୀତ ହୋଇଛି। ବର୍ତ୍ତମାନ ଜଳ ପ୍ରଦୂଷଣ କଥା ବିଚାର କରାଯାଉ। ଅଳିଆ ଆବର୍ଜନାଠାରୁ ଆରମ୍ଭ କରି କଳକାରଖାନାରୁ ନିର୍ଗତ ବିଷାକ୍ତ ଜଳ ନଦୀନାଳରେ ମିଶି ଜଳ ପ୍ରଦୂଷଣକୁ ଏପରି ସ୍ତରକୁ ଆଣିଲାଣି ଯାହାଫଳରେ ଜୀବଜଗତ ବର୍ତ୍ତମାନ ଏକ ମୃତ୍ୟୁର ଆଶଙ୍କା ବଳ ଭିତରେ ରହିଛି। ଜଳକୁ ପ୍ରଦୂଷଣମୁକ୍ତ କରି ରଖିବା ପାଇଁ 1974 ଜଳ ପ୍ରଦୂଷଣ ନିରାକରଣ ଏବଂ ନିୟନ୍ତ୍ରଣ ଆଇନ ପ୍ରଣୀତ ହୋଇଛି। ନାଗପୁରଠାରେ ଅବସ୍ଥିତ ଜାତୀୟ ପରିବେଶ ଇଞ୍ଜିନିୟରିଂ ଗବେଷଣା ପ୍ରତିଷ୍ଠାନ ମଧ୍ୟ ଜଳ ପ୍ରଦୂଷଣର ବିଭିନ୍ନ ଉପାୟ ସମସ୍ତଙ୍କର ଅବଗତି ନିମନ୍ତେ ପ୍ରଚାର ଏବଂ ପ୍ରସାର କରି ଚାଲିଛନ୍ତି। ଏ ସମ୍ପର୍କରେ ବ୍ଲିଚିଂ ପାଉଡର, ଆଲମ୍ ବା ଫିଟିକିରି କିମ୍ବା କ୍ଲୋରିନ୍ ଟାବ୍ଲେଟ୍ ଦ୍ୱାରା ଜଳ ବିଶୋଧନ କରି ବ୍ୟବହାର କଲେ ରୋଗରୁ ମୁକ୍ତି ମିଳିବ ବୋଲି ସମସ୍ତଙ୍କୁ ସୂଚିତ କରାଯାଇଛି। କଳକାରଖାନାଗୁଡ଼ିକ ନିର୍ଗତ ଦୂଷିତ ଜଳ ବିଶୋଧନ ପାଇଁ ବାୟୋ ରିଆକ୍ଟର ବ୍ୟବହାର କରିବାକୁ ଦିଗ୍ଦର୍ଶନ ଦିଆଯାଇଛି। ସ୍ଥଳଭାଗ ପ୍ରଦୂଷଣ ଅର୍ଥାତ୍ ଯେଉଁ ମାଟିରେ ଆମେ ଚାଷବାସ କରୁଛେ ତାହା ମଧ୍ୟ ପ୍ରଦୂଷିତ ହୋଇଛି। ଏହା ପ୍ରଦୂଷିତ ହେବାର କାରଣ ପଛରେ ରହିଛି ଘରୋଇ, ସହରାଞ୍ଚଳ ଏବଂ ଶିଳ୍ପାଞ୍ଚଳରୁ ବାହାରୁଥିବା ବର୍ଜ୍ୟବସ୍ତୁଗୁଡ଼ିକ ତଥା ଧାତବୀୟ ଅଂଶ, କୃଷିରୁ ଜାତ ଅବ୍ୟବହୃତ ବର୍ଜ୍ୟବସ୍ତୁ, ତେଜସ୍କର ବସ୍ତ୍ର, ଖାଦ୍ୟ ଇତ୍ୟାଦି। ମୃତ୍ତିକା କ୍ଷୟ ମଧ୍ୟ ଆଉ ଏକ କାରଣ ଭାବରେ ଏଠାରେ ଗ୍ରହଣ କରାଯାଇପାରେ। ସ୍ଥଳଭାଗ ପ୍ରଦୂଷଣରୁ ମୁକ୍ତି ପାଇଁ ବର୍ଜ୍ୟବସ୍ତୁ ସୁପରିଚାଳନା ଉପରେ ଏବେ ଗୁରୁତ୍ୱ ଦିଆଯାଉଛି। ଏହି ଧରଣର ବସ୍ତୁମାନଙ୍କରୁ ବିଭିନ୍ନ ପ୍ରକ୍ରିୟାକରଣ ମାଧ୍ୟମରେ ଅନେକ ଦରକାରୀ ପଦାର୍ଥମାନ ମଧ୍ୟ ପ୍ରସ୍ତୁତ ହେବାର କଳାକୌଶଳ ଜଣାପଡ଼ିଲାଣି। ସୁବିନିଯୋଗରୁ ସୁଫଳ ମଧ୍ୟ ମିଳୁଛି। ଯଥେଚ୍ଛାଚାର ରାସାୟନିକ ସାର ଏବଂ କୀଟନାଶକ ଔଷଧ ବ୍ୟବହାର ପରିବର୍ତ୍ତେ ଜୈବିକ ସାର ଏବଂ ଜୈବିକ କୀଟନାଶକ ଔଷଧ ପ୍ରୟୋଗର ଉପାୟମାନ ଲୋକମାନଙ୍କୁ କୁହାଯାଉଛି। ପ୍ଲାଷ୍ଟିକ୍ ଦ୍ରବ୍ୟର ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ଶବ୍ଦ ପ୍ରଦୂଷଣ ମଧ୍ୟ ଏକ ବିଷାକ୍ତ ବଳୟ ସୃଷ୍ଟି କରି ଆମର ଜୀବନଯାପନ ପ୍ରଣାଳୀକୁ ଅସ୍ତବ୍ୟସ୍ତ କରିଦେଉଛି। ସୁତରାଂ ପରିବେଶ ସୁରକ୍ଷା ପାଇଁ ଆମ ସମସ୍ତଙ୍କ ଯୋଗଦାନ ଏକାନ୍ତ ଜରୁରୀ। ମନେ ରଖିବାକୁ ହେବ ଯେ ପରିବେଶ ମୁକ୍ତ ରହିଲେ ଆମେ ସୁସ୍ଥ ରହିବା। ଧରିତ୍ରୀ କଳରେ ଆମକୁ ବଞ୍ଚିବାକୁ ହେଲେ ତା'ର ଲାଳନ ପାଳନ ଆମକୁ ହିଁ କରିବାକୁ ପଡ଼ିବ। ଏଥିପାଇଁ ଧରିତ୍ରୀ ମାତ୍ର ଆହ୍ୱାନ, ଧରିତ୍ରୀ ଡାକୁଛି ବଞ୍ଚାଅ ମୋତେ, କହୁଛି ଯାତନା ସହିବି କେତେ, ମାଗଣାରେ ଦେଲି ପାଣି ପବନ, ତା ସାଙ୍ଗକୁ ପୁଣି ଭୂମିକୁ ଦାନ, ଏହି ପରିବେଶରେ ତୁମେ ରହୁଛ, ଦୂଷିତ ନ କରି ରଖ ହେ ସ୍ୱଚ୍ଛ, ଏହାକୁ ଅନ୍ୟଥା ଯଦି ଭାବିବ ନିଶ୍ଚୟ ଅଦିନେ ସେପୁର ଯିବ।
1: କଥିକରି ଶୁଣିଲି ପରିବେଶ ସୁରକ୍ଷାରେ ଆମ ଯୋଗଦାନ, କହିଲି ଡକ୍ଟର ସୂର୍ଯ୍ୟମଣି ବେହେରା, ଆକାଶବାଣୀ କଟକ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
5: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ

0: ଉଚ୍ଚସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ ଦୁଇଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ୍ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆରମ୍ଭ କରୁଛୁ ପଲ୍ଲୀ ସଂଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ।

ଶିଳ୍ପୀ ଅର୍ଜୁନ ଚରଣ ସାମଲ, ଶିଳ୍ପୀଙ୍କ କଣ୍ଠରେ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ରଚନା। ପ୍ରଥମେ ଶିଳ୍ପୀ ଗାଇଛନ୍ତି, ବରଷ ରାତିରେ ଜେଜାହାର ଘରେ ଶୁଅନ୍ତି ସମସ୍ତେ ଯାଇ, କେଉଁଠାରେ କିଏ ଗୀତ ଗାଉଥାଏ ପିଲା ଶୁଆଇବା ପାଇଁ।

ଶେଷରେ ଶିଳ୍ପୀ ଗାଇଛନ୍ତି, ରହରିଆରେ କାଠରିଆ ନ ପକାଓ ହାଣି, ଶୁଣ କାନ ଡେରି ଥରେ ଏକ ଛକା ହାଣି।

0: କିଶୋର ବଳଙ୍କ ରଚନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଆଲବମ୍ର ପରବର୍ତ୍ତୀ ଗୀତ କଣ୍ଠ ସଙ୍ଗୀତ ଗୀତ ରଚନା ରତିକାନ୍ତ ଶତପଥୀ।

ଶୁଣୁଥିଲେ ଓଡ଼ିଆ ଆଲବମ୍ରୁ କେତୋଟି ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆସନ୍ତୁ ଶୁଣିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେଶ ବିଳାସର 42ତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ।

ରାମ ବନକୁ ଯିବାକୁ ରାଜି ହୋଇଯିବା ମାତ୍ରେ କୈକେୟୀ ବଧିରା ସ୍ତ୍ରୀ ଭଳି ଗୋଟିଏ ବିଷୟରେ ଲୟ ରଖି ଅନ୍ୟ କୁଆଡ଼େ ମନ ଦେଲେ ନାହିଁ। ବହନ ବା ଶୀଘ୍ର ରାମ ବନଗାମୀ ହୁଅନ୍ତୁ ବୋଲି ଶିଶୁ ପାଠ ପଢ଼ି ଘୋଷିଲା ଭଳି ବାରମ୍ବାର କହିଲେ। ମନେ ହେଲା ବନପ୍ରିୟ ବା କୋକିଳ ମେଳରେ ବଳିଭୁକ ବା କୁଆର କର୍କଶ ସ୍ୱନ ଶୁଣାଯାଉଛି।

ବଂଶନଳୀ ବା ବାଉଁଶ ନଳରେ ଥିବା ସୂକ୍ଷ୍ମ ବସନ ସୀତାଙ୍କ ପାଇଁ ଆଣିଥିଲେ। ସନ୍ନ୍ୟାସଙ୍କ ପାଇଁ ଦରକାର ଥିବା ଇଖ୍ୱାକୁ ବା ତମ୍ବାର ପାତ୍ର ଇଖ୍ୱାକୁ ବଂଶ ଚୂଡ଼ାମଣି ରାମ ଓ ଲକ୍ଷ୍ମଣ ଧରିଲେ। ରାଜାଙ୍କୁ ନିନ୍ଦା କରି ଅଯୋଧ୍ୟାବାସୀ ପଛରେ ଗୋଡ଼ାଇଲେ। କୁହାକୁହି ହେଲେ, ବୃଦ୍ଧ ସମୟରେ ବାମା କୈକେଇଠାରେ କିମ୍ପା ଏଡ଼େ ଅନୁକମ୍ପା, ଅଯୋଧ୍ୟା ରୂପୀ କ୍ଷୀରଭାଣ୍ଡ ବା ଦୁଗ୍ଧ ପାତ୍ରକୁ କୈକେଇ ମନ୍ଥନ କରି ନବନୀତ ବା ଲହୁଣୀ ବାହାର କଲା ବନର ଲୋକଙ୍କ ପାଇଁ। ଏବେ ରାମ ହେବେ ବହୁ ଲୋଚନ ବା ବହୁତ ଲୋକଙ୍କ ନେତ୍ରର ଅସନ ବା ଭୋଜନ, ସେମାନଙ୍କର ନେତ୍ର ପୂରିଯିବ। ଅନ୍ୟ ଅର୍ଥରେ ବହୁ ଲୋଚନର ଦେବତା ଇନ୍ଦ୍ର ଶିବ ବ୍ରହ୍ମାଙ୍କ ଅସ ବା ଅମଙ୍ଗଳ ନ ହେବା ପାଇଁ ଏ ବ୍ୟବସ୍ଥା ହେଲା। ରବିବାରରେ ବୃକ୍ଷରାଜ ଅସ୍ୱସ୍ଥରେ ଅଲକ୍ଷ୍ମୀ ଆଶ୍ରା କଲା ଭଳି ଅଯୋଧ୍ୟାରେ ରହିଲେ କୈକେୟୀ। ବାର୍ତ୍ତା ପାଇ ଶୃଙ୍ଗବେରର ଶବର ରାଜ ଗୁହକ ପ୍ରବେଶ କରି କହିଲା, ଦଶରଥ ରାଜ୍ୟ ବାଣ୍ଟିଦେଲେ ନାହିଁ କାହିଁକି? ସୁମନ୍ତ୍ର ଛଳବାକ୍ୟରେ କହିଲେ, ତାକୁ ଅଯୋଧ୍ୟା ଦେଇ ୟାଙ୍କୁ ବନଦେଶ ଦେଇଛନ୍ତି। ରାତ୍ର ସାରା ଶବର ସୈନ୍ୟ ଜଗି ରହିଲେ। ବଟକ୍ଷୀରରେ ଜଟା ବାନ୍ଧି ବଳକଳ ପିନ୍ଧି ରୁଦ୍ରାକ୍ଷ ମାଳା ଧରି ରାମ ଓ ଲକ୍ଷ୍ମଣ ଭସ୍ମ ବିଭୂଷିତ ହୋଇ ବାହାରି ନର ଓ ନାରାୟଣ ଭଳି ଦିଶିଲେ। ରଥକୁ ଘେରିଥିବା ପ୍ରଜା ଓ ରାମସୀତାଙ୍କୁ କଳ୍ପନା ନେତ୍ରରେ ଦେଖି ଭଞ୍ଜ ଏକାମ୍ରବନ ଭୁବନେଶ୍ୱରର ବସନ୍ତ ଗୁଣ୍ଡିଚାର ଅଶୋକାଷ୍ଟମୀ ରଥର ଶିବ ପାର୍ବତୀଙ୍କୁ ମନେ ପକାଇଲେ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 42ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ କେଶବ ଚନ୍ଦ୍ର ରାଉତ, ସୁକାନ୍ତ କୁମାର କୁଣ୍ଡୁ, ସ୍ନିଗ୍ଧା ରାଣୀ କର ଏବଂ ଶ୍ୟାମାମଣି ଦେବୀ। ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, ବର୍ଣ୍ଣନା ଝରଣା ଦାସ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭୂମି ଆଲେଖ୍ୟ ରଜତ କୁମାର କର।

0: ଶ୍ରୋତାମାନଙ୍କୁ ଏଠାରେ କହି ରଖୁଛୁ ଯେ ଆଜି ରାତି 9:30 କ୍ରୀଡ଼ା ପତ୍ରିକା କାର୍ଯ୍ୟକ୍ରମରେ ଶୁଣିବେ ମହିଳା ବିଶ୍ୱକପ୍ କ୍ରିକେଟ୍ 2026 ଏବଂ ଫିଫା ବିଶ୍ୱକପ୍ 2026ର ପୂର୍ବାବଲୋକନ କହିବି କ୍ରୀଡ଼ା ସାମ୍ବାଦିକ ବିମଳ କୁମାର ରାଉଳ ଏବଂ କ୍ରୀଡ଼ା ପରିକ୍ରମା ରାତି 10:00 ପ୍ରଚାର କରିବୁ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନାରୀମହଲ ଦିନ 1:20 ଏଥିରେ ଆଳାପରେ ଶୁଣିବି ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସୁଲୋଚନା ସ୍ୱାଇଁଙ୍କ ସହ ସାକ୍ଷାତକାର କାର୍ଯ୍ୟକ୍ରମ ଉଦୟ ଭାରତ ସନ୍ଧ୍ୟା 6:30 ଏଥିରେ ବିଷୟ ରହିଛି ଜଣେ ରକ୍ତଦାତାଙ୍କ ମହତ କାର୍ଯ୍ୟ ଏ ସମ୍ପର୍କରେ କହିବେ ଡକ୍ଟର ବଦ୍ରୀ ମିଶ୍ର ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତଗୀତିକା ଶୁଣିପାରିବେ ଟିକେ ପରେ
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି

0: ହେଉବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
2: ଆରମ୍ଭ କରୁଛୁ କିଛି କଥା କିଛି ଗୀତର କାର୍ଯ୍ୟକ୍ରମ ଗୀତ ଗୀତିକା।

ସେଦିନ ଅପରାହ୍ନରେ କୋଉଠି ଥିଲା କେଜାଣି ସେ ଆସିଲା ଅତର୍କିତ ଭାବେ, ଅଧୀର ହୋଇ ନାଚିଗଲା ମେଘ ମହ୍ଲାର ରାଗେ। ଆହା କି ଆଶ୍ୱସ୍ତି ଏ ଭରାନି ଧାଗି।

କୋଉଠି ଥିଲା ଖେଜାଣି ସିଏ ଆସିଲା ଅତର୍କିତ ଭାବେ, ଅଧୀର ହୋଇ ନାଚିଗଲା ମେଘ ମହ୍ଲାର ରାଗେ। ଆହା କି ଆଶ୍ୱସ୍ତି ଏ ଭରା ନିଧାକି, କ୍ଷଣକେ ବୁଝେଇ ଦେଲା, କହିଗଲା, ମୋ ଜୀବନ ମୋ ବିନା ତୁମ ଜୀବନ କିଛି ନୁହେଁ। ଏ ମାଟି, ଏ ଜୀବନ, ଏ ଜଗତ ସବୁ ମୋ ସହ ବନ୍ଧା।

ସିଏ ଆସିଲା ତାର ପ୍ରତ୍ୟେକଟି ବୁନ୍ଦାରେ ଧରି ରଖିଥିବା ଜୀବନର କଥା କହିଲା। ପୁଣି ଦେହରେ ଧରି ରଖିଥିବା ସେହି ମୁକ୍ତା ସବୁକୁ ବିନା ଦ୍ୱିଧାରେ ବିଚ୍ଛୁରିତ କରିଚାଲିଲା। ମନେ ପକାଇ ଦେଇ ତା ସହ ମନତଳ ସାଇତା ସେହି ସ୍ମୃତି ସବୁକୁ।

ସ୍ମୃତିର ମେଘ ଏ ମନରେ ବରସିଯାଏ, ତାର ସ୍ପର୍ଶରେ ତାର ଉପସ୍ଥିତି ମାନେ ଜୀବନର ସ୍ଥିତି, ସେ ପ୍ରାଣ ସେ ଜୀବନ, ତାକୁ ନେଇ ଏ ମାଟି, ତାକୁ ନେଇ ଏଇ ଜଗତ ଜୀବନ, ଭୂମି ପାହାଡ଼ ଜଙ୍ଗଲ ପୁଣି ଏଇ ସୁନ୍ଦର ସୃଷ୍ଟି, ଆଉ ମନ ତଳେ ଅଙ୍କା ତାର ସ୍ପର୍ଶରେ କେତେ ଯେ ନୂଆ କାହାଣୀ, କେତେବେଳେ ତାର ଛଳ ଛଳ ନାଦରେ କଳ କଳ ସେ ସ୍ୱରରେ, ପୁଣି ଟିପ୍ ଟିପ୍ ବୁନ୍ଦରେ ମନ ହଜିଯାଏ, ଲେଖେ କେତେ ନୂଆ କାହାଣୀ।

କେତେ କଥା ସହିତା ହୋଇ ରହେ ଏଇ ମନ ତଳେ କହିଲେ, ହେଲେ ଏ ତ ମଣିଷର ପ୍ରକୃତି, ସେ ବୁଝେ ନାହିଁ ଅନେକ ସମୟରେ ତାର ମହତ୍ତ୍ୱକୁ, ଯିଏ ତା ପାଖରେ ସବୁବେଳେ ଥାଏ ବୁଝେ ନାହିଁ ତାକୁ, ଯିଏ ପ୍ରତିଟି ମୁହୂର୍ତ୍ତରେ ତାର ବଞ୍ଚିବାକୁ କରେ ସହଜ, କରିଥାଏ ବାରମ୍ବାର ତିରସ୍କାର, ଅପମାନ, ଅପବ୍ୟବହାର, ପୁଣି ହତାଦର। ସେ ହେଉ ବା ସମ୍ପର୍କ, ହେଉ ବା ଆମର ଏଇ ପ୍ରକୃତିରୁ ମିଳୁଥିବା ସେଇ ପ୍ରାକୃତିକ ସମ୍ପଦ ଆମ ଜୀବନଧାରା।

ମଣିଷ ହଜିଛି ସମ୍ପର୍କ ଭିତରେ, ମେଛ ଅହଙ୍କାରର ମାୟାଜାଲରେ। ଏଇଟା ସତ ଯେ ସାମାଜିକ ସମ୍ପର୍କ ବିନା, ବନ୍ଧନ ବିନା ଏ ସମାଜର ଅସ୍ତିତ୍ୱ କ'ଣ ବୁଝିବାକୁ ପଡ଼ିବ। ଠିକ୍ ସେମିତି ଯେମିତି ଜଳ ବିନା ଏ ଜୀବନ କିଛି ନୁହଁ। ସମୟ ଥାଉ ଥାଉ ଯଦି ବୁଝିଯିବା ଏଇ ସମୟର ଇସାରାକୁ, ଜଳ ହିଁ ଜୀବନ, ତାକୁ ସାଇତି ରଖିଲେ ଆମ ଭବିଷ୍ୟତ ହେବ କ'ଣ ସୁନ୍ଦର। ଭବିଷ୍ୟତ କହିବେ ଯେ କିଛି ସଂରକ୍ଷଣ କରି ରଖିଥିଲେ ଆମ ପାଇଁ ଆମ ପୂର୍ବପିଢ଼ି। ଆମେମାନେ ଏମିତି ଖର୍ଚ୍ଚ କରି ଚାଲିଛେ ଏଇ ପାଣିକୁ, ଟିକେ ବୁଝିବା ତାର ଆବଶ୍ୟକତାକୁ। କହିଥିଲେ ନା, ସମୟ ଥାଉ ଥାଉ ଯଦି ଆମେ କୌଣସି ଜିନିଷର ମହତ୍ତ୍ୱକୁ, ତାର ଗୁରୁତ୍ୱକୁ, ତାର ଆବଶ୍ୟକ କେତେ ଜୀବନରେ ବୁଝିଯାଉ, ତେବେ ତ ସେଇଠୁ ସୁରକ୍ଷିତ ଆମେ ଆମ ଭବିଷ୍ୟତକୁ କରିଥାଉ।

ଆଖିରୁ ଟିପ୍ଟାପ୍ ହେଇ ଝରି ପଡ଼ିଲି ସିଏ ଲୁହ, କିନ୍ତୁ ଅଚାନକ ସିଏ ଆକାଶରୁ ଝରିଗଲା। ହଁ, ସିଏ ଆସିଲା, କହିଲା ମୋ ମଧ୍ୟରେ ଲୁଚି ରହିଛି ଜୀବନର ଅନନ୍ତ ସମ୍ଭାବନା। କେତେବେଳେ ସେଥାଇ ନଦୀର କଳକଳ ନାଦଟିଏ ହୋଇ ତ ଝରଣାର ଛଳଛଳ ସଙ୍ଗୀତ ହୋଇ ବର୍ଷର ଟିପ୍ ଟିପ୍ ବୁନ୍ଦଟିଏ ଜଳବିନ୍ଦୁଟିଏ ନିଧା କରି ତାର ସ୍ପର୍ଶ କରି ଆନମନା ଭରେ ସମ୍ଭାବନା ଶୁଖିଲା ଜୁଆରେ ପାହାଡ଼ି ଝରଣାରେ ଜୀବନ ତାକୁ ଦେଖି ଖୁସି ହୁଏ। ପୁଣି ସିଏ ତ ଆମ ଜୀବନର ଆଧାର, ତାକୁ ଆମେ କେତେ ସାଇତି ରଖୁଛେ, ତାର ବୁନ୍ଦା ବୁନ୍ଦା ଜଳରେ ଭରି ରହିଛି କେତେ ସେ ଜୀବନ, ତାକୁ କେତେ ବୁଝୁଛେ। ଥରଟିଏ ଜଳ ଅପଚୟ କରିବା ପୂର୍ବରୁ ଯଦି ଚିନ୍ତା କରନ୍ତି କେମିତି ହୁଅନ୍ତା।

ଆଜି ବିକାଶର ଦୌଡ଼ରେ ମଣିଷ ପ୍ରକୃତିର ଅମୂଲ୍ୟ ଦାନକୁ ସେ ଅବହେଳା କରୁଛି। ଜଙ୍ଗଲ କାଟୁଛି, ଜଳାଶୟକୁ ପୋତୁଛି, ଭୂତଳ ଜଳର ଅତ୍ୟଧିକ ବ୍ୟବହାର ଏବଂ ପ୍ରଦୂଷଣ ଯୋଗୁଁ ଜଳ ସଙ୍କଟ ଦିନକୁ ଦିନକୁ ଭୟଙ୍କର ରୂପ ନେଉଛି। କେବେ ଚିନ୍ତା କରିଛନ୍ତି, କାଲି ଯେଉଁ ନଈଟିରେ ପାଣି ଭର୍ତ୍ତି ଥିଲା ତାକୁ ଦେଖି ମନ ଖୁସି ହେଉଥିଲା। କାଖରେ କଳସୀ ଧରି ଗାଁ ବୋହୁଏ ଚାଲି ଚାଲି ବାଟ ଆସୁଥିଲେ। ତାଙ୍କୁ ଦେଖି କଲମରୁ ଆପେ ଆପେ ଝରି ଯାଉଥିଲା କବିତା। ଗାଁ ମଝିରେ ସେଇ କୂଅରୁ ପାଣି ଆଣିଲାବେଳେ ମନରେ ଆଙ୍କ ଧୋଇଥିଲା କେତେ କଥା। ସାଙ୍ଗସାଥି ମିଳି ଗପ ହୋଇ ସେଇ ନଈ ପଠାରେ ବସି କେତେ କଥା ହେଉଥିଲେ। ଆଜି ନାହିଁ ଆଉ ସେ ସୁଖ ସୁବିଧା। ଅଛି ସୁଖ ସୁବିଧା ଘରର ଚାରିକାନ୍ଥ ମଧ୍ୟରେ, ବୈଦ୍ୟୁତିକ ଉପକରଣ ମାଧ୍ୟମରେ ପାଣି ଟପ୍ ଟପ୍ ହେଇ ନଳରୁ ଏମିତି ବହି ଚାଲିଛି। ହେଲେ କାହାର ନଜର ନାହିଁ, କେମିତି କୁହନ୍ତୁ ତ, ଏଥିରୁ ଆମେ ବଞ୍ଚିପାରିବା। ଆଜି ପୁଣି ମନ ଖୋଜୁଛି ଦେଖିବାକୁ ଥରେ ସେଇ ଭରା ନଈକୁ।

ପୁଣି ସଞ୍ଚୟ କରି ରଖିବାକୁ ସେ ବର୍ଷା ଜଳକୁ। କେତେ କ'ଣ କଳ୍ପନା, କେତେ କ'ଣ ବିଜ୍ଞାନ ପ୍ରଣାଳୀ ଚାଲିଛି ଆଗକୁ ଆଗକୁ ଗବେଷଣା।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ ଏଇଡିପି ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। ଏଇଡିପି, ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
1: ହାତ ପାହାନ୍ତାରେ ଅଛି ସବୁ ସୁଖ ସୁବିଧା, ହେଲେ କିଛି ସୁବିଧା ଆମେ ଏ ପ୍ରକୃତିରେ ପାଉଛେ, ତାକୁ ବ୍ୟବହାର କରି ଚାଲିଛେ। ଯଦି ସେ ନ ମିଳେ ଦିଗହରା ହୋଇଯିବ, ଆମର ଏ ସମ୍ପର୍କ ଶତ୍ରୁ ପାଲଟିଯିବେ।

ଆମର ସବୁ ନିଜର ସାଥୀ ବୁଝି ହେଉଛି ନା? ଦେଶ ଦେଶ ମଧ୍ୟରେ ଆକ୍ରମଣ, ଉପୁଜୁଥିବା ସମସ୍ୟା, ସଙ୍କଟ, ସଙ୍କଟରୁ ଚିନ୍ତା, ଚିନ୍ତାରୁ ସ୍ୱାର୍ଥପର, ପୁଣି ଅସତ୍କାରବାର। ଯଦି ସାଇତି ରଖିବା ଆମ ପାଖେ ଯାହା ଅଛି, ତେବେ ଭବିଷ୍ୟତ, ଭବିଷ୍ୟତ ସେ ସଙ୍କଟକୁ କ'ଣ ସାମ୍ନା କରିବ? ନୁହେଁ ନା? ସେଥିପାଇଁ ତ ଶ୍ରୋତାବନ୍ଧୁ କୁହାଯାଏ, ଆମେ ଯେଉଁ ସବୁ ଜିନିଷ ବ୍ୟବହାର କରୁଛେ, ଅବା ଏ ପ୍ରକୃତି ଦେଉଛି, ହେଉ ଅବା ଆମ ନିଜ ପାରସ୍ପରିକ ସମ୍ପର୍କ, ତାକୁ ଆମେ ଅତି ଯତ୍ନର ସହିତ ସାଇତି ରଖିବା, ତାର ଗୁରୁତ୍ୱକୁ ବୁଝିବା, ତାର ମହତ୍ତ୍ୱକୁ ବୁଝିବା, ବୁଝିବା ଏହି ସମୟର ଡାକରାକୁ। ହଁ, ଏହି ସମୟ କହୁଛି ଜଳ ସଂରକ୍ଷଣର କଥା। ଏହା କେବଳ ସରକାରଙ୍କ କାମ ନୁହେଁ, ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ। ଘରେ ହେଉ, ହେଉ ବା ବିଦ୍ୟାଳୟରେ, କାର୍ଯ୍ୟସ୍ଥଳୀରେ ହେଉ, ହେଉ ବା ଏଇ ଆମର ସମାଜରେ ଯେଉଁଠିକି ଆମେ ଯାଉଛେ, ଜଳର ସଠିକ୍ ବ୍ୟବହାର, ତାର ପ୍ରତ୍ୟେକଟି ଠୋପାରେ ରହିଛି ଜୀବନ, ତାକୁ ବୁଝିବାକୁ ପଡ଼ିବ। ବର୍ଷା ଜଳ ସଂଗ୍ରହ, ପୁଣି ପୋଖରୀ ଆଉ ଜଳାଶୟର ସୁରକ୍ଷା, ବୃକ୍ଷରୋପଣ ଏବଂ ଜଳ ଅପଚୟକୁ ରୋକିବା ଦ୍ୱାରା ଆମେ ଏହି ସମସ୍ୟାର ସମାଧାନ କରିପାରିବା। ଚାଲନ୍ତୁ ନା ପୁଣି ସେ ଗାଁ ମଝିରେ ଥିବା ସେ କୂଅରେ ପାଣି କିପରି ସଂରକ୍ଷିତ ହୋଇ ରହିବ ସେ କଥା ଚିନ୍ତା କରିବା। ବର୍ଷାର ଏହି ଟେପ୍ ଟେପ୍ ବୁନ୍ଦ ଭରିଥାଉ ଆମର ଏ କୂଅକୁ, ପୁଣି ସେ କୂଅରୁ ଜୀବନ, ପାଣିର ସେ ସମ୍ଭାବନାକୁ ନେଇ ଆମ ଜୀବନକୁ କରୁ ଆହୁରି ସୁନ୍ଦର, ଏହା ହିଁ କାମନା କରିବା।

ଶ୍ରୋତାବନ୍ଧୁ, ଜଳର ପ୍ରତ୍ୟେକଟି ବୁନ୍ଦା ପରେ ସାଗରର ବକ୍ଷ, ଚାଲନ୍ତୁ ସଞ୍ଚୟ କରିବା ଏହି ଅମୃତକୁ, ନଷ୍ଟ କରିବା ନାହିଁ। ଜଳ ରହିଲେ ହସିବ ଧରଣୀ, ଫୁଲିବ ଏ ଜଳରାଶି, କ୍ଷେତ ମଧ୍ୟ ହସି ଉଠିବ। ଜଳ ସଂରକ୍ଷଣର ସଂକଳ୍ପ ନେଇ ଗଢ଼ିବା ସୁନ୍ଦର ଭବିଷ୍ୟତ ଆଉ ଜୀବନ। ସଚେତନତା ବାର୍ତ୍ତା ଆମେ ବାଣ୍ଟି ଚାଲିବା, ଚାଲନ୍ତୁ କେବେ ବି କଳ ଖୋଲା ରଖିବା ନାହିଁ। ବର୍ଷା ଜଳ ସଂଗ୍ରହ କରିବା, ପୋଖରୀ କୂଅ ଆଉ ନଦୀର ଜଳକୁ ପ୍ରଦୂଷଣ କରିବା ନାହିଁ। ଅଧିକରୁ ଅଧିକ ଗଛ ଲଗାଇବା, ପ୍ରତିଟି ବୁନ୍ଦରେ ଜଳର ମୂଲ୍ୟକୁ ବୁଝିବା। ଜଳ ନାହିଁ ତ ଆଗାମୀକାଲି ନାହିଁ, ତେଣୁ ଆସନ୍ତୁ ଆଜିଠାରୁ ହିଁ ଜଳ ସଂରକ୍ଷଣକୁ ଜନ ଆନ୍ଦୋଳନରେ ପରିଣତ କରିବା।

ଏଇଠି ଶେଷ କରୁଛୁ ଆଜିର ଗୀତ ଗୀତିକା। ଉପସ୍ଥାପନାରେ ଥିଲି ମୁଁ ଗୀତାଞ୍ଜଳି ପଣ୍ଡା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ଜୀବନ ଯେଉଁପରି ଯେତେବେଳେ, ମୂଳ ଇଂରାଜୀ ରଚନା କେଭି ତ୍ରେହନ, ହିନ୍ଦୀ ଭାଷା ଓ ବେତାର ନାଟ୍ୟରୂପ ସୁଧାପୁରୀ, ଓଡ଼ିଆ ଭାଷାନ୍ତର ପ୍ରକାଶ ଚନ୍ଦ୍ର ଡାଭେ, ପ୍ରଯୋଜନା ତରୁଣକାନ୍ତି ରାଉତ। ଆସନ୍ତୁ ଶୁଣିବା ନାଟକ ଜୀବନ ଯେଉଁପରି ଯେତେବେଳେ।

ସନ୍ଧ୍ୟା ସାତଟା ହେଲାଣି। ଟୋପା ଟୋପା ବର୍ଷା ପାଣିରେ ଭିଜା ମାଟି ରହିକି ମୋର ଲୋଭା ବାସ୍ନା। ଏ ବାସ୍ନା ମୋତେ ଭାରି ଭଲ ଲାଗେ। ମଦିରା ଭରା ଏ ଗ୍ଲାସଟି ଆଜି ମୋତେ କେତେ ଶାନ୍ତି ଦଉଛି, ହେଲେ ଟିକିଏ ଆଶ୍ଚର୍ଯ୍ୟ ବି ଲାଗୁଛି ସେ ଦୁଇଟା କଥାକୁ ନେଇ। ପ୍ରଥମ କଥା ହେଲା, ନିଆଁର ସେ ଲେଲିହାନ ଶିଖାରୁ ମୁଁ କେମିତି ଅଳ୍ପକେ ରକ୍ଷା ପାଇଗଲି, ଆଉ ଦ୍ୱିତୀୟ କଥାଟି ହେଲା, ମୋର ଅତି ପ୍ରିୟ ସମ୍ପର୍କୀୟ ସାତ ଜଣଙ୍କ ମୃତ୍ୟୁକୁ କେମିତି ମୁଁ ସହିପାରିଲି। ହେଲେ ସହିବା ଛଡ଼ା ଆଉ କେହି ବା କ'ଣ କରିପାରେ? ସମର୍ପଣ, ସମ୍ପୂର୍ଣ୍ଣ ସମର୍ପଣ। ପ୍ରତିକ୍ଷଣ ତାଙ୍କରି କୃପାକୁ ଅନୁଭବ କରି ତାଙ୍କର ସେ ପବିତ୍ର

ଯିଏ ନିଜକୁ ଏବଂ ନିଜର ଜୀବାତ୍ମାକୁ ଜାଣିପାରିଛି ସେ ସ୍ୱୟଂ ନିଜର ମିତ୍ର, ଆଉ ଯିଏ ଏପରି କରି ନ ପାରିଛି ସେ ନିଜେ ହିଁ ନିଜର ଶତ୍ରୁ। କେଡ଼େ ନିରାଟ ସତ୍ୟ, ଆମ ନିଜର ଚିନ୍ତାଧାରା ହିଁ ନିଜର ମିତ୍ର କିମ୍ବା ଶତ୍ରୁ ହୋଇପାରେ। ସବୁ ସମସ୍ୟାର ସମାଧାନ ରହିଛି ଆମ ନିଜ ଭିତରେ, ବାହାରେ ନୁହେଁ। ଗୌତମ ବୁଦ୍ଧ, ସ୍ୱାମୀ ବିବେକାନନ୍ଦ, ଯୀଶୁଖ୍ରୀଷ୍ଟ ସମସ୍ତଙ୍କର ସେ ଗୋଟିଏ ବାର୍ତ୍ତା, ଶାନ୍ତ ହୁଅ, ସ୍ୱୟଂ ନିଜର ମିତ୍ର ହୁଅ, ନିଜ ପାଇଁ ନିଜେ ଆଲୋକବର୍ତ୍ତିକା ହୁଅ। ଓହୋ।

0: ନିଜକୁ ଏବଂ ନିଜର ଜୀବାତ୍ମାକୁ ଜାଣିପାରିଛି। ସେ ସ୍ୱୟଂ ନିଜର ମିତ୍ର, ଆଉ ଯିଏ ଏପରି କରି ନ ପାରିଛି ସେ ନିଜେ ହିଁ ନିଜର ଶତ୍ରୁ। କେଡ଼େ ନିରାଟ ସତ୍ୟ, ଆମ ନିଜର ଚିନ୍ତାଧାରା ହିଁ ନିଜର ମିତ୍ର କିମ୍ବା ଶତ୍ରୁ ହୋଇପାରେ। ସବୁ ସମସ୍ୟାର ସମାଧାନ ରହିଛି ଆମ ନିଜ ଭିତରେ, ବାହାରେ ନୁହେଁ। ଗୌତମ ବୁଦ୍ଧ, ସ୍ୱାମୀ ବିବେକାନନ୍ଦ, ଯୀଶୁଖ୍ରୀଷ୍ଟ ସମସ୍ତଙ୍କର ସେ ଗୋଟିଏ ବାର୍ତ୍ତା, ଶାନ୍ତ ହୁଅ, ସ୍ୱୟଂ ନିଜର ମିତ୍ର ହୁଅ, ନିଜ ପାଇଁ ନିଜେ ଆଲୋକବର୍ତ୍ତିକା ହୁଅ। ଓହ, କି ଭୟଙ୍କର ସ୍ୱପ୍ନ! ଏହି ଧଳା ଚାଦର ଘୋଡ଼େଇ ହୋଇଥିବା ଚେହେରା ଗୁଡ଼ିକରୁ ମୋତେ ବଲବଲ କରି ଚାହିଁଥିବା ଆଖି ସବୁ, ଔଷଧର ଦୁର୍ଗନ୍ଧ!
1: ଭାରି ଖୁସିର କଥା ସେଠ ସାହେବ, ଠାକୁରଙ୍କ ଦୟାରୁ ଆପଣଙ୍କ ଶରୀର ମାତ୍ର 50% ପଡ଼ିଛି, ଆଉ ଆପଣ ବଞ୍ଚି ଯାଇଛନ୍ତି।
0: କି କଷ୍ଟ! ମୋର ଦେହ ଉପରୁ ତଳ ଯାଏ ପଟିରେ ବନ୍ଧା, ଚାରିଆଡ଼େ କେମିତି କେମିତି ଲୋକ ଗୁଡ଼ାକ, କାହିଁ ମୁଁ, ଆଉ କାହିଁ ଏ ଲୋକ ଗୁଡ଼ାକ! ହେଲେ ଦୁର୍ଘଟଣା କ'ଣ କେବେ ଭେଦଭାବ ରଖେ? ଧନୀ ଆଉ କି ଗରିବ, ସମସ୍ତଙ୍କୁ ଗୋଟିଏ ନିକେତିରେ ତୋଲିଥାଏ। ଆଉ ସିଷ୍ଟର, ସିଷ୍ଟର, ସିଷ୍ଟର, ତମେ ମୋ ସ୍ତ୍ରୀକୁ ଦେଖିଛ କି? ମୋ ସ୍ତ୍ରୀକୁ ଦେଖିଛ କି?
2: ବର୍ତ୍ତମାନ ମୁଁ କିଛି କହିପାରିବିନି। ନିଆଁରେ ଗୁରୁତର ଭାବେ ପୋଡ଼ି ହେଇଯାଇଥିବା ଅନେକ ରୋଗୀ ତ ଏଠିକି ଆସିଛନ୍ତି, ସେମାନଙ୍କ ଭିତରୁ କେତେକଙ୍କ ପାଟି ବି ଖୋଲି ହଉନି କି ନିଜର ନାଁ ବି ସେମାନେ କହିପାରୁନାହାନ୍ତି। ତା ଛଡ଼ା ଆମେ ଏ ଯାଏଁ ସମସ୍ତଙ୍କ ପରିଚୟ ବି ପାଇନୁ।
0: ମୋତେ ଖାଲି ଏତିକି କୁହନ୍ତୁ, ସେମାନଙ୍କ ଭିତରୁ କେହି ମରିଛନ୍ତି?
2: 15 ଜଣ ମରିଛନ୍ତି, ଆଉ କିଛି ମୃତ୍ୟୁ ସହିତ ସଂଗ୍ରାମ ବି କରୁଛନ୍ତି।
0: ଆଶା, 24 ବର୍ଷର ଆମର ବନ୍ଧନ, ବାସ୍ ଏତିକିରେ। ସିଷ୍ଟର, ଆପଣ କିଛି କହୁନାହାନ୍ତି ଯେ ମୁଁ କେମିତି ଅନୁଭବ କରିପାରୁଛି, ମୋ ମନର ଭୟ ସତେ ଯେମିତି ସତ ହେବାକୁ ଯାଉଛି।
3: ଆଶା ଡାର୍ଲିଙ୍ଗ, ନିଅ ଗରମ ଗରମ ଚା, ଉଠା, ଏ ଆଶା, ପ୍ଲିଜ ଉଠ ନା, ଆଶା, ଆରେ ଉଠ ନା, ଗରମ ଚା, ଗରମ ଚା।
4: ଟିକେ ଶୋଇବାକୁ ଦିଅ ନା, ଟିକେ ଶୋଇବାକୁ ଦିଅ ଡାର୍ଲିଙ୍ଗ, ଆହୁରି ବହୁତ ଟାଇମ୍ ଅଛି ଯେ, ପ୍ଲିଜ।
3: ଜାଣିଛି ଡିୟର, ତମେ ଡେରିରେ ଉଠିବାକୁ ଭଲ ପାଅ, ଆଜି ପରା ଆମ ଷ୍ଟିଲ୍ ଫ୍ୟାକ୍ଟ୍ରିର ପ୍ରତିଷ୍ଠା ଉତ୍ସବ, ସେଠିକି ଯିବା ପରା, ଉଠ ନା ପ୍ଲିଜ, ଉଠ ନା।
4: ମାତ୍ର 2 ମିନିଟ ଅପେକ୍ଷା କର, ପ୍ଲିଜ ନା, ଟିକେ ଅପେକ୍ଷା କର।
3: ଠିକ ଅଛି, ଠିକ ଅଛି, ଠିକ ଅଛି, ମାତ୍ର 2 ମିନିଟ। ହଁ, ମୁଁ ଚାହୁଁଛି ଆମେ 7 ସୁଦ୍ଧା ସେଠି ପହଞ୍ଚିବା ଦରକାର, ପ୍ଲିଜ।
4: ଆଚ୍ଛା, କହିଲୁ ଦେଖି, ଆଜି ପର୍ଯ୍ୟନ୍ତ କେବେ ହେଲେ ବି ମୁଁ ତମକୁ ମୋ ପାଇଁ ଅପେକ୍ଷା କରିବାକୁ କହିଛି କି?
3: ଶୀଘ୍ର ପ୍ଲିଜ, ପ୍ଲିଜ ଡାର୍ଲିଙ୍ଗ, ପ୍ଲିଜ।
0: ଜାମଶେଦପୁରର ସେ ଜୋରଦାର ପାର୍ଟି, ମୁଁ ଠିକ ତମକୁ କେକ୍ ଖୋଇବାକୁ ଯାଉଥିଲି, ଆଉ ତମେ ହଠାତ୍ ତମ ହାତକୁ ମୋ ହାତରୁ ଛଡ଼େଇ ନେଇଥିଲ, ଆଉ ତାପରେ ନିହା ପଳେଇ ଚାଲ, ନିହା ପଳେଇ ଚାଲ, କେବଳ 2 ଶବ୍ଦ କହି ଛାନିଆରେ ତମେ ବାଁ ପଟକୁ ଦୌଡ଼ି ଯାଇଥିଲ। ନିହା ପଳେଇ ଚାଲ, ନିହା ପଳେଇ ଚାଲ।
4: ଆଶା ଆଉ ଏ ଦୁନିଆରେ ନାହାନ୍ତି, ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ। ତାଙ୍କୁ କେବଳ ମୁଁ ଚିହ୍ନଟ କରିପାରିଲି।

0: E il cuoco arrivi. ନା ଘରେ ମନ ଲାଗୁଛି ନା କ୍ଲବରେ ଯେଉଁଠି ଆଶାର ନଜର ସବୁବେଳେ ମୋ ଉପରେ ରହୁଥିଲା
1: ସାର୍ ଆଗ ଅପେକ୍ଷା ଆପଣ ଏବେ ଅଧିକ ଡ୍ରିଙ୍କ କରୁଛନ୍ତି
0: ହଁ ଟିକେ ଅଧିକ ପିଇ ଦେଉଛି ଜୀବନର ଚାରି ଛକରେ ଆସି ପହଞ୍ଚିଛି ସେ ବାସ୍ତବତାର ସମ୍ମୁଖୀନ ତ ହେବାକୁ ପଡ଼ିବ ନା ଅତୀତକୁ ଭୁଲିଯିବାକୁ ହେବ ଭାବନାରେ ଫାଶି ନ ଯାଇ ବୁଦ୍ଧି ଖଟେଇବାକୁ ପଡ଼ିବ
1: ସାର୍ ଆପଣ
0: ଚାଲ ଯିବା କାଲି ପୁଣି ବର୍ଷିଆ ଗାଁକୁ ଯିବାର ଅଛି ଏହି ସମାଜସେବୀ ସଂସ୍ଥାର କାର୍ଯ୍ୟକଳାପ ମୋତେ ଟିକେ ବଞ୍ଚେଇ ରଖିଛି ବରଂ ମୋତେ ଟିକେ ଖୁସି ଦେଇପାରୁଛି
1: ସାର୍ ଆପଣ ସେଠିକି କ'ଣ
0: ଏ ବର୍ଷ ପରା ମୋତେ ସେଠି ପ୍ରେସିଡେଣ୍ଟ କରିଦେଇଛନ୍ତି ଏ ବର୍ଷିଆ ଗାଁଟା ପୂରାପୂରି ଅନୁନ୍ନତ ଅଞ୍ଚଳ ପ୍ରଥମେ ତ ସେଠିକାର କୁଷ୍ଠରୋଗୀମାନଙ୍କ ଅବସ୍ଥା ବୁଝିବାକୁ ପଡ଼ିବ ଶୁଣିଛି ସେଠି ନା ଅଛି ହୋଟେଲ ନା ପକ୍କା ରାସ୍ତା ପାଣିର ବି ସେଠିକାର ଘୋର ଅଭାବ ହଉ ଦେଖିବା ସେମାନଙ୍କ ପାଇଁ କ'ଣ କରାଯାଇପାରେ ଚାଲୁ ଯିବା।

0: ସେପର୍ଯ୍ୟନ୍ତ ଏମାନଙ୍କୁ କେହି ବି ସାହାଯ୍ୟ କରିପାରିବେନି। କମ୍ପାନୀ ତ ଏମାନଙ୍କୁ ନିୟମିତ ପଇସା ଦେଉଛି, ହେଲେ ମଝିରେ ଥିବା ଏଇ କୁଚକ୍ରି ଦଲାଲମାନେ ସବୁ ଖାଇଯାଉଛନ୍ତି। ମୁଁ ଏମାନଙ୍କୁ ଏକଜୁଟ କରିବି, ଯାହାଫଳରେ ସେମାନେ ନିଜ ଅଧିକାର ପ୍ରତି ସଚେତନ ହୋଇପାରିବେ, ନିଜର ଅଧିକାର ପାଇଁ ଲଢ଼ିପାରିବେ, ନିଜ ପରିବାର ସହ ସୁଖରେ ରହିପାରିବେ, ନିଜର ପିଲାମାନଙ୍କୁ ସରକାରୀ ସ୍କୁଲରେ ପାଠ ପଢ଼ାଇ ପାରିବେ, ଯେଉଁଠି ଶିକ୍ଷା ବିଲକୁଲ ମାଗଣା। ମାଝିର ବି ତ ସ୍ତ୍ରୀ ଅଛି, ହେଲେ ତାଙ୍କ ଜୀବନରେ ଖୁସି କାହିଁ? ଏଣେ ମୁଁ ଆଶାକୁ ଭାବି ଭାବି ନିଜକୁ ଦୁଃଖୀ ବୋଲି ଭାବୁଛି। ଆଶା
1: ଓହୋ, ଆଶା ଏ ବିନ୍ଦି ଗୁଡ଼ିଏ କଣ ଏତେ ଦାମିକା ଯେ ତମେ ତାକୁ ଆଇନା ଉପରେ ଲଗେଇ ଦଉଛ?
2: ସୋ ହ୍ୱାଟ, ତମେ ଖାଲି ଏ କଥାକୁ ନେଇ ମୋ ଉପରେ ରାଗୁଛ। ଆରେ ବାବା, ଗୋଟାଏ ଜିନିଷକୁ ଯଦି ଆମେ ଆଉ ଗୋଟାଏ ଥର ବ୍ୟବହାର କରିପାରିବା ତାହେଲେ ଅସୁବିଧା କୋଉଠି?
0: ଜୀବନଟା ଏବେ ଟିକେ ସଜାଡ଼ି ହେଇଯାଉଛି, ସମସ୍ତେ କେତେ ଭଲ ପାଉଛନ୍ତି ମତେ। ଦିନଟା ଅବଶ୍ୟ ଭଲରେ କଟିଯାଉଛି, ହେଲେ ରାତି ରାତିରେ ଆଶା ତମରି କଥା ମନେ ପଡ଼ୁଛି, ନିଜକୁ କେତେ ଏକୁଟିଆ ମନେ କରୁଛି। ମୁଁ ମନର ଏଇ ଏକୁଟିଆପଣ ଅଫିସ ଆଉ କ୍ଲବର ସିନା ଦୂରେଇ ଯାଉଛି, ହେଲେ ଦେହର କ'ଣ ଇଏ ବି ଦୂର ହେଇପାରେ? ଆଶା ଭଳି ଆଉ କିଏ କ'ଣ ମୋତେ ସନ୍ତୋଷ ପ୍ରଦାନ କରିପାରିବ? ମାନସିକ ଆଉ ଶାରୀରିକ ଦୁଇଟି ଯାକର ଯେଉଁ ସନ୍ତୁଳନ ମୋର ଆଶା ସହିତ ଥିଲା, ତାହା କ'ଣ ଆଉ କାହା ସହିତ ସମ୍ଭବ? ମୁଁ ନିଜ ଆବଶ୍ୟକତା ଛଡ଼ା ଅନ୍ୟ କାହାର ଆବଶ୍ୟକତାର ଯତ୍ନ ନେଇପାରିବି? ଏହା ମୋ ଜୀବନ ଆଉ ଏଥିପାଇଁ ମୁଁ ସମ୍ପୂର୍ଣ୍ଣ ରୂପେ ଦାୟୀ। ଏବେଠୁ ମୁଁ ଏହାକୁ ନିଜ ଢଙ୍ଗରେ ଜିଇଁବି, ଆହୁରି ଅନେକ ଜୀବନ ମୋ ସହିତ ଜଡ଼ିତ, ହେଲେ ମୋର ଏକାକିତ୍ୱର ସହଭାଗୀ କିଏ କ'ଣ ହୋଇପାରିବ? ମୁଁ ଗତକାଲି ଲାଇଫ୍ ପାର୍ଟନର ପାଇଁ ଖବରକାଗଜରେ ବିଜ୍ଞାପନ ଦେଇ ଠିକ୍ କରିଛି, ଦେଖାଯାଉ ଆଗକୁ କ'ଣ ହେଉଛି।
2: ଆଜି ତ ରବିବାର, ଡେରିରେ ଉଠିବି, ଲଞ୍ଚ ଖାଇ ପୁଣି ଶୋଇପଡ଼ିବି, ଖାଲି ସନ୍ଧ୍ୟା ଟିକେ ମୋ ପିଛା ଛାଡ଼ୁ, ତାକୁ ମୋର ଭାରି ଚିନ୍ତା।
3: ମ୍ୟାମ୍ ସାହେବ,
2: ହଁ
3: ଏ ଚା ନିଅନ୍ତୁ।
2: ଆରେ ସନ୍ଧ୍ୟା, ରବିବାରଟାରେ ବି ଟିକେ ଶୋଇବାକୁ ଦଉନୁ?
3: ଜାଣିଛି ଆଜି ରବିବାର, ହେଲେ ଦିନ ଆସି 11ଟା ହେଲାଣି ପରା।
2: ଜାଣି ପରା, ତୁ ଜମା ଶୁଣିବୁନି, ହଉ ଜାଣ। ଆହ, ଚାଟା ଭାରି ବଢିଆ ହେଇଛି। ସନ୍ଧ୍ୟା, ସେ ଖବରକାଗଜଟା ଦେ ତ।
3: ହଁ ହଁ ଦଉ, ଏଇ ନିଅ।
2: ସେଇ ଏକା ଖବର, ହତ୍ୟା ଲୁଣ୍ଠନ ଦୁର୍ଘଟଣା। ଆରେ ଇଏ କି ଖବର, ବଡ ଇଣ୍ଟରେଷ୍ଟିଂ ଲାଗୁଛି। ଜଣେ ସିନିୟର ଏକ୍ଜିକ୍ୟୁଟିଭ ୱାର୍କିଂ ଇନ୍ ପ୍ରାଇଭେଟ କମ୍ପାନୀ, ୱାଣ୍ଟେଡ୍ ସୁଟେବଲ ମ୍ୟାଚ୍, ବୟସ 40, ପଞ୍ଜାବୀ, 2 ସନ୍ତାନ, କାଷ୍ଟ ନୋ ବାର। ମୋ ବି ତ ଉଇଟ, ବୟସ 40, ଚେଷ୍ଟା କଲେ କ୍ଷତି କଣ? ହ୍ୟାଲୋ, ଓ ୟେସ୍ ୟେସ୍, ଆଇ ରିମେମ୍ବର, ହଁ ହଁ ମୁଁ ପହଞ୍ଚିଯିବି। ଆରେ ସନ୍ଧ୍ୟା, ମୋ ଜିନ୍ସ ଆଉ ଟି ସାର୍ଟ ଆଲମିରାରୁ ବାହାର କରି ରଖିଲୁ?
4: ମୋର ଅର୍ଜେଣ୍ଟ ଯିବାର ଅଛି ତ, ଗୋଟେ ମିଟିଂ ଅଛି ନା।

0: ବୋଧହୁଏ ମୋ ବିଜ୍ଞାପନର ଆଉ କିଛି ରେସ୍ପନ୍ସ ଆସିବନି।
1: ଆରେ
0: ଏ ଚିଠିଟା ପୁଣି କୋଉଠୁ ଆସିଛି? ଦେଖିବା କ'ଣ ଲେଖା ଅଛି।
2: ମୁଁ ଆପଣଙ୍କ ବିଜ୍ଞାପନ ପଢ଼ିଲି। ମୋ ପରିସ୍ଥିତିର ଆପଣଙ୍କ ପରିସ୍ଥିତି ସହିତ କିଛି ସାମଞ୍ଜସ୍ୟ ଥିଲା ପରି ଲାଗୁଛି। ମୁଁ ଜଣେ ବିଧବା, ବୟସ 40, ସ୍ୱାମୀଙ୍କ ମୃତ୍ୟୁ।

0: ହେଇଗଲା, ଦୁଇଟି ପୁଅ। ସେମାନଙ୍କର ଇଚ୍ଛା ଯେ ମୁଁ କାହାକୁ ଜୀବନସାଥୀ ରୂପେ ବାଛି ନେବା ଉଚିତ। ପାଠଶାଠ ପଢ଼ିଛି, ଦେଖିବାକୁ ବି ସୁନ୍ଦର, ଟଙ୍କା ପଇସା ସୁନାମ ସବୁ କିଛି ଅଛି, ସଫିଷ୍ଟିକେଟେଡ୍, କିନ୍ତୁ ଏକାକିନୀ। ମୋ ଘର ଠିକଣା ଜଣେଇଲି, ଗୁରଗାଓଁ। ଫୋନ୍ ନମ୍ବର ହେଉଛି।
1: ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ
1: ହଁ ମାଧବୀ, ଆରେ ଗୋଟେ ଖୁସି ଖବର, ମୁଁ ବାହା ହେବାକୁ ଯାଉଛି।
2: ସନ୍ଧ୍ୟା, ଏ ସନ୍ଧ୍ୟା, ଆରେ ବାହାଘର ପାଇଁ ଜିନିଷ ପତ୍ର ସବୁ ଯୋଗାଡ଼ କଲୁ କି ନାହିଁ?

କେତେଦିନ ପରେ ଲାଗୁଛି, ସତେ ଯେମିତି ମୋ ମଧୁଚନ୍ଦ୍ରିକାରେ ଜହ୍ନ ମଧ୍ୟ ଖୁସି ତାର ଶାନ୍ତ ସ୍ନିଗ୍ଧ ଜ୍ୟୋତ୍ସ୍ନା ଢାଳି ଦଉଛି। जल्दी तो सिगरेट टाइम दवा।

ଆବଶ୍ୟକତା ଅଛି କହିଲ? ଆମେ ଦୁହେଁ ଏବେ ପରସ୍ପର ପାଇଁ ଯଥେଷ୍ଟ। ଦେଖ, ଖରାପ ଭାବିବନି, ଧାନବାଦର କଲଚରକୁ ବୁଝିବାକୁ ମତେ ଟିକେ ସମୟ ଲାଗିବ। ମୁଁ ବହୁତ କମ୍ ଲୋକଙ୍କ ସହିତ ମିଶିବାକୁ ପସନ୍ଦ କରେ ତ।

0: କ'ଣ ଭାବିଥିଲି ଆଉ କ'ଣ ସବୁ ହେଇଗଲା। ରେଶ୍ମାର ଔଷଧ ତ ବଢ଼ି ବଢ଼ି ଚାଲିଛି। ଭାବିଥିଲି ମୋର ରାତ୍ରିର ଏକାକିତ୍ୱକୁ, ହେଲେ ରେଶ୍ମା ସବୁ କଥା ତା ଇଚ୍ଛାରେ ନା। ମୁଁ ଜୋର ଜବରଦସ୍ତ ତା ଉପରେ ମୋର ଅଧିକାର ସାବ୍ୟସ୍ତ କରିବାକୁ ଚାହୁଁନି। ଏବେ ପାର୍ଟିମାନଙ୍କୁ ଯିବା ତ ଆମର ବନ୍ଦ ହୋଇଯାଇଛି, ରହିଯାଇଛୁ ଏକ ଘରିଆ ହୋଇ। ରାତି ହଉ ହଉ ରେଶ୍ମାର ଅସୁସ୍ଥତା ବଢ଼ିଯାଉଛି। ଯେଉଁଠି ଆଶା ମୋତେ ମଦ ପିଇବାକୁ ବାରଣ କରୁଥିଲା, ସେଠି ରେଶ୍ମା କିଛି ବି କହୁନି। ହୁଏତ ଏଇଥିପାଇଁ ଯେ ଅଧିକା ପିଇଦେଲେ ମୁଁ ମୋ ହୋସ ହରେଇ ବସିବି, ଆଉ ତାଠାରୁ କୌଣସି ଜିନିଷ ଚାହିଁବିନି। ଘରୁ ଅଫିସ, ପୁଣି ଅଫିସରୁ ଘର, ଜୀବନଟା ଏଇଥିରେ ସୀମିତ ହୋଇ ରହିଯାଉଛି। ବାହାଘର ପୂର୍ବରୁ ରେଶ୍ମା ଯେତେ ଆଣ୍ଟି ଡିପ୍ରେସନ୍ ଔଷଧ ଖାଇଥିଲା, ତାର ପ୍ରଭାବ ପଡ଼ିବା ଏବେ ଆରମ୍ଭ ହୋଇଛି। ଅନେକ ଥଟାରି ବି କହୁଛନ୍ତି ତମେ ତ ଗୋଟେ ବାବାଜି ହୋଇଗଲଣି। ତଥାପି ମୋ ଜୀବନସାରା ରେଶ୍ମାର ସାଥୀ ହୋଇ ରହିବି। ମୋ ତରଫରୁ ତାର କୌଣସି ଅଭାବ ରହିବନି, ନା ପ୍ରେମର ନା ଧନର। ହେଲେ ମନେ ହେଉଛି ରେଶ୍ମା ନିଜର ଅସୁସ୍ଥତାର ବାହାନା ଦେଖାଇ ସ୍ୱେଚ୍ଛାଚାରିତା କରୁଛି। ମୋ ପ୍ରତି ତାର ତିଳେ ହେଲେ ଚିନ୍ତା ନାହିଁ। ବିବାହର ଏହି ପବିତ୍ର ବନ୍ଧନକୁ ଯଥାରୀତି ରଖିବା ସତେ ଯେମିତି ମୋର କର୍ତ୍ତବ୍ୟ।
1: କଂଗ୍ରାଚୁଲେସନ୍, କଂଗ୍ରାଚୁଲେସନ୍ ସେଠ ସାହେବ, ଆପଣ ଏବେ ନମ୍ବର ୱାନ୍। କମ୍ପାନୀର ସର୍ବାଧିକ ଟାର୍ଗେଟ ଆପଣ ପୂରଣ କରିପାରିଛନ୍ତି, ଆଉ ଏସବୁ ଆପଣଙ୍କର ନିଷ୍ଠା ଆଉ ପରିଶ୍ରମର ଫଳ।
2: ଆରେ ପରିଶ୍ରମ ମାନେ, ସେଠ ସାହେବ ତ ଅଫିସକୁ ହିଁ ନିଜ ଘର ଭାବି ସାରିଲେଣି। କିନ୍ତୁ ଯାହା କହ, ପ୍ରତ୍ୟେକ ସଫଳତା ପଛରେ ଜଣେ ନାରୀର ହାତ ଥାଏ।
3: ଆସନ୍ତୁ ମହାଶୟ, ଅଫିସ ପାର୍ଟିରେ ଏତେ ମସ୍କୁଲ ହେଇଗଲେ ଯେ ଆମକୁ ବି ଭୁଲିଗଲେ। କେତେ ସମୟ ହେଲା ଅପେକ୍ଷା କରି ବସିଛି ମୁଁ।
0: ମୁଁ ସ୍ୱପ୍ନ ଦେଖୁନି ତ, ବିବାହ ପରେ ଆଜି ପ୍ରଥମ କରି ରେଶ୍ମା ମୋତେ ଦିପଦେ ମିଠା କଥା କହିଛି। ଲାଗୁଛି ମୁଁ ଯେମିତି ମେଘ ରାଜ୍ୟରେ ପହଞ୍ଚି ଯାଇଛି। ତନୁମନ ଏକାବେଳେ ତୃପ୍ତ ହେଇଗଲା।
3: କଣ ଭାବୁଛ?
0: ନାଇଁ, ନମ୍ବର ୱାନ୍ ବ୍ୟକ୍ତିର ସ୍ତ୍ରୀ ହେଇ ତମକୁ କେମିତି ଲାଗୁଛି?
3: ସମସ୍ତେ ଦେଖୁଛନ୍ତି, ଛାଡ଼ ନା।
0: ରେଶ୍ମା ସହିତ କେବଳ ସେ ବିବାହର ଦିନଟି କେତେ ସୁନ୍ଦର ଥିଲା, ଆଉ ତାପରେ ରେଶ୍ମାର ସେ ବିଚିତ୍ର ଢଙ୍ଗ ସବୁ।
3: ଓ ନୋ, ମୋର କୌଣସି କମିଟି ଫମିଟିର ହେଡ୍ ହବା ଦରକାର ନାହିଁ। ଯଦି ସେମିତି ହେଇ ଆସିଛି ତେବେ ସେଥିରେ ମୋର କିଛି ଯାଇ ଆସେ ନାହିଁ। ଧାନବାଦର ଏମିତି ବେକାର ପରମ୍ପରା ସହିତ ମୋର କିଛି ସମ୍ପର୍କ ନାହିଁ। ଆଉ ସେ ଡାକ୍ତରକୁ, ତାକୁ ତ ମୁଁ ଜମା ଛାଡ଼ିବିନି, ଯିଏ ମୋତେ ଏତେ ସମୟ ଧରି ବସେଇଦେଲା। ସେ ଜାଣିନି ମୁଁ କିଏ, ମୁଁ ଏଠିକାର ସବୁଠୁ ବଡ଼ ଅଫିସରର ସ୍ତ୍ରୀ।
0: ତୁମେ ଏମିତି କାହିଁ କଥାବାର୍ତ୍ତା କରୁଛ? ସେ ତ କୁହନି ରେଶ୍ମା, ପ୍ଲିଜ।
3: ଏ ଧାନବାଦ ଭଳିଆ ଗାଁରେ ସେମିତି କହିବିନି ତ, ଆଉ କଣ କରିବି?
0: ରେଶ୍ମା, ବାହା ଆଗରୁ ମୁଁ ତୁମକୁ କହିଥିଲି ନା।
3: କଣ କହିଥିଲ?
0: ତମେ ଏଠି ଆଡଜଷ୍ଟ କରିପାରିବ କି?
3: ପାରିବିନି। ଆରେ ତମର ଏ ଧାନବାଦ ଏମିତି କଣ କି, ରାତି ପାହିଲେ ସେଇ ଏକା ମୁହଁ ସବୁ। ଦି ବର୍ଷ ହେଲା ମୋ ଜୀବନଟା ଯେମିତି ଖୁଣ୍ଟରେ ବନ୍ଧା ହେଇଛି। ମନ କହୁଛି ଏଇ ଲାଗେ ଦିଲ୍ଲୀ ଫେରିଯାଇ ଗୋଟେ ନୂଆ ଜୀବନ ଆରମ୍ଭ କରନ୍ତି।
0: ମାନେ କଣ ତମେ ଚାହୁଁଛ?
3: ଓ ସତେ ଯେମିତି ଅଜାଡି ପକେଇବ।
0: ବନ୍ଦ କର ରେଶ୍ମା, ବନ୍ଦ କର, ବହୁତ ହେଇଗଲା, ବହୁତ ହେଇଗଲା।
3: ମୋର ଆଉ କିଛି କହିବା ଦରକାର ନାହିଁ। ଧାନବାଦ ଆଉ ମୁଁ, ଏ ଦିଟା ଭିତରୁ ତମକୁ ଗୋଟାଏକୁ ବାଛିବାକୁ ପଡିବ, ବୁଝିଲ?

0: Reshma!
1: Oh, my God. Reshma!

0: ମୁହଁ ଭରା ଆଖିରେ କାହାକୁ ହାତ ହେଲେ ବିଦାୟ ଦଉଛ?
1: ସେ କଥା ତମେ ବୁଝିପାରିବନି।
0: ଓହୋ, ଯା ହଉ, ଏ ଗାଁଟାରୁ ମଣିଷ ମୁକ୍ତି ପାଇଗଲା। ମୁଁ ତ ଭାବୁଥିଲି ଯେ ମୋ ସାଙ୍ଗରେ ଦିଲ୍ଲୀ ଯାଉଛ ବୋଲି ମନଟା ତମର ଭାରି ଖୁସି ଥିବ।
1: ତମେ ଠିକ କହିଛ ରେଶ୍ମା, ଜୀବନର ଗତି ତା ସହ ଆଗକୁ ମାଡ଼ି ଚାଲିବା ହିଁ ଆମ ପାଇଁ ହିତକର।

0: ମୋର ଦିଲ୍ଲୀର ବାନ୍ଧବୀ ମାନଙ୍କ ସହିତ ପୁଣି ସାକ୍ଷାତ କରିପାରୁଛି।
1: ଆରେ ତମ ଚେହେରା ତ ବିଲକୁଲ ବଦଳି ଯାଇଛି। କିଛି ଦିନ ଏଠି ରହିଗଲେ ତମ ଚେହେରାଟା ପୁଣି ଡଉଲ ଡଉଲ ହେଇଯିବ ଯେ।
2: ଆରେ ଆମେ ସବୁ ଅଛୁ ପରା, ତମେ ଖାଲି ଦିନ ରାତି ପାର୍ଟି ଉପରେ ପାର୍ଟିର ଆୟୋଜନ କରିଚାଲ ନା, ଆମେ ସମସ୍ତେ ଆସିବୁ।
3: କୋଉଠିକି ଯିବାକୁ ଇଚ୍ଛା ହଉନି, ବିଶେଷ କରି ରେଶମାର ସେସବୁ ଦେଖାଣିଆ ପାର୍ଟି ପରିବେଶକୁ। ତଥାପି ମୁଁ କେବେ ହାର ମାନିବା ଲୋକ ନୁହେଁ। ଚାକିରି ଛାଡ଼ି ଦେଇଛି ତ କ'ଣ ହେଲା, ଆଜି ଭାରତରେ ମୋ ଭଳି ଶିକ୍ଷାଗତ ଯୋଗ୍ୟତା ଥିବା ଲୋକମାନଙ୍କର ବହୁତ ଆବଶ୍ୟକତା ରହିଛି। ଆମ ଦେଶ ଏତେ ଜୋରରେ ଆର୍ଥିକ କ୍ଷେତ୍ରରେ ପ୍ରଗତି କରିଚାଲିଛି, ମୋ ଭଳିଆ ବିଶେଷଜ୍ଞମାନଙ୍କର ଆବଶ୍ୟକତା ସବୁ କମ୍ପାନୀମାନଙ୍କରେ ରହିଛି। ହେଲେ ବାଞ୍ଛିତ ପଦାର୍ଥ ପାଇବା ପାଇଁ ନିଶ୍ଚୟ କିଛି ସମୟ ଲାଗିବ। ପ୍ରଭୁ, ମୁଁ ତ ଏଠି ଶ୍ୱାସରୁଦ୍ଧ ହେଲା ପରି ମନେ କରୁଛି।

ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ସବୁ ଯେମିତି ଖାଲି ଖେଳ, ତାରି ଖେଳ, ବାସ୍ ହସି ହସି ଖେଳି ଚାଲ।

0: ଝିଅ କଥା, ରେଶ୍ମାର କଟକତୁରୀ ରକ୍ଷା ପାଇବାପାଇଁ ସେଦିନ ମୁଁ ସକାଳୁ ସକାଳୁ ପାର୍ଟିକୁ ଯିବା ପୂର୍ବରୁ ରେଡ଼ି ହେଇଯାଇଥିଲି। ସେଇ ଲାଲ କାର ବାଲି ଆଉ ତାର ପିଛା କରିବାର ମୁଡ୍, ଆଉ ପୁଣି ଭେଟ କୋଉଠି ହେଲା? ଲା ମେରିଡନର ଡିସ୍କୋଟେକ୍ରେ। ଦରୱାନଙ୍କୁ ବେଶ ଭଲ ଟିପ୍ସ ଦେଲି, ଦେଖାଯାଉ କଣ ଖବର ମିଳୁଛି ନା ନାହିଁ। ମ୍ୟାଡାମଙ୍କ ନାଁ ମିସେସ୍ ଆହୁଜା। ହ୍ୟାଲୋ,
1: ହାଇ,
0: ମୁଁ ଏଠି ବସିପାରେ କି?
1: ଓ ସିଓର, ଯଦି ଅନ୍ୟ କୋଉଠି ଜାଗା ନାହିଁ ଆଉ ଆପଣ ମୋତେ ଡ୍ରିଙ୍କ କରିବା ପାଇଁ ବାଧ୍ୟ ନ କରନ୍ତୁ। ଓକେ,
0: ମୁଁ ଆପଣଙ୍କ ସହିତ କିଛି ସମୟ ବିତେଇବାକୁ ଚାହୁଁଛି, ଇଫ୍ ୟୁ ପରମିଟ।
1: ଖୁବ୍ ଭଲ କଥା, ଆପଣ ତ କିଛିଟା ପରିଚିତ ଭଳି ଲାଗୁଛନ୍ତି।
0: ସେଦିନ ଆମର ଦେଖା ହେଇଥିଲା ନା?
1: କେବେ, କୋଉଠି?
0: କେବଳ ଆମେ ପରସ୍ପରକୁ ଯାହା ଦେଖିଥିଲେ।
1: ଆପଣ ତ ମୋତେ କନଫ୍ୟୁଜ୍ କରିସାରିଲେଣି।
0: ସେଦିନ ମାନେ ସେ ଯୋଉ ଗୋଲ ମାର୍କେଟରେ ତମେ କବାବ ଖାଉଥିଲ, ମନେ ପଡ଼ିଲା ନା? ଏମିତି କଥାବାର୍ତ୍ତା, ଆଉ ପରେ ତାଙ୍କ ସହିତ ଗୋଟେ ଡ୍ୟାନ୍ସ, ଆଉ ତାପରେ ଆମେ ପରସ୍ପର ନିକଟବର୍ତ୍ତୀ ହେଇଯାଇଥିଲୁ। କିନ୍ତୁ ଅଲଗା ହେବା ପୂର୍ବରୁ ମୋର ଏବଂ ତାଙ୍କର ପିଲାଦିନର ସମ୍ପର୍କ, ସେ ଥିଲା କୃତିକା।
1: କୃତିକା ସେଇଠୁ କଣ ହେଲା?
0: କୃତିକା ଆମ ବାପାଙ୍କ ପାଖକୁ ପଢ଼ିବାକୁ ଆସୁଥିଲା, ଯାହା ପ୍ରେମରେ ଥରେ ମୁଁ ପାଗଳ ହେଇଯାଇଥିଲି। କିନ୍ତୁ ବିଧାତା ଆମକୁ ଦୂରକୁ ନେଇଗଲେ ମୋ ପାଠପଢ଼ା ଯୋଗୁଁ। ଆଉ ସେ
1: ତମେ କଣ ଭାବୁଛ, ମୁଁ ତମକୁ ଭୁଲି ଯାଇଥିଲି?
0: କଣ ଆଉ ଭାବନ୍ତି ଯେ?
1: ହରିଦାଦା କହିଲେ ତମେ ପାଠ ପଢ଼ିବାକୁ କଲିକତା ଚାଲିଗଲ, କିଶନ ସାର୍ଙ୍କୁ ଏ କଥା ପଚାରିବାକୁ ମୋର ସାହସ ହେଲାନି। ଠିକ ମାସକ ପରେ ମୋ ବାପାଙ୍କର ବଦଳି ହେଲା ଦିଲ୍ଲୀକୁ। ଜଳନ୍ଧର ଛାଡ଼ିବା ବେଳକୁ ମୋ ମନରେ କେବଳ ଗୋଟିଏ ଅଭିଳାଷ ଥିଲା, ଭାଗ୍ୟରେ ଥିଲେ ଆମର ନିଶ୍ଚୟ ଭେଟ ହେବ।
0: ଦେଖିଲ କେମିତି ଭେଟ ହେଇଗଲା? ଦେଖିଲ ତ,
1: ହଁ, ଦୀର୍ଘ 37 ବର୍ଷ ପରେ ଯେତେବେଳେ ସବୁକିଛି ବଦଳି ଯାଇଛି।
0: ମାନେ
1: ମୋ ବାହାଘର ଗୋଟିଏ ଧନୀ ଘରେ ହେଇଥିଲା, ମୋ ସ୍ୱାମୀ ମୋଠୁ 10 ବର୍ଷ ବଡ଼, ମୋର ଗୋଟିଏ ପୁଅ, ସେ ଆମେରିକାରେ ପଢୁଛି। ଆମ ଦାମ୍ପତ୍ୟ ଜୀବନ ସୁଖୀ ନଥିଲା।
0: କାହିଁକି?
1: ତାଙ୍କର ଅନ୍ୟ କୋଉଠି, ଥରେ ସେ ଗୋଟେ ସ୍ତ୍ରୀ ଲୋକକୁ ମୋ ରୁମ୍ ପର୍ଯ୍ୟନ୍ତ ନେଇ ଆସିଲେ। ମୁଁ ଭାବିଲି ଆଉ ରହି ହବନି, ସେ ଯେମିତି ସବୁ ସୀମା ଟପି ଯାଇଥିଲେ। ପୁଅ ତ ବୋର୍ଡିଂ ସ୍କୁଲରେ ପାଠ ପଢୁଥିଲା, ଆମେ ଅଲଗା ହେଇଗଲୁ। ଛାଡ଼, ମୁଁ ଗୋଟେ ଏକ୍ସପୋର୍ଟ ହାଉସ୍ ଖୋଲିଲି, ମୋର ପରିଶ୍ରମ ଆଉ ଈଶ୍ୱରଙ୍କ କୃପାରୁ ଭଲ ଚାଲୁଛି। ଅନ୍ୟ ସ୍ତ୍ରୀ ଲୋକଙ୍କ ଗପ ଶୁଣିବାକୁ ମୋତେ ଭଲ ଲାଗେନି, ତ ସେଇଥିପାଇଁ ତମେ ମୋତେ ଗୋଲ୍ ମାର୍କେଟ୍ ଆଉ ପପ୍ରେ ପାଇଲ। ଲେଟ୍ ଇଟ୍, ଆଉ ତମ କଥା ଟିକେ କୁହ, କୁହ ନା।
0: ମୋ କାହାଣୀ ଖୁବ୍ ଲମ୍ବା, ପୁଣି କେବେ।
1: ହାଉ ଫନି ଇଟ୍, ୱି ଆର୍ ମ୍ୟାରିଡ୍ ବଟ୍ ନଟ୍ ଟୁ ଇଚ୍ ଅଦର।
0: ସେଇଟା ତ ଦୁର୍ଭାଗ୍ୟ।
1: ଭାଗ୍ୟରେ ଏତେ ବିଶ୍ୱାସ,
0: ତମକୁ ଦେଖିଲା ପରେ ଲାଗୁଛି ସୌଭାଗ୍ୟର ସଂଜ୍ଞା କଣ। କୃତିକା, ତମ ଆଖି, ତମ ଓଠ, ତମ ମୁହଁ,
1: ପ୍ଲିଜ୍ କଣ୍ଟ୍ରୋଲ ୟୋର ସେଲ୍ଫ, ଲେଟ୍ ମି ରିଚ୍ ହିଜ୍ ଟୁ ୟୁ।
0: ଡକ୍ଟର, କଣ ହେଇଛି ଏତେ ପରୀକ୍ଷା କଣ?
2: ଦେଖିଦେବି
0: ଡକ୍ଟର, ଆପଣ କଣ କହିବାକୁ ଚାହୁଁଛନ୍ତି, କଣ ହେଇଛି ମୋତେ?
2: ହଁ ସେଟ୍ ସାହେବ, ଆପଣଙ୍କୁ ପ୍ରୋଷ୍ଟେଟ୍ କ୍ୟାନ୍ସର ହେଇଛି।
0: ଡକ୍ଟର ଦେଖନ୍ତୁ, ଦୟାକରି ଆପଣ ଏ କଥା ମୋ ପରିବାର ଲୋକଙ୍କୁ କହିବେନି। ମୃତ୍ୟୁ ସହିତ ମୁଁ ବହୁତ ଆଗରୁ ଲଢ଼ିଛି, ଏଥର ବି ଲଢ଼ିବି, ଜମା ଏ କଥା କିଛି କହିବେନି।
2: ଯାହା ଆପଣଙ୍କ ଇଚ୍ଛା, କିନ୍ତୁ ଆପଣଙ୍କୁ ଶୀଘ୍ର ଅପରେସନ୍ କରିବାକୁ ପଡ଼ିବ। ବର୍ତ୍ତମାନ ପାଇଁ ମୁଁ କିଛି ଔଷଧ ଲେଖିଦେଉଛି।
0: ହଁ ହଁ, ସେଇଟା ବେଟର ହେବ। ପ୍ଲିଜ୍ ପ୍ଲିଜ୍ ଡକ୍ଟର ପ୍ଲିଜ୍। ରେଶ୍ମା ଜାଣିଲେ କଣ ଭାବିବ, ଏ ଅଳ୍ପ ଦିନ ଆଗରୁ ତ ମୋ ନୂଆ କାମରେ ଯୋଗ ଦେବାରେ ସେ ଅନେକ ଖୁସି ହେଇଥିଲା। ତାରି କଥାରେ ମୋ ଭଡ଼ା ଘର ଛାଡ଼ି ତା ଘରେ ରହିବାକୁ ଚାଲି ଆସିଲି, ତା ଘର। ହେଲେ ବାହାରେ ଆମ ଦୁହିଙ୍କର ନାଁ ଲେଖା ହେଉଛି।

0: ଆଉ ଭିତରେ ଦୁହିଁଙ୍କର ଅଲଗା ଅଲଗା ରୁମ୍। ମୁଁ ପରିସ୍ଥିତି ସହିତ ସାଲିସ କରିସାରିଛି। ଆମେ ନାମକୁ ମାତ୍ର ସ୍ୱାମୀ ସ୍ତ୍ରୀ, ଏକାଠି ରହିବା ତ ଦୂରର କଥା, ଏକାଠି ଦିନେ ଖାଇବା ବି ହଉନି। ମୁଁ ତାଠାରୁ ଖୁବ୍ ଦୂରକୁ ଦୂରକୁ ଯାଉଛି। ବାସ୍ ଏବେ ଖାଲି ନିଜ କ୍ଲବ୍ରେ, ନହେଲେ ନିଜର ବନ୍ଧୁମାନଙ୍କ ସାଙ୍ଗରେ। ଆଉ ରେଶ୍ମା, ସେ ବହୁତ ଖୁସି, କାରଣ ମୁଁ ତାଠୁ ପତ୍ନୀର କୌଣସି କର୍ତ୍ତବ୍ୟ ଆଶା କରୁନି।
1: ତମର ତାହେଲେ ସର୍ଜରୀ ହବ, ଯିବା ଆଗରୁ ଇଲେକ୍ଟ୍ରିକ ବିଲ୍ ଗୁଡାକର ଚେକ୍ କରିଦେଇଯିବ। ଆଉ ଶୁଣ, ମିସ୍ତ୍ରୀକୁ ଡକେଇ ରୋଷେଇ ଘରର କବାଟଟା ବି ଠିକ କରେଇବ। ପଛରେ ଏଗୁଡାକ ପୁଣି କିଏ କରିବ? ତମେ ତ ଅନେକ ଦିନ ଧରି ବିଛଣାରେ ପଡି ରହିବ ନା
0: ରେଶ୍ମା।
1: ହଁ,
0: ଡାକ୍ତର ରେଡିଓଥେରାପି ପାଇଁ କହୁଛନ୍ତି, ଭାବୁଛି ଏଇଠି ତମ ପାଖରେ ଦିଲ୍ଲୀରେ କରେଇବି।
1: ଯଦି ମୋ ପାଖରେ ରହି କରିବାର ଅଛି ତେବେ ମୁମ୍ବାଇରେ ହିଁ କରିବାକୁ ପଡିବ।
0: ମାନେ?
1: ମାନେ ହଉଛି ମୁଁ ଘରଟାକୁ ବିକ୍ରି କରିଦେଇଛି। ଡୋଣ୍ଟ ମାଇଣ୍ଡ, ମୁଁ ଖୁବ୍ ଶୀଘ୍ର ମୁମ୍ବାଇକୁ ସିଫ୍ଟ କରୁଛି।
0: ଆରେ ମତେ ଟିକେ ନ ପଚାରି ତମେ ଏକାଏକ ଏତେ ବଡ ଡିସିସନ ନେଇଗଲ କେମିତି?
1: ହଁ
0: କଣ, ସେ ପୁଣି ମୁଁ ଯେତେବେଳେ ରୋଗରେ ପଡିଛି, ମୃତ୍ୟୁ ସହିତ ଲଢୁଛି, ଯେତେବେଳେ ମୋର ଦରକାର ଥିଲା ସେତେବେଳେ ତମେ ମୁମ୍ବାଇ ଆସିଲନି, ଅଥଚ ଏବେ ମୁଁ ଦିଲ୍ଲୀ ଫେରି ଆସିଲିଣି, ତମେ କହୁଛ ମୁମ୍ବାଇ ଯିବ?
1: ଏ ଘର ଆମକୁ ମାତ୍ର 7 ଦିନ ଭିତରେ ଖାଲି କରିବାକୁ ପଡିବ। ମୁଁ ଚାଲିଲି।
0: ରେଶ୍ମା, ରେଶ୍ମାକୁ ମୋ ଚିକିତ୍ସା ବିଷୟରେ ଏତେ ଟିକେ ବି ଚିନ୍ତା ନାହିଁ। ଠିକ ଅଛି, କିଛି ଦିନ କୌଣସି ଗେଷ୍ଟ ହାଉସରେ ରହିଯିବି। ଜୀବନରେ କ'ଣ ସବୁ ଘଟିଯିବ ସେ କଥା କିଏ ବା ଜାଣିଥାଏ। ରେଶ୍ମା, ଯେଉଁ ଘରଟି ବିକିଥିଲା ତାର ଉଚିତ ମୂଲ୍ୟଠୁ ଢେର ଅଧିକା ଦେଇ ମୁଁ ସେ ଘରଟିକୁ କିଣି ନେଇଛି। ରେଶ୍ମା ପାଇଁ ମୁଁ ସବୁକିଛି କରିପାରିବି, ସବୁକିଛି।

ଶୁଣିଲି ନାଟକ ଜୀବନ ଯେଉଁପରି ଯେତେବେଳେ ବିଭିନ୍ନ ଚରିତ୍ରରେ ଥିଲେ ସେଠ ଅଶ୍ରୁମୋଚନ ମହାନ୍ତି, ମାଧବୀ, ସନ୍ଧ୍ୟାରାଣୀ ମିତ୍ର, ରଶ୍ମା କ୍ରିଷ୍ଣ ମହାନ୍ତି, କୃତିକା ଉରଫ ମିସେସ୍ ଆହୁଜା, ସମିତା ମହାନ୍ତି, ଆଶା ଗୀତାଞ୍ଜଳି ମହାପାତ୍ର, ଡାକ୍ତର ଓ ମ୍ୟାନେଜର ରଘୁନାଥ ବେହେରା, ତ୍ୟାଗୀ ଓ ଅଫିସ କର୍ମଚାରୀ ଶ୍ୟାମବତ ଚାଟାର୍ଜୀ, ମାଝି ବ୍ରଜମୋହନ ସାହୁ, ନାରାୟଣ ଓ ଅଫିସ କର୍ମଚାରୀ ରମେଶ କୁମାର ରାଉତ, ନର୍ସ ଓ ସନ୍ଧ୍ୟା ଅନିତା ପ୍ରଧାନ, ନୀନା ଅର୍ଚ୍ଚନା ଆଚାର୍ଯ୍ୟ ଏବଂ ରହସ୍ୟମୟ ଯୁବତୀ ଭୂମିକାରେ ସତ୍ୟସ୍ମିତା ବେହେରା। ମୂଳ ଇଂରାଜୀ ରଚନା କେଭି ତ୍ରେହନ, ହିନ୍ଦୀ ଭାଷାନ୍ତର ଓ ବେତାର ନାଟ୍ୟରୂପ ସୁଧାପୁରୀ, ଓଡ଼ିଆ ଭାଷାନ୍ତର ପ୍ରକାଶ ଚନ୍ଦ୍ର ଡାଭି, ପ୍ରଯୋଜନା ତରୁଣକାନ୍ତି ରାଉତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା ଆଧୁନିକ ଗୀତଟି, ଗାଇଛନ୍ତି ଏଇ ମହେଶ୍ୱର ରାଓ।

ଶୁଣୁଥିଲି ଏ ମହେଶ୍ୱର ରାଓ ଗାଇଥିବା ଆଧୁନିକ ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ DTH ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

0: ଶୁଣିବେ ସନ୍ଧ୍ୟା 6 ବାଜି 30 ମିନିଟ୍ରେ ବିଷୟ ରହିଛି ଜଣେ ରକ୍ତଦାତାଙ୍କ ମହତ କାର୍ଯ୍ୟ। ଏ ସମ୍ପର୍କରେ କହିବେ ଡକ୍ଟର ବଦ୍ରି ମିଶ୍ର। ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲାର ହାଲଚାଲ ରାତି 7:25, କୃଷି ସଂସାର ରାତି 7:30। ଏଥିରେ ଶୁଣିବେ ଆଲୋଚନା ଏକ ଧାଡ଼ିଆ ରଞ୍ଜାରେ ଲଟାଜାତୀୟ ଫସଲ ଚାଷ। ଏ ସମ୍ପର୍କରେ ଡକ୍ଟର ପ୍ରାର୍ଥନା ମହାନ୍ତିଙ୍କ ସହିତ ଆଲୋଚନା। ରାତି 8:02 ହିନ୍ଦୀ କଥାଚିତ୍ର ଗୀତ, ହିନ୍ଦୀ ଶିକ୍ଷା ରାତି 8:30। ଶିକ୍ଷାଦାନ କରିବେ ଡକ୍ଟର ଲକ୍ଷ୍ମୀଧର ଦାସ। ଶିକ୍ଷା ଗ୍ରହଣ କରିବେ କୁନାଲ ଶର୍ମା। ରାତି 9:30 କ୍ରୀଡ଼ା ପତ୍ରିକା। ଏଥିରେ ଶୁଣିବେ ମହିଳା ବିଶ୍ୱକପ୍ କ୍ରିକେଟ 2026 ଏବଂ ଫିଫା ବିଶ୍ୱକପ୍ 2026ର ପୂର୍ବ ଅବଲୋକନ କହିବେ କ୍ରୀଡ଼ା ସାମ୍ବାଦିକ ବିମଳ କୁମାର ରାଉତ ଏବଂ କ୍ରୀଡ଼ା ପରିକ୍ରମା। ରାତି 10:00 ପ୍ରଚାର କରିବୁ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ରାତି 10:35। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହିତ ଝିପିଝିପି ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା 39 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା 28 ଡିଗ୍ରୀ ସେଲ୍ସିୟସ୍ ରହିପାରେ। ଶୁଣିଲେ ପାଣିପାଗର ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଶୁଣ ଶୁଣ ଶୁଣ ଗାଁ ଭାଇ ଭଉଣୀ ମାନେ, KYC ଅପଡେଟ୍ ର ମେସେଜ କୁ ଅଣଦେଖା କରନ୍ତୁ ନାହିଁ। ତୁରନ୍ତ KYC ଅପଡେଟ୍ କରାନ୍ତୁ। ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ଆପଣଙ୍କର ବ୍ୟାଙ୍କ କିମ୍ବା ATM କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ BC ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଆପ୍ କିମ୍ବା ଚିଠି ମାଧ୍ୟମରେ ସ୍ୱଘୋଷଣା ଦିଅନ୍ତୁ। ଏବଂ ଯଦି କୌଣସି ପରିବର୍ତ୍ତନ ଅଛି, ତେବେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଖାନ୍ତୁ। ଖାତାକୁ ସକ୍ରିୟ ରଖିକରି ବ୍ୟାଙ୍କିଂ ସେବାର ଲାଭ ଉଠାନ୍ତୁ। ନିଜର KYC ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
5: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
6: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
7: ଠିକ ଲାଗୁନି, ସ୍କାମ ବି ହେଇପାରେ।

ଯୁବବାଣୀରେ ସୃଜନୀ ଅପରାହ୍ନ 5:30 ଏଥିରେ ଶୁଣିବେ ଆଲୋଚନା ମନୋଜ ଦାସଙ୍କ କ୍ଷୁଦ୍ର ଗଳ୍ପରେ ବ୍ୟଙ୍ଗ ଆଲୋଚିକା ଶୁଭଶ୍ରୀ ବିଶ୍ୱାଳ ଗଳ୍ପ ପଥିକର ପ୍ରଶ୍ନ କହିବେ ତୃପ୍ତି ରଞ୍ଜନ ସାହୁ ଏବଂ ଶ୍ରୋତାଙ୍କ କଲମରୁ କବିତା ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତମାନସର 36ତମ ଭାଗ ପ୍ରଚାର କରିବୁ ସନ୍ଧ୍ୟା 6:10 କାର୍ଯ୍ୟକ୍ରମ ଉଦୟ ଭାରତ।

0: साइबर क्राइम हेल्पलाइन 1930 मन रखु एसबीआई सचेतन रुहतु सुरक्षित रुहतु
1: ଆସନ୍ତୁ ଶୁଣିବା ମମତା ପରିଚା ଏବଂ ସୁରେନ୍ଦ୍ରନାଥ ସାହୁଙ୍କ କଣ୍ଠରୁ କେତୋଟି ଗୀତ। ପ୍ରଥମେ ଶିଳ୍ପୀ ମମତା ପରିଚା, ଶିଳ୍ପୀଙ୍କ କଣ୍ଠରେ ନିମାଇ ବାନାର୍ଜୀଙ୍କ ରଚନା।

ଆଜିର ଏହି ଶୁଭ ଲଗ୍ନରେ ମୋର ସଂସ୍କୃତି ପ୍ରେମୀ ଶ୍ରୋତା ବନ୍ଧୁ ତଥା ମୋର କଲ୍ୟାଣମୟୀ ମା ମାନଙ୍କୁ ସାଦରେ ପ୍ରଣାମ ଜଣାଇ ପାରମ୍ପରିକ ଶୈଳୀରେ ଏବଂ ଢୋଲ ମହୁରୀର ତାଳେ ତାଳେ ପରିବେଷଣ କରୁଛି ଓଡ଼ିଶା ମାଟିର ଲୋକପ୍ରିୟ ଘୋଡ଼ାନାଚ ଗୀତ। ସେହି କଦମମୂଳିଆ କୃଷ୍ଣ ବୃଷଭାଂଶୁ ତାଙ୍କର ସ୍ୱହସ୍ତ ଲିଖିତ ସୁବାସିତ ପତ୍ରିକାଟିକୁ ଦୂତିକା ହାତରୁ ଗ୍ରହଣ କରି ଫେରନ୍ତା ବାର୍ତ୍ତା ଦେଇ କହୁଛନ୍ତି, ଗୋ ତୋତେ ମୋ ରାଣ ରହିଲା ଗୋ, ମୋର ସେହି କୁନ୍ଦଦନ୍ତୀ ରତିବଲ୍ଲଭା ରାହିଙ୍କୁ କହିବୁ ଆଜି ନିଶ୍ଚୟ ଯାଇ ଶୟନ ମନ୍ଦିରରେ ପହଞ୍ଚିବି।

ମୋର ପ୍ରାଣର ପ୍ରିୟ ରାଧି, ତମେ ଏତେ ଅସ୍ଥିର ହଉ ନା ଗୋ, ତମର ମହତ ରଖିବା ନିମିତ୍ତ ଏଇ ପେଟର ଭିତରେ ମୁଁ ଲୁଚି ଯାଉଛି। ଏଥିରେ ଚାବି ପକାଇ ଦେଇ ତମେ ଏଣିକି ନିଶ୍ଚିତ ରୁହ, କେହି ଜାଣିପାରିବେ ନାହିଁ। ତେଣେ ନଣନ୍ଦ କୁଟିଳା ଗୋଷ୍ଠରେ ପହଞ୍ଚି ଭାଇକୁ ତାର ସମସ୍ତ ଘଟଣା ଶୁଣାଇ ଉତ୍ତେଜିତ କରାଇ ଦେଇଛି। ଏବେ ଲକ୍ଷ୍ୟ ଦିଅନ୍ତୁ ଶ୍ରୋତା ବନ୍ଧୁ ମୋର, କେନ୍ଦୁ ବାଡ଼ି

ଆଜି ପ୍ରିୟ ସଖୀ ମାନଙ୍କ ଗହଣରେ ମାନମୟୀ ରାଧା ଯମୁନା କୂଳରେ ପହଞ୍ଚି ସ୍ନାନ ପାଇଁ ଜଳରେ ପଶିବା ପୂର୍ବରୁ ଯେଉଁ ପେଟରେ କୃଷ୍ଣଙ୍କୁ ରଖି ଚାବି ପକାଇ ଆସିଥିଲେ ତାର ଚାବି କାଠିଟିକୁ ନିଜର ପିନ୍ଧାବସନ ତଳେ ସମସ୍ତଙ୍କ ଅଲକ୍ଷେ ଲୁଚାଇ ଦେଇଛନ୍ତି। କିନ୍ତୁ କାମଟା ବଡ଼ ଅଳୁଆ ହୋଇଗଲା ଆଜ୍ଞା। ରାଧାଙ୍କର ସେ ମୋତିମାଳ ଗୁନ୍ଥା ଚାବି କାଠିଟିକୁ ବୃକ୍ଷ ଡାଳ ଲୁଚିଥିବା ଦୁଷ୍ଟ ବାନରଟି ଓହ୍ଲାଇ ଆସି ନେଇଯାଇଛି, ଯାହାକି ରାଧାଙ୍କୁ ଏ କଥା ଜଣା ନାହିଁ। ସ୍ନାନ ପରେ କୂଳକୁ ଆସି ଦେଖନ୍ତି ତ ତାଙ୍କର ସେ ଅମୂଲ୍ୟ ନିଧିଟି ଆଉ ନାହିଁ। ସଙ୍ଗେ ସଙ୍ଗେ ରାଧାରାଣୀ ଚେତାଶୂନ ହୋଇ କଚାଡ଼ ହୋଇ ତଳେ ପଡ଼ିଗଲେ। କି ହେଲା ବୋଲି ସହଚରୀ ମାନେ ମୁଖରେ ଜଳସିଞ୍ଚି ଚେତା ଫେରାଇବା କ୍ଷଣି ରାଧା ଅତି ଦୁଃଖରେ ବିଳାପ କରି କହୁଛନ୍ତି, କ'ଣ ନା ପ୍ରାଣ।

ପ୍ରେମମୟୀ ରାଧା ରାଣୀ ଆଜି ନିଜକୁ ଧିକ୍କାର କରି ବାରମ୍ବାର ମୂର୍ଚ୍ଛା ଯାଉଥାନ୍ତି। କିଏ ବା କାହିଁକି ଜାଣିବ ରାଧାଙ୍କର କାହିଁକି ଅବସ୍ଥା। ଯେତେ ଯାହା ପ୍ରଶ୍ନ କଲେ ରାଧା ନୀରବ, ଆଖିରୁ ଅମାନିଆ ଲୁହ ଧାରାଧାର ହୋଇ ବହିଯାଇଥାଏ। ଠିକ ଏହି ସମୟରେ ଭଗବତୀ ମା ପୌର୍ଣ୍ଣମାସୀ ପହଞ୍ଚି ଦୁଷ୍ଟ ବାନର ହସ୍ତରୁ ମୁକ୍ତାମାଳ ଗୁନ୍ଥା ଚାବିଟିକୁ ଆଣି ଦେବାରୁ ରାଧାରାଣୀ ପ୍ରକୃତିସ୍ଥ ହୋଇ ଉଠି ବସିଲେ। ମୁହଁରେ ତାଙ୍କର ହସର ଲହରୀ ଖେଳି ଯାଇଛି। ଏବେ ମନ ତାଙ୍କର ଅତି ବ୍ୟାକୁଳ ହୋଇ ଉଠିଛି, କେମିତି ପେଟରା ଖୋଲି ପ୍ରାଣର ପ୍ରିୟତମ କୃଷ୍ଣଚନ୍ଦ୍ରକୁ ଦର୍ଶନ କରିବେ ବୋଲି।

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।

ଏବେ ସମୟ ହେଇଛି ଶ୍ରୋତାବନ୍ଧୁ ଆପଣମାନଙ୍କର ମାନେ ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମର। ଆଜି ଏଥିରେ ଆପଣମାନଙ୍କର ଏସ୍ଏମ୍ଏସ୍ ମାଧ୍ୟମରେ ରହିଛି ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ।

ତେବେ ଆସନ୍ତୁ ବନ୍ଧୁ ଆପଣମାନଙ୍କର ଏସ୍ଏମ୍ଏସ୍କୁ ନେଇ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ। ଆଜିର ପ୍ରଥମ ଏସ୍ଏମ୍ଏସ୍ଟି ଆସିଛି ରାଇଶୁଙ୍ଗୁଡ଼ା ସାଲେପୁର କଟକରୁ ପଠାଇଛନ୍ତି ବାସୁଦେବ ତ୍ରିଲୋଚନ କାଳିଆ ବଳିଆ କୁନି ନିନି ଲିଟୁନି ବାପା ଏବଂ ବୋଉ। ଆପଣ ପସନ୍ଦ କରିଛନ୍ତି ହମ୍ ତୁମାରେ ହେ ସନମ କଥା ଚିତ୍ର କଥା ଶୁଣିବା ପାଇଁ। ଶୁଣି ଦେଉଛି ଭଉଣୀ ଆପଣଙ୍କ ପସନ୍ଦର ଗୀତ ଉଦିତ ନାରାୟଣ ଏବଂ ଅନୁରାଧା ପଡ଼ୱାଲଙ୍କ କଣ୍ଠରେ।

ସୁବର୍ଣ୍ଣ ସୀତା କଥାଚିତ୍ର ଗୀତ ଶୁଣିବାକୁ ପସନ୍ଦ କରି ଏସ୍ଏମ୍ଏସ୍ ପଠାଇଛନ୍ତି ବିଲହାଟ ମହମ୍ମଦପୁର କଟକରୁ ପ୍ରଭାକର ପାତ୍ର। ଶୁଣି ଦେଉଛି ବନ୍ଧୁ ଆପଣଙ୍କ ପସନ୍ଦର ଗୀତ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଢିଅସାହି କାଦୁଆପଡ଼ା ଜଗତସିଂହପୁରରୁ। ଲେଖିଛନ୍ତି ପ୍ରମୋଦ କୁମାର ସାହୁ। ଆପଣ ପସନ୍ଦ କରିଛନ୍ତି ଅକ୍ଷୟ କୁମାର ମହାନ୍ତି ଗାଇଥିବା କିଛି ଲୁହ ପୋଛା ହୁଏ ପଣତ କାନିରେ, କଥାଚିତ୍ର ମା ଓ ମମତା। ତେବେ ଗୀତଟି ଆପଣମାନଙ୍କ ପାଖରେ ବନ୍ଧୁ ଶୁଣେଇ ଦେଉଛୁ।

ମହମ୍ମଦପୁର ବିଲାହାଟ କଟକରୁ ଆପଣ ହେଲେ ମିଠୁ ପାତ୍ର, ଦୁର୍ଯ୍ୟୋଧନ ପାତ୍ର, ବାଉରୀ ବନ୍ଧୁ ପାତ୍ର ଏବଂ ସୁଦାମ ଦେବତା। ମହମ୍ମଦପୁର ବିଲାହାଟ କଟକରୁ ଆପଣ ଅନୁରୋଧ କରିଛନ୍ତି କଥାଚିତ୍ର ପୂଜାରିଣୀ। ଶୁଣେଇ ଦେଉଛି ବନ୍ଧୁ ଆପଣଙ୍କ ପସନ୍ଦର ଗୀତ।

ବୁଗୁଡ଼ା ଗଞ୍ଜାମରୁ ଏସ୍ଏମ୍ଏସ୍ଟି ଆସିଛି, ପଠାଇଛନ୍ତି ଲକି ଏବଂ ସୋମ। ଆପଣମାନେ ଚାହିଁଛନ୍ତି ଚାଲବାଜରେ ଗୀତ ଶୁଣିବା ପାଇଁ। ଗୀତଟିକୁ ଗାଇଛନ୍ତି ଅମିତ କୁମାର, କବିତା କ୍ରିଷ୍ଣମୂର୍ତ୍ତି ଏବଂ ସାଥୀ। ଶୁଣି ଦେଉଛି ଆପଣ ପସନ୍ଦ କରିଥିବା ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଦେଓକାଲି ଶଙ୍ଖତ୍ରାସ କଟକରୁ। ଲେଖିଛନ୍ତି ସୁନୀଲକାନ୍ତ ମହାନ୍ତି, ସିଲୁ ଏବଂ ଆକୃତି। ଆପଣମାନେ ପସନ୍ଦ କରିଛନ୍ତି ମନମନ୍ଦିର କଥାଚିତ୍ରରେ ଚିତ୍ତରଞ୍ଜନ ଜେନା ଗାଇଥିବା ଗୀତଟି ଶୁଣିବା ପାଇଁ। ଶୁଣି ଦେଉଛି ବନ୍ଧୁ ଆପଣ ପସନ୍ଦ କରିଥିବା ଗୀତ।

ପରବର୍ତ୍ତୀ ଏସଏମଏସଟି ଆସିଛି ଦକ୍ଷିଣକୂଳ ଯାଜପୁରରୁ। ପଠାଇଛନ୍ତି ବାମଦେବ ପୃଷ୍ଟି ଏବଂ ବଳରାମ ସାହୁ। ଆପଣମାନେ ପସନ୍ଦ କରିଛନ୍ତି ବାଟ ଅବାଟ କଥାଚିତ୍ର ଗୀତ ଶୁଣିବା ପାଇଁ। କଣ୍ଠରେ ସଜେଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ ଏବଂ ଆରତୀ ମୁଖାର୍ଜୀ। ଶୁଣିଦେଉଛି ବନ୍ଧୁ ଆପଣଙ୍କ ପସନ୍ଦର ଗୀତ।

ପରବର୍ତ୍ତୀ କଣ୍ଠଶିଳ୍ପୀ କୁମାର ସାନୁ ଏବଂ ଅଲକା ୟାଗ୍ନିକ କଣ୍ଠରେ ତାଙ୍କର ଗୁଲାମ କଥା ଚିତ୍ର ଗୀତ ଶୁଣିବାକୁ ଏସ୍ଏମ୍ଏସ୍ଟି ପଠାଇଛନ୍ତି ଜିଗରଣ ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ସୋମନାଥ ସାହୁ। ପହଞ୍ଚି ଦେଉଛି ବନ୍ଧୁ ଆପଣଙ୍କ ପସନ୍ଦର ଗୀତ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ବ୍ଲକ ଛକ ନିଶ୍ଚିନ୍ତ କୋଇଲି କଟକରୁ ପଠାଇଛନ୍ତି ଭବାନୀ ପ୍ରସାଦ ଝିଅ ସୃଷ୍ଟି ଶୁଭଲକ୍ଷ୍ମୀ ଏବଂ ପୁଅ ଆର୍ୟାନ୍ ଆପଣମାନେ ଚାହିଁଛନ୍ତି ସିଲସିଲା କଥାଚିତ୍ରରେ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର କିଶୋର କୁମାର ଏବଂ ସାଥୀଙ୍କୁ ଶୁଣିବା ପାଇଁ ଶୁଣେଇ ଦେଉଛି ବନ୍ଧୁ ଆପଣ ପସନ୍ଦ କରିଥିବା ଗୀତଟି।

କନ୍ତଲ ଆଠଗଡ଼ରୁ ଆପଣମାନେ ହେଲେ ସମୀକ୍ଷା, ସଦୀକ୍ଷା, ସନ୍ତୋଷ, ନିର୍ମଳା ଏବଂ ମାମାଲି। ଆପଣମାନେ ଅନୁରୋଧ କରିଛନ୍ତି ବାସନ୍ତୀ ଅପା କଥାଚିତ୍ର ଗୀତ ଶୁଣିବା ପାଇଁ। ଶୁଣି ଦେଉଛି ବନ୍ଧୁ ଶାନ୍ତିଲତା ବାରିକଙ୍କ କଣ୍ଠରେ ଏହି ସୁନ୍ଦର ଗୀତଟି।

ପରବର୍ତ୍ତୀ ଏସେମିଷ୍ଟରେ ଆପଣମାନେ ହେଲେ ମଞ୍ଜୁ ନାନୀ, ପୁଅ ମୃତ୍ୟୁଞ୍ଜୟ, ଝିଅ ଯାଜ୍ଞସେନୀ, ଟିକନପୁର କୋରୁଆ କେନ୍ଦ୍ରାପଡ଼ାରୁ ଆପଣମାନେ ପସନ୍ଦ କରିଛନ୍ତି ଜୟ ମା ମଙ୍ଗଳା କଥାଚିତ୍ରରେ ଭୁବନେଶ୍ୱରୀ ମିଶ୍ର ଗାଇଥିବା ଗୀତଟି ଶୁଣିବା ପାଇଁ ଶୁଣାଇ ଦେଉଛି ବନ୍ଧୁ ଆପଣମାନେ ପସନ୍ଦ କରିଥିବା ଗୀତ।

କାର୍ଯ୍ୟକ୍ରମର ଶେଷ ଗୀତଟି ମୁକ୍ତି କଥା ଚିତ୍ରର। ଗୀତଟିକୁ ଗାଇଛନ୍ତି ପ୍ରଫୁଲ୍ଲକର। ଶୁଣିବାକୁ ଏସ୍ଏମ୍ଏସ୍ଟି ପଠାଇଛନ୍ତି ରହମାନପୁର ତୁଳତୀ ଯାଜପୁର ରୋଡ଼ରୁ ହେମନ୍ତ କୁମାର ଦାସ। ଶୁଣି ଦେଉଛି ବନ୍ଧୁ ଆପଣଙ୍କ ପସନ୍ଦର ଗୀତ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଶୁଣୁଥିଲେ ଯୋଗେନ୍ଦ୍ର ପାତ୍ର ପରିବେଷିତ ଏକତ୍ରା ଭଜନ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ।
1: ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
2: କଣ କହୁନୁ,
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
2: ଆଉ ଇଲେକ୍ଟ୍ରି ବିଲ୍,
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ନାରୀ ମହଲ।

0: ନମସ୍କାର ଭଉଣୀ, ଆପଣମାନଙ୍କୁ ସ୍ୱାଗତ କରୁଛୁ ଆଜିର ନାରୀ ମହଲ ପରିସରକୁ। ଭଉଣୀ, ଆଜି ଗାଁଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଏଠି ଗଢ଼ି ଉଠିଛି ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ। ଏହି ଗୋଷ୍ଠୀ ମାଧ୍ୟମରେ ଆମର ମହିଳାମାନେ ବିଭିନ୍ନ କାମ କରି ନିଜେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଆଜି ଜଣେ ଭଉଣୀଙ୍କର କଥା କହିବୁ, ଯିଏକି ପେସାରେ ଜଣେ ଶିକ୍ଷୟିତ୍ରୀ ଥିଲେ। ସେ କାର୍ଯ୍ୟରୁ ଅବସର ନେବା ପରେ ମଧ୍ୟ ଘରେ ଆରିସା ପିଠା ପ୍ରସ୍ତୁତ କରୁଛନ୍ତି ଏବଂ ଏହାକୁ ବିଭିନ୍ନ ମେଳା ଯାନିଯାତ୍ରାମାନଙ୍କରେ ବିକ୍ରି କରିବା ସହିତ ସେଥିରୁ ବେଶ୍ କିଛି ଉପାର୍ଜନ କରିପାରୁଛନ୍ତି। ଏପରିକି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଏ ଦିଗରେ ସାହାଯ୍ୟ ସହଯୋଗର ହାତ ବଢ଼ାଇଛନ୍ତି। ଆଜି ଆସନ୍ତୁ ତାଙ୍କୁ ଭେଟିବା, ସେ ହେଲେ ସୁଲୋଚନା ସ୍ୱାଇଁ। ଶ୍ରୋତା ଭଉଣୀ, ଆଜି ଆମ ସହିତ ଅଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଲୋଚନା ସ୍ୱାଇଁ। ଆସନ୍ତୁ ତାଙ୍କ ସହିତ କିଛି ଆଲୋଚନା କରିବା। ଆପଣ ତ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ, କେବେଠାରୁ ଅବସର ନେଲେଣି?
1: ଏପ୍ରିଲ ମାସ 2021ରୁ ଅବସର ନେଇସାରିଲି।
0: ଆପଣଙ୍କୁ କାହିଁକି ଶିକ୍ଷକତା କରିବା ପାଇଁ ଇଚ୍ଛା ହେଲା?
1: ବହୁତ ପିଲା, ଛୋଟ ପିଲାମାନଙ୍କୁ ଆମେ ମଣିଷ କରିପାରିବୁ, ଭଲ ଶିକ୍ଷା ବୁଦ୍ଧି ଦେଇପାରିବୁ, ସେଇଥିପାଇଁ ଦୁନିଆ ସମାଜରେ ବଡ଼ ମଣିଷ କରି ଗଢ଼ିପାରିବୁ, ସେଇଥିପାଇଁ ବହୁତ ଆଗ୍ରହ ହେଲା।
0: ମାନେ ପିଲାମାନଙ୍କୁ ପାଠ ପଢ଼ାଇବାକୁ ବୋଧେ ଆପଣଙ୍କୁ ଭଲ ଲାଗେ, ସେଥିପାଇଁ ଆପଣ ଶିକ୍ଷକତା କରୁଥିଲେ?
1: ହଁ।
0: ତେବେ ଆପଣ ମାନେ ବିବାହ ପୂର୍ବରୁ ଶିକ୍ଷକତା କରୁଥିଲେ ନା ପରେ କଲେ?
1: ନାଇଁ, ବିବାହ ପରେ ମୁଁ ଶିକ୍ଷକତା କଲି। ବିବାହ ପୂର୍ବରୁ ମୁଁ ସିଟି ପାସ୍ କରିସାରିଥିଲି, ଆଉ ତାପରେ ବିବାହ ହେଲା। ବିବାହ ପରେ ମୋର ଗୋଟିଏ ଝିଅ ହେଇସାରିଲା ପରେ ମୁଁ ଶିକ୍ଷକତା କଲି।
0: ଗୋଟେ ପଟେ ପରିବାରର ଜଞ୍ଜାଳ, ଆରପଟେ କର୍ମକ୍ଷେତ୍ର, କେମିତି ଆପଣ ଦୁଇଟି ଭିତରେ ସାମଞ୍ଜସ୍ୟ ରକ୍ଷା କରିପାରୁଥିଲେ? ପୁଣି ଘରେ ଶାଶୁ ଶ୍ୱଶୁର ଥିବେ, ଛୋଟ ପିଲା, ସ୍ୱାମୀ ବି ଅଛନ୍ତି, କଣ କେମିତି କଲେ ସେ ବିଷୟରେ ଟିକେ ଆମର ଭଉଣୀମାନଙ୍କୁ କୁହନ୍ତୁ।
1: ମୁଁ ସକାଳୁ ଶୀଘ୍ର ଉଠେ, ଉଠିଲା ପରେ ମୋର ନିତ୍ୟକର୍ମ ସାରି ତାପରେ ଘରର ରୋଷେଇବାସ କରେ, ତା ସହିତ ମଝିରେ ଛୁଆଙ୍କର ଯତ୍ସେବା କରି ରୋଷେଇବାସ ସାରି ଶାଶୁ ଶ୍ୱଶୁରଙ୍କୁ ଖାଇବା ପିଇବାକୁ ଦେଇ ତାପରେ ମୁଁ 9:30 ଖଣ୍ଡେ ଭିତରେ ମୋର ସ୍କୁଲକୁ ବାହାରିଯାଏ। ସ୍କୁଲରେ ଛୁଆଙ୍କ ସହିତ ପାଠ ପଢ଼ାଇ 4:00 ବେଳେ ଆମ ସ୍କୁଲ ଛୁଟି ହେଲେ ମୁଁ 4:00 ଆସି 4:30 ବେଳେ ଘରେ ପହଞ୍ଚିଯାଏ। ଘରେ ପହଞ୍ଚିବା ସମୟରେ ଯାହା ପଡ଼ିଥାଏ, ପୁଣି ଦିନ ସାରା ଯୋଉ ବାସନକୁସନ ଶାଶୁ ଶ୍ୱଶୁର ଖାଇଥାନ୍ତି, ଛୁଆ ଖାଇଥାଏ, ଯାହା ପଡ଼ିଥାଏ ତାକୁ ସବୁ ସଫାସଫି କରେ, କରିକାରିକି ତାପରେ ସନ୍ଧ୍ୟା ଦିଏ। ସନ୍ଧ୍ୟା ଦିଆ ପରେ ପୁଣି ଲାଗି ପଡ଼େ ରାତି ପାଇଁ ରୋଷେଇ।

0: ପାଇଁ ଲାଗି ପଡ଼େ।
1: ଆଜ୍ଞା, ଆପଣ ଯୋଉ ପିଲାମାନଙ୍କୁ ପାଠ ପଢ଼ଉଥିଲେ, ଅତି ଛୋଟ ଛୋଟ ପିଲା, କେମିତି ସେମାନଙ୍କୁ ବୁଝେଇକିରି ପାଠ ପଢ଼ାନ୍ତି?
0: ତାଙ୍କୁ ହସ ଖେଳ ମାଧ୍ୟମରେ, ଚିତ୍ର ମାଧ୍ୟମରେ, ଗଳ୍ପ ମାଧ୍ୟମରେ ତାଙ୍କୁ ଆଗ୍ରହ କରେଇକି ତା ସହିତ ଶିକ୍ଷା ଦିଆଯାଉଥିଲା। ଏବେ ଆମର ସରକାର କରିଦେଇଛନ୍ତି ଆନନ୍ଦମୟ ଶିକ୍ଷା କରିଥିଲେ, ସେତେବେଳେ ଗୀତ ମାଧ୍ୟମରେ ଆଉ ଖେଳ ମାଧ୍ୟମରେ ମଧ୍ୟ ପାଠ ଚାଲିଛି।
1: ଆପଣ କହିଲେ ଯେ ଗୀତ ମାଧ୍ୟମରେ, ଚିତ୍ରାଙ୍କନ ମାଧ୍ୟମରେ, ଗପ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷା ଦଉଥିଲେ, କଣ ସବୁ ଗପ କହୁଥିଲେ?
0: ଗପ କହୁଥିଲେ ଛୋଟ ପିଲାମାନଙ୍କୁ, ଏଗୁଡା କୁହାଯାଉଥିଲା ଲୋଭି କୁକୁର, ଚତୁର କୁଆ, ପ୍ରଥମ ଦ୍ୱିତୀୟ ଛୋଟ ପିଲାମାନଙ୍କୁ ଏଗୁଡା କୁହାଯାଏ। ଆଉ ବଡ଼ ପିଲାମାନଙ୍କୁ ତାଙ୍କ ଅନୁସାରେ ଯୋଉ ପ୍ରକାର ଗପ, ତା ବହି ବିଷୟରେ ଯୋଉ ଗପ ଗୁରା ଥାଏ, ତା ଦେହରେ ବହି ଆଜିକାଲି ସବୁ ବହିରେ ଦିଆଯାଇଛି ଗଳ୍ପ ଆକାରରେ, ସେଗୁଡା ସବୁ ଆମେ ପଢ଼େଇ ତାଙ୍କୁ ବୁଝେଇକି କହିଦେଉଥିଲୁ, କହିକିନା ତା ସହିତ ପଢ଼ାଉଥିଲୁ। ଏବେ ସବୁ ବହିରେ ବାହାରି ଯାଇଛି ଛୁଆଙ୍କର ସବୁ ଗଳ୍ପ ମାଧ୍ୟମରେ, ଛୋଟ ଛୋଟ ଗପ ମାଧ୍ୟମରେ ଛୁଆ ପାଠ ପଢ଼ିବେ, ପ୍ରଥମ ଦ୍ୱିତୀୟ ଗୁରା ବେଶୀ ଏଗୁଡାକ ସବୁ ହେଇଛି। ଆଉ ଚିତ୍ର ମାଧ୍ୟମରେ ମଧ୍ୟ ଚିତ୍ର ଦେଖେଇ ସେଇ ଉପରେ,
1: ଏଇ ଯେ ଅତି ଛୋଟ ଛୋଟ ପିଲା ତାଙ୍କର ସେମାନେ ଦୁଷ୍ଟାମି ମଧ୍ୟ କରୁଥିବେ, ସେମାନଙ୍କୁ କେମିତି ସମ୍ଭାଳନ୍ତି?
0: ତାଙ୍କୁ ବୁଝେଇ ଦିଆଯାଏ, ତାଙ୍କୁ ଆଜିକାଲି ତ ପିଲାଙ୍କୁ ମାଡ଼ ନାହିଁ, ଶାସନ କରାଯାଉନି, କେବଳ ବାହାରେ ଗଳେ ବୁଝେଇ ବୁଝେଇ ତାଙ୍କ ଭିତରେ ସମାଧାନ କରିଦିଆଯାଏ। ଆଉ ଏମିତି କରିବନି, ଏଇଟା ଖରାପ କାମ, ଏମିତି ଦୁଷ୍ଟାମି ହେବାଟା ଭଲ ପିଲା ନୁହେଁ, ଏଇଭଳି ଭାବରେ ତାଙ୍କୁ ବାରମ୍ବାର ବୁଝେଇକି ତାଙ୍କୁ ସମାଧାନ କରିକି ମିଶେଇକି ଚଳେଇବାକୁ ପଡ଼େ।
1: ଆପଣ ତ ଜଣେ ଶିକ୍ଷୟିତ୍ରୀ ଥିଲେ, ତ ଆପଣଙ୍କ ଦୃଷ୍ଟିରେ ଶିକ୍ଷାର ମୂଲ୍ୟବୋଧକୁ ଆପଣ କେତେ ବୁଝିଛନ୍ତି?
0: ଶିକ୍ଷା ଏକ ଜୀବନ ପ୍ରକ୍ରିୟା,
1: ଆଚ୍ଛା,
0: ଆକୁ ଆମେ ସବୁବେଳେ ଶିକ୍ଷା ଦ୍ୱାରା ମଣିଷ ବଡ଼ ମଣିଷ ହେଇପାରେ, ତା ଜୀବନରେ ଉନ୍ନତି କରିପାରେ, ତେଣୁ ଆମେ ସେଥିପାଇଁ ଶିକ୍ଷାଟାକୁ ଜୀବନର ସବୁକିଛି ତା ଶିକ୍ଷା ଦ୍ୱାରା ସେ ପାଇପାରେ।
1: ଝିଅଟିଏ ଶିକ୍ଷିତ ହେବା ମଧ୍ୟ ନିହାତି ଦରକାର।
0: ଝିଅଟିଏ ଶିକ୍ଷିତ ହେଲେ ସେ ତା ପରିବାରର ସମସ୍ତଙ୍କୁ ସଦ୍ବୁଦ୍ଧି ଦେଇପାରେ, ଭଲ ଶିକ୍ଷା ଦେଇପାରେ, ତାର ଛୁଆମାନଙ୍କୁ ପ୍ରଥମରୁ ତା ଛୁଆଙ୍କୁ ସେ ଜଗିପାରେ, ପାଠ ପଢ଼ିବା ସୁଯୋଗ ସାହାଯ୍ୟ କରେ, ସବୁ ପିଲାଙ୍କୁ ସେ ମଣିଷ କରିପାରେ, ଆଉ ତାକୁ ଛୋଟ ଛୁଆରୁ ହିଁ ଅକ୍ଷର ଶିକ୍ଷା କରି ବୁଦ୍ଧି ଶିକ୍ଷା ଦେଇ ତାକୁ ମଣିଷ କରିନି। ଝିଅଟି ଯଦି ଜୀବନରେ କିଛି ଅସୁବିଧା ହୁଏ, ସେ ଶିକ୍ଷା ମାଧ୍ୟମରେ ସେ ଆତ୍ମନିର୍ଭରଶୀଳ ହେଇପାରିବ।
1: ତାହେଲେ ଝିଅଟିଏ ଶିକ୍ଷିତ ହେବା ନିହାତି ଦରକାର। ତେବେ ଆପଣଙ୍କର ପିଲାମାନେ କଣ କରୁଛନ୍ତି?
0: ମୋର ପିଲାମାନେ, ବଡ଼ ଝିଅଟି ପାଠ ପଢ଼ିକି ଚାକିରି କରିଥିଲା, ସିଏ ତାପରେ ବାହାଘର ହେଲା, ବାହାଘର ପରେ ଆମର କେଉଁଝର ରହିଲେ, ତେଣୁ ସେ ଚାକିରି ଛାଡ଼ିଦେବାକୁ କହିଲେ, ଝିଅ ତେଣୁ ଚାକିରି ଛାଡ଼ିଦେଲା। ଆଉ ସେମିତି ସାନ ଝିଅ ମଧ୍ୟ, ସିଏ ମଧ୍ୟ MBA କରିକି ଚାକିରି କରିଥିଲା, ତେଣୁ ସେ ଦୁଇ ମଧ୍ୟ ତାଙ୍କର କହିଲେ ଚାକିରି ଛାଡ଼ିଦେବାକୁ, ବର୍ତ୍ତମାନ ଦୁହେଁ ଯାକ ହାଉସ୍ ୱାଇଫ୍ ଅଛନ୍ତି, ଆଉ ଦୁହେଁ ଯାକ ଯୋଡ଼ିକ ଝିଅ ବାହା କରିସାରି, ପୁଅଟି ମଧ୍ୟ ବର୍ତ୍ତମାନ BTEC କରିସାରିକିନା ଘରେ ଅଛି, ଚାକିରି ଖୋଜାଖୋଜି କରୁଛି, ଚାକିରି ପାଇଲେ ଚାକିରି କରିବ।
1: ଆଚ୍ଛା, ଆପଣଙ୍କର ଦୁଇଟି ଝିଅ ଗୋଟିଏ ପୁଅ, ତେବେ ଆପଣଙ୍କର ପୁଅକୁ ମଧ୍ୟ ବିବାହ ଦେବେ, କେମିତିକିଆ ଝିଅଟିଏ ଖୋଜିବେ ଆପଣ?
0: ଆମେ ଶିକ୍ଷିତ ଏବଂ ନମ୍ର ଝିଅଟିଏ ଆମେ ଖୋଜିବୁ, ସେତିକି ଆମର ଧନ ଦରକାର ନାହିଁ, ଧନର ଆବଶ୍ୟକତା ନାହିଁ, କିନ୍ତୁ ଶିକ୍ଷିତ ହେଇଥିବ ଆଉ ଟିକେ ନମ୍ର ଭଦ୍ର ହେଇଥିବ।
1: ତ ଆପଣ ତ ଚାକିରିରୁ ଅବସର ଗ୍ରହଣ କରିଛନ୍ତି, ଏବେ ସମୟ ପାଇଲେ କଣ କରୁଛନ୍ତି?
0: ଏବେ ସମୟ ପାଇଲେ ମୁଁ ଦେଖିଲି ମୋ ପଡ଼ିଶା ଘରର ଲୋକ, ସ୍ତ୍ରୀ ଲୋକମାନେ ବହୁତ ଖାଲି ବସି ରହିଛନ୍ତି, ବସିକି ଆ ବିଷୟରେ ତା ବିଷୟରେ ଗଳ୍ପ ସ୍ୱଳ୍ପ ଦ୍ୱାରା ସମୟଗୁଡ଼ା କଟାଉଛନ୍ତି, ସମୟ ନଷ୍ଟ ହେଉଛି, କିଛି ଉନ୍ନତି କରିପାରୁନାହାନ୍ତି, ତେଣୁ ମୁଁ ଭାବିଲି ଗୋଟେ ସ୍ୱୟଂ ସହାୟକ ଗୋଷ୍ଠୀ ଗଢ଼, ଯାହାଦ୍ୱାରା କି ତମେ ତା ଦେହରେ ଦୁଇ ପଇସା ଇନକମ୍ କରିପାରିବ। ସରକାର ତରଫରୁ ଆଜିକାଲି ସ୍ୱୟଂ ସହାୟକ ଗୋଷ୍ଠୀକି ବହୁତ ସାହାଯ୍ୟ ମିଳୁଛି, ସେ ସାହାଯ୍ୟ ମଧ୍ୟ ପାଇପାରିବ, ତମର ମଧ୍ୟ କିଛି ଉପକାର ହେବ, ସେଥିପାଇଁ ତାଙ୍କୁ ଗୋଟେ ସ୍ୱୟଂ ସହାୟକ ଗୋଷ୍ଠୀ ଗଢ଼ିବାକୁ ସହଯୋଗ ଦେଲି, ଆଉ ତାଙ୍କୁ ମଧ୍ୟ ଶିଖେଇଲି, କିଛି ଆରିସା କରିବାକୁ ଶିଖେଇଲି, ବଡ଼ି ପାମ୍ପଡ଼ କରିବାକୁ ଶିଖେଇଲି ଏବଂ ସିଲେଇ କରିବାକୁ ଶିଖେଇଲି। ସେମାନେ ବର୍ତ୍ତମାନ ଗୋଟିଏ ଗୋଷ୍ଠୀ ଗଠନ କରିଛନ୍ତି ଏବଂ ସେଥିରେ ଏଇଗୁଡ଼ିକ ସବୁ କାମ କରିକି ତାଙ୍କ ପରିବାରର ଉନ୍ନତି କରିବେ।
1: ଆପଣ ମଧ୍ୟ ଆରିସା ପିଠା ତିଆରି କରନ୍ତି?
0: ହଁ।
1: ତେବେ ଆମର ଯୋଉ ପରମ୍ପରାରେ ବିଭିନ୍ନ ପିଠା ରହିଛି, ତା ଭିତରୁ ଆରିସା ହେଉଛି ଗୋଟିଏ, ତେବେ ଏଇ ଯୋଉ ଆରିସା ପିଠାଟି ଆପଣ କେମିତି ଶିଖିଲେ, କେମିତି ପ୍ରସ୍ତୁତ କରନ୍ତି, ସେ ବିଷୟ ଟିକେ ଆମର ଭଉଣୀମାନଙ୍କୁ କୁହନ୍ତୁ।
0: ଆରିସା ପିଠାଟି ଆମ ଘରେ ମୋ ପିଲାଦିନରୁ ଦେଖିଛି ମୋ ବୋଉ ତିଆରି କରେ, ତାଠୁ ଶିଖିଛି, ଶିଖିଲା ପରେ ମୁଁ ତାପରେ ଏବେ ନୂଆ ଧରଣର ଆଉ ଟିକେ ତା ଦେହରେ ମସଲା ଦେଇକିନା ଆଉ କରୁଛି, ଆଉ ରାଶି ମସଲା ଏଗୁଡ଼ା ସବୁ ଦେଇ କରୁଛି, ଯାହାଦ୍ୱାରା କି ଭଲ ସୁଆ ଦିଆ ହେଉଛି, ଲୋକମାନେ ମଧ୍ୟ ବହୁତ ଆନନ୍ଦ ହେଉଛନ୍ତି, ଆଉ ମୁଁ ମଧ୍ୟ ତାକୁ ଗୋଟେ କିଛି ପ୍ୟାକେଜ୍ କରି ବିକି ପାରୁଛି, ଦୁଇ ପଇସା ମଧ୍ୟ ସେଥିରୁ ମଧ୍ୟ ରୋଜଗାର କରିପାରୁଛି।
1: ଆଜ୍ଞା, ମାନେ ଆପଣ ଚାକିରିରୁ ଅବସର ନେଲା ପରେ ମଧ୍ୟ ସମୟର ମୂଲ୍ୟବୋଧକୁ ବୁଝିଛନ୍ତି ଆଉ ନିଜେ

0: ମଧ୍ୟ ଘରେ ଆରିସା ପିଠା ପ୍ରସ୍ତୁତ କରୁଛନ୍ତି, ତେବେ ତାର ପ୍ରକୃତ ପ୍ରସ୍ତୁତ ପ୍ରଣାଳୀ ସେ ବିଷୟରେ ଟିକେ ଆମର ଭଉଣୀମାନଙ୍କୁ କହିବେ କି?
1: ଆରିସା ପାଇଁ ସାଧାରଣତଃ କିଲେ ଗୁଡ଼େରେ 1300-1400 ଗ୍ରାମ ଭିତରେ ଚାଉଳ ଲାଗେ। ତେଣୁ ପ୍ରଥମେ ଚାଉଳଟାକୁ ଟିକେ ଅଧିକା ସମୟ ବତୁରେଇଲେ ଭଲ, ସକାଳୁ ବତୁରେଇ ଦେଲେ 7-8 ଘଣ୍ଟା ଚାଉଳଟାକୁ ବତୁରେଇ ଦେଲେ ଟିକେ ଭଲ ହବ। ତେଣୁ ବତୁରେଇ ଦେଲା ପରେ ଚାଉଳଟାକୁ ଆମେ ଛାଣିକି ଟିକେ ଶୁଖେଇ ଦେଇକି ପାଣିଟା ଛଡ଼େଇ ଦେଇକି ଗ୍ରାଇଣ୍ଡରରେ ଆମେ ଚୁନା କରିଦେବୁ। ଚୁନା କଲା ପରେ ଚୁନାଟାକୁ ଆମେ ରଖୁ, ସିଆଡ଼େ ଗୁଡ଼ଟାକୁ ଆମେ ଚୁଲିରେ ବସାଉ। ଗୁଡ଼ଟାକୁ ଛେଚିକି ମୁଣ୍ଡା ଗୁଡ଼ ହେଲେ ଟିକେ ଭେଲି ଗୁଡ଼ଟା ଟିକେ ଭଲ ହୁଏ, ତେଣୁ ତାକୁ ସୁନ୍ଦର ଦୁଶେ ବେଶୀ। ତେଣୁ ଭେଲି ଗୁଡ଼ଟା ଛେଚିକି ପାଣି ଦେଇକି ଗରମ କରିଦେଉ। ଗରମ ହେଲା ପରେ ସେ ଗୁଡ଼ଟାକୁ ଆମେ ଟିକେ ଚାହା ଛଣା ସାହାଯ୍ୟରେ ଛାଣିଦେଉ। ଛାଣିଦେଲେ କ'ଣ ହବ ନା, ଯାହା ବାଲି ଧୂଳି କିମ୍ବା ଯାହା କାଠି କୁଟା ରହିଥିବ ଗୋଡ଼ିଥିବ ସେସବୁ ପରିଷ୍କାର ହେଇଯିବ। ପରିଷ୍କାର ହେଲା ପରେ ଆମେ ତାକୁ ଚୁଲିରେ ପୁଣି ଆଉ ଥରେ ପାଗ କରୁ। ପାଗ କରିବୁ, ଆରିସାଟା ପାଗ କଲା ପରେ ପାଣିରେ ପକେଇବୁ। ଯେତେବେଳେ ଦେଖିଲୁ ହେଟା ବିଣ୍ଡା ହେଲା କିନ୍ତୁ ନରମ ଅଛି, ବେଶୀ ଟାଣ ହେଇନି, ନରମ ଥିଲା ବେଳେ କଲେ ପିଠାଟା ଆରିସା କମ ହବ, କିନ୍ତୁ ଯଦି ପାଗଟା ଟାଣ ହେଇଗଲା ପିଠାଟା ପୁରା ହାର୍ଡ ହବ, ଖାଇବାକୁ ଟେଷ୍ଟ ହବନି।
0: ଆପଣ କୋଉ ପାଗ କରନ୍ତି?
1: ନରମ ହବ ପାଗଟା,
0: ଟିକେ ନରମ ହବ,
1: ନରମ ହବ ବୋଲି ଯେତେବେଳେ ଏଟା ଧରି ହଉଥିବ ହାତରେ ଚକୋଲେଟ ହେଇଥିବ କିନ୍ତୁ ନଇ ନଇ ଯାଉଥିବ କଲାବେଳକୁ, ସେଇ ସମୟ ହେଲା ବେଳେ ତା ଦେହରେ ଚାଉଳଟା ତା ଦେହରେ ପକେଇ ଦିଏ। ମୁଁ ପକାଏ ମସଲା, ପକାଏ ଗୋଲମରିଚ ଗୁଣ୍ଡା, ପାନ ମଧୁରି, ପୁଣି ରାଶି, ଏକୁ ସବୁ ପକେଇ ଦିଏ। ସାଙ୍ଗେ ସାଙ୍ଗେ ହେଠୁ ଚାଉଳ ଗୁଣ୍ଡାକୁ ଧୀରେ ଧୀରେ ପକେଇ ତାକୁ ପିଠା ପାତିଆ ସାହାଯ୍ୟରେ ଘାଣ୍ଟି ଘାଣ୍ଟି ଦିଏ। ଘାଣ୍ଟି ଘାଣ୍ଟିକି ଯେତେବେଳେ ଦେଖିଲ ପକେଇ ପକେଇ ଚାଲିଥିବ ଚୁନା ଧୀରେ ଧୀରେ ପକଉଥିବ, ଯେତେବେଳେ ଦେଖିଲ ପାଗଟା ଆସିଲା ମାନେ ବେଶୀ ଟାଣ କରିବନି, କଅଁଳିଆ ହଉଛି, ଚାଉଳ ପାଣିଆ ଅଂଶଟା ମରିଗଲା, ତେଣୁ ସେତିକିବେଳେ ଚାଉଳ ଗୁଣ୍ଡା ପକେଇବାଟା ବନ୍ଦ କରିବ। ବନ୍ଦ କରିଦେଇ ତାପରେ ଓହ୍ଲେଇ ଆଣିକି
0: ଚୁଲିରୁ
1: ଓହ୍ଲେଇ ଆଣିବ। ଆଉ ଗୋଟିଏ କଥା ରହିଲା, ଗୁଡ଼ଟା ପାଗ ହେଲା ପରେ କଡ଼େଇଟା ତଳକୁ ଓହ୍ଲେଇକି ଗୁଣ୍ଡା ପକେଇବ, ନହେଲେ ତା ଉପରେ ଥିଲେ ବେଶୀ ଟାଣ ହେଇଯିବ, ପାଗଟା ବି ଟାଣ ହେଇଯିବ, ଆରିସାଟା ବି ଟାଣ ହେଇଯିବ।
0: ତାକୁ କେତେବେଳେ ଆମେ ଛାଣିବା?
1: ଟିକେ ଥଣ୍ଡା ହାତ ଧରିଲା ଭଳିଆ ହେଲାଠୁ ସେତିକିବେଳେ ତାକୁ ଗୋଟେ ଜରି ସାହାଯ୍ୟରେ କି କଦଳୀ ପତ୍ରରେ ସମାନ ଗୋଲ ଗୋଲ କରିକି ତେଲ ଦେହରେ ତେଲ ତାତିଲା ପରେ ପକେଇବା, ପକେଇଲା ପରେ ଓଲଟେଇକି କାଢିବା।
0: ଏଇ ଯୋଉ ପ୍ୟାକେଟ କରିକି ତାକୁ ମଧ୍ୟ ବିକୁଛନ୍ତି, ତେବେ ଲୋକମାନେ ଘରୁ ଆସି ନେଇଯାଉଛନ୍ତି?
1: ହଁ, ସବୁ ଜାଣିଲା ପରେ, ଫାର୍ଷ୍ଟ ପ୍ରଥମେ ଜାଣିନଥିଲେ, ଯେତେବେଳେ ଜାଣିଗଲେ ତାପରେ ଏବେ ସବୁ ଆସିକି ଘରୁ ନେଇଯାଉଛନ୍ତି।
0: ସମୟର ସୁବିନିଯୋଗ ଆପଣ କରିପାରୁଛନ୍ତି। ଆପଣ ଯୋଉ କହୁଥିଲେ ଯେ ଆପଣଙ୍କ ଗାଁର ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀ କରିଛନ୍ତି, ସେମାନେ ଯୋଉ ସବୁ ଜିନିଷ ସବୁ ତିଆରି କରୁଛନ୍ତି, ଆଚାର ହେଲା, ବଡ଼ି ହେଲା, ପାମ୍ପଡ଼ ବି କରୁଛନ୍ତି, ଆରିସା ପିଠା ବି କରୁଛନ୍ତି, ସେମାନେ ତାକୁ କେମିତି ବିକ୍ରି କରୁଛନ୍ତି?
1: ତାକୁ ସେମାନେ ଦୋକାନୀମାନଙ୍କୁ ଜଣେଇ ଦେବା ପରେ, ଥରେ ଥରେ ଗୋଟେ ଗୋଟେ ଦୋକାନରେ ଦେଲା ପରେ ସେମାନେ ଜାଣିଲା ପରେ ସମସ୍ତେ ନିଜେ ଆସିକି ଲୋକ ପଠେଇ ଘରୁ ନେଇଯାଉଛନ୍ତି।
0: ଆଚ୍ଛା, ଆପଣ ମଧ୍ୟ ଯୋଉ ଆରିସା ପିଠା ପ୍ରସ୍ତୁତ କରୁଛନ୍ତି, କୌଣସି ମେଳା ମହୋତ୍ସବକୁ ତାଙ୍କ ସାଙ୍ଗରେ ଯାଆନ୍ତି ନେଇକିରି?
1: ହଁ, ନେଇକି ଯାଏ, ସେଠି ଯାଇକି ବିକ୍ରି କରିଦିଏ,
0: ସେଥିରୁ ମଧ୍ୟ ଆପଣ ଉପାର୍ଜନ କରୁଛନ୍ତି। ଆଉ କଣ ପିଠା ଆପଣ ଜାଣିଛନ୍ତି?
1: ପୋଡ଼ ପିଠା ଜାଣିଛି, ଆମର ସାଧାରଣତଃ ଓଡ଼ିଆ ଘରର ରଜକରୁ ପୋଡ଼ ପିଠାଟା ନିହାତି ଦରକାର, ସମସ୍ତେ ପୋଡ଼ ପିଠା ଘରେ ଘରେ କରନ୍ତି, ତେଣୁ ପୋଡ଼ ପିଠାଟା ମଧ୍ୟ ଜାଣିଛି। ଆଉ ଆଉ ସବୁ ପ୍ରକାର କାକେରା ସବୁ ଜାଣିଛି।
0: ଏ ଯୋଉ କାକେରା ପିଠା କୋଉଥିରେ ପ୍ରସ୍ତୁତ କରନ୍ତି?
1: କାକେରା ପିଠା ସୁଜିରେ, ସୁଜି ନଡ଼ିଆ ଚିନି ସାହାଯ୍ୟରେ କାକେରା ପିଠା କରୁ।
0: ଆପଣ ତ କହିଲେ ଯେ ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ କରନ୍ତି, ବିଶେଷ ଭାବରେ ଆରିସା ପିଠାଟି କରନ୍ତି, କିନ୍ତୁ ଆମର ଯୋଉ ବିଭିନ୍ନ ପ୍ରକାରର ରୋଷେଇ ରହିଛି, ପର୍ବପର୍ବାଣୀ ହେଲା, ସାଧାରେ ବିଭିନ୍ନ ପ୍ରକାର ରୋଷେଇ ହେଇଥାଏ, ସେମିତି କିଛି କରନ୍ତି କି?
1: ହଁ, ପନିର ତରକାରୀ, ଆଳୁ ପୋଟଳ ତରକାରୀ ସବୁ ବିନା ପିଆଜ ରସୁଣରେ ମୁଁ ରୋଷେଇ କରିପାରେ।
0: ଆଚ୍ଛା, ଆପଣ ଯୋଉ କହିଲେ ଯେ ପନିର ତରକାରୀ କରନ୍ତି, କେମିତି କଣ କରନ୍ତି? ପିଲାମାନଙ୍କୁ ତ ବହୁତ ଭଲ ଲାଗେ, କେମିତି ପ୍ରସ୍ତୁତ କରନ୍ତି ସେ ବିଷୟ ଟିକେ କୁହନ୍ତୁ।
1: ପ୍ରଥମେ ପନିର କି ଛୋଟ ଛୋଟ ପିସ୍ କରି ତେଲରେ ଅଳ୍ପ ଭାଜିକିନା ରଖିଦିଏ, ତାପରେ ପାନ ମଧୁରି, ଜିରା ଆଉ ଧନିଆ ଏକୁ ସମ ପରିମାଣରେ ଗୋଟେ ଗୋଟେ ଚାମଚ ଦେଇ ତାକୁ ଏକାଠି ଟିକେ ଉଷୁମ କରିଦିଏ, ଅଳ୍ପ ଉଷୁମ କରି ତାକୁ ଥଣ୍ଡା ହେଇଗଲା ପରେ ତାକୁ ବାଟିଦିଏ, ବାଟି ଦେଇକି ରଖେ। ପୁଣି ତାପରେ ଆଉ ଗୋଟେ ଥରେ କାଜୁ ଏବଂ ଚାରୁମଗଜ ଏକୁ ମଧ୍ୟ ବାଟିକିନା ମୁଁ ରଖେ। ପ୍ରଥମେ କଡ଼େଇରେ ତେଲ ଦେଇ ଅଦା ଟିକେ ଛେଚିକି ପକେଇଦିଏ, ତାପରେ ଟମାଟୋ ଦୁଇଟା ପକେଇ ପାଗ କରିଦିଏ, ଟିକେ ସେ ଟମାଟୋ ସିଝିଗଲା ପରେ ଏଇ ପାନ ମଧ୍ୟରେ ଯୋଉ ଗୁଣ୍ଡଟା ପକାଏ ସେଠି ତାକୁ କଷେଇକି ତେଲ ଛାଡ଼ିବା ପର୍ଯ୍ୟନ୍ତ କଷି ହେଲା ପରେ ତା ଦେହରେ ପନିର ପକେଇକି ଇଏ କରିକି ପାଣି ଦିଏ। ପାଣି ଦେଲା ପରେ ସେତେବେଳେ ଫୁଟି ଆସିଲା ବେଳକୁ ଯୋଉଟାକୁ ରଖିଥିଲି ମୁଁ କାଜୁ ଆଉ ଚାରୁ

0: ସେ ମଧ୍ୟ ଦେଇଦିଏ ତାକୁ ଚାରି ମଗଜ କାଜୁକୁ ମୁଁ କଷାଏନି ସେଥିରେ ତାର କିଛି ଲାଭ ନାହିଁ ଭଲ ଟେଷ୍ଟ ହୁଏ ବିନା କଷାରେ ପକାଏ ପକାଇଦିଏ ପକାଇକି ସେଠୁ ତରକାରୀ ହେଇ ଆସିବା ପୂର୍ବରୁ କ୍ଷୀର ଟିକେ ରଖିଥାଏ କ୍ଷୀର ଟିକେ ପକାଇଦିଏ ତେଣୁ ଘର ପକାଇଦିଏ ତାପରେ ଗରମ ମସଲା ପକାଇ ତରକାରୀ ଓହ୍ଲାଏ ଭଲ
1: ସେଥିରେ ଆଳୁ ପଡ଼େନି
0: ଆଳୁ ବେଶୀ ସମୟରେ ପକାଏନି ପନିର ତ ଖାଲି ଭଲ ଲାଗିବ ଆଉ ଯେତେବେଳେ ଆଳୁ ପକାଏବି ସେ ଆଳୁଟାକୁ ମଧ୍ୟ ପନିର ସହିତ ଥରେ ଥରେ ଆଳୁ ପକାଏ ଆଳୁକୁ ମଧ୍ୟ ସେ ତେଲରେ ଛାଣିଦିଏ ଆଳୁ ପନିର ଦୁଇଟା ଆଗ ଛାଣିକି ଆଳୁ ପନିର ଦୁଇଟା ଆଗ କଷେଇ ସେମିତି ଯେମିତି କହିଲି ସେମିତି ମସଲା ସବୁ ଦେଇ କରେ ଆଉ
1: ଆଚ୍ଛା ଯାହା ହଉ ଖୁବ ସୁନ୍ଦର ସ୍ୱାଦିଷ୍ଟ ଖାଇବାଟି କରି ଆପଣ ଶାଶୁ ଶ୍ୱଶୁର ସ୍ୱାମୀଙ୍କୁ ଖାଇବାକୁ ଦିଅନ୍ତି ବିଭିନ୍ନ ପର୍ବପର୍ବାଣି ଆସିଗଲେ ଆମର ଝିଅମାନେ ସାଧାରଣତଃ ପରମ୍ପରାକୁ ଭୁଲିଗଲେଣି
0: ପରମ୍ପରାଟା ଆମର ବହୁତ ପୁରୁଣା ଆଉ ସେଟା ରଖିବା ମଧ୍ୟ ଉଚିତ ତେଣୁ ଆମେ ସେକୁ ଛାଡ଼ିନୁ ସବୁ ପରମ୍ପରା ପିଠା ଆମର ଆମ ଆଡ଼େ ଅଛି ଅଷ୍ଟମୀରେ ହବ ଏଣ୍ଡୁରି ପିଠା ଆଉ ରଜକୁ ପୋଡ଼ ପିଠା ଆରିସା ପିଠା ପୋଡ଼ ପିଠା ହବ ଆଉ ସେମିତି ପୌଷ ପୂର୍ଣ୍ଣିମାରେ ପୌଷ ମୁଣ୍ଡା ଏହିପରି ଆମର ସବୁ ଗୋଟେ ବିଭିନ୍ନ ବିଭିନ୍ନ ପର୍ବରେ ବିଭିନ୍ନ ପ୍ରକାର ପିଠାପଣାର ବ୍ୟବସ୍ଥା ଅଛି ଆମେ ତାକୁ ସବୁ ମନେ ରଖିଛୁ ସବୁ ପର୍ବପର୍ବାଣୀରେ ଯୋଉ ପର୍ବରେ ଯୋଉ ପିଠା ଦରକାର ଆମେ ସେ ପର୍ବରେ ସେ ପିଠା ସବୁ କରି ଆନନ୍ଦରେ ଖାଉ ସାଇ ପଡ଼ିଶା ଦଉ କରିଛୁ
1: ଆପଣ କହିଲେ ଯେ ଆପଣଙ୍କର ଦୁଇଟି ଝିଅ ସେମାନେ ଏମିତି କିଛି ପିଠା ତିଆରି କରି ଜାଣିଛନ୍ତି
0: ହଁ ସେମାନେ ମଧ୍ୟ ସବୁ ଜାଣିଛନ୍ତି
1: ଶାଶୁଘରେ ତିଆରି କରୁଛନ୍ତି
0: ହଁ ତାଙ୍କ ଶାଶୁଘର ମାନଙ୍କ ସେମାନେ ପିଠାପଣା କରୁଛନ୍ତି
1: ଆପଣଙ୍କ ଗାଁରେ ମହିଳାମାନେ ସମୟର ସୁବିନିଯୋଗ ପାଇଁ ସେମାନେ ଆତ୍ମନିର୍ଭରଶୀଳ ହେବା ପାଇଁ ସେମାନେ ସ୍ୱୟଂ ସହାୟକ ଗୋଷ୍ଠୀ ତ କରିଛନ୍ତି ତେବେ ଅଲଗା ସମୟରେ ସେମାନେ ସବୁ କଣ କରନ୍ତି
0: ସେ ସ୍ୱୟଂ ସହାୟକ ଗୋଷ୍ଠୀରେ ସେମାନେ ବଡି ପାମ୍ପଡ଼ ଆଉ ସିଲେଇ କାମ ଏଗୁଡ଼ା କରିକି ଆରିସା ମଧ୍ୟ କରିକି ସେମାନେ ଦୋକାନ ବଜାରକୁ ପଠେଇ ସେଥିରୁ ଦୁଇ ପଇସା ରୋଜଗାର କରିପାରିବେ
1: ଆଚ୍ଛା ଆପଣଙ୍କ ଗାଁରେ କଣ ସବୁ ଅଛି
0: ଆମ ଗାଁରେ ମନ୍ଦିର ଅଛି ସ୍କୁଲ ଅଛି ଜିମ୍ ସେଣ୍ଟର ବି ରହିଛି ସବୁ ଆମ ଗାଁରେ ଏଗୁଡ଼ିକ ରହିଛି
1: କୋଉ ପର୍ବରେ ବେଶୀ ଲୋକମାନଙ୍କର ଜନଗହଳି ହେଇଥାଏ
0: ଆମର ଲକ୍ଷ୍ମୀ ପୂଜାରେ ଦଶହରାରେ ବହୁତ ଜନଗହଳି ହେଇଥାଏ ଲକ୍ଷ୍ମୀ ପୂଜାରେ ଆଉ ଦଶହରାରେ ପୁରା ବହୁତ ସାହି ପଡ଼ି ଯେତେ କୁଣିଆ ବନ୍ଧୁ ବାନ୍ଧବ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଏ ଲୋଡ଼ାଯାଏ ସମସ୍ତେ ଆସିକି ଲକ୍ଷ୍ମୀ ପୂଜା ସମୟରେ ସବୁ ଘରେ ଥାନ୍ତି ଆମର ସବୁ ମାଣବସାଟାରେ ଆମର ପ୍ରତି ଗୁରୁବାର ଦିନ ସବୁ ଘର ଦ୍ୱାରା ଚାରିଆଡ଼େ ଆମର ଚିତା ପଡ଼ିଯାଏ କାନ୍ଥ ମଧ୍ୟ ଆଗରୁ ଯେତେବେଳେ ମାଟି କାନ୍ଥ ଥିଲା ସବୁ କାନ୍ଥରେ ଚିତା ପଡ଼େ ଘରେ ଏମୁଣ୍ଡରୁ ସେମୁଣ୍ଡରୁ ଗୁରୁବାର ଦିନ ରାତିରୁ ରାତି ସାରା ଆମେ ପୁରା ଦାଣ୍ଡରୁ ଯେ ଘର ପର୍ଯ୍ୟନ୍ତ ଠାକୁର ଘର ପର୍ଯ୍ୟନ୍ତ ସବୁଆଡେ ଠାକୁର ପଦ୍ମ ଫୁଲ ଆଉ ପାଦ ସବୁ କରି କରି ଆମେ ଚିତା ପକାଇଥାଉ ଘର ସାରା ସବୁଆଡେ ଆଉ ମଧ୍ୟ ଦଶହରାକୁ ମଧ୍ୟ ଆମର କାନ୍ଥ ମାନଙ୍କରେ ପଡେ ଚିତା ବିଭିନ୍ନ ପ୍ରକାର ଚିତା ପଡିଥାଏ
1: ଆପଣ କହିଲେ ଯେ ଅବସର ସମୟରେ ଆପଣ ବିଭିନ୍ନ ପ୍ରକାରର ପିଠା ତ ପ୍ରସ୍ତୁତ କରନ୍ତି ଆପଣଙ୍କର ସ୍ୱାମୀ ମଧ୍ୟ ଲେଖାଲେଖି କରନ୍ତି ତାଙ୍କୁ ଆପଣ କିଛି ସାହାଯ୍ୟ କରନ୍ତି ଏ ଲାଇନରେ
0: ହଁ ମୁଁ ତା ଲେଖାକୁ ପଢେ ଆଉ ଯୋଉଠି ଟିକେ ଅଧିକା କିଛି ଯୋଡ଼ିବାକୁ ପଡେ ସେଠି କୁହେ ସେ ତାକୁ ଯୋଡ଼ନ୍ତି କିମ୍ବା ଯୋଉଠି ବେଶୀ ହେଇଯାଇଛି ସେଠୁ ମଧ୍ୟ କୁହେ ଏଇଟା କାଟିଦେଲେ ଭଲ ତେଣୁ ସେ ମଧ୍ୟ ତାକୁ କାଟିଦିଅନ୍ତି
1: ଆପଣ ନିଜେ ଲେଖନ୍ତି
0: ହଁ ମୁଁ ନିଜେ ମଧ୍ୟ ଲେଖାଲେଖି କରେ
1: ଆଜି ଆମର ଶ୍ରୋତା ଭଉଣୀମାନଙ୍କୁ କବିତାର କିଛି ଅଂଶ ଶୁଣେଇ ଦିଅନ୍ତୁ
0: କବିତାର ଶୀର୍ଷକ ମା ସେ ମୋର ମା ସେ ସୃଷ୍ଟିକାରିଣୀ ସେ ଗର୍ଭଧାରିଣୀ ମାତୃଗର୍ଭରେ ଥିବାବେଳେ ଆମେ ତାକୁ କେତେ ପଦାଘାତ କରିଛୁ ହେଲେ ନିର୍ବିକାର ଭାବରେ ସହିଯାଏ ସିଏ କାରଣ ସେ ଜନନୀ ସେ ମା ସେ ଏକ ସୀମାହୀନ ସାଗରଟିଏ ସେ ଏକ କଳକଲ୍ଲୋଳିନୀ ଝରଣାଟିଏ ସେ ଆଖିରୁ ଝରି ପଡ଼େ ସମବେଦନାର ଜଳ ସେ ଲୁହର କୌଣସି ଋତୁ ନାହିଁ ସେ କାନ୍ଦଣାର କୌଣସି ହେତୁ ନାହିଁ କାରଣ ସେ ମା ସେ ମା ଆଜି ବି ପିଲାଦିନର କଥା ମନେ ପଡ଼ିଯାଏ ଆମ ପରୀକ୍ଷା ଦିନ ସେ ଦାଣ୍ଡ ଦୁଆରେ କଳସ ବସାଏ ଦୀପ ଜାଳେ ଶୁଭ ମନାସେ ଦହି ଟିକେ ଖୁଆଇ ଆମକୁ ବିଦା କରେ ଚମଥା ଆମର ନଈ ପଡ଼େ ତା ପାଦ ତଳେ ଆଉ ସେ ବାଢ଼ି ଦିଏ ଅଜସ୍ର ଆଶୀର୍ବାଦ ତା ଆଖିରୁ ବହିଯାଏ ଆନନ୍ଦର ଅଶ୍ରୁ କାରଣ ସେ ମା ସେ ମା
1: ଖୁବ ସୁନ୍ଦର କବିତାଟି ମାଙ୍କ ପାଇଁ ଲେଖିଛନ୍ତି ଆପଣଙ୍କର ଏଇ ଲେଖା ସବୁ କୌଣସି ପତ୍ର ପତ୍ରିକାରେ ବାହାରିଛି
0: ହଁ ମାସିକ ପତ୍ରିକା ସବୁ ଯୋଉଗୁଡାକ ମୁଁ ସେଠି ପଠାଏ ସବୁ ବାହାରେ
1: ଆଗକୁ କଣ ସବୁ ଲେଖିବେ ବୋଲି ଭାବିଛନ୍ତି
0: ଭଜନ ଲେଖେ ଗଳ୍ପ ଲେଖେ ଆଉ ତାକୁ ମଧ୍ୟ ଚାଲୁ ରଖିଛି ବନ୍ଦ ନାହିଁ
1: ଲେଖାଲେଖି ମଧ୍ୟ ଆପଣ କରନ୍ତି ଆପଣ ତ ଭଲ ପିଠା ତିଆରି କରନ୍ତି ପୁଣି ଲେଖାଲେଖି ମଧ୍ୟ କରନ୍ତି ତେବେ ଅବସର ସମୟ ଆପଣଙ୍କୁ କେବେ

0: ମିଳେନି?
1: ହଁ ମିଳେ, ସମୟ ମିଳେ।
0: କଣ କରନ୍ତି ସେତେବେଳେ?
1: ସେତେବେଳେ ଗୀତ ଶୁଣେ, ବାଡି ବଗିଚା କାମ କରେ। ବାଡି ବଗିଚାରେ ମୁଁ ବହୁତ ଫୁଲ ଗଛ ଲଗେଇଛି, ସେ ଫୁଲ ଗଛର ଯତ୍ନ ନିଏ, ପାଣି ଦିଏ, ଦେଖାରଖା କରେ ତାକୁ। ପନିପରିବା ମଧ୍ୟ ଲଗେଇଛି, ବାଡ଼ିର ପନିପରିବା ଲଗେଇଛି, ସେ ପନିପରିବା ଗଛ ଗୁଡ଼ିକର ଖତ ଦିଏ, ପାଣି ଦିଏ, ସାର ମଧ୍ୟ ଦେଇକି ତାକୁ ଯତ୍ନ ନିଏ, ସେ ବଗିଚାର ଯତ୍ନ।
0: ଆପଣ କହିଲେ ଯେ ଗୀତ ଶୁଣିବାକୁ ମଧ୍ୟ ଆପଣଙ୍କୁ ବହୁତ ଭଲ ଲାଗେ, ଆଜି କୋଉ କଣ୍ଠଶିଳ୍ପୀଙ୍କର ଗୀତ ଶୁଣିବେ?
1: ଶୈଳଭାମା ମହାପାତ୍ରଙ୍କର ଗୀତଟିଏ ଶୁଣନ୍ତୁ।
0: ତାହେଲେ ଶୁଣନ୍ତୁ ଆପଣଙ୍କର ମନ ପସନ୍ଦର ଏଇ ଗୀତଟି।

0: ଗୀତଟି ତ ଶୁଣିଲେ ଆପଣ ତ ଜଣେ ଶିକ୍ଷୟିତ୍ରୀ, ଅବସର ନେଇଛନ୍ତି, ସମୟ ପାଇଲେ ମଧ୍ୟ ନିଜେ ଘରେ ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ କରନ୍ତି, ତାକୁ ମଧ୍ୟ ବିକ୍ରି କରିବାର ବ୍ୟବସ୍ଥା କରିଛନ୍ତି। ତେବେ ଆମର ଗାଁ ଗହଳିରେ ଥିବା ମହିଳାମାନେ ଯେଉଁମାନେ ଉଚ୍ଚ ଶିକ୍ଷିତା ବା ଘରେ ବସି ରହୁଛନ୍ତି, ସେମାନଙ୍କୁ ଆପଣ କ'ଣ କହିବେ?
1: ଘରେ ବସିବା ଉଚିତ ନୁହେଁ। ତେଣୁ ଆଜିକାଲି ସରକାରଙ୍କ ବିଭିନ୍ନ ପ୍ରକାର ପନ୍ଥା ରହିଛି, ଯାହାଦ୍ୱାରା କିଛି ପଇସା ଆମେ ଇନକମ୍ କରିପାରିବା, ଆଉ ସେଇ ଇନକମ୍ଟାକୁ ଆମେ କୌଣସି ସଞ୍ଚୟ କରିବା, ସଞ୍ଚୟ କରି ଆମ ଭବିଷ୍ୟତର ଉନ୍ନତି ପାଇଁ ଆମେ ରଖିପାରିବା। ସଞ୍ଚୟଟା ଆମର ନିହାତି ଦରକାର। ଦିଦି ପଇସା ସେଥିରୁ ରୋଜଗାର କରିକି ଆମେ ତାକୁ ସଞ୍ଚୟ ପାଇଁ ରଖିବା।
0: ମାନେ ସଞ୍ଚୟର ମୂଲ୍ୟବୋଧ ଅନେକ ରହିଛି। ଏ ସଞ୍ଚୟ ଟଙ୍କାରୁ ସେମାନେ ଭବିଷ୍ୟତରେ ଝିଅଟିଏ ବିବାହ ଦେଇପାରିବେ।
1: ସେ ପଇସା ସଞ୍ଚୟଟା କଲେ ଆମର ବହୁତ ଭବିଷ୍ୟତକୁ ବେଶୀ ଦରକାର ହେଉଛି। ରୋଗବାଗ ହେଉଛି, ସେଥିରେ ଲାଗିପାରିବ। ଝିଅଟି ବାହାଘର କରିବେ, ସେଥିରେ ମଧ୍ୟ ଖର୍ଚ୍ଚ ହୋଇପାରିଲେ। ପିଲାମାନଙ୍କର ପାଠ ପଢ଼ିବାକୁ ମଧ୍ୟ ବହୁତ ବହୁତ ପଇସା ଦରକାର ହେଉଛି, ଯାହାକି ଏହି ସଞ୍ଚୟ ପଇସାରେ ହିଁ ସେ ରଖିପାରିବେ। ଏହିସବୁ କ୍ଷେତ୍ରରେ ମଧ୍ୟ ସେ ପଇସାରେ ସଞ୍ଚୟ ସେ କରିପାରିବେ। ଜୀବନରେ ସଞ୍ଚୟ କରିବା ନିହାତି ଜରୁରୀ।
0: ଯାହା ହଉ, ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆପଣଙ୍କର ଅନୁଭୂତିର କଥା, କର୍ମମୟ ଜୀବନ ସମ୍ପର୍କରେ ଅନେକ କିଛି କଥା ଆମର ଭଉଣୀମାନଙ୍କ ସହିତ ବାଣ୍ଟିଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ। ନମସ୍କାର।
1: ନମସ୍କାର।
0: ଆଜି ଶୁଣିଲେ ସୁଲୋଚନା ସ୍ୱାଇଁଙ୍କ ସହିତ ସାକ୍ଷାତକାର। ଭଉଣୀ, ଆପଣମାନେ ତ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି, କିନ୍ତୁ ଚିଠି ଦେବାକୁ ଆଦୌ ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ। ପିନ୍କୋଡ଼ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ। ନମସ୍କାର।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ଶିକ୍ଷା ବ୍ୟକ୍ତିକୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସକ୍ଷମ କରିଥାଏ, କହିଲେ ରାଷ୍ଟ୍ରପତି। ସୁପ୍ରିମକୋର୍ଟର 5 ଜଣ ନୂତନ ବିଚାରପତିଙ୍କୁ ଶପଥପାଠ କରାଇଲେ ପ୍ରଧାନ ବିଚାରପତି। ନୂଆଦିଲ୍ଲୀରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ସିବିଏସ୍ଇ ପକ୍ଷରୁ ଉତ୍ତର ଖାତାର ପୁନଃମୂଲ୍ୟାୟନ ପାଇଁ ଆଜିଠାରୁ ଖୋଲିବ ନୂତନ ପୋର୍ଟାଲ। ଏବଂ ମହିଳା କ୍ରିକେଟରେ ଆଜି ଭାରତ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଅନ୍ତିମ T20 କ୍ରିକେଟ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଶିକ୍ଷା ହେଉଛି ସଶକ୍ତିକରଣର ଏକ ଶକ୍ତିଶାଳୀ ମାଧ୍ୟମ। ଏହା ବ୍ୟକ୍ତିକୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସକ୍ଷମ ହେବାକୁ ସହାୟ ହୋଇଥାଏ। ଆଜି ନୂଆଦିଲ୍ଲୀଠାରେ ଛାତ୍ରବୃତ୍ତି ଯୋଜନାର ଆଦିବାସୀ ହିତାଧିକାରୀମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ସମାଜର ସମସ୍ତ ବର୍ଗ ସାମାଜିକ, ଆର୍ଥିକ ଏବଂ ଶିକ୍ଷାଗତ ଦୃଷ୍ଟିରୁ ପ୍ରଗତି କଲେ ହିଁ ପ୍ରକୃତ ବିକାଶ ସମ୍ଭବ ହୋଇପାରିବ। ସରକାରୀ ଛାତ୍ରବୃତ୍ତି ଯୋଜନା ଉଚ୍ଚଶିକ୍ଷା ଏବଂ ନୂତନ ସୁଯୋଗ ସୃଷ୍ଟି କରି ଆଦିବାସୀଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଭାରତରେ ପ୍ରତିଭାର କୌଣସି ଅଭାବ ନାହିଁ। ଏହାର ବିକାଶ ପାଇଁ ଉପଯୁକ୍ତ ମଞ୍ଚ ଚିହ୍ନଟ, ପୋଷଣ ଏବଂ ପ୍ରଦାନ କରିବାର ଆବଶ୍ୟକତା ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଥିଲେ।
2: ଭାରତ ସରକାର ଜନଜାତୀୟ ସମୁଦାୟ କେ ଯୁବାଙ୍କୁ ଆଗେ ବଢ଼ାନେ କେ ଲିଏ ଅନେକ ଯୋଜନା କେ ମାଧ୍ୟମ ସେ ନିରନ୍ତର ପ୍ରୟାସ କର ରହେ ହେଁ। ଛାତ୍ରବୃତ୍ତି ଯୋଜନା କେବଳ ଆର୍ଥିକ ସହାୟତା ନେଇ ହେ, ଏ ଯୁବାଓଁ କେ ସ୍ୱପ୍ନୋ କୋ ପଙ୍ଖ ଦେନେ କା ମାଧ୍ୟମ ହେ। ଏ ଉନ୍ ଯୁବାଓଁ କେ ଜୀବନ ମେ ନେଇ ସମ୍ଭାବନା କା ଦ୍ୱାର ଖଲତି, ଜିନ ମେ ପ୍ରତିଭା ତୋ ହତି ହି ହେ ପରନ୍ତୁ ସଂସାଧନ କା ଅଭାବ ଉନ୍ହେ ଆଗେ ବଢ଼ତେ ରୋକତା। ଲେକିନ ମୁଝେ ୟେ ଜାନକାର ପସନ୍ଦତା ହୁଏ କି ଆପଣ ସେ ଅନେକ ଯୁବାଓଁ ନେ ବିଭିନ୍ନ
1: ଭାରତର ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ସୂର୍ଯ୍ୟକାନ୍ତ ଆଜି ସୁପ୍ରିମକୋର୍ଟର 5 ଜଣ ନୂତନ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି। ବିଚାରପତି ସିଲ୍ ନାଗୁ, ଶ୍ରୀ ଚନ୍ଦ୍ରଶେଖର, ସଞ୍ଜୀବ ସଚଦେବ ଏବଂ ଅରୁଣ ପଲ୍ଲୀଙ୍କ ସମେତ ବରିଷ୍ଠ ଆଇନଜୀବୀ ଭି ମୋହନା ଆଜି ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଗତ ମେ 22 ତାରିଖ ଏବଂ 27 ତାରିଖରେ ଅନୁଷ୍ଠିତ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଏମାନଙ୍କ ନାମ ସୁପାରିଶ କରାଯାଇ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥିଲା। ଗତକାଲି କେନ୍ଦ୍ର ସରକାର କଲେଜିୟମର ସୁପାରିଶକୁ ଅନୁମୋଦନ ଦେଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ଆଇନ ଏବଂ ନ୍ୟାୟମୂର୍ତ୍ତି ମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ ଏହି ନୂତନ ବିଚାରପତିଙ୍କ ନିଯୁକ୍ତି ଓ ଶପଥ ଗ୍ରହଣ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏହି ନୂତନ ବିଚାରପତିଙ୍କ ଶପଥ ଗ୍ରହଣ ପରେ ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା 37କୁ ବୃଦ୍ଧି ପାଇଛି। ପ୍ରଧାନ ବିଚାରପତିଙ୍କ ସମେତ ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟାକୁ 34ରୁ 38କୁ ବୃଦ୍ଧି କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ 2026 ଘୋଷଣା କରିବାର କିଛି ସପ୍ତାହ ପରେ ଆଜି 5 ନୂଆ ବିଚାରପତି ଶପଥ ନେଇଛନ୍ତି। ଦେଶରେ ଏପର୍ଯ୍ୟନ୍ତ ଇବୋଲା ଜୀବାଣୁ ସଂକ୍ରମଣ ଜନିତ କୌଣସି ମାମଲା ରିପୋର୍ଟ ହୋଇନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇବୋଲା ପ୍ରଭାବିତ ଦେଶରୁ ଯଦି କୌଣସି ବ୍ୟକ୍ତି ଗତ 21 ଦିନ ମଧ୍ୟରେ ଯାତ୍ରା କରିଛନ୍ତି କିମ୍ବା ସଂକ୍ରମଣର ଶିକାର ହୋଇଛନ୍ତି ଏବଂ ତାଙ୍କଠାରେ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ତରଳ ଝାଡ଼ା, ରକ୍ତସ୍ରାବ ଭଳି ଲକ୍ଷଣ ଦେଖାଦେଲେ ସେ ନିଜକୁ ଅନ୍ୟମାନଙ୍କଠାରୁ ଅଲଗା ରଖିବା ସହ ତୁରନ୍ତ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ପାଇଁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଏଥିସହିତ ମନ୍ତ୍ରଣାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକା ଅବଲମ୍ଘନ କରିବା ସହ ଆବଶ୍ୟକ ସହାୟତା ପାଇଁ ହେଲ୍ପଲାଇନ୍ ନମ୍ଘର 1075କୁ କଲ୍ କରିବା ପାଇଁ ମନ୍ତ୍ରଣାଳୟ ନାଗରିକମାନଙ୍କୁ ଅନୁରୋଧ କରିଛି। ଭାରତ ଆଜି ଆଫ୍ରିକା ରୋଗ ନିୟନ୍ତ୍ରଣ ଓ ନିରାକରଣ ସଂସ୍ଥା ସିଡିସିକୁ ଦ୍ୱିତୀୟ ପର୍ଯ୍ୟାୟ ମେଡିକାଲ ସହାୟତା ପଠାଇଛି। ଏହି ମେଡିକାଲ ସହାୟତାରେ ପ୍ରୋଟେକ୍ଟିଭ୍ ଗିୟର, ରୋଗ ଚିହ୍ନଟ ଓ ନିରୀକ୍ଷଣ ଉପକରଣ, ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପଠାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଇବୋଲା ସଂକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରାୟ 43 ଟନ୍ର ବିଭିନ୍ନ ମେଡିକାଲ ସାମଗ୍ରୀ ପଠାଯାଇଛି। ପୂର୍ବରୁ ଗତମାସ 24 ତାରିଖରେ ଭାରତ ପ୍ରଥମ ପର୍ଯ୍ୟାୟରେ ମେଡିକାଲ ସହାୟତା ପଠାଇଥିଲା। ସେହିପରି ଗତମାସ 29 ତାରିଖରେ ଭାରତ ଇବୋଲା ସଂକ୍ରମଣ ନିୟନ୍ତ୍ରଣ ପାଇଁ

ଯଥାସମ୍ଭବ ମେଡିକାଲ ସହାୟତା ଯୋଗାଇ ଦେବା ପାଇଁ କହିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀଠାରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତି ପଲ୍ ମାସେଟାଲିଙ୍କୁ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଜୟଶଙ୍କର ଉଲ୍ଲେଖ କରିଛନ୍ତି, ଏହି ସାକ୍ଷାତ ସମୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଏମ୍ଏସ୍ଏମ୍ଇ, ଡିଜିଟାଲ୍ ଏବଂ ଭିଭିଭୂମି କ୍ଷେତ୍ରରେ ସୁଯୋଗ ବିଷୟରେ ଆଲୋଚନା ହୋଇଛି। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଭାଗିଦାରୀକୁ ସୁଦୃଢ଼ କରିବା ଲାଗି ମାସେଟାଲିଙ୍କ ପ୍ରତିବଦ୍ଧତାକୁ ଡକ୍ଟର ଜୟଶଙ୍କର ପ୍ରଶଂସା କରିଥିଲେ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ମଞ୍ଚରେ ବନ୍ଧୁତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବା ଉଚିତ ବୋଲି ଉଭୟ ପକ୍ଷ ଆଲୋଚନା କାଳରେ ସହମତି ପ୍ରକାଶ କରିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପକ୍ଷରୁ ଉତ୍ତର ପୁସ୍ତିକାର ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ନିମନ୍ତେ ଆଜିଠାରୁ ପୋର୍ଟାଲ୍ ଖୋଲିବ ବୋଲି କୁହାଯାଇଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ପୋର୍ଟାଲ୍ ଖୋଲା ରହିବ। ମୂଲ୍ୟାୟନ ହୋଇଥିବା ଉତ୍ତରପତ୍ରର ଯେଉଁମାନେ ସ୍କାନ୍ କପି ପାଇଛନ୍ତି ସେହି ଛାତ୍ରଛାତ୍ରୀମାନେ ପୋର୍ଟାଲ୍ ବ୍ୟବହାର କରିପାରିବେ। ସୁରକ୍ଷା ଦୃଷ୍ଟିରୁ ପୋର୍ଟାଲ୍ ବ୍ୟବହାର ଲାଗି ଆଧାର ପ୍ରମାଣୀକରଣ ବ୍ୟବସ୍ଥା କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନଙ୍କର ଆଧାର ନଥିବ ସେ କ୍ଷେତ୍ରରେ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ଆଧାର ସୂଚନା ବ୍ୟବହାର କରାଯାଇପାରିବ। ସିବିଏସ୍ଇ ଅନୁଯାୟୀ ସ୍କାନ୍ କରାଯାଇଥିବା ଉତ୍ତର ଖାତାର ଯାଞ୍ଚ ପାଇଁ ପେପର ପିଛା 100 ଟଙ୍କା ଦେୟ ଧାର୍ଯ୍ୟ କରାଯାଇଛି। ସେହିପରି ପ୍ରତ୍ୟେକ ପ୍ରଶ୍ନର ଉତ୍ତରର ପୁନଃମୂଲ୍ୟାୟନ ପାଇଁ 25 ଟଙ୍କା ଦେବାକୁ ପଡ଼ିବ। ଅନ୍ଲାଇନ୍ ମାଧ୍ୟମରେ ଦେୟ ପ୍ରଦାନ କରାଯାଇପାରିବ। ତେବେ ପୋର୍ଟାଲ୍ ବ୍ୟବହାର କରିବା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ସିବିଏସ୍ଇ ଦ୍ୱାରା ପ୍ରଦତ୍ତ ଭିଡ଼ିଓ ଦେଖିବା ଲାଗି ପରାମର୍ଶ ଦିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରବାସନ ଏବଂ ବିଦେଶୀ ସଂଶୋଧନ ଅଧିନିୟମ 2026ର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିରେ ପଞ୍ଜୀକରଣ ସମୟସୀମା ଏବଂ ପ୍ରବାସନ ନିୟମ ଅନ୍ତର୍ଗତ ଅପିଲ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଭାରତରେ ପହଞ୍ଚିବାର 180 ଦିନର ଅବଧି ଶେଷ ହେବା ପରେ 14 ଦିନ ମଧ୍ୟରେ ପଞ୍ଜୀକରଣ ଶେଷ କରିବାକୁ ପଡ଼ୁଥିବା ବେଳେ ସଂଶୋଧନ ପରେ 180 ଦିନ ଶେଷ ହେବା ପୂର୍ବରୁ ପଞ୍ଜୀକରଣ କରିବାକୁ ପଡ଼ିବ। ତେବେ ସଂଶୋଧିତ ନିୟମରେ ଜରୁରୀକାଳୀନ ପରିସ୍ଥିତିରେ ପଞ୍ଜୀକରଣ ପାଇଁ ବିଳମ୍ବ ଦେୟ ଦାଖଲ ପାଇଁ ଅନୁମତି ଦେବାର ବ୍ୟବସ୍ଥା ରହିଛି। ତେଲଙ୍ଗାନା ରାଜ୍ୟ ପ୍ରତିଷ୍ଠା ଦିବସରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଠାକାର ଅଧିବାସୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ତେଲଙ୍ଗାନାବାସୀଙ୍କୁ ପରିଶ୍ରମୀ ବୋଲି ବର୍ଷ୍ଣନା କରିବା ସହ ବିଗତ ବର୍ଷଗୁଡ଼ିକରେ ଏହାର ଦ୍ରୁତ ବିକାଶ ହୋଇଥିବା କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ତେଲଙ୍ଗାନାର ସାଂସ୍କୃତିକ ଐତିହ୍ୟକୁ ପ୍ରଶଂସା କରି ସେଠାକାର ଲୋକମାନଙ୍କ ନବସୃଜନ ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲଙ୍ଗାନାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ତେଲଙ୍ଗାନାର ଏକ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ରହିଛି। ତେଲଙ୍ଗାନାର ବିକାଶ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚାରିଦିନିଆ ଭାରତ ଗସ୍ତରେ ଆସିଥିବା ମ୍ୟାମାର ରାଷ୍ଟ୍ରପତି ୟୁ ମି ଅଙ୍ଗ୍ ଲାଇଙ୍ଗ୍ ଆଜି ମୁମ୍ବାଇରେ ପହଞ୍ଚିଛନ୍ତି। ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ମହାରାଷ୍ଟ୍ର ରାଜ୍ୟପାଳ ଜିଷ୍ଣୁଦେବ ବର୍ମା ଏବଂ ମନ୍ତ୍ରୀ ଜୟକୁମାର ରାୱଲ ମ୍ୟାମାର ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ସୂଚନା ଅନୁଯାୟୀ ରାଷ୍ଟ୍ରପତି ଲାଇଙ୍ଗ୍ ମୁମ୍ବାଇରେ ଆଜି ବ୍ୟବସାୟିକ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ। ସେ ମୁମ୍ବାଇର କେତେକ ପ୍ରମୁଖ ସ୍ଥଳୀ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ମ୍ୟାମାର ରାଷ୍ଟ୍ରପତି ମହାରାଷ୍ଟ୍ର ଲୋକଭବନରେ ତାଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଉପସ୍ଥିତ ରହିବେ। ନୂଆଦିଲ୍ଲୀରେ ଆସନ୍ତାକାଲି 2025 ମସିହା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ଦେଶର 42 ପଞ୍ଚାୟତକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯିବ। ସମାରୋହରେ 34 ଗ୍ରାମ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଏବଂ 8 ପଞ୍ଚାୟତକୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ପୁରସ୍କୃତ କରାଯିବ। ନେପାଳର ଶାସକ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ଅଧ୍ୟକ୍ଷ ରବି ଲାମିଛାନେଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍ତି। ଗସ୍ତ ସମୟରେ ଏହି ପ୍ରତିନିଧି ଦଳ ବିଜେପିର ଅନ୍ୟ ବରିଷ୍ଠ ନେତାମାନଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଆର୍ଏସ୍ପି ଏବଂ ବିଜେପି ମଧ୍ୟରେ ସୁସମ୍ପର୍କ, ସାଂଗଠନିକ ଅଭ୍ୟାସ, ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ଜନକୈନ୍ଦ୍ରିକ ରାଜନୈତିକ ରଣନୀତିର ପ୍ରସାର ଉପରେ ମତ ବିନିମୟ ପାଇଁ ଏହି ଗସ୍ତର ଲକ୍ଷ୍ୟ ରହିଛି। ବହୁକୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ସିବିଆଇ ଦ୍ୱାରା ଗିରଫ ରିଲାଏନ୍ସ କମ୍ୟୁନିକେସନ ଗ୍ରୁପ୍ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଅମିତ ଝୁନଝୁନାଲାଙ୍କୁ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍କୁ ପଠାଇ ଦିଆଯାଇଛି। ପୂର୍ବରୁ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତଦନ୍ତ କରାଯାଉଥିବା ଏକ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ତିହାର ଜେଲ୍ରେ ନ୍ୟାୟିକ ହେପାଜତରେ ଥିଲେ। ମୁମ୍ବାଇର ଏକ ଅଦାଲତ ତାଙ୍କୁ ଗିରଫ କରିବା ପାଇଁ ସିବିଆଇକୁ ଅନୁମତି ଦେଇଥିଲେ। ମହିଳା କ୍ରିକେଟ୍ରେ ଆଜି ଭାରତୀୟ ସମୟ ସନ୍ଧ୍ୟା 5:30ରେ ଇଂଲଣ୍ଡର କୁପର ଆସୋସିଏଟ୍ସ କାଉଣ୍ଟିଂ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି20 ଆନ୍ତର୍ଜାତିକ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ 38 ରନ୍ରେ ଇଂଲଣ୍ଡକୁ ପରାସ୍ତ କରିଥିଲା।
ଭାରତୀୟ ପାଣିପାଗ ବିଭାଗ ଝଡ଼ବର୍ଷା ନେଇ ଓଡ଼ିଶା

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଶିକ୍ଷା ସମସ୍ତଙ୍କୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସଶକ୍ତ କରିଥାଏ, କହିଲେ ରାଷ୍ଟ୍ରପତି। ଆଜିଠାରୁ କାର୍ଯ୍ୟକ୍ଷମ ହେଲା ସିବିଏସ୍ଇ ଉତ୍ତର ଖାତା ପୁନଃ ମୂଲ୍ୟାୟନ ପୋର୍ଟାଲ। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ। ଶିକ୍ଷା ହେଉଛି ସଶକ୍ତିକରଣର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଛାତ୍ରବୃତ୍ତି ଯୋଜନାର ଜନଜାତି ହିତାଧିକାରୀଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ଶିକ୍ଷା ସମସ୍ତଙ୍କୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସଶକ୍ତ କରିଥାଏ। ସମାଜର ପ୍ରତ୍ୟେକ ବର୍ଗ ସାମାଜିକ, ଆର୍ଥିକ ଏବଂ ଶିକ୍ଷାଗତ ଦୃଷ୍ଟିକୋଣରୁ ଉନ୍ନତ ହେଲେ ବିକଶିତ ରାଷ୍ଟ୍ର ଗଠନ ସମ୍ଭବ ହୋଇପାରିବ ବୋଲି ରାଷ୍ଟ୍ରପତି କହିଛନ୍ତି। ସରକାରୀ ଛାତ୍ରବୃତ୍ତି ଯୋଜନା ମାଧ୍ୟମରେ ଉପଲବ୍ଧ ଉଚ୍ଚଶିକ୍ଷା ଏବଂ ନୂତନ ସୁଯୋଗ ଜନଜାତିଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଦେଶରେ ପ୍ରତିଭାର ଅଭାବ ନାହିଁ, ତେବେ ଏହାକୁ ଚିହ୍ନଟ କରିବା ସହିତ ଆଗକୁ ବଢ଼ିବା ପାଇଁ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି।
1: ଭାରତ ସରକାର ଜନଜାତୀୟ ସମୁଦାୟ କେ ଯୁବାଓଙ୍କୁ ଆଗେ ବଢ଼ାନେ କେ ଲିଏ ଅନେକ ଯୋଜନା କେ ମାଧ୍ୟମ ସେ ନିରନ୍ତର ପ୍ରୟାସ କର ରହେ ହେଁ। ଛାତ୍ରବୃତ୍ତି ଯୋଜନା କେବଳ ଆର୍ଥିକ ସହାୟତା ନହିଁ ହେ, ଏ ଯୁବାଓଙ୍କ କେ ସ୍ୱପ୍ନକୁ ପଙ୍ଖ ଦେନେ କା ମାଧ୍ୟମ ହେ। ଏ ଉନ୍ ଯୁବାଓଙ୍କ କେ ଜୀବନ ମେ ନେଇ ସମ୍ଭାବନା କା ଦ୍ୱାର ଖଲତି, ଜିନ୍ ମେ ପ୍ରତିଭା ତ ହୋତି ହି ହେ ପରନ୍ତୁ ସଂସାଧନ କା ଅଭାବ ଉନ୍ହେ ଆଗେ ବଢ଼ତେ ରୋକ୍ତା। ଲେକିନ ମୁଝେ ଏ ଜାନକାର ପ୍ରସନ୍ନତା ହୁଏ କି ଆପଣ ସେ ଅନେକ ଯୁବାଓନେ ବିଭିନ୍ନ
0: ସୁପ୍ରିମକୋର୍ଟର ପାଞ୍ଚ ଜଣ ନବନିଯୁକ୍ତ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସୁପ୍ରିମକୋର୍ଟ କଲିଜିୟମ୍ର ସୁପାରିଶ ଆଧାରରେ କେନ୍ଦ୍ର ସରକାର ଏହି ବିଚାରପତିଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲେ। ଶପଥ ଗ୍ରହଣ କରିଥିବା ବିଚାରପତିଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କ ସମେତ ଜଷ୍ଟିସ୍ ସିଲଗ ନାଗୁ, ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖର, ଜଷ୍ଟିସ୍ ସଞ୍ଜୀବ ସଚଦେବା ଏବଂ ଜଷ୍ଟିସ୍ ଅରୁଣ ପାଲ୍ଲି ପ୍ରମୁଖ ଅଛନ୍ତି। ଛାତ୍ରଛାତ୍ରୀଙ୍କ ଉତ୍ତରଖାତାଗୁଡ଼ିକର ପୁନଃମୂଲ୍ୟାୟନ ସଂକ୍ରାନ୍ତ ପୋର୍ଟାଲ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ କହିଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଏହି ପୋର୍ଟାଲ ଖୋଲା ରହିବ। ସିବିଏସ୍ଇ ଦେଇଥିବା ସୂଚନା ଅନୁଯାୟୀ ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇଥିବା ଛାତ୍ରଛାତ୍ରୀମାନେ ଏହି ପୋର୍ଟାଲରେ ଆବେଦନ କରିପାରିବେ। ଆବେଦନ ତଥା ମୂଲ୍ୟାୟନ ଯାଞ୍ଚ ପ୍ରକ୍ରିୟା ସୁରକ୍ଷିତ ରଖିବା ପାଇଁ ଛାତ୍ରଛାତ୍ରୀଙ୍କ ଆଧାର କାର୍ଡ ଆବେଦନ ସମୟରେ ପୋର୍ଟାଲରେ ସଂଯୋଗ କରିବାକୁ ପଡ଼ିବ। ତେବେ ଆଧାର କାର୍ଡ ନଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ଆଧାର ବିବରଣୀ ପ୍ରଦାନ କରାଯାଇପାରିବ। ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା

0: ପ୍ରତି ଉତ୍ତର ଖାତା ସ୍କାନ୍ କପି ପାଇଁ 100 ଟଙ୍କା ଲେଖାଏଁ ଏବଂ ପ୍ରତ୍ୟେକ ପ୍ରଶ୍ନ ପାଇଁ ମୂଲ୍ୟାଙ୍କନ ବାବଦରେ 25 ଟଙ୍କା ଦେୟ ଦାଖଲ କରିବାକୁ ପଡ଼ିବ। ୟୁପିଆଇ କ୍ରେଡିଟ୍ କାର୍ଡ ଡେବିଟ୍ କାର୍ଡ କିମ୍ବା ନେଟ୍ ବ୍ୟାଙ୍କିଂ ଭଳି ଏହି ଦେୟ ପ୍ରଦାନ କରାଯାଇପାରିବ। ମୂଲ୍ୟାଙ୍କିତ ଉତ୍ତର ଖାତାର ଯାଞ୍ଚ ଏବଂ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ପ୍ରକ୍ରିୟା ସମ୍ପର୍କରେ ସିବିଏସ୍ଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଥିପାଇଁ ଟ୍ୟୁଟୋରିଆଲ୍ ଭିଡ଼ିଓକୁ ଦେଖିବାକୁ ସିବିଏସ୍ଇ ପରାମର୍ଶ ଦେଇଛି। ରାଜ୍ୟରେ ବୃଦ୍ଧି ପାଇଲା ବସ୍ ଭଡ଼ା। ଆଜିଠାରୁ ବର୍ଦ୍ଧିତ ବସ୍ ଭଡ଼ା ଲାଗୁ ନେଇ ରାଜ୍ୟ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା 2 ପଇସା ବୃଦ୍ଧି କରାଯାଇଛି। ସେହିପରି ଡିଲକ୍ସ ଏବଂ ଏସ୍ସି ଡିଲକ୍ସ କିଲୋମିଟର ପିଛା 4 ପଇସା ଲେଖାଏଁ ଓ ସୁପର ଡିଲକ୍ସ ବସ୍ ଭଡ଼ା 6 ପଇସା ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ସନ୍ଧ୍ୟାରେ ହେବାକୁ ଥିବା ବୈଠକରେ 8ଟି ବିଭାଗର 9ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଆସନ୍ତା 12 ତାରିଖରେ ରାଜ୍ୟରେ ବିଜେପି ସରକାରଙ୍କୁ 2 ବର୍ଷ ପୂରଣ ହେବାକୁ ଯାଉଛି। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆସନ୍ତାକାଲିଠାରୁ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଆନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା, ସଫଳ ଉଦ୍ଧାର ଏବଂ ସ୍ଥାନାନ୍ତର କୌଶଳ କ୍ଷେତ୍ରରେ ଓଡ଼ିଶାର ସକ୍ରିୟ, ସଫଳ ଏବଂ ସୁଦୃଢ଼ ପଦକ୍ଷେପ ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯିବ। ଓଡ଼ିଶାରେ ବ୍ରିକ୍ସ ରାଷ୍ଟ୍ରସମୂହକୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀର ଆୟୋଜନ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତାକୁ ବିଶ୍ୱସ୍ତରରେ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 19 ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ଅବସରରେ ରାଷ୍ଟ୍ରପତି ରାଇଡଙ୍ଗପୁର ଯିବାର କାର୍ଯ୍ୟସୂଚୀ ରହିଛି ବୋଲି ରାଷ୍ଟ୍ରପତି ଭବନ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 20 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଏ ସମ୍ପର୍କରେ ସୂଚନା ଦେଇ ସାଂସଦ ନବଚରଣ ମାଝୀ କହିଛନ୍ତି, ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଇଡଙ୍ଗପୁରଠାରେ ନବନିର୍ମିତ ଷ୍ଟାଡିୟମର ଉଦ୍ଘାଟନୀ ସମାରୋହରେ ଯୋଗଦେବେ।
1: ରାଷ୍ଟ୍ରପତି ଆସିବେ ରାଇରଙ୍ଗ, ଆଉ ତାଙ୍କର ଶ୍ୱଶୁରଘର ପାହାଡ଼ପୁର, ଏ ଦୁଇଟାକୁ ଗସ୍ତ କରିବେ। 20 ତାରିଖ ଦିନ ମାନେ ପ୍ରଧାନମନ୍ତ୍ରୀ ସେହି ରାଇରଙ୍ଗପୁରକୁ ଆସିବେ। ତ ଏଇଟା ସୂଚନା ଆମକୁ ରାଷ୍ଟ୍ରପତି ଭବନରୁ ମିଳିସାରିଛି।
0: ରାଜ୍ୟର ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଭୁବନେଶ୍ୱରଠାରେ ଉପମୁଖ୍ୟମନ୍ତ୍ରୀ ରାଜ୍ୟର ଅତିଶୟ କମ୍ ଓଜନର ଶିଶୁଙ୍କୁ ଦିଆଯାଉଥିବା ଖାଦ୍ୟ ଏବଂ ପ୍ରାକ୍ ବିଦ୍ୟାଳୟର ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ସକାଳ ଜଳଖିଆର ମୂଲ୍ୟବୃଦ୍ଧି ନେଇ ବାର୍ଷିକ 137,57,00,000 ଟଙ୍କାର ଅତିରିକ୍ତ ବ୍ୟୟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା ଶିଶୁମାନଙ୍କ ସାମଗ୍ରିକ ବିକାଶ ପାଇଁ ଜୀବନର ପ୍ରଥମ 1000 ଦିନର ଡିଜିଟାଲ୍ ପୁସ୍ତକର ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକରେ ଓଡ଼ିଆ ଭାଷାରେ ଅତି ସରଳ ଭାବରେ ପ୍ରତିଟି ସ୍ତର ଏବଂ ଶିଶୁଙ୍କ ଯତ୍ନ ସମ୍ପର୍କରେ ବୁଝାଇ ଦିଆଯାଇଛି। ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀ ଏବଂ ହିତାଧିକାରୀଙ୍କ ମଧ୍ୟରେ ଏହି ପୁସ୍ତକ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ମୃଣାଳିନୀ ଦର୍ଶୱାଲ ଏବଂ ସମସ୍ତ 30ଟି ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଶିମିଳିପାଳ ଅଭୟାରଣ୍ୟରେ ବାଘୁଣୀ ଜିନ୍ନତ ଆଜି 4ଟି ଶାବକଙ୍କୁ ଜନ୍ମ ଦେଇଛି ବୋଲି ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଏହି ସଫଳତା କେବଳ ରାଜ୍ୟରେ ବ୍ୟାଘ୍ର ସଂଖ୍ୟାରେ ବୃଦ୍ଧି ସହିତ ଜୈବ ବିବିଧତାର ସୁରକ୍ଷା ଏବଂ ବନ୍ୟଜନ୍ତୁଙ୍କ ପାଇଁ ଏକ ନିରାପଦ ସୁଦୃଢ଼ ବାସସ୍ଥାନ ସୃଷ୍ଟି କରିବାରେ ପ୍ରଶାସନିକ ଦୃଷ୍ଟିକୋଣର ପ୍ରକୃଷ୍ଟ ନିଦର୍ଶନ। ମା ଏବଂ ଶାବକଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଶିମିଳିପାଳର ଜୈବିକ ସନ୍ତୁଳନକୁ ଅକ୍ଷୁର୍ଣ୍ଣ ରଖିବା ଏବଂ ରାଜ୍ୟର ବନ୍ୟପ୍ରାଣୀ ସଂରକ୍ଷଣ ଯୋଜନାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 2024 ମସିହା ନଭେମ୍ବର ମାସରେ ମହାରାଷ୍ଟ୍ରର ଟାଡୋବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଜିନ୍ନତକୁ ଶିମିଳିପାଳକୁ ସ୍ଥାନାନ୍ତର କରାଯାଇଥିଲା। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ନବରଙ୍ଗପୁର ଜିଲ୍ଲାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ପଦଯାତ୍ରାରେ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ, ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ସମେତ ବହୁ ଜିଲ୍ଲା

ଶାସ୍ତ୍ରୀୟ ଅଧିକାରୀ ଛାତ୍ରଛାତ୍ରୀ ଏବଂ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ। ପଦଯାତ୍ରା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ନବରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ ଏକ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କାର୍ଯ୍ୟକ୍ରମରେ ଯୋଗଦେଇ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ମୌସୁମୀ ଅଗ୍ରସର ନେଇ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଆରବ ସାଗର, ଲାକ୍ଷାଦ୍ୱୀପ, କେରଳମ୍ ଏବଂ ତାମିଲନାଡୁର କିଛି ଅଂଶ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥିଲେ ମଧ୍ୟ ଗୁଳୁଗୁଳି ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 23ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଶିକ୍ଷା ସମସ୍ତଙ୍କୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସଶକ୍ତ କରିଥାଏ, କହିଲେ ରାଷ୍ଟ୍ରପତି। ଆଜିଠାରୁ କାର୍ଯ୍ୟକ୍ଷମ ହେଲା ସିବିଏସ୍ଇ ଉତ୍ତର ଖାତା ପୁନଃ ମୂଲ୍ୟାୟନ ପୋର୍ଟାଲ। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳମ୍ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ଭାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଇରା ମହାନ୍ତିଙ୍କ କଣ୍ଠରେ କଥାଚିତ୍ର ତୁ ମୋ ଆଖିର ତାରା

କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ ଅସରନ୍ତି ଅପରାହ୍ନ। ଆଜି ଏଥିରେ ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନାୟକ କଥାଚିତ୍ରର। ଗୀତଟିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ କବିତା କ୍ରିଷ୍ଣମୂର୍ତ୍ତି।

କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ର କୟାମତ୍ ସେ କୟାମତ୍ ତକ୍ ଗୀତଟିରେ କଣ୍ଠଦାନ କରିଛନ୍ତି ଆଲକା ୟାଗ୍ନିକ୍ ଏବଂ ଉଦିତ ନାରାୟଣ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 মিটার ତଥା 972 କିଲୋହର୍ଜ ଯୋଗେ। ଏବେ ସମୟ ହୋଇଛି ବନ୍ଧୁ ଆପଣମାନଙ୍କର ମାନେ ଚିରହରିତ କାର୍ଯ୍ୟକ୍ରମର।

ଆସନ୍ତା ବନ୍ଧୁ ସଙ୍ଗୀତରେ ଭିଜିବା ଆଉ ମନଭରି ସଙ୍ଗୀତକୁ ଉପଭୋଗ କରିବା। ବନ୍ଧୁ ଚିରହରିତ କାର୍ଯ୍ୟକ୍ରମଟି ଏବେ ଆପଣମାନଙ୍କୁ ଅପେକ୍ଷା କରିଛି, ଅପେକ୍ଷା କରିଛି ପସନ୍ଦର ଗୀତକୁ, ଅପେକ୍ଷା କରିଛି ଆପଣମାନଙ୍କର ଏସ୍ଏମ୍ଏସ୍କୁ। ପସନ୍ଦର ଗୀତ ଶୁଣିବା ପାଇଁ ଆପଣଙ୍କୁ ଏସ୍ଇଟିସି ଲେଖିବେ, ଗୋଟିଏ ସ୍ପେସ୍ ଦେବେ, ତାପରେ ଗୀତର ନାଁ ଲେଖିବେ, ପୁଣି ଗୋଟିଏ ସ୍ପେସ୍ ଦେବେ, ଗୀତଟି ପ୍ରଥମ ଲାଇନ୍ଟି ଲେଖିବେ, ତାପରେ ଆପଣଙ୍କ ନାଁ ଗାଁ ଠିକଣା ଲାଗି ଏସ୍ଏମ୍ଏସ୍ କରିଦେବେ। ଆଉ ଏସ୍ଏମ୍ଏସ୍ ପଠାଇବା ନମ୍ବରଟି ହେଉଛି 09495963210। ଆଉ ଥରେ କହିଦେଉଛି, ଏସ୍ଏମ୍ଏସ୍ଟି ପଠାଇବା ପାଇଁ ଆମ ନମ୍ବରଟି ହେଉଛି 09495963210। ଆଉ ଡେରି କାହିଁକି ବନ୍ଧୁ, ମୋବାଇଲ ଧରନ୍ତୁ, ଏସ୍ଏମ୍ଏସ୍ କରନ୍ତୁ, ଆଉ ପସନ୍ଦର ଗୀତ ବି ଶୁଣନ୍ତୁ।

ଆଜିର ପ୍ରଥମ ଏସ୍ଏମ୍ଏସ୍ଟି ଆସିଛି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ। ପଠାଇଛନ୍ତି ସୁନିତା ପୃଷ୍ଟି। ଆପଣ ଶୁଣିବାକୁ ଚାହିଁଛନ୍ତି ହ୍ୟୁମାନ ସାଗରଙ୍କ କଠରେ ଭୁଲିଗଲୁ ତୁ ମୋ ମନରେ ଟିକେ ଦୁଃଖ ନାହିଁ। ଶୁଣନ୍ତୁ ଆପଣଙ୍କ ପସନ୍ଦର ଗୀତ। ଗୀତଟିକୁ ଗାଇଛନ୍ତି ହ୍ୟୁମାନ ସାଗର।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଏହି SMS ଟି ଆସିଛି ମହମ୍ମଦପୁର ବିଲାଟ କଟକରୁ। ପଠାଇଛନ୍ତି ବାପୁଜୀ ପାତ୍ର ଏବଂ ବାଉରୀ ବନ୍ଧୁ ପାତ୍ର। ଆପଣମାନେ ଅନୁରୋଧ କରିଛନ୍ତି ଶିବାଙ୍କ କଣ୍ଠରେ ସିନ୍ଦିର ପିନ୍ଧୁଛୁ ବୋଲି ଭାରି ହସୁଛୁ, ମୋ ଆଖିରେ ଆଖିଏ କହ ଛାତିରେ ଛାତିଏ କହ, ଏଇଭଳି ଗୀତଟି ଶୁଣିବା ପାଇଁ। ଶୁଣି ଦେଉଛି ଆପଣଙ୍କ ପସନ୍ଦର ଗୀତ।

ପ୍ରେମରେ ଜିତିବା ପ୍ରେମରେ ହାରିବା ନୂଆ କଥା କିଛି ନୁହେଁ, ତଥାପି କାହିଁକି ପ୍ରେମିକ ଆଖିରେ ଲୁହ ବସା ବାନ୍ଧି ରହେ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା, ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

0: ନମସ୍କାର ଶ୍ରୋତା ବନ୍ଧୁ,
1: ଶୁଭ ସନ୍ଧ୍ୟା।
0: ଆଜି ସନ୍ଧ୍ୟାରେ ସୃଜନୀର ସାହିତ୍ୟ ଆସରକୁ ସ୍ୱାଗତ କରୁଛି। ମୁଁ ଆପଣଙ୍କର ସାଥୀ ପ୍ରୀତି,
1: ଆଉ ମୁଁ ତେଜସ୍ୱିନୀ।

0: ବନ୍ଧୁ, ସାହିତ୍ୟ କାଳେ କାଳେ ସମାଜକୁ ଆଇନ ଦେଖାଇ ଆସିଛି। ସମାଜରେ ଯାହା କିଛି ଭଲ ବା ମନ୍ଦ ରହିଛି, ସବୁର ପ୍ରତିଫଳନ ପୁରି ରହିଛି ସାହିତ୍ୟର ଅବୟବରେ।
1: କେତେକ ଲେଖକଙ୍କ ଲେଖନୀ ମୁନରେ ତାଙ୍କ ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟ, ଜଗତର ସବୁତକ ସ୍ୱପ୍ନ ଓ ଭଲ ସବୁ ଅଙ୍କିତ ହେଲା ବେଳେ ଆଉ କିଛି ଲେଖକ ଏମିତି ମଧ୍ୟ ଥାନ୍ତି ଯେଉଁମାନେ ସାହିତ୍ୟର ଦାୟିତ୍ୱକୁ ବହନ କରି ସମାଜର ମାୟାମୁଖା ତଳର ଅସଲି ଚେହେରା, ତାଙ୍କ ପାରିପାର୍ଶ୍ୱିକ ପୃଥିବୀର କପଟତା, ଷଠତା, ଏହିପରି ଯାବତୀୟ ମନ୍ଦକୁ ମଧ୍ୟ ଅନୁରୂପ ଭାବରେ ତାଙ୍କ ଲେଖନୀ ମାଧ୍ୟମରେ ପ୍ରକଟ କରିଥାନ୍ତି।
0: ହଁ ବନ୍ଧୁ, ସମାଜର ସତ୍ୟକୁ ପ୍ରତିଫଳିତ କରିବାର ଗୁରୁ ଦାୟିତ୍ୱଟି ବହନ କରି ଲେଖାଯାଇଥିବା ରେବତୀ, ମାଗୁଣୀର ଶଗଡ଼, ବିଟଖର ଓ ରେଳଗାଡ଼ି ଏବଂ ମଶାଣିର ପୁଲ ଭଳି ଅନେକ କ୍ଷୁଦ୍ର ଗଳ୍ପ ପାଠକର ହୃଦୟକୁ କ୍ଷୋଭ, ଗ୍ଲାନି, ଭୟ ଓ କାରୁଣ୍ୟରେ ଆନ୍ଦୋଳିତ କରିଦିଏ। ଏଥିସହିତ ଓଡ଼ିଆ ସାହିତ୍ୟରେ ଏମିତି କିଛି ଲେଖକ ମଧ୍ୟ ରହିଛନ୍ତି ବନ୍ଧୁ, ଯେଉଁମାନଙ୍କର ନିର୍ଭୀକ କଲମ ଚାଳନା ସମାଜର ମାୟାମୁଖା ତଳର ରୂପଟି ଦେଖାଇପାରିବା ସହିତ ସାବ୍ୟସ୍ତ କରିଛି ଲେଖକର ଅପୂର୍ବ ବିଚକ୍ଷଣତା।
1: ବନ୍ଧୁ, ସିଧାସଳଖ ଭାବରେ କଥାଟି ନ ରଖି ବରଂ କଟାକ୍ଷ ବା ବ୍ୟଙ୍ଗର ବ୍ୟବହାର କରି ସେମାନେ ପାଠକକୁ ଚିନ୍ତା କରିବାକୁ ବାଧ୍ୟ କରିଦିଅନ୍ତି, ଆଉ ଏଥିସହିତ ଖୁବ୍ ଗୋଟିଏ ଆମଦର ଖୋରାକ ମଧ୍ୟ ବାଢିପାରନ୍ତି।
0: ଶ୍ରୋତା ବନ୍ଧୁ, ସେହିପରି ଜଣେ ସୁଦକ୍ଷ ଲେଖକ ହେଉଛନ୍ତି ମନୋଜ ଦାସ, ଯାହାଙ୍କର ଚମତ୍କାର ବ୍ୟଙ୍ଗାତ୍ମକ ଗଳ୍ପମାଳାରେ ଉତ୍କଳୀୟ ବାଣୀଭଣ୍ଡାର ରୁଦ୍ଧିମନ୍ତ। ସ୍ୱରଚିତ ଗଳ୍ପ ସମ୍ବନ୍ଧରେ ମନୋଜ ଦାସ କହନ୍ତି, ସେ ଗଳ୍ପ ସବୁ ମୋଠାରୁ ଉଦ୍ଭୁତ ନୁହନ୍ତି, ସେମାନେ ଯେମିତି କିଞ୍ଚିତ ପୋଳାଏ ହାଲୁକା ଭସାମେଘ ମୋତେ ଏକୁଟିଆ ଠାବ କରି ମୋ ଭିତରେ ବର୍ଷିଗଲେ।
1: ମାଟି ମନସ୍କତା ଏବଂ ମାଟିର ନିଖୁଣ ଚିତ୍ରାଙ୍କନ ମନୋଜୀୟ କାହାଣୀକୁ ଅପ୍ରତିମ କରିଥାଏ। ଚିତ୍ର ପରି ତାଙ୍କ ସ୍ପଷ୍ଟ ଚରିତ୍ରଗୁଡ଼ିକ ମଧ୍ୟ ଖୁବ୍ ନିଆରା। ତାଙ୍କ ସୃଷ୍ଟି ସମ୍ଭାର ଭାରତୀୟ ମହାମନୀଷାର ଅନନ୍ତ ଅଭିସାର।
0: ଚିନ୍ତନରେ ମୌଳିକତା ରଖିଥିବା ଏବଂ ଭାରତବର୍ଷର ନିଚ୍ଛକ ଛବି ଖୋଜୁଥିବା ପାଠକଙ୍କୁ ମନୋଜ ଦାସଙ୍କ କୃତି ଅର୍ଥପୂର୍ଣ୍ଣ ମନେ ହୁଏ। ତେବେ ଶ୍ରୋତା ବନ୍ଧୁ, ବିଶ୍ୱବିଦିତ ଏହି ବିଚକ୍ଷଣ ବ୍ୟଙ୍ଗକାର ମନୋଜ ଦାସଙ୍କର କ୍ଷୁଦ୍ର ଗଳ୍ପରେ ବ୍ୟଙ୍ଗର ବ୍ୟବହାର ସମ୍ବନ୍ଧରେ ଅଧିକ ଶୁଣିବା ଆଜିର ଆଲୋଚନାରେ। ଆଲୋଚନା କରୁଛନ୍ତି ଶୁଭଶ୍ରୀ ବିଶ୍ୱାଳ।
2: ନମସ୍କାର। ଜଣେ ବିଶିଷ୍ଟ ସାମ୍ବାଦିକ ଏମ୍ଭି କାମତ୍ ଦି ୱିକ୍ ପତ୍ରିକାରେ ଲେଖିଥିଲେ ଯେ ମନୋଜ ଦାସ ବୋଇଲେ କ'ଣ, ଜଣେ ସମାଜ ସମୀକ୍ଷକ, ଜଣେ ମନୋବିଜ୍ଞାନୀ, ଅନ୍ୟର ହୃଦୟ ଚରାଇ ପଢ଼ିନେଇ ପାରୁଥିବା ଜଣେ କୁଶଳୀ, ନା ଜଣେ ସାଧାରଣ ଗଳ୍ପ ଲେଖକ। ଏକକୁ ଆରେକ ଭଳି ତାଙ୍କ ଗଳ୍ପ ସବୁ ପଢ଼ିଲେ ମୁଁ ଅନୁଭବ କରେ ଯେ ସେ ଏସବୁର ସମାହାର, ପୁଣି ଜଣେ ଅଦମ୍ୟ ଭାରତୀୟ। ମନୋଜ ଦାସଙ୍କ ଲିଖିତ ଅନେକ କାହାଣୀରେ ଆମ ଜୀବନ ସହ ପରୋକ୍ଷ ଓ ପ୍ରଚ୍ଛନ୍ନ ଭାବେ ଜଡ଼ିତ ଅତିଭୌତିକ ଜଗତର ଏଭଳି କିଛି କିଛି ଝଲକ ରହିଛି, ଯାହା ସମ୍ବେଦନଶୀଳ ପାଠକକୁ କେତୋଟି ମୁହୂର୍ତ୍ତ ସକାଶେ ତା'ର ସ୍ୱାଭାବିକ ପରିବେଶରୁ ବିଚ୍ଛିନ୍ନ କରି ରଖିପାରେ। ଅର୍ଦ୍ଧ ଶତାବ୍ଦୀ ମଧ୍ୟରେ ତାଙ୍କ ଶାଣିତ କଲମ ମୁନ ରୀତିମତ ଭାବେ କଟାକ୍ଷ କରିଆସିଛି ସମାଜକୁ, ଯେପରିକି ତାଙ୍କ ଲିଖିତ ସାତଜଣ ପ୍ରବୀଣ, ରାତ୍ରି ଓ ପ୍ରଭାତ, ବ୍ୟାଘ୍ରରୋହଣ, କନ୍ୟାୟନ, ବାକ୍ପଟୁ ହଂସ ଆଦି କାହାଣୀଗୁଡ଼ିକରେ ହାରାହାରି ମଣିଷର ଦୁର୍ବଳତା ବା ଅନ୍ଧ ଅହଂ ପ୍ରତି ପ୍ରତ୍ୟକ୍ଷ ପ୍ରହସନଧର୍ମୀ ଅତିରଞ୍ଜିତ ଶୈଳୀରେ ପରିବେଷିତ ହୋଇଛି। ରାଜନୈତିକ ପରିସ୍ଥିତି କିପରି ସାମାଜିକ ମାନସିକତାକୁ ପ୍ରଭାବିତ କରିପାରେ ତାହାର ଦୃଷ୍ଟାନ୍ତ ପୁରି ରହିଛି ତାଙ୍କର ଲୁଲୁର୍ଭା ଅରଣ୍ୟର ଏକ ସମ୍ବାଦ ଭଳି କେତେକ କାହାଣୀରେ। ଅରଣ୍ୟର ସଭାପତି ସିଂହଶେଖର ଖୁବ୍ ଭଲ ବ୍ୟକ୍ତି, ଭଲ ନେତା ମଧ୍ୟ, କିନ୍ତୁ ଅଜ୍ଞାନ ଜନତାକୁ ଖଳନାୟକ ଶୃଗାଳ ପୁଙ୍ଗବ କିପରି ଭାବରେ ମତାଇ ବ୍ୟବହାର କରି ସେ ଭଲ ସଭାପତି ପ୍ରାଣୀଗୋଟିକର ଦୟନୀୟ ଅନ୍ତ ଘଟାଇପାରେ କାହାଣୀରେ ତାହାକୁ ଅତି ବ୍ୟଙ୍ଗାତ୍ମକ କରି ଦର୍ଶାଯାଇଛି। ତା ଛଡ଼ା ମାଇକ୍ରୋଫୋନ୍ ଯେଉଁ ଆତ୍ମପ୍ରେମର ପ୍ରତୀକ ତାହା ପ୍ରତି ମଧ୍ୟ ବିଦ୍ରୁପ ରହିଛି। ତାଙ୍କର ଅନ୍ୟତମ ପ୍ରସିଦ୍ଧ ଗଳ୍ପ ଲକ୍ଷ୍ମୀର ଅଭିସାରରେ ଲକ୍ଷ୍ମୀ ନାମ୍ନୀ ଏକ ଛୋଟ ପିଲାଟି ନିରୀହ ଚପଳାମିରେ ମନ୍ଦିର ଭିତରକୁ ଯାଇ ଠାକୁରଙ୍କୁ କହୁଛି, ଶୁଣ, ମତେ ଯଦି ତୁମେ ବରଟିଏ ଦେବ ତେବେ ଏଇ ବର ଦିଅ, ଲୋକେ ଯେମିତି ଧୀର ଭାବରେ ତୁମକୁ ଭକ୍ତି ଜଣାଇବେ। ସେଦିନ ଶେଷ ରାତିରେ ତୁମେ ସ୍ୱପ୍ନରେ କ'ଣ କହୁଥିଲ ସେତିକି ବେଳେ ମୁଁ ନିଦ ଭାଙ୍ଗିଗଲା, କାରଣ ତୁମ ମନ୍ଦିରରୁ କଳଗାଉଣାରେ ସ୍ତବ ବାଜିଲା। କଳଗାଉଣା ଭଲ ଯେ, କିନ୍ତୁ ଏଇ ଯେଉଁ ଯନ୍ତ୍ର ଚୁଙ୍ଗା ଲଗାଇ ଏଡ଼େ ରଡ଼ି କରି ଗୀତ ବୋଲୁଛନ୍ତି ସେଇଟା କ'ଣ ଭଲ ଠାକୁର? ଆମ ଘର ପଛପଟେ ଆଉ ଗୋଟିଏ କୋଠା ଅଛି, ସେଇଟାକୁ ଅନ୍ୟ ଗୋଟିଏ ଧର୍ମର ଲୋକେ ଯାଆନ୍ତି, ସେଠାରେ ବି ଚୁଙ୍ଗା ଲଗାଇ ସେମାନେ ଭଗବାନଙ୍କୁ ଡାକନ୍ତି। ଆଚ୍ଛା, ଏଡ଼େ ଗର୍ଜନ କରି ତୁମ ପ୍ରାର୍ଥନା ନ ବୋଲିଲେ ତୁମେ କ'ଣ ଶୁଣିପାରୁ ନାହିଁ? ଭକ୍ତି ହେଉଛି ଏକ ନିତାନ୍ତ ବ୍ୟକ୍ତିଗତ ଭାବନା, ଭକ୍ତ ଓ ଭଗବାନଙ୍କର ନିବିଡ଼ ସମ୍ପର୍କର ଡୋରି। ହେଲେ ଆଜିର ସମୟରେ ଦର୍ଶନଠାରୁ ପ୍ରଦର୍ଶନର ମହତ୍ତ୍ୱ ବଢ଼ିଛି। ମନରେ ଭକ୍ତି ଥାଉ ବା ନ ଥାଉ, ଘର ଏବଂ ଦେବାଳୟଗୁଡ଼ିକରେ ପ୍ରହସନ ପୂର୍ବକ ବଡ଼ ବଡ଼

ମାଇକ୍ ଲଗାଯାଇ ମନ୍ତ୍ର ଏବଂ ଗୀତ ଆଦି ବାଜୁଛି। ଏହି ପ୍ରଦର୍ଶନୀ ଭକ୍ତିକୁ ଖୁବ୍ ସୁନ୍ଦର ଭାବରେ ସମାଲୋଚନା କରିଛନ୍ତି ଲେଖକ। ସେହିପରି ମଧୁବନର ମେୟର ଗଳ୍ପଟିରେ ତାଙ୍କର ଅଲିଅଳି ନାତୁଣୀର ଏଡ଼େ ପରିଶ୍ରମରେ ଲେଖାଯାଇଥିବା ବିଏର ନୋଟ୍ ଖାତାଟିକୁ ଚୋରଣି ଗାଈ ଚୋବାଇ ଖାଇଦେବା ପରେ ସୁଦର୍ଶନ ବାବୁ ସହରରେ ଗୋରୁ ଗାଈଙ୍କ ଉତ୍ପାଦକୁ ନାଜି ଆକ୍ରମଣ ଭଳି ବର୍ଣ୍ଣନା କରିଥିଲେ ଏବଂ ଦିବ୍ୟସିଂହ ବାବୁ ହସୁଥିଲେ। ଘଟଣାକ୍ରମରେ ଦିବ୍ୟସିଂହ ବାବୁ ନଦୀକୁ ଗାଧୋଇବାକୁ ଯାଇଥିଲା ବେଳେ ତାଙ୍କ ପୋଷାକ ସେହି ଓଲେଇ ଗାଈ ଗ୍ରାସ କରିଦେଇଛି। ଫଳରେ ଦିବ୍ୟସିଂହ ବାବୁ ନିଜର ପୋଷାକ ହଳକ ବିନା ଏତେ ଅସହାୟ ହୋଇପଡୁଛନ୍ତି ଯେ ଧୀରେ ଧୀରେ ବୁଝିପାରୁଛନ୍ତି ମଣିଷର ମିଛ ଅହଂର ପରିଣାମ। ମଧୁବନର ମେୟର ଯେପରି ନିର୍ବସ୍ତ୍ର ହୋଇ ନୌକାରେ ରାତ୍ରିଯାପନ କରିଛନ୍ତି ସେପରି ବ୍ୟଙ୍ଗ ମନୋଜୀୟ ଶୈଳୀରେ ଏକାନ୍ତ ନିଜସ୍ୱ। ସତରେ ତାଙ୍କର ମେୟର ହେବାଟା ତାଙ୍କର ବାହ୍ୟ ପରିପାଟୀ ଉପରେ ହିଁ ନିର୍ଭର କରେ। ଦେହ ଭିତରେ କେହି ନେତା, ମନ୍ତ୍ରୀ, ମେୟର, କର୍ପୋରେଟର, ରାଜା, ବ୍ୟବସାୟୀ କିଛି ନୁହନ୍ତି, ବରଂ ମଣିଷ ପରି ମଣିଷ ହୋଇପାରିଲେ ସାର୍ଥକତା ଆସିବ। ପୋଷାକଟିଏର ହଠାତ୍ ଅନୁପସ୍ଥିତି ମଧ୍ୟ ଜଣେ କ୍ଷମତାଶୀଳ ମଣିଷକୁ ଏ ରକମ ବିବଶ କରିଦେଇପାରେ ସେ କଥା ଏବେ ସେ ବୁଝିପାରୁଥିଲେ। ଏହିପରି ଅତି ସାବଲୀଳ ଭାବରେ ଲେଖକ ତାଙ୍କର ଅନେକ ଗଳ୍ପରେ ସମାଜର ମିଛ ମୁଖାକୁ ଅତି ସନ୍ତର୍ପଣରେ ଖୋଲିଛନ୍ତି। କିମ୍ଭୀରିଣୀ ଗଳ୍ପଟି ଖୁବ୍ ମଜାଦାର। ଜଣେ ବିଦେଶୀ ବାବୁ ଡକ୍ଟର ବ୍ୟାଟଷ୍ଟୋନ୍ ଭାରତ ଆସି ଏଠାକାର ନିପଟ ପଲ୍ଲୀ ଦେଖିବାର ଇଚ୍ଛା ପ୍ରକାଶ କରିଛନ୍ତି। ଗାଁର ସୌନ୍ଦର୍ଯ୍ୟ ଓ ପ୍ରକୃତିରେ ଅଭିଭୂତ ହୋଇ ସାହେବ ପ୍ରତି 10 ମିନିଟ୍ରେ କହୁଥାନ୍ତି, ଚମତ୍କାର, ବିସ୍ମୟକର। ଆହୁରି ବିସ୍ମୟକର ଥିଲା ସାହେବଙ୍କ ପାଇଁ ଆଦର୍ଶ ନିମ୍ନ ପ୍ରାଥମିକ ବିଦ୍ୟାଳୟର ହେଡ୍ ପଣ୍ଡିତ ମକୁ ମିଶ୍ର ମହୋଦୟଙ୍କ ସହିତ ସାକ୍ଷାତକାର, ଯିଏକି ଡାୱିନ୍, ମାର୍କସ୍, ଫ୍ରଏଡ୍, ଆଇନଷ୍ଟାଇନ୍ ଓ ବର୍ଣ୍ଣଡ୍ ଶ ଏହି ପଞ୍ଚପୁରୁଷଙ୍କ ମଧ୍ୟରୁ ଜଣଙ୍କର ନାମ ସୁଦ୍ଧା ଶୁଣିନଥିଲେ, ତଥାପି 40 ବର୍ଷ ଶିକ୍ଷକତା କରିସାରିଥିଲେ। ପରେ ଗ୍ରାମବାସୀଙ୍କଠାରୁ ଭୂତପ୍ରେତଙ୍କ କାହାଣୀ, ଜଣେ ବାବାଙ୍କ ବୃତ୍ତାନ୍ତ ଏବଂ ଗୋଟିଏ ନିହାତି ଅସମ୍ଭବ, ଅଜବ, କିମ୍ଭୂତ କିମ୍ଭାକାର ଗପଟିଏ କିମ୍ଭୀରିଣୀ ବୁଢ଼ୀଠାରୁ ଶୁଣି ସାହେବ ଅଭିଭୂତ ହୋଇଛନ୍ତି। ଗପଟିରେ ଅତି ସୁରୁଖୁରୁରେ ଗାଳ୍ପିକ ବର୍ଣ୍ଣନା କରିଛନ୍ତି ଆମ ଗ୍ରାମୀଣ ଲୋକଙ୍କ ଅନ୍ଧବିଶ୍ୱାସ ସମ୍ବନ୍ଧରେ। ମନୋଜ ଦାସଙ୍କ ଚରିତ୍ର ଚିତ୍ରଣ ଖୁବ୍ ନିଆରା, ଯେପରିକି ବ୍ୟାଘ୍ରାରୋହଣରେ ପ୍ରଥମେ ମାଳି, ପରେ କଟୁଆଳ, ରଟୁଆଳ, ମନ୍ତ୍ରୀ, ସେନାପତି ଏବଂ ଶେଷରେ ରାଜାଙ୍କର ମିଥ୍ୟା ଅହଙ୍କାରର କରୁଣ ପରିଣତିର ଅତ୍ୟନ୍ତ ବ୍ୟଙ୍ଗାତ୍ମକ ପ୍ରତିଫଳନ ଚିତ୍ରଣ କରିଛନ୍ତି ଲେଖକ। ଶେଷରେ ବିଚରା ରାଜକୁମାରଟି ରାଜାଙ୍କ ଅହଙ୍କାର ପୁଷ୍ଟି ନିମନ୍ତେ ବାଘ ଉପରେ ଚଢ଼ି ମୃତ୍ୟୁ ମୁଖରେ ପଡୁଛି। ସେହିପରି ତାଙ୍କ ଲିଖିତ କିମ୍ବଦନ୍ତୀର ଉପସଂହାର ଗଳ୍ପରେ ମଣିଷର ଷଠତା, ଚତୁରତା, ଆଳସ୍ୟ ଏବଂ ଶେଷରେ ମୂଢ଼ତାର ଦୟନୀୟ ପରିଣତି ଘଟିଛି। ଆଳସ୍ୟ ଏବଂ କାପୁରୁଷତାର ବଶବର୍ତ୍ତୀ ହୋଇ ତପସ୍ୱୀଙ୍କୁ ଆଜୀବନ ଏପରିକି ପିଢ଼ି ପରେ ପିଢ଼ି ଠକିବାର ଦୁର୍ବାର ପରିଣତି କିପରି ଘଟିଛି ଏବଂ ଗୋଟିଏ ଜନବସତି ସମୂଳେ ଲୋପ ପାଇବାର ପଥରେ ଆଗକୁ ବଢୁଛି ତାହାକୁ ଦର୍ଶାଯାଇଛି। ଷ୍ଟାଚ୍ୟୁ କାହାଣୀରେ ମୁଖ୍ୟ ଚରିତ୍ର ଏକଦା ସହରର ନଗରପାଳ ରହିସାରିଥିବା ଜମେଶ୍ୱର ଗୁପ୍ତ, ଯିଏକି ଅବସର ପରେ ଏବେ ନିଜର ଅନ୍ତରରେ ଥିବା ନିଜ ପ୍ରତି ସମ୍ମାନକୁ ଅନ୍ୟମାନଙ୍କ ଭିତରେ ଖୋଜୁଛନ୍ତି। ସହରରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ପ୍ରତିମୂର୍ତ୍ତିକୁ ଆତଙ୍କବାଦୀମାନେ ଭାଙ୍ଗିବାର ଖବର ଶୁଣି ନିଜ ପ୍ରତିମୂର୍ତ୍ତିଟିକୁ ବଞ୍ଚାଇବାର ଆକୁଳତାରେ ସେ ନିଜ ଷ୍ଟାଚ୍ୟୁ ପାଖରେ ପହଞ୍ଚିଛନ୍ତି ଓ ଧୀରେ ଧୀରେ ଜାଣିପାରୁଛନ୍ତି ଯେ ପ୍ରକୃତରେ ସେ ନିଜକୁ ଜଗତର ମୁଖ୍ୟ ଚରିତ୍ର ଭାବିବାଟା କେତେ ମିଛ ଥିଲା। ଦୁନିଆଟା ବହୁତ ବଡ଼, ଆଉ ସେ ସତରେ କେତେ ସାନ। ସେହିପରି କଙ୍କ୍ୟୁବାଇନ୍ ଗଳ୍ପରେ ପ୍ରତିଷ୍ଠିତ ସାମ୍ବାଦିକ ପ୍ରଦୀପ ବିଷୋଇ ଗୋଟିଏ ମୂଲ୍ୟବାନ ସିଗାରେଟ୍ ପ୍ୟାକେଟ୍ ଭିତରୁ ବିଡ଼ି ଖଣ୍ଡେ ବାହାର କରିବା ମାତ୍ରେ ପ୍ରଗତିପନ୍ଥୀ କ୍ଲବ୍ର ସଭାପତି ମାଖନ ବାବୁ ସ୍ୱୟଂ ଦିଆସିଲ୍ କାଠି ଜଳାଇ ତାଙ୍କୁ ସହାୟତା କରିଥିଲେ। ଏହିପରି ଚରିତ୍ର ଚିତ୍ରଣ କରି ମନୋଜ ଦାସ ସତରେ ଆମ ଚାରିପାଖର ମଣିଷମାନଙ୍କୁ ଯେପରି ଆମ ସମ୍ମୁଖକୁ ଟାଣି ଆଣିଛନ୍ତି, ଗୋଟାଏ ମିଥ୍ୟା ଅହଙ୍ଗ୍ର କୁଲା ଢାଉଁ ଢାଉଁ ଶବ୍ଦ ପାଠକମାନେ ସମଗ୍ର ଗପଟିରେ ପଢ଼ିବେ। ଏଇ ଯେମିତି ମାଖନ ବାବୁ ରାଜାପୁଅକୁ କହିଲେ, ଆପଣ ଦିନେ ରାଜା ଥିଲେ, ତେଣୁ ପୂର୍ବତନ ରାଜାଙ୍କୁ ଭୋଟ୍ ଦେବା ଉଚିତ ହେବ ନାହିଁ। ରାଜାପୁଅର ଉତ୍ତର ଥିଲା ଚମତ୍କାର। ସେ କହିଲା, ମୁଁ ଯଦି କହେ ଆପଣ ଦିନେ ଶିଶୁ ଥିଲେ, ଜଣେ ପୂର୍ବତନ ଶିଶୁକୁ ସିଗାରେଟ୍ ପିଆଇବା ଉଚିତ ହେବ ନାହିଁ, ଏ ଯୁକ୍ତି ଆପଣ ଗ୍ରହଣ କରିବେ କି? ଏହିପରି ଭାବରେ ଶବ୍ଦର ଚମତ୍କାର ପ୍ରୟୋଗ କରି ନିଜ କଲମର ଚାତୁରୀକୁ ଖୁବ୍ ପ୍ରତିପାଦିତ କରିଆସିଛନ୍ତି ମନୋଜ ଦାସ। ରାଜକନ୍ୟା ଗଳ୍ପରେ ସାହୁବାବୁ ଚୋରା କାରବାର ଅଭିଯୋଗରେ ଗିରଫ ହୋଇଥିଲେ। ବିଚାରାଳୟରେ ବିଜ୍ଞ ଓକିଲମାନଙ୍କର ଜେରା ପ୍ରତିଜେରା ମନ ଦେଇ ଶୁଣିବା ପରଠାରୁ ନିଜକୁ ପୂର୍ବାପେକ୍ଷା ଅଧିକ ବିଜ୍ଞ ମନେ କରିବାକୁ ଅଭ୍ୟସ୍ତ ହୋଇପଡ଼ିଛନ୍ତି। ପରେ ରାୟବାବୁ କହୁଛନ୍ତି ସାହୁବାବୁଙ୍କୁ ଯେ ଭଟ୍ଟ ଆଜି ଗରିବ ମାଷ୍ଟରଟିଏ ହୋଇଥାଇ ପାରନ୍ତି, କିନ୍ତୁ ସେ ମୋ ସହପାଠୀ ଥିଲେ, ଦେଖୁନ କେଡ଼େ ଭଦ୍ରଲୋକ, ନିଜେ ମଦ ସ୍ପର୍ଶ କରୁନାହାନ୍ତି, ଅଥଚ ଆମ ମଦ୍ୟପାନକୁ ସହ୍ୟ କରି ଆଜି ଗପ କରିବାକୁ ରାଜି ହୋଇଛନ୍ତି। ସାହୁ ରାଗି ଉଠିଲେ, ଚୁପ୍, ଗରିବ ମାଷ୍ଟ୍ରେ, ତମେ ନିଜେ କ'ଣ ଥିଲ, ବନ୍ଦରରେ କିରାଣୀ ଦିଏ?

0: ଭଟ୍ଟ ତୁମକୁ ଟାଣି ଓଟାରି ଶିଳ୍ପପତି ବନାଇ ନଥିଲେ ପାନ ଚୋବାଇବାରେ ହିଁ ଜୀବନର ସବୁ ସଉକ ମେଣ୍ଟୁଥାନ୍ତା। ଏହିପରି ଭାବରେ ନିଜର ନିୟମିତ ଜୀବନରେ ଆଖପାଖ ବ୍ୟକ୍ତିମାନଙ୍କର ବାହାସ୍ଫଟପୂର୍ଣ୍ଣ କଥୋପକଥନ ଅଳ୍ପେ ବହୁତେ ଆମେ ନିଶ୍ଚୟ ଶୁଣିଛେ। ଯେଉଁଭଳି ବିଦ୍ରୁପ ଢଙ୍ଗରେ ମନୋଜ ଦାସ ଏମିତି ଚରିତ୍ରମାନଙ୍କ ମାଧ୍ୟମରେ ସମାଜର ଚିତ୍ରଣ କରିଛନ୍ତି ତାହା ଅଦ୍ଭୁତ। ତାଙ୍କର ଏହିଭଳି ଲେଖନୀ ଶୈଳୀ ଯୋଗୁଁ ରାୟ ବାହାଦୁରଙ୍କ ନିଶ ପାଠକଙ୍କୁ ଭଲ ଲାଗେ ତ ଭଲ ଲାଗେ ଗ୍ରାମବାସୀଙ୍କର ଭୁତୁଣୀ ପ୍ରତି ଥିବା ବିଦାୟକାଳୀନ ଅକୃତିମ ସ୍ନେହ। ଭୋଳା ଅଜାର ଭୋଳାପଣ, ଶେଷ ବସନ୍ତର ଚିଠିର ଲାଳିତ୍ୟ ଏବଂ ଅନେକ ସ୍ମିତହସର ସ୍ନିଗ୍ଧତାରେ ପୁଲକିତ ହୁଅନ୍ତି ପାଠକ ବର୍ଗ। ଅପହୃତ ଟୋପିର ରହସ୍ୟ, ମଧୁବନର ମେୟର ଇତ୍ୟାଦି ଗଳ୍ପ ଆଢୁଆଳରେ ଥିବା ଶାଣିତ କଟାକ୍ଷ ପାଠକଙ୍କୁ ସ୍ତବ୍ଧ କରିଦିଏ। ସେ ହେଉ କନକ ଉପତ୍ୟକାର କାହାଣୀ ହେଉ କିମ୍ବା ଅବଲୋକରା କାହାଣୀ ହେଉ ଅବା ମନୋଜ ପଞ୍ଚବିଂଶତି, ସେଗୁଡ଼ିକ ସାମୂହିକ ସ୍ମୃତିର ଚାରୁ ଘନ୍ତାଘର। ମନୋଜ ଦାସଙ୍କର ପ୍ରତ୍ୟେକ ଗଳ୍ପ ଅଦ୍ଭୁତ ଏବଂ ଅବିସ୍ମରଣୀୟ। ବ୍ୟଙ୍ଗ ଲେଖିବା ଉପରେ ସ୍ୱୟଂ ମନୋଜ ଦାସ କୁହନ୍ତି, ସଚେତନ ଭାବରେ ବ୍ୟଙ୍ଗ ପାଇଁ ସେ କେବେ ବ୍ୟଙ୍ଗ ଲେଖି ନାହାନ୍ତି, ତଥାପି ବ୍ୟଙ୍ଗ ତାଙ୍କ କାହାଣୀର ଏକ ସ୍ୱାଭାବିକ ଓ ଅବିଚ୍ଛେଦ୍ୟ ସ୍ୱର ବୋଲି ଅନେକ ସମୀକ୍ଷକ କହିଛନ୍ତି। ଯେତେବେଳେ ସେ ଉପଲବ୍ଧି କରିଛନ୍ତି ଯେ ସେମାନଙ୍କ ଅଭିମତ ଯଥାର୍ଥ, ସେତେବେଳେ ବ୍ୟଙ୍ଗ କରିଛନ୍ତି ବୋଲି ସଙ୍କୁଚିତ ମନେ କରନ୍ତି। ତେବେ ପାଠକ ଏବଂ ସମୀକ୍ଷକମାନେ ତାଙ୍କର ବ୍ୟଙ୍ଗକୁ କେବଳ ତଥାକଥିତ ବ୍ୟଙ୍ଗ ଭାବରେ ନ ଦେଖି କିଛି ବୃହତ୍ତର ବକ୍ତବ୍ୟର ଆବରଣ ରୂପରେ ଦେଖିଛନ୍ତି ଜାଣି ଲେଖକ ସୌଭାଗ୍ୟ ବୋଧ କରିଛନ୍ତି। ଧନ୍ୟବାଦ।
1: ଶୁଣୁଥିଲେ ଆଲୋଚନା, ମନୋଜ ଦାସଙ୍କ କ୍ଷୁଦ୍ର ଗଳ୍ପରେ ବ୍ୟଙ୍ଗ, ଆଲୋଚନା କରୁଥିଲେ ଶୁଭଶ୍ରୀ ବିଶ୍ୱାଳ।

0: ଅବଶ୍ୟ। ହାରିଯିବା ଭୟେ ଡରି ଯାଅ ନାହିଁ, ମାଡ଼ି ଚାଲ ବୀର ପରି, ସମ୍ମୁଖେ ଉଜ୍ଜଳ ଭବିଷ୍ୟତ ତୁମ ଡାକୁଅଛି ହାତ ଠାରି। ତାଳି ଗାଳି ଶୁଣି ହଜିଯିବ ଯେବେ, ସାଧନା ହୋଇବ ନଷ୍ଟ, ସାଧନା ତୁମର ନଷ୍ଟ ହୋଇଗଲେ ଭୋଗିବ ଅନେକ କଷ୍ଟ। ସାଧନାର ପଥ କଣ୍ଟକିତମୟ ନୁହେଁ ଗୋଲାପର ସେଜ, ବିଳାସ ବ୍ୟସନ ତ୍ୟାଗ କରିଦେଲେ ଗଢ଼ିବ ନୂଆ ସମାଜ। କବି ସହିପାରେ ଅନେକ ଯନ୍ତ୍ରଣା, ଅନ୍ୟକୁ ଆନନ୍ଦ ଦେଇ ପର ଦୁଃଖ ଦେଖି କବି ନୟନରୁ ଲୋତକ ଆଶୟ ବୁହି। ସତ୍ୟ ନ୍ୟାୟ ଧର୍ମ କବିତା ମାଧ୍ୟମେ କବି କରଇ ପ୍ରଚାର, ଉଚ୍ଚ ନୀଚ ହିଂସା ଘୃଣା ଭେଦଭାବ ମନୁ କରିଥାଏ ଦୂର। କବିର ଜୀବନ ସରିଯାଏ ନାହିଁ, କବି ସର୍ବଦା ଅମର, କବିତା ମଧ୍ୟରେ କବି ବଞ୍ଚି ରହେ ହୁଏ ଦ୍ୱିତୀୟ ଈଶ୍ୱର।
1: ପରବର୍ତ୍ତୀ କବିତାଟି ଆମକୁ ପଠାଇଛନ୍ତି ଗୋବିନ୍ଦ ବେହେରା, ଡାଙ୍ଗମାଳ, କେନ୍ଦ୍ରାପଡ଼ାରୁ। ତାଙ୍କ କବିତାର ଶୀର୍ଷକ ଭୀଷଣ ଗ୍ରୀଷ୍ମ ଗୁଳୁଗୁଳି। ଭୀଷଣ ଗ୍ରୀଷ୍ମ ଗୁଳୁଗୁଳି ସତେ ଅଗ୍ନି ରୋଷ ଅଗ୍ନିବୃଷ୍ଟି, ବିନାଶ ଯିବ କି ମହି ମଣ୍ଡଳ ଇନ୍ଦ୍ରଙ୍କର କୋପଦୃଷ୍ଟି। କଞ୍ଚା ବୃକ୍ଷପତ୍ର ଲାଲ ଦିଶୁଅଛି, ବୃକ୍ଷରୁ ପଡ଼ଇ ଛଡ଼ି କଞ୍ଚା ଫଳ ଶୁଷ୍କ ଦିଶଇ ବିବର୍ଣ୍ଣ, ଜଳ କ୍ଲେଶ ଯାଇ ବଢ଼ି। ତଡ଼ାଗ ତଟିନୀ ଚିର ସ୍ରୋତସ୍ୱିନୀ, ଜରା ଜୀର୍ଣ୍ଣ ଭେକବହ୍ନି, ଦାବା ନଳେ ଜଳେ ପଲ୍ଲୀ ବନାନୀ, ନିଦ ଘର ପୀଡ଼ା ଘେନି। ସହସ୍ୟ ଅଥୟ ଅତି ଭୟଙ୍କର ଗ୍ରୀଷ୍ମର ଶ୍ୱାସ ଯେ ପୁଣି ଡହ ଡହ ତାତି ଡହକ ପରିକା ଦୁଃସ୍ଥିତିକୁ ଡାକେ ଆଣି। ତଣ୍ଟି ଶୁଖିଯାଏ ଚାଏ ଚାଏ ହୋଇ ଭୀଷଣ ବୈଶାଖ ତାତି, ଉତ୍ତାପ ସାଥିରେ ଅତି ଭୟଙ୍କରେ ଅଂଶୁଘାତ ଉଠେ ମାତି। ମହାକାଳ ବଳେ କାଳ ବୈଶାଖୀ ଆସିଥାଏ ପୁଣି ମାଡ଼ି, ତାଣ୍ଡବ ରଚଇ ଅତି କ୍ରୁର ହୋଇ ଧୂଳି ସାତ କରେ ବାଡ଼ି। ଚକ୍ରବାତ ବୃଷ୍ଟି ଆତୁରେ ପରାଣ, ଧରିତ୍ରୀ କରେ ଚିତ୍କାର, ଆସ ଆସ ବର୍ଷା ମାନ ତେଜି ତୁମ ଦିଶୁଅଛି ଅନ୍ଧକାର।
0: ଶ୍ରୋତବନ୍ଧୁ, ପ୍ରତିକ୍ଷଣ ବଦଳୁଥିବା ଦୁନିଆରେ ଦିନକୁ ଦିନ ବଦଳି ଯାଉଛି ସବୁ ଢଙ୍ଗରଙ୍ଗ, କାଳକ୍ରମେ ଧୂସର ହେଉଛି ଧରା।
1: ବିଶ୍ୱାସର ନଥିପତ୍ରରେ ଡୋରି ବନ୍ଧା ହେଲାଣି, ଆଉ ଅବିଶ୍ୱାସର ଘନ କୁହୁଡ଼ି ଘେରି ଚାଲିଛି ଦୁନିଆଟାକୁ। ପ୍ରତି ପଦପାତରେ ଅବିଶ୍ୱାସ, ପ୍ରତିଟି ସ୍ପନ୍ଦନରେ ପ୍ରଶ୍ନବାଚୀ। ମଣିଷ କାହାକୁ ଆଜି ବିଶ୍ୱାସ କରିବ, ଆଉ କେଉଁ ମଣିଷ ଯେ କେତେବେଳେ ଅବିଶ୍ୱାସୀ ସାଜିବ ସେ କଥା କିଏ କହିବ।
0: ଠିକ ଏମିତି ହିଁ କିଛି ଘଟିଛି ନିଶା ଜୀବନରେ। ଜନଶୂନ୍ୟ ଷ୍ଟେସନରେ ଅନ୍ଧାର ଗୋଟିଏ ରାତି, ଆଉ ସେ ଅନ୍ଧାର ଭିତରୁ ନିଶାର ସୁରକ୍ଷାକୁ ପରିହାସ କରୁଥିବା କେତେଟା ଉପସ୍ଥିତି। ନିଜର ଏହି ଅସୁରକ୍ଷିତ ବିପନ୍ନ ଅବସ୍ଥାରେ ଏକାକିନୀ ଝିଅଟି କାହାକୁ ବା କେମିତି ଭରସା କରିଥାନ୍ତା, ମନକୁ ପାପ ଛୁଇଁ ନଥାନ୍ତା କି।
1: ତେବେ କଣ ଘଟୁଛି ସେ ରାତିରେ, ସେଇ କରାଳ ରାତିଟି ଶେଷରେ କେମିତିକା ସକାଳ ପୁହାଇଛି। ବିଶ୍ୱାସ ଓ ଅବିଶ୍ୱାସର ଦୋଛକି ଦେଇ ଶେଷରେ ନିଶା କେଉଁଠି ପହଞ୍ଚିଛି, ଆସନ୍ତୁ ଜାଣିବା ଆଜିର ଗଳ୍ପରେ, ଯାହାର ଶୀର୍ଷକ ରହିଛି ପଥିକର ପ୍ରଶ୍ନ। ପଢି ଶୁଣାଉଛନ୍ତି ତୃପ୍ତି ରଞ୍ଜନ ସାହୁ।
2: ନିଶାକୁ ଭାରି ଖାଲି ଖାଲି ଲାଗୁଛି ଷ୍ଟେସନ ପାଖଟି। ରାତି ତିନିଟା ବେଳେ ଷ୍ଟେସନରେ ଲୋକ ଭରପୁର ଆସିବେ ବା କେଉଁଠୁ। କିଛି ଯାଯାବର ପଥିକ ପ୍ଲାଟଫର୍ମର ବେଞ୍ଚକୁ ଲାଗି ଶୋଇପଡ଼ିଛନ୍ତି। ମାଲବାହୀ ଟ୍ରେନ୍ଟିଏ ତିନି ନମ୍ବର ପ୍ଲାଟଫର୍ମରେ ସେମିତି ଛିଡ଼ା ହୋଇଛି। ନିଶାର ଟ୍ରେନ୍ଟି ଏକ ନମ୍ବର ପ୍ଲାଟଫର୍ମରେ ଆସି ଅଟକିଥିଲା। ନିଶା ସହିତ ଅଳ୍ପ କିଛି ଲୋକ ଓହ୍ଲାଇଥିଲେ। ଏହି ଷ୍ଟେସନଟି କୋଇଲା ଅଞ୍ଚଳର ସବୁଠୁ ଛୋଟ ଷ୍ଟେସନଟିଏ। କୋଇଲା ଅଞ୍ଚଳରେ ରାତି ହେଲେ ବାତାବରଣ ଟିକେ ବିଗିଡ଼ିଯାଏ। ଖଣି ମାଫିଆ, କଣ୍ଟ୍ରାକ୍ଟର, ଲୁହା ମାଫିଆ ଏ ଅଞ୍ଚଳରେ ଭରପୁର। ସ୍ଥାନୀୟ ଲୋକମାନେ ଏଠାରେ ଏତେ ଶିକ୍ଷିତ ବି ନୁହନ୍ତି। ସେମିତି ଏହି ଅଞ୍ଚଳରେ ସରକାରୀ ଇଞ୍ଜିନିୟରିଂ କଲେଜଟିଏ ଅଛି, ଆଉ ସେଇଠି ନିଶା ଚତୁର୍ଥ ବର୍ଷର ଛାତ୍ରୀ। ଘରକୁ ଯାଇଥିଲା ନିଶା। ଆସିଲା ବେଳେ ଏମିତି ଏକ ଟ୍ରେନ୍ରେ ଟିକେଟ୍ କରିଥିଲା ଯେ ତାହା 9 ଘଣ୍ଟା ବିଳମ୍ବରେ ଆସି କୋଇଲା ଅଞ୍ଚଳ ଷ୍ଟେସନରେ ପହଞ୍ଚାଇଲା। ସେଦିନ ସେହି ଟ୍ରେନ୍ରେ ବେଶି ଯାତ୍ରୀ ନଥିଲେ। ଯେତିକି ଓହ୍ଲାଇଥିଲେ ସେମାନେ ଟ୍ରେନ୍ ରହିବା କ୍ଷଣି ବାହାରକୁ ବାହାରି ଜେଜା ବାଟରେ ଚାଲିଗଲେ। ବୋଧେ ସ୍ଥାନୀୟ ଲୋକ କିଏ ଥିଲେ, ସମସ୍ତେ ପ୍ରାୟ ପୁରୁଷ ଥିଲେ। ସକାଳ ହେଲେ ଅଟୋକି ରିକ୍ସା ଧରି ହଷ୍ଟେଲ ଯିବ, କିନ୍ତୁ ଷ୍ଟେସନ ଭିତରେ ନିର୍ଜନତା ତାକୁ ଆହୁରି ଡରାଉଥିଲା। ସେ ଯେଉଁ ବେଞ୍ଚରେ ବସିଥିଲା ତାଠାରୁ କିଛି ଦୂରରେ ଧୂଳି ଧୂସରିତ ହୋଇ ବୃଦ୍ଧ ଜଣେ ବସିଥିଲେ। ବୃଦ୍ଧଟିର ମୁହଁ ଉପରେ ଯେମିତି ଟ୍ରେନ୍ ଲାଇନ୍ ପରି କିଏ ବିଛେଇ ଦେଇଛି ଅନେକ ଅଙ୍କା ବଙ୍କା ରାସ୍ତା କେଉଁ ଅର୍ଦ୍ଧ ଶତାବ୍ଦୀ ତଳୁ। ବୃଦ୍ଧଟିର ଆଖି ଦୁଇଟିରେ ଯେମିତି ଜଳୁଥିଲା କେଉଁ ଆଗନ୍ତୁକଙ୍କ ପାଇଁ ପ୍ରତୀକ୍ଷାର ଦୀପାଳି। ବୃଦ୍ଧ ଜଣକ ତା ଆଡ଼କୁ ଚାହୁଁଥିବାର ଦେଖି ନିଶା ତା ଲାପଟପ୍ ବ୍ୟାଗ୍ଟିକୁ ଛାତିରେ ଆଉ ଟିକେ ଜୋରରେ ଜାକି ଧରିଲା। ଆର୍ପିଏଫ୍ କର୍ମଚାରୀ କେହି କେଉଁଠି ବି ଦେଖାଯାଉ ନଥିଲେ। ନିଶା ବର୍ତ୍ତମାନ ବଡ଼ ଅସୁବିଧାରେ ପଡ଼ିଯାଇଛି। ଆଜି ଏମିତି ଟ୍ରେନ୍ ବିଳମ୍ବ କରିବା ଆଉ ରାତି 3ଟାରେ ପହଞ୍ଚିବା ଭାରି କଷ୍ଟ ଦେଇଛି ତାକୁ। ସେ ମନେ ମନେ ସବୁ ଦୋଷ ସ୍ୱରୂପର ବୋଲି

ନେଇଛି। ସ୍ୱରୂପ ସହ ଆଜି ସକାଳଠାରୁ ଝଗଡ଼ା ହେଇଛି ଫୋନ୍ରେ। ସେ ଭାବୁଛି ସେଇଥିପାଇଁ ଏହି ଅବସ୍ଥା ତାର। ସ୍ୱରୂପ ବି ତାକୁ ଆଉ ଫୋନ୍ କରିନାହିଁ। ନିଶା କେମିତି ଅଛି, ପହଞ୍ଚିଲା କି ନା ନାହିଁ, କିଛି ବି ବୁଝିବାର ନାହିଁ। ନିଶା ନିଜ ଭିତରେ ଚିଡ଼ି ଯାଉଛି। ଏହି ରାତି କେତେବେଳେ ପାଇବ ତାର ଏକମାତ୍ର ଅପେକ୍ଷା। ନିଶା ଦେଖିଲା ବୃଦ୍ଧଟି ଏବେ ତା ଆଡ଼କୁ ମାଡ଼ି ଆସୁଛି। ନିଶା ବସିବା ଜାଗାରୁ ଠିଆ ହେଲା ଏବଂ ଏକ ନମ୍ବର ପ୍ଲାଟଫର୍ମ ଆଡ଼େ ବାହାରିବା ପାଇଁ ଉଦ୍ୟତ ହେବା ବେଳେ ବୃଦ୍ଧ ଜଣକ କହିଲା, ଏ ମା ସାଢ଼େ ଏକା ଯା ନା, ବାହାରେ ଭଲ ଅବସ୍ଥା ନାହିଁ। ଏବେ ଅଟୋ ଷ୍ଟାଣ୍ଡରେ ଜୁଆ ଖେଳ ଚାଲୁଛି, ସବୁ ଜୁଆଡ଼ି ମଦୁଆ ସେଇଠି, ଆଉ ଘଣ୍ଟାଏ ଅପେକ୍ଷା କର, ଟିକେ ରାତି କମିଲେ ତୁ ଯିବୁ। ବୁଢ଼ା କଥା ଶୁଣିବା ପରେ ନିଶା ଅଟକି ଗଲା ଆଉ ତରତର ହୋଇ ଫେରିଆସିଲା ବେଞ୍ଚ ପାଖକୁ। ନିଶା ଏବେ କ'ଣ କରିବ, ସେ କିଛି ଜାଣିପାରୁନଥିଲା। ବାହାରକୁ ଯିବା ଅପେକ୍ଷା ଏଇ ଭିତରେ ବସିବା ଶ୍ରେୟସ୍କର ମଣିଲା। ବୃଦ୍ଧ ଜଣଙ୍କ ନିଶାଠାରୁ କିଛି ଦୂରରେ ବସିଥିଲା। ସମୟ ଏବେ ପାଖାପାଖି ରାତି 4:30 ହେଲାଣି, ତଥାପି ଅନ୍ଧାର ଅଛି। ନିଶା ଷ୍ଟେସନ ଭିତରେ ସୁରକ୍ଷିତ ହୋଇ ବସିଛି। ବୃଦ୍ଧଙ୍କ ପ୍ରତି ତାର ଆଉ ଭୟ ଏତେ ନାହିଁ, ବରଂ କରୁଣା ଆସିଛି। କଥା ହେବାରୁ ଜାଣିଛି ଯେ ବୃଦ୍ଧ ଲୋକଟି ଷ୍ଟେସନ ବାହାରେ ରିକ୍ସା ଚଳାଇ ପେଟ ପୋଷନ୍ତି। ନିଶା ଏବେ ସମ୍ପୂର୍ଣ୍ଣ ରୂପରେ ଥକି ଯାଇଛି। ଏହି ଦେଢ଼ ଘଣ୍ଟା ତାକୁ ଯୁଗଟିଏ ପରି ଲାଗିଲାଣି। ବୁଢ଼ା ସେମିତି ନିଶାଠାରୁ କିଛି ଦୂରରେ ବସିଛି। ଏଥର ନିଶା ନିଜ ବସିବା ସ୍ଥାନରୁ ଉଠି ଛିଡ଼ା ହେଲା ଆଉ ବୁଢ଼ା ଲୋକଟିକୁ ଯାଇ କହିଲା ରିକ୍ସାରେ ହଷ୍ଟେଲରେ ଛାଡ଼ିଦେବା ପାଇଁ। ଭଡ଼ା ଯିବା କଥା ଶୁଣିସାରିଲା ପରେ ବୁଢ଼ାଟି ଝାଡ଼ିଝୁଡ଼ି ହୋଇ ଛିଡ଼ା ହୋଇଗଲା। ମୁଣ୍ଡରେ ଠେକା ବାନ୍ଧି ନିଶା ଟ୍ରଲି ବ୍ୟାଗ୍ ପାଖକୁ ଦୌଡ଼ିଗଲା। ସେତିକିବେଳେ ନିଶା ପଚାରିଲା, ଗଭର୍ଣ୍ଣମେଣ୍ଟ ଇଞ୍ଜିନିୟରିଂ କଲେଜର 6 ଲେଡିଜ୍ ହଷ୍ଟେଲ ଯାଏଁ ଯିବାକୁ ହେଲେ କେତେ ଟଙ୍କା ନେବ? ବୁଢ଼ା ବ୍ୟାଗ୍ ଉଠାଉ ଉଠାଉ କହିଲା, 120 ଟଙ୍କା ଦେବ ମା। ନିଶା ନିଜ ଲ୍ୟାପ୍ଟପ୍ ବ୍ୟାଗ୍ଟିକୁ କାନ୍ଧରେ ପକାଇ ବୁଢ଼ା ପଛେ ପଛେ ଗଲା ଷ୍ଟେସନ ବାହାରକୁ। ଷ୍ଟେସନ ବାହାରେ ଏବେ ଆଉ ହୋହାଲ୍ଲା ନାହିଁ, 3-4 କୁକୁର ବାହାରେ ଶୋଇଥାନ୍ତି। ବୁଢ଼ା ନିଜ ଟ୍ରଲି ରିକ୍ସାରେ ନିଶାର ବ୍ୟାଗ୍କୁ ରଖିଲା। ନିଶାକୁ ବସାଇ ବାହାରି ପଡ଼ିଲା କଲେଜ ଅଭିମୁଖେ। ଶୀତଦିନ ସକାଳ, ଆକାଶରେ ପୌଷ କୁହୁଡ଼ି ଘେରି ରହିଛନ୍ତି। ରାସ୍ତା ଉପରେ ଥିବା ଧଳାପଟି ଯୀଶୁଙ୍କ କ୍ରସ୍ ପରି ଦୂରକୁ ଦିଶୁଛି। ହାଲକା ହାଲକା ପବନ ଖୋଲା ଟ୍ରଲି ରିକ୍ସାରେ ବସିଥିବା ନିଶାକୁ ଛୁଇଁ ଦେଇ ଯାଉଛନ୍ତି। ବୁଢ଼ା ରିକ୍ସାବାଲାଟି ନିଜ ସିଟ୍ ଉପରେ ବସି ପେଡାଲ ମାରି ଚାଲିଥାଏ। ତା ଶରୀରର ସିରା ପ୍ରସିରା ଦୁଇଁ ହେଇ ଯାଉଥାନ୍ତି, ତଥାପି ଶୀତକୁ ଖାତିର ନ କରି ବୁଢ଼ା ଲୋକଟି ରିକ୍ସାଟିକୁ ଜୋରରେ ଚଳାଉଥାନ୍ତି। ହଠାତ୍ ଗୋଟିଏ ବାଙ୍କରେ ବୁଢ଼ା ରିକ୍ସାବାଲାଟି ରିକ୍ସାକୁ ପୁରାଇ ନେଲା ଆଉ ସେହି ରାସ୍ତାରେ ଆଗକୁ ଆଗକୁ ନେବାକୁ ଲାଗିଲା। ନିଶା ଠିକ୍ ଜାଣିନେଲା, ଇଏ ସେ ଚିହ୍ନା ରାସ୍ତା ନୁହେଁ, ଯେଉଁ ବାଟ ଦେଇ ସେ ଅନେକ ଥର ଏହି ଷ୍ଟେସନକୁ ଆସିଛି ଆଉ ଯାଇଛି। ନିଶା କିଛି କହିବା ଆଗରୁ ବୁଢ଼ା ନିଜର ଗତିକୁ ବଢ଼ାଇ ନେଲା। ସେ ଟ୍ରଲି ରିକ୍ସାର ଗତି ଏବେ ଅନେକ ମାତ୍ରାରେ ବଢ଼ି ସାରିଥିଲା। ନିଶା ଭୟରେ ଜୋରରେ କହିବାକୁ ଲାଗିଲା, ମଉସା ମଉସା, ଆଡ଼େ କୁଆଡ଼େ ନେଉଛ, ଏତେ ଜୋରରେ କାଇଁ ଚଳାଉଛ? ବୁଢ଼ା ଉଁକି ଚୁଁ କିଛି କହିଲାନି। ସେ ସେମିତି ଏକା ଲୟରେ ରିକ୍ସାକୁ ଚଳାଉଥିଲା ଯେମିତି କିଛି ଗୋଟେ ମିଶନରେ ସେ ବାହାରିଛି। ଏହା ଡକାୟତଙ୍କର ନୂଆ ଚାଲ ନୁହେଁ ତ, ପ୍ରଥମେ ବିଶ୍ୱାସ ଜିତିବେ ଆଉ ପରେ ଏମିତି ଭାବେ ହଇରାଣ କରିବେ। ନିଶା ଭାବୁଛି ରିକ୍ସାରୁ ଡେଇଁ ପଡ଼ିବ ଏହି କ୍ଷଣି। ଟ୍ରଲି ରିକ୍ସାର ଗତି ଏବେ ଏତେ ଜୋରେ ଯେ ସେ ଡେଇଁବାକୁ ସାହସ ଜୁଟାଇ ପାରୁନି। ନିଶା କାନ୍ଧ କାନ୍ଧ ହୋଇଗଲାଣି। ପୁଣି ଥରେ ଚିଲ୍ଲେଇକି କହିଲା, ମଉସା କୁଆଡ଼େ ନେଉଛନ୍ତି? ସେପଟୁ ବୁଢ଼ା କହିଲା, କିଛି କୁହନି ତୁମେ, ଟିକେ ଚୁପ୍ ହେଇ ରୁହ, ଏଇ ଦେଖ ତୁମ କଲେଜ ଫାଟକ ଆସିଲାଣି, ମତେ ବିଶ୍ୱାସ କର। ନିଶା ଟିକେ ନରମିବାକୁ ଲାଗିଲା। ଏବେ ଅଳ୍ପ ଦୂରରେ ତା କଲେଜ ଫାଟକ। ବୁଢ଼ାଟି ସିଧା ରିକ୍ସାକୁ ନେଇ କଲେଜ ଭିତରେ ପୁରାଇଦେଲା। କଲେଜର ସୁରକ୍ଷାକର୍ମୀ ନିଶାକୁ ଦେଖି ରିକ୍ସାଟିକୁ ହଷ୍ଟେଲ ଯିବା ପାଇଁ ଛାଡ଼ିଦେଲେ। କ୍ୟାମ୍ପସ ଭିତରେ ହଠାତ୍ ରିକ୍ସାଟିର ଗତି କମିଗଲା। ମଉସା ଦୀର୍ଘଶ୍ୱାସ ପକାଇ ଗୋଟିଏ ପରେ ଗୋଟିଏ ରିକ୍ସାକୁ ଗଡ଼େଇଲା। ବୁଢ଼ାର ଏହି ଆଶ୍ଚର୍ଯ୍ୟମୟ ବ୍ୟବହାରକୁ ଦେଖି ପୁଣି ନିଶା ପଚାରିଲା, କ'ଣ ହେଲା ମଉସା? ରିକ୍ସାର ପେଡାଲ ମାରୁ ମାରୁ ବୁଢ଼ା କହିଲା, ମାରେ ଆମେ ଯେତେବେଳେ ଆସୁଥିଲେ ସେତେବେଳେ ଆମ ପଛରେ 2 ବାଇକ୍ ଆସୁଥିଲା, ତୁ ନଜର କରିନୁ, ମୁଁ କିନ୍ତୁ ଦେଖିଛି। ତାଙ୍କ ସହ ଆଉ ଗୋଟିଏ ବାଇକ୍ ଆସି ଆମ୍ବେଦକର ଛକ ପାଖରେ ଯୋଗଦେଲା। ସେଇ ଯେଉଁ ବାଇକ୍ ଆସିଲା ତା ପଛରେ ଯେଉଁ ଟୋକାଟି ବସିଥିଲା ତାକୁ ମୁଁ ଜାଣିଛି, ସେ ଅନେକ ଥର ରେଳ ବିଭାଗ ପୋଲିସ ଦ୍ୱାରା ବନ୍ଧା ହୋଇ ପୁଣି ଖଲାସ ହେଇଛି। ସେମାନେ ଆମ ପିଛା କରୁଥିଲେ, ଡକାୟତି କରିଥାନ୍ତେ, ମୋ ମନକୁ ପାପ ଛୁଇଁଲା। ସେଇଥିପାଇଁ ସେ ଗଳି ରାସ୍ତାର ବାଟ ଦେଇ ମୁଁ ରିକ୍ସାକୁ ଖୁବ୍ ଜୋରରେ ଚଳେଇ ଚଳେଇ ଆଣିଲି ମା। ବୁଢ଼ା କଥା ସରିଲା ବେଳକୁ ହଷ୍ଟେଲ ହେଇଗଲା। ନିଶା ସ୍ତବ୍ଧ ହୋଇ ବସିଥାଏ, ନିଶାର ଆଖିକୋଣ ଜକେଇ ଆସିଲା ଲୁହରେ। ରିକ୍ସାରୁ ଓହ୍ଲେଇ ପଡ଼ି ବୁଢ଼ା ହାତକୁ 200 ଧରେଇଦେଲା ଆଉ କହିଲା, ମୋ ପାଖରେ ଆଉ ରେଜା ନାହିଁ ମଉସା, ରଖିଥାଅ। ହଷ୍ଟେଲ ଯାଇ ନିଶାକୁ ଖୁବ୍ ନିଦ ହୋଇଯାଇଛି। ତାପର ଦିନ ସକାଳ, ନିଦ ଭାଙ୍ଗିଲା ବେଳକୁ ଦିନ 11 ହେଲାଣି। ନିଦରୁ ଉଠି ନିଶା ନିଜର ଫୋନ୍ରେ ଫେସବୁକ୍ ଖେଳାଉ ଖେଳାଉ ଦେଖିଲା ଗୋଟିଏ ଖବର। ସେ ଖବର ଥିଲା ଆମ୍ବେଦକର ଛକ ପାଖରେ ରିକ୍ସା ଚାଳକଟିଏ କାଲି ରାତିରୁ ମରିକି ପଡ଼ିଛି, କିଛି ଗାଡ଼ି ଗୋଟିଏ ବାଡ଼େଇ ଦେଇ ଯାଇଛି ବୋଲି ସ୍ଥାନୀୟ ଲୋକମାନେ କହୁଛନ୍ତି। ସେ ଲୋକଟିର ମୁହଁ ରକ୍ତରେ ସମ୍ପୂର୍ଣ୍ଣ ଭିଜି ଯାଇଛି। ସେଇଥିପାଇଁ ଖବର ପରିବେଷଣ କରୁଥିବା ମିଡିଆ ଚ୍ୟାନେଲଟି ଶବଟିର ମୁହଁକୁ ଝାପ୍ସା କରିଦେଇଛନ୍ତି। ମରି ପଡ଼ିଥିବା ଶବଟିର ହାତରେ 200 ନୋଟ୍ଟିଏ ମୋଡ଼ି ହୋଇକି ଅଛି ବୋଲି ସାମ୍ବାଦିକ ଜଣଙ୍କ ବାରମ୍ବାର କହୁଥାନ୍ତି।

0: ଶୁଣୁଥିଲେ ଗଳ୍ପ ପଥିକର ପ୍ରଶ୍ନ, ପଢି ଶୁଣାଉଥିଲେ ତୃପ୍ତି ରଞ୍ଜନ ସାହୁ।
1: ଶ୍ରୋତାବନ୍ଧୁ, ଆଜି ସନ୍ଧ୍ୟାର ସାହିତ୍ୟ ଆସର ଭିତରେ କେଜାଣି କେତେବେଳେ ସମୟଟା ଅତି ସନ୍ତର୍ପଣରେ ଖସି ଚାଲିଗଲା, ଜାଣି ହେଲା ନାହିଁ।
0: ତେବେ ଆଜିର ସୃଜନୀ ଶେଷରେ ଏତିକି ଆଶା କରୁଛୁ ଯେ ବନ୍ଧୁ, ଶୂନ୍ୟତା ଭିତରେ ପୂର୍ଣ୍ଣତା ବିରାଜୁ,
1: ମନରେ ଆଶାର ଦୀପାଳି ଜଳୁଥାଉ,
0: ଅନ୍ତରରେ ଥିବା ସମ୍ଭାବନାର ରାଜ୍ୟ ଉନ୍ମୋଚନ ହେଉ
1: ଏବଂ ସାହିତ୍ୟର ଧାରା ଦୀର୍ଘଜୀବୀ ହେଉ।
0: ଏତିକି ଆଶା ନେଇ ଆପଣଙ୍କ ଗହଣରୁ ବିଦାୟ ନେଉଛୁ।
1: କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଆପଣଙ୍କ ସୁଚିନ୍ତିତ ମତାମତ ଆମକୁ ଚିଠି ଏବଂ ମେଲ୍ ମାଧ୍ୟମରେ ପଠାଇବାକୁ ଅନୁରୋଧ।
0: ତେବେ ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
1: ଆମ ମେଲ୍ ଆଇଡିଟି ଲେଖି ରଖନ୍ତୁ yb.aircitc@gmail.com।
0: ତେବେ ଆଜିର ସୃଜନୀ ସନ୍ଧ୍ୟାରୁ ବିଦାୟ ନେଇ ରହୁଛୁ। ମୁଁ ଥିଲି ଆପଣଙ୍କ ସାଥୀ ତେଜସ୍ୱିନୀ।
1: ମୁଁ ପ୍ରୀତି
0: ରହୁଛୁ,
1: ନମସ୍କାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର ଶ୍ରୋତା ବନ୍ଧୁ, ସନ୍ଧ୍ୟା 6ଟାର ନ୍ୟୁଜ୍ ହେଡ୍‌ଲାଇନ୍ସକୁ ଆପଣମାନଙ୍କୁ ସ୍ୱାଗତ କରୁଛି, ମୁଁ ମହେଶ୍ୱର ସାହୁ। ଓଡ଼ିଶାରେ ବିଜେପି ସରକାରର 2 ବର୍ଷ ପୂର୍ତ୍ତି ଅବସରରେ ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ବହୁ ନୂତନ ପ୍ରକଳ୍ପର ହେବ ଘୋଷଣା। ରାଇରଙ୍ଗପୁରରେ ଜୁନ୍ 20 ତାରିଖରେ ହେବ ବିଶାଳ ସାଧାରଣ ସଭା। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବୈଠକରେ 8ଟି ବିଭାଗର 9ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବାର ଜଣାପଡ଼ିଛି। ଶିମିଳିପାଳ ଅଭୟାରଣ୍ୟରେ ବାଘୁଣୀ ଜିନ୍ନତ ଆଜି 4ଟି ଶାବକ ଜନ୍ମ ଦେଇଛି। 2024 ମସିହା ନଭେମ୍ବର ମାସରେ ମହାରାଷ୍ଟ୍ରର ଟାଡୋବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ଜିନ୍ନତକୁ ଶିମିଳିପାଳ ଅଣାଯାଇଥିଲା। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ ମ୍ୟାମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ଆଜିଠାରୁ କାର୍ଯ୍ୟକ୍ରମ ହୋଇଛି ସିବିଏସ୍ଇ ଉତ୍ତରଖାତା ପୁନଃମୂଲ୍ୟାୟନ ପୋର୍ଟାଲ। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ର ସମୂହର ବୈଠକ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳମ୍ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ ରହିଛି। ଅଜୟ ଘରକୁ ଖରା ଛୁଟିରେ ବୁଲି ଆସିଥିବା ନାବାଳକର ନାତିର ଦୁଃଖଦ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲାରେ ଏକ ଦୋକାନରେ ଥିବା ଗ୍ୟାସ୍ ସିଲିଣ୍ଡର ଫାଟିଯିବା ଯୋଗୁଁ ନାବାଳକର ମୃତ୍ୟୁ ଘଟିଛି। ଅପପୁଷ୍ଟିରେ ଥିବା ପିଲାଙ୍କୁ ମିଳିବ ଦୈନିକ 18 ଟଙ୍କା। ରାଜ୍ୟ ସରକାର ଆଜି ଏହି ଘୋଷଣା କରିଛନ୍ତି। ରାଜ୍ୟ ସରକାର ବସ୍ ଭଡ଼ା ବଢ଼ାଇଛନ୍ତି। ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା 2 ପଇସା ଏବଂ ଡିଲକ୍ସ ବସ୍ ଭଡ଼ା କିଲୋମିଟର ପ୍ରତି 4 ପଇସା ବୃଦ୍ଧି ପାଇଛି। ଅନୁଗୁଳରୁ ଏକ ଫାର୍ମ ହାଉସ୍ ଭିତରୁ ହାତୀର କଙ୍କାଳ ମିଳିବା ଘଟଣାରେ 3 ଜଣଙ୍କୁ ଗିରଫ କରାଯାଇଛି। ଫାର୍ମ ହାଉସ୍ ମାଲିକ, ଜେସିବି ଡ୍ରାଇଭର ଏବଂ ଜଗୁଆଳିକୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ବର୍ତ୍ତମାନ ପାଇଁ ନ୍ୟୁଜ୍ ହେଡ୍‌ଲାଇନ୍ସ ଏତିକି। ଆପଣମାନେ ପରବର୍ତ୍ତୀ

ଚଳନ୍ତୁ ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 36ତମ ଭାଗ ସନ୍ଧ୍ୟା 6:10। ଉଦୟ ଭାରତ ସନ୍ଧ୍ୟା 6:30। ଏଥିରେ ଶୁଣିବେ ଜଣେ ରକ୍ତଦାତାଙ୍କର ମହତ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବେ ଡକ୍ଟର ବଦ୍ରି ମିଶ୍ର। ଜିଲ୍ଲା ହାଲଚାଲ ରାତି 17:25। ଏଥିରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ। କୃଷି ସଂସାର ରାତି 17:30। ଏଥିରେ ଶୁଣିବେ ଏକଧାଡ଼ିଆ ରଞ୍ଜାରେ ଲଟାଜାତୀୟ ଫସଲ ଚାଷ ସମ୍ପର୍କରେ ଡକ୍ଟର ପ୍ରାର୍ଥନା ମହାନ୍ତିଙ୍କ ସହିତ ଆଲୋଚନା। ରାତି 8:02 ହିନ୍ଦୀ ଚଳଚ୍ଚିତ୍ର ଗୀତ। ହିନ୍ଦୀ ଶିକ୍ଷା କାର୍ଯ୍ୟକ୍ରମ ରାତି 8:30 ଶିକ୍ଷାଦାନ କରିବେ ଡକ୍ଟର ଲକ୍ଷ୍ମୀଧର ଦାସ। ଶିକ୍ଷାଗ୍ରହଣ କରିବେ କୁନାଲ ଶର୍ମା। ରାତି 9:30 କ୍ରୀଡ଼ା ପତ୍ରିକା କାର୍ଯ୍ୟକ୍ରମରେ ଶୁଣିବେ ମହିଳା ବିଶ୍ୱକପ୍ କ୍ରିକେଟ 2026 ଏବଂ ଫିଫା ବିଶ୍ୱକପ୍ 2026ର ପୂର୍ବାବଲୋକନ କହିବେ।

ରାତି 8:30 ଶିକ୍ଷାଦାନ କରିବେ ଡକ୍ଟର ଲକ୍ଷ୍ମୀଧର ଦାସ, ଶିକ୍ଷାଗ୍ରହଣ କରିବେ କୁନାଲ ଶର୍ମା। ରାତି 9:30 କ୍ରୀଡ଼ା ପତ୍ରିକା କାର୍ଯ୍ୟକ୍ରମରେ ଶୁଣିବେ ମହିଳା ବିଶ୍ୱକପ୍ କ୍ରିକେଟ୍ 2026 ଏବଂ ଫିଫା ବିଶ୍ୱକପ୍ 2026ର ପୂର୍ବାବଲୋକନ, କହିବେ କ୍ରୀଡ଼ା ସାମ୍ବାଦିକ ବିମଳ କୁମାର ରାଉଳ ଏବଂ କ୍ରୀଡ଼ା ପରିକ୍ରମା। ରାତି 10:00 ପ୍ରଚାର କରିବୁ ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ ରାତି 10:35। ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05। 6:35 ଅନୁଚିନ୍ତା, ଉପସ୍ଥାପନା ଗୁରୁପ୍ରସାଦ ମହାପାତ୍ର। ଶ୍ରୀମଦ୍ ଭାଗବତର 55ତମ ଭାଗ 6:40। 6:10 ଆମର ସ୍ୱାସ୍ଥ୍ୟରେ ଶୁଣିବେ ସାଇକେଲ ଚଳାନ୍ତୁ ସୁସ୍ଥ ରୁହନ୍ତୁ, ଆଲୋଚନା କରିବେ ବିଜୟ କୁମାର ପୃଷ୍ଟି। ପ୍ରଭାତ ପରିକ୍ରମା 6:25। 6:35 କଥିକାରେ ଶୁଣିବେ ଦୈନନ୍ଦିନ ଜୀବନରେ ଯୋଗର ମହତ୍ତ୍ୱ, ଆଲୋଚକ ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ। ରାଗମଞ୍ଜରୀ 6:40 କଣ୍ଠଶିଳ୍ପୀ ତନ୍ମୟ କୁମାର ହୋତା, ସଙ୍ଗୀତ ଏ ମହେଶ୍ୱର ରାଓ। ବୈଦେହିକ ବିଳାସର 43ତମ ଭାଗ 8:45। ଦିନ 10:00 ପ୍ରଚାର କରିବ ନାଟକ ହାନୁସ, ମୂଳ ହିନ୍ଦୀ ମଞ୍ଚ ନାଟକ ଭୀଷ୍ମ ସାହାଣୀ, ବେତା ରୂପାନ୍ତର ଚିରଞ୍ଜିତ, ଓଡ଼ିଆ ଅନୁବାଦ ଡକ୍ଟର ଅଜୟ କୁମାର ପଟ୍ଟନାୟକ, ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ। ଦିନ 11:30 ପ୍ରଚାର କରିବ ଓଡ଼ିଶୀ କୀର୍ତ୍ତନ, ପରିବେଷଣ କରିବେ ବାସୁଦେବ ପାଣି ଏବଂ ସାଥୀ। ଖଞ୍ଜଣି ଭୋଜନ ଦିନ 9:10, ପରିବେଷଣ କରିବେ ଫକୀର ଚରଣ ସ୍ୱାଇଁ। ନାରୀ ମହଲ ଦିନ 9:20, ଏଥିରେ ଆଳାପରେ ଶୁଣିବେ ପ୍ରକସ୍ମିତା ରାଉତଙ୍କ ସହିତ ସାକ୍ଷାତକାର। ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 10:00। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 36ତମ ଭାଗ।

ସାଧାରଣ ରୋଗୀମାନଙ୍କ ପାଇଁ ହସ୍ପିଟାଲ ଦ୍ୱାରା 20 ଟଙ୍କା ପାଇଁ ରକ୍ତ ଦେବା ପାଇଁ ଶୋଇଯାଉଥିଲା, ସେ ଭାବୁଥିଲା ଏଇଥିରେ ମୋ ପରିବାର ଆଜି ଚଳିଯିବ। ସେ ପରିସ୍ଥିତି ଯେତେବେଳେ ଅତିଶୟ ହେଲା, 1975 ମସିହାରେ କେନ୍ଦ୍ର ସରକାର ସ୍ଥିର କଲେ ଯେ ଏଇ ସ୍ୱେଚ୍ଛାସେବୀମାନଙ୍କୁ ଡାକିବା ଏବଂ ଆମେ ତାକୁ ଯେମିତି ହେଲେ ରକ୍ତଦାନଟାକୁ ଗୋଟେ ସ୍ୱେଚ୍ଛାସେବୀ ମାଧ୍ୟମରେ କରିବା, ଏବଂ 1975 ମସିହାରୁ ସେଇଟା ବଢ଼ିଲା। ଏବଂ ମୋର ସୌଭାଗ୍ୟ ଯେତେବେଳେ ମୋତେ ମାତ୍ର 17 ବର୍ଷ, ମୋର ଜୀବନର ପ୍ରଥମ ରକ୍ତଦାନ, ସେତେବେଳେ ରକ୍ତଦାନର ସମୟ 18 ବର୍ଷରୁ ଥିଲା 50 ବର୍ଷ, ଆଉ ସେତେବେଳେ ରକ୍ତଦାନ ଆରମ୍ଭ ହେଲା। ଆସ୍ତେ ଆସ୍ତେ ସାଧାରଣ ଲୋକମାନଙ୍କୁ ଆମେ ରକ୍ତ ଦେବା ପାଇଁ ମୋଟିଭେଟ୍ କଲୁ, କଲେଜ ପିଲାମାନଙ୍କୁ ସାଙ୍ଗରେ ନେଲୁ, ଯେଉଁମାନେ ଜଷ୍ଟ ଗ୍ରାଜୁଏଟ୍ ପାସ୍ କରୁଥିଲେ ତାଙ୍କୁ ନେଇକି ଆମେ ରକ୍ତ ଦେବାର କାର୍ଯ୍ୟକ୍ରମ ଆରମ୍ଭ କଲୁ। ଏବଂ ଯେତେବେଳେ ମୋର ଜୀବନର ଅନେକ ରକ୍ତଦାନ କରିଛି, ମୁଁ 163 ଥର ରକ୍ତଦାନ କରିଛି, କିନ୍ତୁ ମୋ ଜୀବନର ସବୁଠୁ ଚିତ୍ତାକର୍ଷକ ରକ୍ତଦାନ ହେଇଥିଲା ଯେତେବେଳେ ମହାବାତ୍ୟା ଏରସେମାରେ 1969 ମସିହାରେ ମୁଁ ଏକକାଳୀନ ଗୋଟେ ୟୁନିଟ୍ ଦେବା କଥା, ଏକକାଳୀନ ଗୋଟେ ସମୟରେ 3 ୟୁନିଟ୍ ଦେଇଥିଲେ, ଜଣେ ବୁଢା ଲୋକଙ୍କର ଆବଶ୍ୟକ ପଡ଼ିଥିଲା ଏରସେମାରେ। ଏବଂ ପରବର୍ତ୍ତୀ ଅବସ୍ଥାରେ 2001 ଗୁଜରାଟର କଚ୍ଛରେ ସେତେବେଳେ ରକ୍ତଦାନ କଲି, ଏବଂ ତାଠାରୁ ଅଧିକ ମର୍ମସ୍ପର୍ଶୀ ଥିଲା ମୋର ରକ୍ତଦାନ ଯେତେବେଳେ ନେପାଳ 2015 କାଠମାଣ୍ଡୁ ଏପ୍ରିଲରେ ଭୟାବହ ଭୂମିକମ୍ପ ହେଲା, ସେତେବେଳେ ରକ୍ତଦାନ କଲି। ଏଇ ଯୋଉ ରକ୍ତଦାନ କରିବାର ସୀମା 18 ବର୍ଷରୁ ସରକାର ବଢ଼େଇଲେ 65 ବର୍ଷ, ଏଇ 18 ବର୍ଷରୁ 65 ବର୍ଷ ବଢ଼େଇବା ଦ୍ୱାରା ମୋ ସୁଯୋଗ ମିଳିଲା, ମୁଁ ଶତକ ରକ୍ତଦାତା ହେଇପାରିଲି, ଏବଂ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ 100ରୁ ଅଧିକା ହେଇକି ମୁଁ 163ରେ ପହଞ୍ଚି ପାରିଲି। ଏବଂ ସାଧାରଣ ରକ୍ତଦାତା ଜାଣିବା ଦରକାର ଯେ ଆମେ ଯୋଉ ରକ୍ତ ଦଉଛେ, ଆମ ଦେହରେ ଯୋଉ ଶୂନ୍ୟତା ସୃଷ୍ଟି ହେଉଛି, ସେ ସମୟରେ ଯୋଉ ଶୂନ୍ୟତା ସୃଷ୍ଟି ହେଉଛି, ଯୋଉ ୟୁନିଟ୍ ଆମର ଯାଉଛି, ସେଇ ୟୁନିଟ୍ଟା ମାତ୍ର 7 ମିନିଟ୍ରେ ଗ୍ୟାପ୍ ଫିଲ୍ଅପ୍ କରୁଛି। ଆମେ ସେଇ ରକ୍ତର ଯୋଉ ଧାରାଟା ଯୋଉ ଶିରାରୁ ସେ ନେଉଛନ୍ତି, ସେ ଶିରାର ଯୋଉ ଜଏଣ୍ଟଟା ମାତ୍ର 7 ମିନିଟ୍ରେ ଫୁଲ୍ ହେଉଛି, କିନ୍ତୁ ଆମକୁ ତାକୁ ପରିପୃଷ୍ଟ ହେବା ପାଇଁ ମାନେ ଭିଟାମିନ୍ ଯୁକ୍ତ ହେବା ପାଇଁ ତାକୁ ଲାଗୁଛି ପାଖାପାଖି 3 ମାସ। ତେଣୁ ଆମେ ରକ୍ତଦାନଟାକୁ ସୀମା ରଖାଯାଇଛି, 3 ମାସରୁ 4 ମାସ ଭିତରେ ଜଣେ ରକ୍ତଦାନ କରିବ, କିନ୍ତୁ 18 ବର୍ଷରୁ 65 ବର୍ଷର କଥା ରହିଛି। ତା ଦେହରେ ରହିଛି ବିଶେଷ ଭାବରେ ଗୋଟେ ଓଜନର ଜାଗା, ଯୋଉଟାକି 50 କେଜି ହେବା ଦରକାର। ପ୍ରାୟତଃ ଝିଅମାନେ ପ୍ରାୟ କମ୍ ଦିଅନ୍ତି, କାରଣ ସେମାନଙ୍କର ଓଜନ 50 କେଜି ପ୍ରାୟ ହୁଏ ନାହିଁ, 45-48 ଭିତରେ ବହୁତ ଝିଅ ରହିଯାନ୍ତି। ଏବଂ ତାଠାରୁ ବଡ଼ ଜିନିଷ ହେଇଛି ଯେ ବର୍ତ୍ତମାନ ସାଧାରଣ ଭାବରେ ଲୋକ ଜାଣିନାହାନ୍ତି, ଜାଣିବା ଆବଶ୍ୟକତା, ଯେ ଆମର ହେମୋଗ୍ଲୋବିନ୍ଟା ସେ ସଂଖ୍ୟାଟା ଆମର ରହିବା କଥା ମିନିମମ୍ 12। ଯଦି 12ରୁ କମ୍ ଅଛି ଆମେ ରକ୍ତ ଦେଇଛେ, ଏବଂ ବାଇଚାନ୍ସ ଆମର ଗୋଟେ ଆକ୍ସିଡେଣ୍ଟ ହେଇଛି କି ଅସୁବିଧା ହେଇଛି, ଆମ ପାଇଁ 1% ମାଇନସ୍ ହେଇଗଲେ ଆମ ଦେହରେ ହେମୋଗ୍ଲୋବିନ୍ ସଂଖ୍ୟାଟା 11କୁ ପଳେଇ ଆସିବ। ତେଣୁ ପ୍ରାୟ ଯୋଉମାନେ ରକ୍ତ ଦିଅନ୍ତି, ମୁଁ ତାଙ୍କୁ ନିହାତି ନିବେଦନ କରିବି ଯେ ସେ କୁହନ୍ତୁ ବା ଝିଅନ୍ତୁ, ଚିନ୍ତା କରନ୍ତୁ 12% ଯେମିତି ହେଲେ ତାର ହେମୋଗ୍ଲୋବିନ୍ ଥିବା ଦରକାର। ସେଥିଲେ କଣ ହବ ନା ଆପଣଙ୍କର ରକ୍ତ ଆପଣ ଜମା ଦୁର୍ବଳ ହେବେ ନାହିଁ, ଏବଂ ରକ୍ତ ଦେଲେ ଜଣେ ଦୁର୍ବଳ ହୁଏ ନାହିଁ, ଏହାର ଯଦି ପ୍ରମାଣ ଯଦି କୁହାଯାଏ, ତାହେଲେ ଓଡ଼ିଶାରେ ମୁଁ ଯେତେବେଳେ ପ୍ରଥମେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପାଇଲି, ସେତେବେଳେ ପ୍ରମାଣ ହେଇଥିଲା ଯେ କ୍ରମାଗତ ରକ୍ତଦାନ କରିବା ଦ୍ୱାରା ମୋର ଆଜି ପର୍ଯ୍ୟନ୍ତ ବ୍ଲଡ୍ ପ୍ରେସର ହେଇନାହିଁ କି ଡାଇବେଟିସ୍ ହେଇନାହିଁ, ଅଥଚ ମୋତେ 68+ ବୟସ ହେଲାଣି। ମୁଁ ଯେହେତୁ କ୍ରମାଗତ ରକ୍ତଦାନ କରୁଛି, ମୁଁ ସବୁବେଳେ ସତେଜ ଅଛି, ମୁଁ ଦୌଡ଼ୁଛି, ମୁଁ ଅନୁଭବ କରୁଛି ଯେମିତି ମୁଁ 50 ବର୍ଷର ଯୁବକଟିଏ। ତେଣୁ ରକ୍ତଦାନ ଯେଉଁମାନେ କରୁଛନ୍ତି, ସେଇ ଦାନଟା ସାଧାରଣ କଥା ନୁହେଁ, କୋଉ ଜନ୍ମର ପୁଣ୍ୟ ଥିଲେ ଜଣେ ଜଣକୁ ରକ୍ତ ଦେବ, ଜଣେ ଜଣଙ୍କର ଜୀବନ ବଞ୍ଚେଇବ। ତେଣୁ ଆମେ ଯାହାକୁ ବଞ୍ଚେଇଲେ ସେ ଲୋକ ହୁଏତ ଆମକୁ ଚିହ୍ନି ନପାରେ, କିନ୍ତୁ ଆମକୁ ସେ ଯୋଉ ଆନନ୍ଦ ଲାଗିଲା, ଆମକୁ ଯୋଉ ସେ ଯୋଉ ନୈସର୍ଗିକ ସୁଖ ଲାଗିଲା, ଆମେ ଠାକୁର ଦର୍ଶନ କଲେ ଯୋଉ ସୁଖ, ଜଣକୁ ରକ୍ତଦାନ ଦେଇକି ସେ ଯୋଉ ଆତ୍ମତୃପ୍ତି ମିଳେ, ସେ ସୁଖ ତା ସହିତ ମଧ୍ୟ ସମାନ ବୋଲି ଆମେ ବିବେଚନା କରୁ। କାରଣ ଆପଣ ଦେଖନ୍ତୁ, ଯୋଉ ଲୋକର ଆବଶ୍ୟକତା ରକ୍ତ ଅଛି, ସେ ରୋଗୀ ଆକ୍ସିଡେଣ୍ଟରେ ମୁଁ ବହୁତ ଲୋକଙ୍କୁ ରକ୍ତ ଦିଏ, ଅନେକ ଥାଲାସେମିଆ ପେସେଣ୍ଟକୁ ରକ୍ତ ଦେଉଛି, ଅନେକ କର୍କଟ ରୋଗୀ ଯୋଉମାନଙ୍କ ଦରକାର ତାଙ୍କୁ ରକ୍ତ ଦେଉଛି, ସେମାନଙ୍କ ମୋର ଯୋଉ ହସ, ମତେ ଲାଗେ ସେ ହସ ମୋ ପିଲାଙ୍କ ପାଇଁ ଗୋଟେ ଆଶୀର୍ବାଦ ହେଇଯାଏ। ଏବଂ ଯୁବକମାନେ ସେଥିପାଇଁ ଅଧିକରୁ ଅଧିକ ଏଥିପାଇଁ ଆସିବା ଦରକାର, କାରଣ ଆମେ ଯଦି ଏ ବୟସରେ ମଧ୍ୟ ରକ୍ତ ଦେବାକୁ ଆଗ୍ରହ ରହିଛି, ଯୁବକମାନେ 18 ବର୍ଷକୁ ଅତିକ୍ରାନ୍ତ କରୁଛନ୍ତି, ସେମାନେ ଯଦି ରକ୍ତ ଦେବା ଆରମ୍ଭ କରିବେ, ସେମାନଙ୍କୁ ଜୀବନରେ କେବେ ବଡ଼ ରୋଗ ହେବ ନାହିଁ, ସେ ସବୁବେଳେ ନିରୋଗୀ ରହିବ ବୋଲି ମାନେ ମୁଁ ନିହାତି ଭାବରେ ଆଶା ରଖୁଛି। ଆଉ ଆମେ ସାଧାରଣ ଭାବରେ ଯଦି ଆମେ ବିଚାର କରିବା, ଦେଖନ୍ତୁ ତାରି ଭିତରେ ମଧ୍ୟ ଦୁଃଖ ରହୁଛି, ଜଣେ ଲୋକ ଆଶା କରୁଛି ଯେ ବ୍ଲଡ୍ ଟିକେ ଆମର ଦରକାର, ଆମେ ବୟସ୍କ ଲୋକ, ଆମେ ତାକୁ ବ୍ଲଡ୍ ଟେ ଦଉଛେ, ଯେ ଆମେ ଯେତେବେଳେ ବ୍ଲଡ୍ ଟି ଦାନ ଦେଲେ, ଆମେ ରକ୍ତ ଦଉଛେ ତା ବଦଳରେ ଆମେ କେବେ ଟଙ୍କାଟେ ବି ନେଇ ନାହିଁ ନା। ରକ୍ତଦାନ ଶିବିର ହଉଛି, ଆପଣ ଦେଖନ୍ତୁ ରକ୍ତରେ ପଇସା ପତ୍ରର ବ୍ୟବସାୟ ହୁଏ ନାହିଁ, କିଏ ରକ୍ତ ଦେଲେ କାହାର 5 ଟଙ୍କା ନିଏ ନାହିଁ, କିନ୍ତୁ ସେ ଚାହେଁ ଯେ କାହାର ଗୋଟେ ଖୁସି, କାହାର ଗୋଟେ ହସ, ନହେଲେ କୃତଜ୍ଞତାର ପଦେ ଶବ୍ଦ। ଆଜିକାଲି କିନ୍ତୁ ହେଇଛି କଣ ନା, ଆମେ ଯାହାକୁ ରକ୍ତ ଦଉଛୁ ଲକ୍ଷ୍ୟ କରୁଛୁ, କିଛି କିଛି ଲୋକ ଏତେ ସ୍ୱାର୍ଥପର ହେଇଛନ୍ତି, ରକ୍ତ ମୁଁ ଦେଲି ମନେକର କି ଜଣେ କେବେ ଯୁବକକୁ ଆମେ ଗୋଟେ ଇନ୍ସପାୟର କରି ତାକୁ ଦେଲୁ, କିନ୍ତୁ ସେ ତା ରକ୍ତଟି ଦଉଛି, ତା ପାଖକୁ ସେ ବୟସ୍କ ଲୋକଟି ସୁସ୍ଥ ହଉଛି, ଯଦି ପଦେ ଖାଲି କହନ୍ତା ବାପାରେ ତୋ ରକ୍ତ ମତେ ଜୀବନ ଦେଲା, ଏଇ ଯୋଉ କୃତଜ୍ଞତାଟା ତାକୁ ଆହୁରି ବଡ ଲାଗନ୍ତା, ତା ମନରେ ଗୋଟେ ନୂଆ ଅନୁମାଦାନ ଆସନ୍ତା, ଏଇଟା ଗୋଟେ ଅଭାବ ରହୁଛି। ଆଉ ଆଜିକାଲି ଲୋକ ପ୍ରାୟତଃ ବି ହେଲେଣି, ଅନେକ ଲୋକ ଯୋଉମାନେ ଯଦି ଆମେ କହିବା ଧନିକ ଶ୍ରେଣୀର ଲୋକ, ବ୍ୟବସାୟିକ ଲୋକ, କିଛି କିଛି ଲୋକ ଅଛନ୍ତି ଯୋଉମାନେ ନିଜ ଘରର ପରିବାର ଲୋକ ରକ୍ତ ଦେବାକୁ ପ୍ରସ୍ତୁତ ନୁହନ୍ତି, ନିଜ ବାପ ପାଇଁ ପୁଅ କହୁଛି ଯେ ମୁଁ କେବେ ଦେଇନାହିଁ, ଏମିତିକି ନିଜ ସ୍ତ୍ରୀ ପାଇଁ ତା ସ୍ୱାମୀ କହୁଛି ମାଉସା ମତେ ଭାରି ଡର, ମୁଁ କେବେ ଦେଇନାହିଁ। ଚିନ୍ତା କରନ୍ତୁ, ଯଦି ତମେ ତମର ସ୍ତ୍ରୀ ପାଇଁ ଦଉନାହ, ତମେ ତମର ବାପା ପାଇଁ ଦେବାକୁ ପ୍ରସ୍ତୁତ ନାହଁ, ତାହେଲେ ମୁଁ କାହିଁକି ତମକୁ ରକ୍ତଟେ ଦେବି। ତେଣୁ ବେଳେବେଳେ ମଧ୍ୟ ଯୁବ
ଗୋଷ୍ଠୀ ମଧ୍ୟରେ ଏଇ ଦୁଃଖ ମଧ୍ୟ ଆସୁଛି। ତେଣୁ ଆମେ ନିବେଦନ କରିବା ସମସ୍ତଙ୍କୁ ଯେ ପ୍ରଥମେ ଯଦି ନିଜେ ରକ୍ତ ଥରେ ଦେଇନଥିବା, କାଲି ଯଦି କୌଣସି ଆକ୍ସିଡେଣ୍ଟ ହେଲା, ନିଜ ରାସ୍ତାରେ ସ୍ତ୍ରୀଟି ପଡ଼ିଗଲା, ଯଦି ବାପାର ହଠାତ୍ ଦେହ ଖରାପ ହେଇଗଲା କି ମା ହଠାତ୍ ଆଫେକ୍ଟ ହେଇଗଲା, ଯୋଉ ବ୍ଲଡ୍ ଦେବାକୁ ପଡିବ, ଯଦି ଆମର ଅଭିଜ୍ଞତା ନଥିବ ତାହେଲେ ଆମର କେବେ ସେ ବିଷୟ ହବ ନାହିଁ। ତେଣୁ ରକ୍ତଦାନ ଯୁବକମାନଙ୍କୁ ମୁଁ ନିବେଦନ

ଦାନ ରକ୍ତ ଦିଅନ୍ତୁ, ମହାପୁଣ୍ୟ କରନ୍ତୁ, ଇଏ କଣ କହୁଛି ନ କହୁଛି ବଡ କଥା ନୁହେଁ, ଆଗେଇ ଯାଆନ୍ତୁ, ସେ ରକ୍ତଦାନର ଆନନ୍ଦରେ ଉତ୍ଫୁଲ୍ଲିତ ହୁଅନ୍ତୁ, ଠାକୁର ଦର୍ଶନ କଲାବେଳେ ଯୋଉ ଆନନ୍ଦ ତାଠୁ ଆହୁରି ଆନନ୍ଦ ଉପଲବ୍ଧି କରନ୍ତୁ, ଦେଖିବେ ଆପଣଙ୍କର ଦେହ ସୁସ୍ଥ ରହିବ, ନିଶ୍ଚୟ ନିରୋଗୀ ରହିବେ।

ଶୁଣୁଥିଲେ ରକ୍ତଦାନ କରି ମହତ କାର୍ଯ୍ୟ କରିଥିବା ରକ୍ତଦାତା ଡକ୍ଟର ବଦ୍ରି ମିଶ୍ରଙ୍କ ଅନୁଭୂତି ସମ୍ପର୍କରେ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଆରେ ରିମା, ସୋଲାର ପ୍ୟାନେଲ ଲଗେଇ ଦେ, ସୋଲାର ପ୍ୟାନେଲ ଲଗେଇ ଦେ। କେବେଠୁ ମୋର ସବୁ ସାଙ୍ଗମାନେ କହୁଥିଲେ, କିନ୍ତୁ ମୁଁ ମାନିଲି ଯେବେ ପ୍ରଧାନମନ୍ତ୍ରୀ କହିଲେ।
2: ଭାରତ ସରକାର କା ଲକ୍ଷ ସୋଲାର ପାୱର ସେ ବିଜଲୀ ବିଲ ଜିରୋ କରନେ କା ଭି ହେ।
1: ମୁଁ ପ୍ରଧାନମନ୍ତ୍ରୀ କହିବା ପରେ ସୋଲାର ପ୍ୟାନେଲ ଲଗେଇଲି, ଆଉ ମୋର ବିଜୁଳି ବିଲ୍ ଜିରୋ ଆସୁଛି। ଆପଣ ବି ଲଗାନ୍ତୁ।
3: ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ। 2036 ମସିହା ସୁଦ୍ଧା ରାଜ୍ୟକୁ କୁପୋଷଣମୁକ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ବିପର୍ଯ୍ୟୟ ପରିଚାଳନାକୁ ନେଇ ଆସନ୍ତାକାଲିଠାରୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ ଏବଂ ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଓଡ଼ିଶା ପାଞ୍ଚଟି ବର୍ଗରେ ମନୋନୀତ। ରାଜ୍ୟ ସରକାରଙ୍କର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 20 ତାରିଖ ଶନିବାର ଦିନ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନଠାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଭାସ୍ଥଳୀର ସୁରକ୍ଷା ବ୍ୟବସ୍ଥା, ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନିମିତ୍ତ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୌରଶକ୍ତିର ଉପଯୋଗ ଓ ସ୍ଥାୟୀ ବିକାଶ ଦିଗରେ ଓଡ଼ିଶା ସମଗ୍ର ଦେଶରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଉତ୍କର୍ଷ ପୁରସ୍କାର ପାଇଁ ମନୋନୀତ ହୋଇଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ସର୍ବାଧିକ ଗ୍ରାହକଙ୍କ ଆବେଦନ, ସୌର ସ୍ଥାପନ ଏବଂ ଡିସ୍କମ୍ ଯାଞ୍ଚ କ୍ଷେତ୍ରରେ ମଧ୍ୟମ ଧରଣର ଗ୍ରାହକଙ୍କ ସଂଖ୍ୟା ଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି। ଏତଦ୍ବ୍ୟତୀତ ଅଧିକ ବ୍ୟବସାୟୀ ପଞ୍ଜିକରଣ ବର୍ଗରେ ରାଜ୍ୟ ତୃତୀୟ ସ୍ଥାନ ହାସଲ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ଏହି ସଫଳତା ସରକାରଙ୍କ ସୁଦୂରପ୍ରସାରୀ ଚିନ୍ତାଧାରା, ବିଭାଗୀୟ ସମନ୍ୱୟ ଓ କ୍ଷେତ୍ରସ୍ତରରେ କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କ ସାମୁହିକ ପ୍ରୟାସର ଫଳାଫଳ। ଓଡ଼ିଶାକୁ ନବୀନ ଶକ୍ତି କ୍ଷେତ୍ରରେ ପରିବେଶ ଅନୁକୂଳ ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟକୁ 2036 ମସିହା ସୁଦ୍ଧା କୁପୋଷଣମୁକ୍ତ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରଠାରେ ଆଜି ଉପମୁଖ୍ୟମନ୍ତ୍ରୀ ରାଜ୍ୟର ଅତିଶୟ କମ୍ ଓଜନର ଶିଶୁଙ୍କୁ ଦିଆଯାଉଥିବା ଖାଦ୍ୟ ଏବଂ ପ୍ରାକ୍ ବିଦ୍ୟାଳୟର ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ସକାଳ ଜଳଖିଆର ମୂଲ୍ୟବୃଦ୍ଧି ନେଇ ବାର୍ଷିକ 137,57,00,000 ଟଙ୍କାର ଅତିରିକ୍ତ ବ୍ୟୟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା କହିଛନ୍ତି, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ ଜଳଖିଆ

0: ଖର୍ଚ୍ଚକୁ 18 ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ୟରେ 35,000 ଶିଶୁ ଅତିଶୟ କମ୍ ଓଜନ ବର୍ଗରେ ରହିଛନ୍ତି। ଶିଶୁମାନଙ୍କ ସାମଗ୍ରିକ ବିକାଶ ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି।
1: ବିଭାଗ ଯେଉଁ ଢଙ୍ଗରେ ଅପପୃଷ୍ଟି ମୁକ୍ତ ଓଡ଼ିଶା ଗଢ଼ିବା ପାଇଁ କାମ ଆରମ୍ଭ କରିଛି, ଫୋକସ ଆରମ୍ଭ କରିଛି, ତାଙ୍କର ଟ୍ରିଟମେଣ୍ଟ, ତାଙ୍କୁ ଡିଟେକ୍ଟ କରିବା, ତାଙ୍କୁ ଚିକିତ୍ସା କରିବା, ପ୍ରୋତ୍ସାହନ ଦେବା, ଏଥିରେ ଆମେ ସଫଳ ହେବୁ ଏବଂ ଏକ କୁପୋଷଣ ମୁକ୍ତ ଓଡ଼ିଶା ଗଢ଼ିବା। ସମାଜର ସବୁ ବର୍ଗର ଲୋକମାନେ ଏ ଛୁଆମାନଙ୍କର କୁପୋଷଣ ଉପରେ ଟିକେ ଭାଗିଦାରୀ କରିବା ପାଇଁ ମୁଁ ଅନୁରୋଧ କରୁଛି। ଯେଉଁଠି ଅଙ୍ଗନବାଡ଼ି ସେଣ୍ଟର ଅଛି, ଯେଉଁ ଯେଉଁ ଜିଲ୍ଲା ଯେମିତି ନବରଙ୍ଗପୁର କୁପୋଷଣରେ ସାମ୍ନାକୁ ଆସୁଛି, ମୟୂରଭଞ୍ଜ ଆସୁଛି, ସେହି ସେହି ଜିଲ୍ଲାରେ ଟିକେ ଜନଭାଗିଦାରୀ ବା ସମାଜସେବୀମାନେ ଟିକେ ଭାଗିଦାରୀ କଲେ ବହୁତ ଜଲ୍ଦି ଓଡ଼ିଶା କୁପୋଷଣ ମୁକ୍ତ ହୋଇପାରିବ।
0: ଏହି ଅବସରରେ ଜୀବନର ପ୍ରଥମ 1000 ଦିନର ଡିଜିଟାଲ ପୁସ୍ତକକୁ ଉପମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆସନ୍ତାକାଲିଠାରୁ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରଷିଆ, ସାଉଦି ଆରବିଆ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା, ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ କ୍ଷେତ୍ରରେ ଓଡ଼ିଶାର ସକ୍ରିୟ, ସଫଳ ଏବଂ ସୁଦୃଢ଼ ପଦକ୍ଷେପ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯିବ। ଓଡ଼ିଶାରେ ବ୍ରିକ୍ସ ରାଷ୍ଟ୍ରସମୂହକୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀର ଆୟୋଜନ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତାକୁ ବିଶ୍ୱସ୍ତରରେ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ଓଡ଼ିଶାରେ ପ୍ରଥମଥର ପାଇଁ ବ୍ରିକ୍ସ ରାଷ୍ଟ୍ରସମୂହର ସମ୍ମିଳନୀ ଆୟୋଜନ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଯୋଗ ଦେଉଥିବା ପ୍ରତିନିଧି ଦଳଙ୍କ କୋଣାର୍କ ଗସ୍ତ ଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସମ୍ମିଳନୀ ହେବାକୁ ଥିବା ଅଞ୍ଚଳକୁ ସମ୍ପୂର୍ଣ୍ଣ ସିସିଟିଭି ନଜରରେ ରଖାଯାଇଛି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରିବେ। ଏଥିଲାଗି ଓଡ଼ିଶାକୁ 5 ବର୍ଗରେ ମନୋନୀତ କରାଯାଇଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନ ପୋଟଲାମପୁର ଗ୍ରାମ ପଞ୍ଚାୟତ ସୁସ୍ଥ ଗ୍ରାମ ପଞ୍ଚାୟତ ଭାବେ ଦେଶରେ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 25 ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ। ପର୍ଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମ ପଞ୍ଚାୟତ ବର୍ଗରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପଡୁଆ ଗ୍ରାମ ପଞ୍ଚାୟତ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛି। 50 ଲକ୍ଷ ଟଙ୍କାର ଅର୍ଥରାଶି ଏହି ପଞ୍ଚାୟତକୁ ମିଳିବ। ସ୍ୱଚ୍ଛ ଓ ସବୁଜ ଗ୍ରାମ ପଞ୍ଚାୟତ ବର୍ଗରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକୋଟା ବ୍ଲକର ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 37,50,000 ଟଙ୍କା ପୁରସ୍କାର ଦିଆଯିବ। ସେହିପରି ସାମାଜିକ ଭାବେ ସୁରକ୍ଷିତ ଓ ସାମାଜିକ ନ୍ୟାୟସଙ୍ଗତ ଗ୍ରାମ ପଞ୍ଚାୟତ ବର୍ଗରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ମନ୍ଦାର ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 37,50,000 ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ପରିଷଦ ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ଜିଲ୍ଲା ପରିଷଦକୁ 3 କୋଟି ଟଙ୍କାର ପୁରସ୍କାର ମିଳିବ। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଅଧିବକ୍ତା ମଧ୍ୟସ୍ଥିମାନଙ୍କୁ ମଧ୍ୟସ୍ଥତା କ୍ଷେତ୍ରରେ ଅଧିକ କ୍ରିୟାଶୀଳ କରିବା ପାଇଁ ଓଡ଼ିଶା ନ୍ୟାୟିକ ଏକାଡେମୀ କଟକଠାରେ 5-ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟର ମଧ୍ୟସ୍ଥତା ଓ ସମାଧାନ ପ୍ରକଳ୍ପ କମିଟି ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଏହି ଶିବିରର ଆୟୋଜନ କରାଯାଇଛି। ସୁପ୍ରିମକୋର୍ଟ ମଧ୍ୟସ୍ଥତା ଓ ସମାଧାନ ପ୍ରକଳ୍ପ କମିଟିର ବରିଷ୍ଠ ପ୍ରଶିକ୍ଷକ ମୀନା କୋଠରୀ ଓ ପ୍ରମିଳା ଆଚାର୍ଯ୍ୟ ଶିବିରରେ ଯୋଗଦେଇ ମଧ୍ୟସ୍ଥତା ମାଧ୍ୟମରେ ବିବାଦଗୁଡ଼ିକର ସହଜ ତ୍ୱରିତ ନ୍ୟାୟ ପ୍ରଦାନ ସମ୍ପର୍କରେ ପ୍ରଶିକ୍ଷାର୍ଥୀମାନଙ୍କୁ ବୁଝାଇଥିଲେ। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଏହି ଶିବିର ଚାଲିବ। ଶ୍ରୀକ୍ଷେତ୍ରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ସମସ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପୁରୀ ସର୍କିଟ୍ ହାଉସ୍ଠାରେ ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସମୟରେ ପ୍ରବଳ ଖରା ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଉପରେ ଜଳସିଞ୍ଚନ ବ୍ୟବସ୍ଥା କରାଯିବା ସହ ପ୍ରବଳ ବର୍ଷା ହେଲେ ଉଚ୍ଚ ଶକ୍ତିସମ୍ପନ୍ନ ମୋଟର ପମ୍ପ ଦ୍ୱାରା ଜଳ ନିଷ୍କାସନ ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛି।

0: ଉପକୂଳରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରଶିକ୍ଷଣପ୍ରାପ୍ତ ଲାଇଫ୍ଗାର୍ଡ ମୁତୟନ କରାଯିବା ସହ ଅଗ୍ନିଶମ ବିଭାଗ ରଥଯାତ୍ରା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ତିନି ରଥର ସମସ୍ତ ଚକ ଓ ଅଖ ସଂଯୋଗ ପରେ ଆଜି ଅଖ ଉପରେ ପାଞ୍ଚ ଦଣ୍ଡା ପଡ଼ିଛି। ତିନି ରଥର ମୁଖ୍ୟ ବିଶ୍ୱକର୍ମା ମହାରଣା ନଡ଼ିଆ ମହାର୍ଦ୍ଧ ରଖି ଅନୁକୂଳ କରିବା ପରେ ଭୋଇ ସେବକମାନେ ରଥ ଉପରକୁ ଦଣ୍ଡା ଉଠାଇଥିଲେ। ଗରଗରା ଓ ଗୟଳକଣ୍ଟା ପଡ଼ିବା ପରେ ଚାରି ନାହାକା ଉଠିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପରିଚାଳିତ ସଖୀ ନିବାସ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକର ଅଙ୍କୁଶପୁରଠାରେ ଉପଲବ୍ଧ ହେଉଛି। ନିଜ ପରିବାରଠାରୁ ଦୂରରେ ରହୁଥିବା ଅବିବାହିତ କିମ୍ବା ବିବାହିତ କର୍ମଜୀବୀ ମହିଳାମାନେ ଏହି ସଖୀ ନିବାସର ସୁବିଧା ନେଇପାରିବେ। ରାଜ୍ୟରେ ଚାରିଜଣ ଛାତ୍ରଛାତ୍ରୀ ଜାପାନରେ ଅନୁଷ୍ଠିତ ସାକୁରା ସାଇନ୍ସ ହାଇସ୍କୁଲ କାର୍ଯ୍ୟକ୍ରମରେ ଦେଶର ପ୍ରତିନିଧିତ୍ୱ କରିଛନ୍ତି। ଭୁବନେଶ୍ୱରର ବିଷ୍ଣୁ ପ୍ରସାଦ ଜେନା, କୋରାପୁଟର ଶୁଭମ ନାୟକ, ତେଲକୋଇର ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ ଏବଂ ରେଙ୍ଗାଲିର ଆଦ୍ୟାଶା ପଣ୍ଡା ଏଥିରେ ଭାଗ ନେଇଥିଲେ। ରାୟଗଡ଼ା ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ସ୍ନାତକ ଶିକ୍ଷକ ଓ ଶାରୀରିକ ଶିକ୍ଷା ପ୍ରଶିକ୍ଷକମାନଙ୍କୁ ଜିଲ୍ଲାପାଳ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳମ୍ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ମୌସୁମୀ ଅଗ୍ରସର ନେଇ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଆରବ ସାଗର, ଲାକ୍ଷାଦ୍ୱୀପ, କେରଳମ୍ ଓ ତାମିଲନାଡୁର କିଛି ଅଂଶ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଉତ୍ତର ପୂର୍ବ ଓ ସଂଲଗ୍ନ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଘୂର୍ଣ୍ଣିବଳୟ ସମୁଦ୍ର ପତନଠାରୁ 4.5 କିଲୋମିଟର ପର୍ଯ୍ୟନ୍ତ ବ୍ୟାପି ରହିଛି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥିଲେ ମଧ୍ୟ ଗୁଳୁଗୁଳି ଜାରି ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ। 2036 ମସିହା ସୁଦ୍ଧା ରାଜ୍ୟକୁ କୁପୋଷଣ ମୁକ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ବିପର୍ଯ୍ୟୟ ପରିଚାଳନାକୁ ନେଇ ଆସନ୍ତାକାଲିଠାରୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ ଏବଂ ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଓଡ଼ିଶା 5ଟି ବର୍ଗରେ ମନୋନୀତ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ଜୀବନକୁ ସକାରାତ୍ମକ ଭାବେ ବିତେଇବା। ଆଲେଖ୍ୟ ପ୍ରଫୁଲ୍ଲ କୁମାର ଦାସ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ସମ୍ବଲପୁର ସମେତ ଓଡ଼ିଶାର ବିଭିନ୍ନ ସହରରେ ଗତ ରବିବାର ଦିନ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକର ସଦସ୍ୟ, ସଚେତନ ସାମାଜିକ କାର୍ଯ୍ୟକର୍ତ୍ତା ହାତରେ ପ୍ଲାକାର୍ଡ ଓ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରୁଥିଲେ। ପ୍ଲାକାର୍ଡରେ ତମାଖୁ ବର୍ଜନ କରିବା ସଂକ୍ରାନ୍ତ ସ୍ଲୋଗାନମାନ ଲେଖାଯାଇଥିଲା। ଦିନ ଆରମ୍ଭରୁ ସାଧାରଣ ମଣିଷଟି ଏଭଳି ବାର୍ତ୍ତା ସହ ତା'ର ଦୈନନ୍ଦିନ ଜୀବନ ଆରମ୍ଭ କରିଥିଲା। କିଛି ଲୋକଙ୍କର ଏଭଳି ପ୍ରୟାସ ଅନ୍ୟମାନଙ୍କ ମନକୁ ଆନ୍ଦୋଳିତ କରିବା ସହ ସୁଦୂରପ୍ରସାରୀ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ପଦଯାତ୍ରାର କାରଣ ଥିଲା ସେଦିନ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଥିଲା। ତମାଖୁ ବ୍ୟବହାରକୁ ନା କହିବା ପାଇଁ ବାରମ୍ଭାର ପରାମର୍ଶ ଦିଆଯାଇଛି। ବର୍ତ୍ତମାନର ଗ୍ରୀଷ୍ମ ଋତୁରେ ଅତ୍ୟନ୍ତ ଗରମ ପରିସ୍ଥିତି ଭିତରେ ଲୋକମାନେ ଜୀବନ ଅତିବାହିତ କରୁଛନ୍ତି। ଉତ୍ତପ୍ତ ପରିବେଶକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ବୃକ୍ଷରୋପଣ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି, କାରଣ ବୃକ୍ଷ ସାମୂହିକ ଭାବରେ ଜୀବଜଗତର ବହୁବିଧ ଉପକାର କରିଥାଏ। ହେଲେ ଅନ୍ୟପକ୍ଷରେ ଟବାକୋ ମଣିଷକୁ ବିନାଶର ରାସ୍ତାକୁ ଟାଣି ନେଇଥାଏ। ତମାଖୁ ଏଭଳି ଏକ ଉଦ୍ଭିଦକ ଉତ୍ପାଦ ଯାହା ବିପଦସଂକୁଳ ଜୀବନର ଅନ୍ୟ ନାମ ପାଲଟିଛି। ପୃଥିବୀରେ ତମାଖୁ ସେବନ ଜନିତ ମୃତ୍ୟୁ ଏକ ଚିନ୍ତାର କାରଣ ପାଲଟିଛି। ତମାଖୁ ବ୍ୟବହାର ଦ୍ୱାରା ମୁଖଗହ୍ୱର କର୍କଟ ରୋଗୀ ବୃଦ୍ଧି ପାଇବା ସହ ହୃତ୍ପିଣ୍ଡ, ଯକୃତ ଏବଂ ଫୁସ୍ଫୁସ୍ ବିଶେଷ ଭାବେ ପ୍ରଭାବିତ ହୋଇଥାଏ। ଚଳିତ ବର୍ଷ ନିକୋଟିନ୍ ଓ ତମାଖୁ ପରି ବଦଭ୍ୟାସକୁ ମୁକାବିଲା କରିବା, ଭ୍ରମାତ୍ମକ ଉଦ୍ଦେଶ୍ୟକୁ ଉଜାଗର ରଖିବା ପ୍ରସଙ୍ଗ ନେଇ ଏହି ଦିବସ ପାଳିତ ହୋଇଛି। 2008 ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତମାଖୁ ସେବନ ନିଷେଧ ଜରିଆରେ ବିଶ୍ୱସ୍ତରରେ ଅକାଳ ମୃତ୍ୟୁ ରୋକିବାର ଏକ ବଡ଼ ପ୍ରୟାସ ଆରମ୍ଭ କରିଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରିଥିବା ଆକଳନ ଅନୁଯାୟୀ ଶରୀରରେ 28 ପ୍ରକାର ରୋଗ ସୃଷ୍ଟିର ତମାଖୁ ସେବନ ଏକ କାରଣ ପାଲଟିଥାଏ। ସେଥିମଧ୍ୟରୁ ଅଧିକାଂଶ ହେଉଛି ବିପଦଜନକ, ଯେପରିକି ଫୁସ୍ଫୁସ୍ କର୍କଟ, ଶ୍ୱାସକ୍ରିୟା ସମ୍ବନ୍ଧୀୟ ସିଓପିଡି ଏବଂ ହୃଦ୍ରୋଗ ଆଦି। ଧୂମପାନ ଏବଂ ତମାଖୁ ସେବନ ଉପରେ ବ୍ୟକ୍ତିର ସ୍ୱରପେଟିକା, ମୁଖଗହ୍ୱର ଏବଂ ଅଗ୍ନାଶୟରେ ମଧ୍ୟ କର୍କଟ ରୋଗ ହୋଇଥାଏ। ରକ୍ତନଳୀଜନିତ ରୋଗ ଏବଂ ଉଚ୍ଚ ରକ୍ତଚାପ ମଧ୍ୟ ଆଶଙ୍କା ରହିଛି।

ପ୍ରଜନନ କ୍ଷମତାକୁ ମଧ୍ୟ ଏହା ପ୍ରଭାବିତ କରୁଥିବା ଗବେଷଣାରୁ ଜଣାପଡ଼ିଛି। ପ୍ରତିବର୍ଷ ବିଶ୍ୱରେ ତମାଖୁ ସେବନ ଦ୍ୱାରା 80 ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଥିବା ନେଇ ଆକଳନ କରାଯାଇଛି। ସେଥିମଧ୍ୟରୁ 16 ଲକ୍ଷ ଲୋକଙ୍କର ପରୋକ୍ଷ ଧୂମପାନ ଜନିତ ସଂକ୍ରମଣ ଯୋଗୁଁ ମୃତ୍ୟୁ ହେବା ଦେଖାଯାଉଛି। ନିଜର ମୌଜ ମଜଲିସ୍ ପାଇଁ ଧୂମପାନ କରୁଥିବା ଲୋକ ଆଖପାଖ ବ୍ୟକ୍ତିବିଶେଷକୁ ପ୍ରଭାବିତ କରିଥାନ୍ତି। ସେମାନେ ଧୂମପାନ ନ କରି ମଧ୍ୟ ପରୋକ୍ଷରେ ଏହାଦ୍ୱାରା ପ୍ରଭାବିତ ହୋଇ ଜୀବନ ହରାଇଥାନ୍ତି। ଏଭଳି ମୃତ୍ୟୁ ଦ୍ୱାରା ସେହି ପ୍ରଭାବିତ ଲୋକଙ୍କର ପରିବାର ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପରୋକ୍ଷ ଧୂମପାନ ଜନିତ ଜୀବନହାନି ବିଭିନ୍ନ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥାଏ। ବୈଜ୍ଞାନିକଙ୍କ ମତରେ ଯେଉଁ ପ୍ରସୂତି ମହିଳା ଧୂମପାନ କରନ୍ତି ସେମାନଙ୍କ ଗର୍ଭରେ ଥିବା ଶିଶୁର ମସ୍ତିଷ୍କ ଅମ୍ଳଜାନ ଅଭାବ ଜନିତ ପରିସ୍ଥିତିର ସମ୍ମୁଖୀନ ହୋଇଥାଏ, ଫଳରେ ଶିଶୁଟିର ଜୀବନରେ ସଙ୍କଟଜନକ ସ୍ଥିତି ଆସିଥାଏ। ଅନ୍ୟପକ୍ଷରେ ଧୂମପାନ କରୁଥିବା ପୁରୁଷଙ୍କ କ୍ଷେତ୍ରରେ ନମ୍ପୁସକ ମାତ୍ରା ଅଧିକ ରହିଥାଏ। ସଦ୍ୟତମ ରିପୋର୍ଟ ଅନୁଯାୟୀ ଭାରତର ଗୁଜରାଟ, ଉତ୍ତରପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟ ତମାଖୁ ଉତ୍ପାଦକ ରାଜ୍ୟ ଭାବେ ପରିଗଣିତ ହେଉଛି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ତେଲଙ୍ଗାନା, ବିହାର, ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକରେ ମଧ୍ୟ ବହୁ ପରିମାଣରେ ତମାଖୁ ଉତ୍ପାଦିତ ହେଉଛି। ଜୀବନରେ ତମାଖୁ ବା ଧୂମପାନ ସେବନ ପ୍ରାୟତଃ କିଶୋର ଅବସ୍ଥାରୁ ଆରମ୍ଭ ହୋଇଥାଏ। ଭାରତରେ ପ୍ରତିବର୍ଷ ତମାଖୁ ସେବନ ଜନିତ କାରଣରୁ 13 ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି। ସିଗାରେଟ୍, ବିଡ଼ି, ଗୁଟ୍କା, ଖଇନି, ହୁକ୍କା, ଇ ସିଗାରେଟ୍ ଆଦି ସେବନ ଜୀବନ ପାଇଁ ଅତ୍ୟନ୍ତ କ୍ଷତିକାରକ ହେଉଛି। ତମାଖୁ ସେବନ ଜୀବନରେ ଏକ ନିଶା ହୋଇଯିବା ପରେ ଏହାକୁ ତ୍ୟାଗ କରିବା କଷ୍ଟକର ହୋଇପଡ଼େ। ତେବେ ଏଥିରୁ ଦୂରେଇବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ସୃଷ୍ଟିରେ ମଣିଷ ଜୀବନ ସବୁଠାରୁ ମୂଲ୍ୟବାନ, ସେଥିପାଇଁ ମଣିଷକୁ ଅମୃତସ୍ୟ ସନ୍ତାନ ବୋଲି ବିବେଚନା କରାଯାଇଛି। ଏହି ସୁନ୍ଦର ଜୀବନକୁ ସକାରାତ୍ମକ ଭାବରେ ବିତେଇବା ପାଇଁ ସମସ୍ତ ପ୍ରକାର ବଦଭ୍ୟାସକୁ ତ୍ୟାଗ କରିବାକୁ ପଡ଼ିବ। ଯୋଗ, ପ୍ରାଣାୟାମ, ଏହି ସକାରାତ୍ମକ ଚିନ୍ତାଧାରା ଆଦି ଲାଭଦାୟୀ ପ୍ରସଙ୍ଗଗୁଡ଼ିକୁ ଜୀବନର ଅଂଶ ଭାବେ ଗ୍ରହଣ କରିବାକୁ ପଡ଼ିବ। ନିଶା ସେବନକୁ ବର୍ଜନ କରି ଏକ ସୁସ୍ଥ ତଥା ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ।

0: ଆଜିର ପ୍ରସଙ୍ଗରେ ଶୁଣିଲେ ଜୀବନକୁ ସକାରାତ୍ମକ ଭାବେ ବିତେଇବା। ଆଲେଖ୍ୟ ପ୍ରଫୁଲ୍ଲ କୁମାର ଦାସ, ଉପସ୍ଥାପନା ମହେଶ୍ୱର ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର ଶ୍ରୋତା ବନ୍ଧୁ, ସନ୍ଧ୍ୟା 7ଟାର ନ୍ୟୁଜ୍ ହେଡ୍‌ଲାଇନ୍ସକୁ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ କରୁଛି, ମୁଁ ମହେଶ୍ୱର ସାହୁ। ସିବିଏସ୍ଇର ଦ୍ୱନ୍ଦ୍ୱ ପରେ ସରକାର ନେଇଛନ୍ତି ବଡ଼ ପଦକ୍ଷେପ। ପରୀକ୍ଷା ଖାତା ପୁନଃ ମୂଲ୍ୟାୟନ ପାଇଁ ପ୍ରସ୍ତୁତ ସିବିଏସ୍ଇ ପୋର୍ଟାଲ୍ ଆଜି ଖୋଲିନାହିଁ। ଓଏସ୍ଏମ୍ ତ୍ରୁଟିକୁ ନେଇ ତଦନ୍ତ କମିଟି ଗଠନ କରାଯାଇଛି। ଏଥିସହିତ ସିବିଏସ୍ଇର ଅଧ୍ୟକ୍ଷ ଓ ସଚିବଙ୍କୁ ପରିବର୍ତ୍ତନ କରାଯାଇଛି। ଅଧ୍ୟକ୍ଷ ରାହୁଲ ସିଂ ଓ ସଚିବ ହିମାଂଶୁ ଗୁପ୍ତାଙ୍କୁ ବଦଳି କରାଯାଇଛି। ଆସନ୍ତା 12 ତାରିଖରେ ରାଜ୍ୟର ବିଜେପି ସରକାର ଶାସନକୁ 2 ବର୍ଷ ପୂରଣ କରିବେ। ଏହି ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଆସନ୍ତା 20 ତାରିଖରେ ଏକ ବିଶାଳ ଜନସଭାର ଆୟୋଜନ ହୋଇଛି। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ସେଦିନ ବହୁ ଜନକଲ୍ୟାଣକାରୀ ଯୋଜନାର ଉଦ୍ଘାଟନ ଓ ଶିଳାନ୍ୟାସ ହେବା ସହ ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ନୂତନ ଯୋଜନା ଘୋଷଣା କରିବେ ବୋଲି ମୁଖ୍ୟମନ୍ତ୍ରୀ ମନୋହର ଚରଣ ମାଝୀ ସୂଚନା ଦେଇଛନ୍ତି। ଅପପୁଷ୍ଟିରେ ଶିକାର ପିଲାଙ୍କୁ ମିଳିବ ଦୈନିକ 18 ଟଙ୍କା। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ ଜଳଖିଆ ଖର୍ଚ୍ଚ ବାବଦକୁ ଏହି ଟଙ୍କା ଦିଆଯିବ। ରାଜ୍ୟରେ ଅତିଶୟ କମ୍ ଓଜନର ଥିବା 35,000 ଶିଶୁଙ୍କୁ ପୂର୍ବରୁ ଦୈନିକ 12 ଟଙ୍କା ଦିଆଯାଉଥିଲା। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ଆସନ୍ତାକାଲିଠାରୁ ଅନୁଷ୍ଠିତ ହେବ ବ୍ରିକ୍ସ ରାଷ୍ଟ୍ର ସମୂହ ପ୍ରତିନିଧି ମଣ୍ଡଳୀଙ୍କ ବୈଷୟିକ ସମ୍ମିଳନୀ। ଭାରତର ଅଧ୍ୟକ୍ଷତାରେ ହେଉଥିବା ବ୍ରିକ୍ସ ସମ୍ମିଳନୀରେ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରୁଥିବା ଓଡ଼ିଶା ଏହି ସମ୍ମିଳନୀର ଆୟୋଜକ ରହିଛି। ରାଜ୍ୟରେ ଗରମ ଓ ଗୁଳୁଗୁଳି ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଭିନ୍ନ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ଝଡ଼ବର୍ଷା ଓ ବିଜୁଳି ଘଡ଼ଘଡ଼ି ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳ ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ବର୍ତ୍ତମାନ ପାଇଁ ନ୍ୟୁଜ୍ ହେଡ୍‌ଲାଇନ୍ସ ଏତିକି। ଆପଣମାନେ ପରବର୍ତ୍ତୀ ହେଡ୍‌ଲାଇନ୍ ଶୁଣିପାରିବେ ରାତି 8ଟାରେ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ

0: ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ ଦୁଇଟି ପରିଗଣନା ଫର୍ମ ଦେବେ। ଫର୍ମ ଗୁଡ଼ିକୁ voters.eci.gov.in ୱେବସାଇଟ୍ରୁ ମଧ୍ୟ ଡାଉନଲୋଡ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ସୁମନ କଲ୍ୟାଣପୁର, କଥାଚିତ୍ର ଗପ ହେଲେ ବି ସତ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: आकाशवाणी।

ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଓଡ଼ିଶାରେ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରବାସୀ ଓ ବିଦେଶୀ ସଂଶୋଧନ ଅଧିନିୟମ 2026 ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ। ଦେଶରେ ସ୍ୱାସ୍ଥ୍ୟସେବା ବ୍ୟାପକ ସ୍ତରରେ ପହଞ୍ଚପାରିଛି କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ଗୁରୁବାର କେରଳ ସ୍ୱର୍ଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ରାଜ୍ୟ ସରକାରଙ୍କର ଦୁଇବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 20 ତାରିଖ ଶନିବାର ଦିନ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନଠାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଭାସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା, ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନିମନ୍ତେ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରବାସୀ ଏବଂ ବିଦେଶୀ ସଂଶୋଧନ ଅଧିନିୟମ 2026 ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିରେ ପଞ୍ଜୀକରଣ ସମୟସୀମା ଏବଂ ପ୍ରବାସୀ ନିୟମ ଅନ୍ତର୍ଗତ ଅପିଲ୍ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଭାରତରେ ପହଞ୍ଚବାର 180 ଦିନର ଅବଧି ଶେଷ ହେବା ପରେ 14 ଦିନ ମଧ୍ୟରେ ପଞ୍ଜୀକରଣ ଶେଷ କରିବାକୁ ପଡ଼ୁଥିବାବେଳେ ସଂଶୋଧନ ପରେ 180 ଦିନ ଶେଷ ହେବା ପୂର୍ବରୁ ପଞ୍ଜୀକରଣ କରିବାକୁ ପଡ଼ିବ। ତେବେ ସଂଶୋଧିତ ନିୟମରେ ଜରୁରୀକାଳୀନ ପରିସ୍ଥିତିରେ ପଞ୍ଜୀକରଣ ପାଇଁ ବିଳମ୍ବ ଦେୟ ଦାଖଲ ପାଇଁ ଅନୁମତି ଦେବା ବ୍ୟବସ୍ଥା ରହିଛି। ପ୍ରଥମଥର ଲାଗି ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବା ଲାଗି ଏହି ନିୟମରେ ସାମିଲ କରାଯାଇଛି। ଜଣେ ବ୍ୟକ୍ତି ପ୍ରବାସୀ ବ୍ୟୁରୋ ନିକଟରେ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। 30 ଦିନ ମଧ୍ୟରେ ଆବେଦନ ଗ୍ରହଣ କରାଯିବା ସହ 60 ଦିନ ମଧ୍ୟରେ ଏ ସମ୍ପର୍କିତ ସମସ୍ୟାର ସମାଧାନ କରିବା ଲାଗି ପ୍ରବାସୀ ବ୍ୟୁରୋ ଆୟୋଗ ପକ୍ଷରୁ କୁହାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀରେ ନେପାଳର ରାଷ୍ଟ୍ରୀୟ ସ୍ୱତନ୍ତ୍ର ଦଳ ଅଧ୍ୟକ୍ଷ ରବି ଲାମ୍ଚେନ୍ ଏବଂ ତାଙ୍କ ପ୍ରତିନିଧି ଦଳଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର କହିଛନ୍ତି ଉଭୟ ପକ୍ଷଙ୍କ ମଧ୍ୟରେ ଭାରତ ନେପାଳ ବିକାଶ ଭାଗିଦାରିତା ଏବଂ ଜନସମ୍ପର୍କ ଉପରେ ଆଲୋଚନା କରାଯାଇଛି। ଏହା ଉଭୟ ଦେଶ ମଧ୍ୟରେ ବିକାଶ ଏବଂ ସମୃଦ୍ଧିକୁ ଅଧିକ ଉନ୍ନତି କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ନୂଆଦିଲ୍ଲୀରେ ଜର୍ମାନୀର ମନ୍ତ୍ରୀ ମ୍ୟାରିଓ ଭୁଏଟ୍ଙ୍କ ସହ କ୍ୱାଣ୍ଟମ୍ ଯୋଗାଯୋଗ, ଫୋଟୋନିକ୍ସ ଏବଂ ଶିଳ୍ପଭିତ୍ତିକ ପ୍ରଯୁକ୍ତି ବିଦ୍ୟା ଭାଗିଦାରିତା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ ଡକ୍ଟର ସିଂ କହିଛନ୍ତି ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଭାରତ ଆୟୋଜନ କରୁଛି। ଏହା ଜୈବ ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ, ଜଳ ପ୍ରଯୁକ୍ତିବିଦ୍ୟା, କୃତ୍ରି

କୃତ୍ରିମ ବୁଦ୍ଧିମତା ମହାକାଶ ପ୍ରଯୁକ୍ତିବିଦ୍ୟା ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉଲ୍ଲେଖନୀୟ ସୁଯୋଗ ସୃଷ୍ଟି କରିବ। ଡକ୍ଟର ସିଂ କହିଛନ୍ତି ଭାରତ ଏବଂ ଜର୍ମାନୀ ମଧ୍ୟରେ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ନବସୃଜନ ଏବଂ ଜନସମ୍ପର୍କ କ୍ଷେତ୍ର ଦୃଢ଼ ରହିଛି। ସେ କହିଛନ୍ତି ଦୁଇ ରାଷ୍ଟ୍ର ମଧ୍ୟରେ ସହଯୋଗ ଗବେଷଣା ନବସୃଜନ ଏବଂ ଶିଳ୍ପ ବିକାଶ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବ ଏବଂ ଏହା ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦ୍ୱାଦଶ ଶ୍ରେଣୀ ପୁନଃ ମୂଲ୍ୟାୟନ ପୋର୍ଟାଲକୁ 8000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏପର୍ଯ୍ୟନ୍ତ ବ୍ୟବହାର କରିଥିବା ସୂଚନା ମିଳିଛି। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସମୟସୀମାକୁ ମଧ୍ୟ ପରିବର୍ତ୍ତିତ କରାଯାଇଛି ବୋଲି ସିବିଏସ୍ଇ ପକ୍ଷରୁ କୁହାଯାଇଛି। ଉତ୍ତର ପୁସ୍ତିକାର ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ନିମନ୍ତେ ଆଜିଠାରୁ ପୋର୍ଟାଲ ଖୋଲାଯାଇଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ପୋର୍ଟାଲ ଖୋଲା ରହିବ। ସୁରକ୍ଷା ଦୃଷ୍ଟିରୁ ପୋର୍ଟାଲ ବ୍ୟବହାର ଲାଗି ଆଧାର ପ୍ରମାଣୀକରଣ ବ୍ୟବସ୍ଥା କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନଙ୍କର ଆଧାର ନମ୍ଘର ନଥିବ ସେ କ୍ଷେତ୍ରରେ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ଆଧାର ସୂଚନା ବ୍ୟବହାର କରାଯାଇପାରିବ। ଦିଲ୍ଲୀର ଏକ ଅଦାଲତ ଆଜି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଅଭିଯୁକ୍ତ 5 ଜଣଙ୍କ ବିଚାର ବିଭାଗୀୟ ହାଜର ସୀମା ଚଳିତ ମାସ 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସ୍ୱତନ୍ତ୍ର ଜଜ୍ ଅଜୟ ଗୁପ୍ତା ସିବିଆଇ ପକ୍ଷରୁ ବିଚାର ବିଭାଗୀୟ ହାଜର ସୀମା ବର୍ଦ୍ଧିତ କରିବା ଲାଗି କରିଥିବା ଆବେଦନକୁ ଅନୁମତି ପ୍ରଦାନ କରିଛନ୍ତି। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ମଙ୍ଗିଲାଲ ଖାଟିକ୍, ବିକାଶ ବିୱାଲ, ଦିନେଶ ବିୱାଲ, ୟଶ ୟାଦବ ଏବଂ ଧନଞ୍ଜୟ ଲୋଖାଣ୍ଡେଙ୍କ ନାମ ରହିଛି। ସିବିଆଇ ପକ୍ଷରୁ ଏପର୍ଯ୍ୟନ୍ତ 13 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସାରିଲାଣି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ଦେଶର ସ୍ୱାସ୍ଥ୍ୟସେବା ଢାଞ୍ଚା ବ୍ୟାପକ ସ୍ତରରେ ପହଞ୍ଚପାରିଛି। ଏଥିରେ ପ୍ରତିଷେଧକ ପୁନର୍ଥଇଥାନ ଏବଂ ବୃଦ୍ଧାବସ୍ଥାରେ ଯତ୍ନ ସାମିଲ କରାଯାଇଛି। ସେ କହିଛନ୍ତି 182,000 ଉର୍ଦ୍ଧ୍ୱ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତ ସେବା ଯୋଗାଇ ଦେଉଛନ୍ତି। ପଞ୍ଜାବର ଏମ୍ସ ଭତିଣ୍ଡାଠାରେ ଆୟୋଜିତ ଦ୍ୱିତୀୟ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଶ୍ରୀ ନଡ୍ଡା କହିଛନ୍ତି 30 ବର୍ଷରୁ ଉର୍ଦ୍ଧ୍ୱ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିୟମିତ ଭାବେ ପଞ୍ଚାୟତ ଆଶାକର୍ମୀ ଏବଂ ସାମୁଖ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଜରିଆରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଲାଗି ପ୍ରୋହାହିତ କରାଯାଉଛି। ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଶ୍ରୀ ନଡ୍ଡା କହିଛନ୍ତି 36 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ମୁଖ ଗହ୍ୱର କର୍କଟ, 17 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ସ୍ତନ କର୍କଟ ଏବଂ 9 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ଜରାୟୁ କର୍କଟ ହୋଇଥିବା ଚିହ୍ନଟ କରାଯାଇଛି। ଶ୍ରୀ ନଡ୍ଡା ଏମ୍ସର କାର୍ଯ୍ୟଦକ୍ଷତା, ଆଞ୍ଚଳିକ ସ୍ୱାସ୍ଥ୍ୟକ୍ଷେତ୍ର ସୁଦୃଢ଼, ଚିକିତ୍ସା ଶିକ୍ଷା ଯୋଗାଣ ଏବଂ ଗବେଷଣା ପାଇଁ ଭୂୟସୀ ପ୍ରଶଂସା କରିଛନ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି 2025 ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରିବେ। ଦେଶର 42 ପଞ୍ଚାୟତକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯିବ। ସମାରୋହରେ 34 ଗ୍ରାମ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଏବଂ 8 ପଞ୍ଚାୟତକୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ପୁରସ୍କୃତ କରାଯିବ। ପୁରସ୍କାର ପାଇବାକୁ ଥିବା ପଞ୍ଚାୟତଗୁଡ଼ିକର ମୁଖ୍ୟମାନେ ସେମାନଙ୍କ ପଞ୍ଚାୟତର ସର୍ବୋତ୍ତମ କାର୍ଯ୍ୟ ବିଷୟରେ ସମାରୋହରେ ଉପସ୍ଥାପନ କରିବେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରାଇମ୍ ମିନିଷ୍ଟର ରିସର୍ଚ୍ଚ ଚେୟାର ପିଏମ୍ଆର୍ସି ଯୋଜନା 2026 ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଇଛି। ବିଶ୍ୱ ଦରବାରରେ ଭାରତୀୟ ପ୍ରତିଭାଧାରୀଙ୍କୁ ଲୋକଲୋଚନକୁ ଆଣିବା ଏବଂ ଭାରତୀୟ ବୈଜ୍ଞାନିକ ଏବଂ ନବସୃଜନ ଭବିଷ୍ୟତକୁ ଅଧିକ କ୍ରିୟାଶୀଳ କରିବା ଲାଗି ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାର ଲକ୍ଷ୍ୟ ରହିଛି। ଉନ୍ନୀତ କମ୍ପ୍ୟୁଟିଂ ଶିକ୍ଷା, ସେମି କଣ୍ଡକ୍ଟର ଏବଂ ସାଇବର ସୁରକ୍ଷା ସମେତ 13 କ୍ଷେତ୍ରରେ ଦେଶର ପ୍ରତିଭାଧାରୀଙ୍କୁ ଗବେଷଣା ବିକାଶ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବସ୍ଥା କ୍ଷେତ୍ରରେ ବିଶ୍ୱ ସହ ସଂଯୋଗ ସ୍ଥାପନ କରିବା ନିମନ୍ତେ ଏହି ଯୋଜନାରେ ପଦକ୍ଷେପ ଗ୍ରହଣ କରାଯାଇଛି। କ୍ଷମତା ସମ୍ପନ୍ନ କମିଟି ମାଧ୍ୟମରେ ଏହି ଯୋଜନାରେ ଅଂଶଗ୍ରହଣ କରିଥିବା ସଂସ୍ଥାନ ଏବଂ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ। ପିଏମ୍ଆର୍ସି ଯୋଜନାରେ ଅନ୍ତର୍ଭୁକ୍ତ ଛାତ୍ରଛାତ୍ରୀମାନଙ୍କୁ ଫେଲୋସିପ୍ ଏବଂ ଗବେଷଣା ଅନୁଦାନ ସହାୟତା, ପରୀକ୍ଷାଗାର ଏବଂ ଗବେଷଣା ଭିତ୍ତିଭୂମି ସୁବିଧା ପ୍ରଦାନ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନଙ୍କୁ ଆଜି ନୂଆଦିଲ୍ଲୀରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତି ସିପୋକସା ପଲ୍ସ ମାସେଟାଇଲ୍ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ତାଙ୍କ ସହ ଦକ୍ଷିଣ ଆଫ୍ରିକାର ବରିଷ୍ଠ ମନ୍ତ୍ରୀମାନଙ୍କ ସମେତ ଏକ ଉଚ୍ଚ ପ୍ରତିନିଧି ଦଳ ମଧ୍ୟ ଆସିଥିଲେ। ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିପାକ୍ଷିକ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ବିଶେଷକରି ବାଣିଜ୍ୟ, ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା ସହଯୋଗ, ଦକ୍ଷତା ବିକାଶ ଏବଂ ଜନସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2026 ପାଇଁ ଆବେଦନପତ୍ର ଆହ୍ୱାନ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଶିଶୁମାନଙ୍କର ଅନନ୍ୟ ଅବଦାନ ପାଇଁ ଏହି ସମ୍ମାନଜନକ

0: ପୁରସ୍କାର ରାଷ୍ଟ୍ରପତି ପ୍ରଦାନ କରିଥାନ୍ତି। ଜୁଲାଇ 31 ତାରିଖ ଆବେଦନପତ୍ର ଦାଖଲ କରିବାର ଶେଷ ଦିବସ ଧାର୍ଯ୍ୟ କରାଯାଇଛି। ସାହସିକତା, ସାମାଜିକ ସେବା, ପରିବେଶ, କ୍ରୀଡ଼ା, କଳା, ସଂସ୍କୃତି, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଆଦି ବର୍ଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବାଳକ ବାଳିକାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ନ୍ୟାସନାଲ୍ ଆୱାର୍ଡ଼ସ୍ ପୋର୍ଟାଲ୍ ଅନ୍ ଆୱାର୍ଡ଼ସ୍ .gov.in ଜରିଆରେ ଏ ସମ୍ପର୍କିତ ତଥ୍ୟ ଉପଲବ୍ଧ ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ଗୁରୁବାର କେରଳମ୍ ନିକଟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। ଲାକ୍ଷାଦ୍ୱୀପ, ତାମିଲନାଡୁ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରର କେତେକ ଭାଗରେ ଆସନ୍ତା 4 ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ଲାଗି ଅନୁକୂଳ ପାଣିପାଗ ରହିଛି ବୋଲି ସୂଚନା ଦିଆଯାଇଛି। ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ଏଲ୍ନିନୋ ପ୍ରଭାବ ନେଇ ସତର୍କ ସୂଚନା ଜାରି କରାଯାଇଛି। ଏଲ୍ନିନୋ ପ୍ରଭାବରେ ଚଳିତ ବର୍ଷ ବିଶ୍ୱର ବିଭିନ୍ନ ଭାଗରେ ଜଳବାୟୁରେ ପରିବର୍ତ୍ତନ ଦେଖାଦେବ ବୋଲି କୁହାଯାଇଛି। ଚଳିତ ବର୍ଷ ଜୁନ୍ ଏବଂ ଅଗଷ୍ଟ ମାସ ମଧ୍ୟରେ ଏଲ୍ନିନୋର ପ୍ରଭାବ 80% ରହିବ ବୋଲି ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରବାସୀ ଓ ବିଦେଶୀ ସଂଶୋଧନ ଅଧିନିୟମ 2026 ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ। ଦେଶରେ ସ୍ୱାସ୍ଥ୍ୟସେବା ବ୍ୟାପକ ସ୍ତରରେ ପହଞ୍ଚପାରିଛି କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ଗୁରୁବାର କେରଳମ୍ ସ୍ୱର୍ଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଝାରସୁଗୁଡ଼ା ସମ୍ଭାଦଦାତା ବସନ୍ତ କୁମାର ଜେନା। ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ପରଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ଫର୍ ଡିଷ୍ଟ୍ରିକ୍ଟ 2024-25ରେ ଝାରସୁଗୁଡ଼ା ଜିଲ୍ଲା ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଜିଲ୍ଲା 600ରୁ 395 ଅଙ୍କ ପାଇ ଉତ୍ତମ 3 ଗ୍ରେଡ୍ ହାସଲ କରିଛି। ଏଥିରେ ଶିକ୍ଷାର ଫଳାଫଳ, ଶ୍ରେଣୀଗୃହ ପରିଚାଳନା, ଭିତ୍ତିଭୂମି ସୁବିଧା, ଛାତ୍ର ସୁରକ୍ଷା, ଡିଜିଟାଲ୍ ଶିକ୍ଷା ଏବଂ ପ୍ରଶାସନିକ ପ୍ରକ୍ରିୟା ଭଳି ବିଭିନ୍ନ ମାନଦଣ୍ଡ ଆଧାରରେ ଜିଲ୍ଲାଗୁଡ଼ିକର ପ୍ରଦର୍ଶନ ମପାଯାଇଥାଏ। ଏହି ସୂଚକାଙ୍କରେ ଉଚ୍ଚସ୍ଥାନ ହାସଲ କରିବା କେବଳ ଭଲ ପରୀକ୍ଷା ଫଳାଫଳର ପ୍ରତିଫଳନ ନୁହେଁ, ବରଂ ଶିକ୍ଷା ବ୍ୟବସ୍ଥାର ସାମଗ୍ରିକ ଗୁଣବତ୍ତାର ପ୍ରମାଣ। ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ ଏହାକୁ ଜିଲ୍ଲାର ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ପ୍ରଶାସନର ସାମୁହିକ ପ୍ରୟାସର ସଫଳତା ବୋଲି କହିଛନ୍ତି।
3: ଆମର ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା କ୍ଷେତ୍ରରେ ଜାତୀୟ ସୂଚାଙ୍କରେ ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ ମୁଁ ବହୁତ ଖୁସି ଏବଂ ଗର୍ବିତ। ଏହା କେବଳ ଜିଲ୍ଲା ପ୍ରଶାସନର ନୁହେଁ, ବରଂ ଆମ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ଏବଂ ଶିକ୍ଷା ବିଭାଗର ସମସ୍ତ କର୍ମଚାରୀଙ୍କ ମିଳିତ ପ୍ରୟାସର ଫଳ। ଗତ କିଛି ବର୍ଷ ଧରି ଜିଲ୍ଲାରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି, ପିଲାମାନଙ୍କ ପଢ଼ାରେ ଆଗ୍ରହ ବଢ଼ାଇବା ଏବଂ ବିଦ୍ୟାଳୟଗୁଡ଼ିକର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି, ତାହାର ସୁଫଳ ଆଜି ଆମେ ପାଇଛୁ। ଏହି ସଫଳତା ପାଇଁ ମୁଁ ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଶିକ୍ଷା ଅଧିକାରୀ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଉଛି। ଆଗକୁ ମଧ୍ୟ ଏହିପରି ନିଷ୍ଠା ଓ ପରିଶ୍ରମ ସହ କାମ କରି ଝାରସୁଗୁଡ଼ାକୁ ଶିକ୍ଷା କ୍ଷେତ୍ରରେ ଦେଶର ଅଗ୍ରଣୀ ଜିଲ୍ଲା ଭାବେ ଗଢ଼ି ତୋଳିବା। ଆସନ୍ତୁ ସମସ୍ତେ ମିଶି ଶିକ୍ଷିତ ଓ ସଶକ୍ତ ଝାରସୁଗୁଡ଼ା ଗଠନ କରିବା।
2: ଝାରସୁଗୁଡ଼ା ପୌରପାଳିକାର ସହଯୋଗ ଅଭିଯାନ ମାଧ୍ୟମରେ ବଞ୍ଚିତ ପରିବାରଙ୍କୁ ସରକାରୀ ଯୋଜନା ସହ ଯୋଡ଼ାଯାଉଛି। ସ୍ୱଚ୍ଛ ସାଥୀମାନଙ୍କ ଘରକୁ ଘର ସର୍ଭେରେ 6446 ପରିବାର ଚିହ୍ନଟ ହୋଇଥିବା ବେଳେ 185 ଜଣଙ୍କୁ ବିଭିନ୍ନ ଯୋଜନାର ସୁବିଧା ଯୋଗାଇ ଦିଆଯାଇଛି। ଲେପ୍ରୋସି କଲୋନୀର 88 ଜଣ ମଧୁବାବୁ ପେନ୍ସନ୍ ଏବଂ 36 ଜଣ ପିଏମ୍ ଆବାସ ଯୋଜନାର ଲାଭ ପାଇଛନ୍ତି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଆଲୋକମୟୀ ପ୍ରଧାନଙ୍କ ନେତୃତ୍ୱରେ ଏକ ଶିଶୁ ସୁରକ୍ଷା ବିଶେଷଜ୍ଞ ଦଳ ଝାରସୁଗୁଡ଼ା ଜିଲ୍ଲା କାରାଗାର ପରିଦର୍ଶନ କରିଛନ୍ତି। ଦଳ ମହିଳା ଅନ୍ତେବାସୀଙ୍କ ସୁବିଧା, ସ୍ୱାସ୍ଥ୍ୟସେବା, ଶିଶୁ ସୁରକ୍ଷା ଓ ପରିମଳ

0: ବ୍ୟବସ୍ଥାର ସମୀକ୍ଷା କରିବା ସହ ଅଧିକ ଉନ୍ନତି ପାଇଁ ପରାମର୍ଶ ଦେଇଛି। ଝାରସୁଗୁଡ଼ା ଓ ଲଖନପୁର କୋର୍ଟ ପରିସରରେ ଆୟୋଜିତ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ 3,573 ମାମଲାର ଆପୋଷ ସମାଧାନ ହୋଇଛି। ଏହା ମାଧ୍ୟମରେ ମୋଟ 61,13,000 ଟଙ୍କାର ନିଷ୍ପତ୍ତି କରାଯାଇଛି। ଜିଲ୍ଲା ଖଣିଜ ପାଣ୍ଠି ଅଡିଟୋରିୟମରେ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ପଖୱାଡ଼ା ପାଳିତ ହୋଇଛି। ଜୀବନର ପ୍ରଥମ 6 ବର୍ଷରେ ମସ୍ତିଷ୍କର ସର୍ବାଧିକ ବିକାଶ ବିଷୟ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ସୁପୋଷଣର ଗୁରୁତ୍ୱ ଉପରେ ମତ ରଖିଥିଲେ। ଡିଏମ୍ଏଫ୍ ସମ୍ମିଳନୀ କକ୍ଷରେ ପିତୃ ମାତୃହୀନ ଓ ଏକକ ଅଭିଭାବକ ଶିଶୁଙ୍କ ପାଇଁ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ସମ୍ବନ୍ଧୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଛାତ୍ରଛାତ୍ରୀଙ୍କୁ ନିଜ ରୁଚି ଅନୁଯାୟୀ ଶିକ୍ଷା ଗ୍ରହଣ କରି ଉଜ୍ଜଳ କ୍ୟାରିୟର ଗଢ଼ିବାକୁ ପରାମର୍ଶ ଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲାରେ ଏସ୍ଆଇଆର୍ 2026 ଅନ୍ତର୍ଗତ ବୁଥ୍ସ୍ତରୀୟ ଅଧିକାରୀମାନଙ୍କ ଘରକୁ ଘର ସର୍ଭେ ଓ ତଥ୍ୟ ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ସଚେତନତା ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅଭିଯାନ 28 ଜୁନ୍ ପର୍ଯ୍ୟନ୍ତ ଚାଲିବ। ଝାରସୁଗୁଡ଼ାରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକରେ ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ହ୍ରାସ ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅବୈଧ ପାର୍କିଂ ଉଚ୍ଛେଦ, ଧୂଳି ନିୟନ୍ତ୍ରଣ, ଆଇବି ବ୍ରିଜ୍ ନିକଟରେ କ୍ରେନ୍ ସେବା, ରମ୍ବଲ ଷ୍ଟ୍ରିପ୍ ଓ ହାଇମାଷ୍ଟ ଲାଇଟ୍ ସ୍ଥାପନ ସହ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ କୃଷି ସଂସାର।

0: ଯାହଉ ଏ ପିଲାମାନେ ଏଥର ଦାୟିତ୍ୱ ନେଇଛନ୍ତି, ଭଲ ଭାବରେ ପାଣିକି ଘୋଡ଼େଇକି ରଖିଛନ୍ତି, ଯୋଉ ବାଟୋଇ ଲୋକ ଆସୁଛନ୍ତି ତାଙ୍କୁ ସବୁ ପାଣି ଦହି ପାଣି ଦଉଛନ୍ତି, ଭଲ ଭାବରେ ତାଙ୍କର ଦାୟିତ୍ୱ ସେ ନଉଛନ୍ତି।
1: ଜେମା ବାପା ଜୁହାରେ।
0: କିଏ ସୁମି କି?
1: କା ସହିତ ଏତେ ଗପୁଥିଲ ମ?
0: ନା ମ ଗପିବି କାହିଁକି।
1: ଆଉ
0: ତମେ ମାନେ ଯୋଉ ଦାୟିତ୍ୱ ନେଇଛ ଏଇ ଖରା ଦିନେ, ଏଇ ଯୋଉ ଘୁମରେ ସବୁ ପାଣି ରଖିଛ, ବାଟୋଇକି ପାଣି ବାଣ୍ଟୁଛ, ଦହି ପାଣି ବାଣ୍ଟୁଛ, ଭାରି ଖୁସି ଲାଗିଲା। ଏଥର ପିଲାମାନେ ଏତେ ଆଗେଇ ଆସିଛନ୍ତି, ଆଉ ଯେତିକି ପିଲା ଥିଲେ ତା ସହିତ ଅଧିକ ପିଲା ବି ଆସିଛନ୍ତି, ଭାରି ଖୁସି ଲାଗୁଛି।
1: ଦେଖୁନ ଅପା କେଡେ ଜୋରେ ଗରମ ହଉଛି, ତା ସାଙ୍ଗକୁ ଗୁଳୁଗୁଳି ଆଉ ସହି ହଉଛି। ଟିକେ ପାଣି ମୁନ୍ଦା ନ ପିଇଲେ ଆଉ ପାଣି ମୁନ୍ଦା ନ ଦେଲେ ଇଏ କଣ କଥା?
0: ନା ନା, ତମେ ମାନେ ଯୋଉ ଦାୟିତ୍ୱ ନେଇଥିଲ ସେ ଦାୟିତ୍ୱକୁ ନିଭଉଛ, ଭାରି ଭଲ ଲାଗୁଛି। ପାଣି ଦଉଛ, ଦହି ପାଣି ଦଉଛ,
1: ଆଉ ନୁହେଁ ତ କଣ?
0: ହେଲେ ସୁମି, ଆମେ ଯେତେ ପାରିବା ଏଇ ଖରା ଦିନେ ପାଣି ଭଲ ଭାବରେ ପିଉଥିବା।

0: ଖାଲି ପାଣି ନୁହଁ, ତୋରାଣୀ ପାଣି, ପଇଡ଼ ପାଣି, କାଞ୍ଜି ପାଣି, ଯେତେ ପାଣି ରହିଲା
1: ହଁ,
0: ତା ସାଙ୍ଗରେ ବେଳେବେଳେ ଦରକାର ପଡିଲେ ଓଆରଏସ୍ ମଧ୍ୟ ପିଉଥିବା।
1: ହଁ, ପିଆ ହଉଛି କାହିଁକି ନା ଯୋଉ ଗୁଳୁଗୁଳି ହଉଛି ଦେହରେ ଯେତେ ଜଳୀୟ ଅଂଶ ନଥିବ ଆଉ ଦେହ ଖରାପ ହେଇଯିବନି।
0: ଅଂଶୁଘାତ?
1: ହଁ ପରା, ତୁମ କହିବା ଅନୁସାରେ ଅଂଶୁଘାତ ବି ତ ହେଇଯିବ। ଆଉ ହେଲେ ଯେତେ ସମ୍ଭବ ଆମେ ଖରା ସମୟରେ ପଦାକୁ ବାହାରିବାନି।
0: ଯଦି ପଦାକୁ ବାହାରିବା,
1: ପାଦରେ ଜୋତା, ମୁଣ୍ଡରେ ଛତା, ଆଖିରେ କଳା ଚଷମା, ହାତରେ ପାଣି ବୋତଲ, ଆଉ ଦେହରେ ସୂତା କପଡ଼ାର ବସ୍ତ୍ର ପିନ୍ଧିଥିବା, ତା ପୁଣି ଢିଲା ପୋଷାକ, ପେଟେ ପାଣି ତୋରାଣି ପିଇ ବାହାରକୁ ଯିବା ଯଦି ଅତି ଦରକାରୀ କାମ ଅଛି।
0: ଯଦି ଦରକାର ନାହିଁ ତାହେଲେ 11:00-3:00 ଜମାରୁ ପଦାକୁ ବାହାରିବା ନାହିଁ।
1: ଜମା ତ ନୁହେଁ, ହେଲେ ଏଇ ଛୋଟ ପିଲା ହେଲେ, ବୟସ୍କ ବ୍ୟକ୍ତି ହେଲେ, ଗର୍ଭବତୀ ମହିଳା ହେଲେ, ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନଉଥିବା, ତା ସହିତ ଆମେ ଯୋଉ ଗୃହପାଳିତ ପଶୁ ପକ୍ଷୀ କି ବାନ୍ଧିକି ରଖିଛନ୍ତି,
0: ହଁ ସେମାନେ କଣ କଥା କହିପାରୁଛନ୍ତି, ସେମାନଙ୍କ କଥା ବି ଆମକୁ ବୁଝିବାକୁ ପଡିବ।
1: ଗୁହାଳ ଘରେ ଆମେ କେମିତି କଣ ପବନ ଯା ଆସ କରୁଥିବ, ଥଣ୍ଡା ରହିବ, ସେମାନେ କେମିତି ଥଣ୍ଡା ପାଣି ପିଇବେ, ସେମାନେ ହେଲେ ମୁକ ଜନ୍ତୁ, ଆମକୁ ପଶୁପକ୍ଷୀ ମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ବି ଆମମାନଙ୍କୁ ନବାକୁ ପଡିବ।
0: ନୁହେଁ ତ କଣ ଅପା, ବଢିଆ କଥାଟିଏ, ବାହାରେ ଯୋଉ ଆମେ ନନ୍ଦିଆ ରଖିଛେ ସେଥିରେ ବରାବର ପାଣି ରଖୁଥିବା।
1: ହଁ, ଯୋଉ ଆମର ବୁଲା ଗାଈ, ଷଣ୍ଢ, ଛେଳି, କୁକୁର ଏମାନେ ବୁଲୁଛନ୍ତି, ସେମାନେ ବି ପାଣି ଟିକେ ପିଇବେ, ଗଛ ଛାଇରେ ଶୋଇପଡିବେ, ଭାରି ଭଲ ଲାଗିବ।
0: ଅପା ଆଉ ଗୋଟିଏ କଥା।
1: କୋଉ କଥା କହିଲ?
0: ଆମର ଯୋଉ ବାଲକୋନିରେ ଗଛଟାଏ ଥିଲା, ସେ ଗଛରେ ଗୋଟିଏ ଟାଙ୍ଗି ଦେଇଛି ବସା।
1: ଆଉ ଆମର ଚଢେଇ ମାନଙ୍କ ପାଇଁ ତ
0: ପରା
1: ଭଲ କରିଛ, ଏଇ ଖରାଦିନ ମାନଙ୍କରେ ଆମେ ଯେମିତି ପାଦଚଲା ଲୋକମାନଙ୍କର ପାଇଁ ବ୍ୟବସ୍ଥା କରୁଛେ, ପାଣି ପିଇବେ, ଦହି ପାଣି ପିଇବେ ଏ ବ୍ୟବସ୍ଥା କରୁଛେ, ତା ସହିତ ଗାଈ ଗୋରୁ ମାନଙ୍କ ପାଇଁ ବ୍ୟବସ୍ଥା କରୁଛେ, ଉଡି ଯାଉଥିବା ପକ୍ଷୀ ମାନଙ୍କ ପାଇଁ ଯଦି ଆମେ ଗଛ କୋରଡରେ ଗୋଟେ କଣ ଟାଙ୍ଗି ଦବା, ସେଥିରେ ସେମାନେ ପାଣି ପିଇବେ।
0: ସେ ବସାରେ ଚୁଳିଆ ଚଢେଇ ଆସି ରହୁଛନ୍ତି, ଆଉ ଖାଲି ସେତିକି ନୁହଁ, ତାଙ୍କ ପାଇଁ ଟିକେ ଖାଇବା ରଖିଦେଇଛି, ସେମାନେ ଆସି ଖାଇବା ବି ଖାଉଛନ୍ତି।
1: ତମକୁ ପୁରା ଖୁସି ଲାଗୁଥିବ ଦେଖିଲେ, ତା ସହିତ ଛାତ ଉପରେ ଅଗଣାରେ ଆମେ ପକ୍ଷୀମାନଙ୍କ ପାଇଁ ପାଣି ଟିକେ ରଖିଥିବା, ଆତ୍ମସନ୍ତୋଷ ଲାଗୁଥିବ କାହିଁକି ନା ଚଢେଇ ଟିକେ ପାଣି ପିଉଛନ୍ତି। ହେଲେ ସୁମି, ତୁମେ ଆଜି ଘରେ କଲରା, ଜହ୍ନି, କାକୁଡି, ପୋଟଳ ନେଇକି ଦେଇଦେଇ ଆସିଛ।
0: ଦେବିନି, ବାଡ଼ିରେ ପୁରା କରିଛି।
1: ନା ମୋ ସୁମି, ମତେ ବହୁ କହିଲା ସେ ସୁମ୍ୟ ପାଣିକି ଦେଇ ଯାଇଛନ୍ତି ପୋଟଳ, ଜହ୍ନି, କାକୁଡି, କଲରା। ମୁଁ ପରା ଏଥର ବୋହୁକୁ କହିଲି ସୁମି ଏଥର ଭାରି ଭଲ ଭାବରେ ଚାଷ କରିଛି, ରଞ୍ଜା ଦେଇ ଲତା ଜାତୀୟ ଫସଲ କରିଛି, ସେଇଥିପାଇଁ ଆଣିକି ଦେଇ ଯାଇଛି, ଆଉ ବେପାର ବି ଭଲ କରୁଛି। ଏଇ ଖରାଦିନ ମାନଙ୍କରେ ପୋଟଳ ଭାରି ସୁଆଦିଆ ଲାଗୁଛି, ଆଉ ଯୋଉ ଜହ୍ନି କି ତାକୁ ଟିକେ ତାୱାରେ ଭାଜି ଦେଇକି, ରସୁଣ ଟିକେ ପକେଇ ଦେଇକି, ବଡି ଟିକେ ଚକଡି ଦେଇକି, ପଖାଳ ଭାତ କଷାଇ ପଳେଇ ଯାଉଛି,
0: ବଢିଆ। ଆଉ
1: ହେଲେ ସୁମି, ଏଇ ଯୋଉ ଆମର ଲତା ଜାତୀୟ ଫସଲ ତୁମେ ଚାଷ କରିଛ, କାକୁଡି, କଲରା, ଜହ୍ନି, ପୋଟଳ, ଝୁଡଙ୍ଗ, ରଞ୍ଜାରେ ବି ଦେଇଛ, ତାର ତୁମେ ଠିକ ଠାକ ଯତ୍ନ ନଉଛ ତ?
0: ଯତ୍ନ ନେଲାରୁ ସିନା ଫଳ ହେଇଛି।
1: ହେଲେ ସବୁବେଳେ ମନେ ରଖିଥିବ ଜୈବିକ ଖତ ଦେଇକି ଆମେ ଚାଷବାସ କରିବା, କାହିଁକିନା ଆମ ଦେହ ପାଇଁ ବହୁତ ଭଲ।
0: ମୁଁ ଜମା ସାର ଦେଇନି, ଦେଖିବ କେଡେ ମିଠା ଲାଗୁଛି।
1: ଆଉ ମୁଁ ପରା ସେଇ ଯୋଉ ଗୋବର ଖତ କରିଥିଲି ତାକୁ ମୁଁ ବିଲରେ ଦେଇଛି, ବାଡ଼ିରେ ଦେଇଛି, ତା ସହିତ ପାଖଶାଳା ବଗିଚା କରିଛି, ସେଥିରେ ବି ଦେଇକି କରୁଛି, ଭାରି ଭଲ ଲାଗୁଛି ପନିପରିବା।
0: ମୁଁ ପରା ବାପା ଚୋପା ଆଉ ସବୁ ଯାହା ଘରର ବଳକା ଜିନିଷ ସେଇଥିରେ ଗାତରେ ପୋତି ଦେଇଥିଲି, ସେଉଥିରୁ ଆଣି ଖତ କରୁଛି।
1: ହଁ ମୁଁ ଜାଣିଛି, ତୁମେ ଠାକୁର ଘରର ବାସି ଫୁଲ ପନିପରିବା ଚୋପା ମିଶେଇକି ତମ ଛାତ ଉପରେ ଡବା ରଖି ସେଥିରେ କରିଛ, ମୁଁ ଜାଣିଛି। ତୁମ ଘରକୁ ଯାଇଥିଲି, ତୁମ ବୋଉ କହୁଥିଲେ, କହିଲେ ପିଲାଟି ମୋର କିଛି ନଷ୍ଟ କରୁନି, ଯାହା ହଉଛି ସେଥିରେ ପୁରେଇ ଦଉଛି, ପୁଣି 15-20 ଦିନ ପରେ ତା ଦେଇଦଉଛି ଗଛରେ। ଆଉ
0: ହଉ ହଉ ଅପା, ଏମିତି ଗପୁଥିବା ନା ସନ୍ଧ୍ୟାବେଳ ଟିକେ ଭଜନ କୀର୍ତ୍ତନ ଅଛି।
1: ଓହୋ, ତୁମ ସାଙ୍ଗରେ କଥା ହେଲା ଭିତରେ ସେ କଥା ବି ଭୁଲି ଯାଇଛି। ହଉ, ସନ୍ଧ୍ୟାବେଳ ବୈଠକ ଘର, ଭଜନ ଟିକେ ନ ଶୁଣିଲେ କଣ ମନ ଭଲ ଲାଗିବ? ବସିକି ଭଜନ ଟିକେ ଶୁଣିବା, ତାପରେ କଥା ହେବା।

0: ସୁମି
1: ହଁ
0: ଭଜନଟି ଭାରି ଭଲ ଲାଗିଲା।
1: ଜାଣିଥିଲି ପରା ସନ୍ଧ୍ୟା ବେଳ ପୁଣି ବୈଠକ ଘରେ ଭଜନ ବାଜିବ କେମିତି ହବ କହିଲ।
0: ବୈଠକ ଘରେ ଭଜନ ବାଜିଲା ଭାରି ଭଲ ଲାଗିଲା। ହେଲେ ଆମେ ତ ଚାଷୀ ବନ୍ଦୀ ଲୋକ, ଆମର ପେଟ ପାଟଣା କଥା ଅଛି। ପେଟ ପାଟଣାରେ ଭଲ କଥାଟିଏ ଅଛି ମ,
1: ଯୋଉ ବିଷୟ ଉପରେ ଆସିଲା ବେଳଠୁ କଥା ହଉଥିଲେ ମ, ଏଇ ଲତା ଜାତୀୟ ଫସଲ କଥା।

0: ଉପରେ ବିଷୟଟିଏ ଆଜି ବୈଠକ ଘରେ ଆଲୋଚନାର ବିଷୟ ରହିଛି ଏକ ଧାଡିଆ ରଞ୍ଜାରେ ଲତା ଜାତୀୟ ଫସଲ ଚାଷ ଏ ବିଷୟରେ ବୁଝାଇ କହିବା ପାଇଁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଉଦ୍ୟାନ ଚାଷ ବିଶେଷଜ୍ଞ ଡକ୍ଟର ପ୍ରାର୍ଥନା ମହାନ୍ତି ଆଲୋଚନା ଆରମ୍ଭ ହଉ ଆମେ ଶୁଣିବା ତାପରେ କଥା ହବା ଆଉ
1: ଡକ୍ଟର ମହାନ୍ତି ଆପଣଙ୍କୁ ସ୍ୱାଗତ କରୁଛୁ ଆମର କୃଷକ କାର୍ଯ୍ୟକ୍ରମକୁ ନମସ୍କାର
2: ଧନ୍ୟବାଦ ନମସ୍କାର
1: ଆଜି ଯେଉଁ ବିଷୟ ରଖିଛେ ନିଶ୍ଚିତ ଭାବରେ ଉପାଦେୟ ବିଷୟବସ୍ତୁ ଆମର ବିଶେଷ କରି ଆମର ଚାଷୀ ଭାଇମାନେ ଯେଉଁ ଲତା ଜାତୀୟ ପନିପରିବା ସବୁ ଚାଷ କରନ୍ତି ଆମେ ଆଗ ଦେଖୁଥିଲେ ଲତା ଜାତୀୟ ପନିପରିବା ଲଗେଇ ଦେବେ ଏବଂ ତାହା ମାଟି ଉପରେ ହିଁ ମାଡ଼ିଥାଏ ଯାହା ଫଳିବା କଥା ଫଳେ ଏବଂ ଆଶାୟିତ ଯେତିକି ଚାଷୀମାନେ ପାଇବା କଥା ଅମଳ ପାଆନ୍ତି କିନ୍ତୁ ବର୍ତ୍ତମାନ ଦେଖାଯାଉଛି ଆମେ ଅନେକ ଜାଗାରେ ଦେଖୁଛୁ ଯେ ରଞ୍ଜାରେ ବା ରଞ୍ଜା ଦେଇକି ଆମର ଚାଷୀମାନେ ଫସଲ ଚାଷ କରୁଛନ୍ତି କାହିଁକିନା ଯେହେତୁ ଲତା ସେ ମାଡ଼ିବ ତା ଉପରେ ଏବଂ ଯାହାକି ଅଧିକ ଅମଳ ମଧ୍ୟ ପାଉଛନ୍ତି ତେବେ ସେଇଥିପାଇଁ ଆମେ ନିର୍ଦ୍ଦିଷ୍ଟ ଭାବରେ ଏ ବିଷୟ ରଖିଛୁ ଯେ ଏକ ଧାଡ଼ିଆ ରଞ୍ଜାରେ ଲତା ଜାତୀୟ ଫସଲ ଚାଷ ଏଇ ପ୍ରଣାଳୀଟା କ'ଣ ଏହାଦ୍ୱାରା କ'ଣ କେମିତି ଚାଷୀ ଭାଇମାନେ ଉପକୃତ ହେଉଛନ୍ତି ସେ ବିଷୟରେ ଟିକେ ଧାରଣା ଦେବେ କି
2: ଆଜ୍ଞା ଆପଣ ଏବେ ଦେଖନ୍ତୁ କି ଆଗରୁ ଆମର ଯୋଉ ଚିରାଚର୍ତ୍ତ କାଳରୁ ଯୋଉ ଚଳି ଆସିଛି କି ଚାଷୀମାନେ ସେଇ ଭୂମି ପୃଷ୍ଠରେ ଚାଷ କରୁଥିଲେ ଲତା ଜାତୀୟ ପନିପରିବା ଭିତରେ ଆମର ଯୋଉ ଆସୁଛି କାକୁଡ଼ି ହଉ ଜହ୍ନି ପାଣି କଖାରୁ ବା ଆମର କଖାରୁ ଜାତୀୟ ଯେତିକି ପନିପରିବା ରହୁଛି ତ ସେଗୁଡା କ'ଣ ହଉଥିଲା ନା ସେମାନେ ଭୂମି ପୃଷ୍ଠରେ ଯେତେବେଳେ ମଡ଼ଉଥିଲେ ଯେତେବେଳେ ସେମାନେ ଜଳସେଚନ କରୁଥିଲେ ସେତେବେଳେ କ'ଣ ହଉଥିଲା ନା ତାର ଲତାଟି ଯୋଉ ରହୁଥିଲା ସେଟା ପାଣି ସଂସ୍ପର୍ଶରେ ଆସିକିନା ପଚି ଯାଉଥିଲା ଏବଂ ମୂଳ ପଚା ଜନିତ ସମସ୍ୟା ବହୁତ ପରିମାଣରେ ଦେଖାଯାଉଥିଲା ଏବଂ ଫଳ ମାଛି ଯୋଉଟା ଆମର ରହୁଛି ଯୋଉଟାକି ଆମର ମେନ୍ଲି ମୃତ୍ତିକାରୁ ଜାତ ହୋଇଥାଏ ତ ସେ ଫଳ ମାଛିଟି ବହୁତ ଭାବରେ ଯେତେବେଳେ ଆପଣଙ୍କ ଫଳଟି ଆସୁଥିଲା ତାକୁ ବହୁତ ପରିମାଣରେ ଆକ୍ରମଣ କରୁଥିଲା ଯାହାଦ୍ୱାରା କି ଚାଷୀ ଭାଇଟି ହତାଶ ହୋଇ ବସୁଥିଲା ଏବଂ ତାର ଅନୁମୋଦିତ ପରିମାଣର ଯେତିକି ପାଇବା କଥା ସେ ଅମଳ ସେଟା ସେ ଠିକ୍ ଟାଇମ୍ରେ ପାଇପାରୁ ନଥିଲା କିନ୍ତୁ ଆମର ଏଇ ଯୋଉ ରଞ୍ଜା ପଦ୍ଧତି ଯେହେତୁ ଏବେ ଚାଷୀମାନେ ଆମର ଆପଣେଇଲେଣି ଆମର ଚାଷୀମାନେ ନିହାତି ଭାବରେ ଏଇ ଯୋଉ ନୂତନ ପଦ୍ଧତି ବାହାର କରିଛନ୍ତି ଆମ ଓଡ଼ିଶା ସରକାର ସେଟା ସାଧାରଣତଃ ଆପଣେଇଲେଣି କାରଣ ତା ଉପରେ ଆଜିକାଲି ଆପଣଙ୍କୁ ମିଳୁଛି ସବସିଡି ତ ସବସିଡି ଯୋଉଟା ମିଳୁଛି ସେଟା ସାଧାରଣତଃ ଆମର ଯୋଉ ଏଡିଏଚ୍ ଅଫିସ୍ ବା ଡିଡିଏ ଯୋଉ ରହୁଛନ୍ତି ଯେତିକି ଆମର ଉଦ୍ୟାନ ବିଭାଗର ଯୋଉ ରହୁଛନ୍ତି ସେମାନେ ସାଧାରଣତଃ ଚାଷୀମାନଙ୍କୁ ଠିକ୍ ଭାବରେ ବୁଝେଇକିନା ତା ଉପରେ ସବସିଡି କ'ଣ କେତେ ପ୍ରୋତ୍ସାହନ ତାଙ୍କୁ ଦିଆଗଲେ ସେମାନେ ସେଟା କରିପାରିବେ ରଞ୍ଜା ପଦ୍ଧତି 50-70 ତଗଡ଼ା ପର୍ଯ୍ୟନ୍ତ ତାଙ୍କୁ ପ୍ରୋତ୍ସାହନ ଦିଆହଉଛି ଏବଂ ଆଉ ଯୋଉ ଅଧା ଭାଗଟି ରହୁଛି ସେଟା ଚାଷୀ ଭାଇ ତାର ମୂଲ୍ୟ ବିନିଯୋଗ କରିକି ଏ ଯୋଉ ରଞ୍ଜା ପଦ୍ଧତି କରିପାରିବ ଯେତେବେଳେ ଆପଣ ଅମଳ ଉପରକୁ ଯାଉଛନ୍ତି ଫଳଟି କୋଉ ଟାଇମ୍ରେ ଅମଳ ହେବା ଦରକାର ସେଟା ଆମେ ଦେଖିପାରୁଛୁ ଏବଂ ରୋଗପୋକ ଜନିତ ସମସ୍ୟା ଆଜିକାଲି ଯୋଉ ବର୍ଷା ହେଲା ପରେ ପରେ ଆପଣଙ୍କର ରୋଗପୋକ ଜନିତ ସମସ୍ୟା ବହୁତ ପରିମାଣରେ ଦେଖାହଉଛି ସାଧାରଣତଃ ଆପଣଙ୍କର ଗଛକୁ ଯଦି କିଛି ରୋଗ ବା ପୋକ ହେଲା ଆମେ ନିହାତି ଭାବରେ ତାକୁ ସାଙ୍ଗେ ସାଙ୍ଗେ ଆଇଡେଣ୍ଟିଫାଏ କରିଥାଉ ତ ଆମେ ସେଟା ଚିହ୍ନି ପାରିଥାଉ ତା ଛଡ଼ା ଆପଣଙ୍କର ଯୋଉ ଘାସ ଜନିତ ସମସ୍ୟା ଆଗରୁ ବହୁତ ପରିମାଣରେ ଦେଖାଯାଉଥିଲା ଘାସ ଜନିତ ସମସ୍ୟା ମଧ୍ୟ ଦେଖାଯାଉ ନାହିଁ ଏବଂ ତା ଭିତରେ ଆମେ ପଶିକିନା କୋଡ଼ାଖୋସା ମଧ୍ୟ ଆମେ ସୁଚାରୁ ରୂପେ ସମ୍ପାଦନ କରିପାରୁଛୁ ତ ଆପଣଙ୍କର ଏଇ ଯୋଉ ରଞ୍ଜା ପଦ୍ଧତିଟି ରହୁଛି ଏଟା ସାଧାରଣତଃ ଆମର ଦୁଇ ପ୍ରକାରର ହୋଇଥାଏ ଯୋଉଟାକି ଆପଣଙ୍କର ଯୋଉ ବାଉଁଶ ସାହାଯ୍ୟରେ ଆମେ ଜିଆଇ ତାର ବ୍ୟବହାର କରିକିନା ତାକୁ ଆମେ କରିଦେଇପାରିବା ନହେଲେ ଆଜିକାଲି ଆମେ ଯୋଉ କଂକ୍ରିଟ କରିକିନା ତା ଉପରେ ଯୋଉ ଲୁହାର ଯୋଉ ଆମେ ବ୍ୟବହାର କରୁଛୁ ଆଙ୍ଗେଲ୍ସ ଗୁଡ଼ା ଯୋଉ ରହୁଛି ଲୁହାର ରଡ୍ ଗୁଡ଼ା ଆମେ ଯୋଉ ବ୍ୟବହାର କରୁଛୁ ସେଥିରେ ମଧ୍ୟ ଆମେ ଜିଆଇ ତାର ବ୍ୟବହାର କରିଦେଇପାରିବା ନହେଲେ ଆପଣଙ୍କର ଆଜିକାଲି ଆମର ଚାଷୀମାନେ ଜାଲ ବ୍ୟବହାର କରୁଛନ୍ତି ନୀଳ ରଙ୍ଗର ଯୋଉ ଜାଲ ଉପଲବ୍ଧ ତାକୁ ମଧ୍ୟ ବ୍ୟବହାର କରୁଛନ୍ତି ତ ଏଇ ଦୁଇଟି ଭିତରେ ଆପଣଙ୍କର ପାର୍ଥକ୍ୟ ରହୁଛି ଯୋଉଟାକି ବାଉଁଶ ଦ୍ୱାରା ଆପଣ ଯୋଉ ତାର ଦେଇ ସିଷ୍ଟମ କରିଥିଲେ ସେଟା ସାଧାରଣତଃ ଆପଣଙ୍କର 2-3 ବର୍ଷ ପର୍ଯ୍ୟନ୍ତ ରହିଥାଏ କିନ୍ତୁ ଆପଣଙ୍କର ଯୋଉ କଂକ୍ରିଟ ଢଳେଇ କରିକିନା ଯୋଉଟା ଆପଣ କରୁଛନ୍ତି ଆଙ୍ଗେଲ ଯୋଉଟା କୁହାହେଲା ଲୁହା ରଡ୍ ମାଧ୍ୟମରେ ଯୋଉଟା କରୁଛନ୍ତି ସେଟା ସାଧାରଣତଃ ଆପଣଙ୍କର 10-12 ବର୍ଷ ପର୍ଯ୍ୟନ୍ତ ରହିଥାଏ ତ ଯୋଉ ମଧ୍ୟମ ଧରଣର ଚାଷୀ ଭାଇମାନେ ତାଙ୍କ ପାଖରେ ଯେହେତୁ ସ୍ୱଳ୍ପ ମୂଲ୍ୟ ତାଙ୍କ ପାଖରେ ଆଭେଲେବୁଲ ଥାଏ ତ ନିହାତି ଭାବରେ ଦେଖିବେ କି ଗାଁ ମାନଙ୍କର ଚାଷୀ ଭାଇମାନେ ବାଉଁଶକୁ ସପୋର୍ଟ କରିକିନା ଜିଆଇ ତାର ମାଧ୍ୟମରେ ଚାଷ କରୁଛନ୍ତି ନହେଲେ ଆପଣଙ୍କର ଯୋଉ ଜିଆଇ ତାରକୁ ମଧ୍ୟ ବ୍ୟବହାର କରିକି ରସି ବାନ୍ଧିକିନା ମଧ୍ୟ ଆପଣ ଯେତେବେଳେ ଗଛଟି ଆପଣଙ୍କର 15-20 ଦିନରେ ହେଇଯାଉଛି ସେଇ ଟାଇମ୍ରେ ଆପଣ ଜିଆଇ ତାରକୁ ବାନ୍ଧିକି ତା ରସି ମାଧ୍ୟମରେ ଗଛକୁ ମଧ୍ୟ ମଡ଼ାଇ ଦେଇପାରିବେ ଯାହାଦ୍ୱାରା କି ମୁଁ ଆପଣଙ୍କୁ ଯୋଉ କହିଲି କି ରୋଗପୋକ ଜନିତ ସମସ୍ୟା ଯୋଉ ଦେଖାହଉଛି ସେଟା ଆମର ଦେଖାଦେବ ନାହିଁ ଆଉ ମଧ୍ୟ ଫୁଲ ଆଉ ଫଳ ଧାରଣର କ୍ଷମତାଟା ଯୋଉ କମି କମି ଯାଉଛି ମାଟିରେ ମଡ଼େଇବା ଦ୍ୱାରା ସେଟା ସାଧାରଣତଃ ବହୁତ ଶୀଘ୍ର ମଧ୍ୟ ଆସିଥାଏ ଏବଂ ଯୋଉ ଫଳ ଉତ୍ପାଦନ ହେଉଛି ସେଟା ସାଧାରଣତଃ ଆପଣଙ୍କର ମାଟି ଉପରେ ମଡ଼େଇବା ଦ୍ୱାରା ଯେତିକି ଆପଣ ଉତ୍ପାଦନ ହେଉଥିଲା ଆପଣ ଯଦି ରଞ୍ଜା ପଦ୍ଧତି ଆପଣେଇକିନା ଯଦି ତା ଉପରେ ଯଦି ମଡ଼େଇକି ଆପଣ କରିବେ ନିହାତି ଭାବରେ ଆପଣଙ୍କର 30% ଅଧିକା ଫୁଲ ଫଳ ଆସିବ ଏବଂ ଅମଳ ମଧ୍ୟ ପାଇପାରିବେ
1: ତେବେ ଏଠି ଯୋଉ ରଞ୍ଜା ପଦ୍ଧତି ଆମେ ଯୋଉଟା କହୁଛେ କେମିତି ଧରନ୍ତୁ କଖାରୁ ମଞ୍ଜି ଆଣିଲେ କି କଲରା ମଞ୍ଜି ଆଣିଲେ କି କାକୁଡ଼ି ମଞ୍ଜି ଆଣିଲେ ତାକୁ ଯୋଉ ପନ୍ଦାରେ ଆମେ ଲଗେଇବା, ତାପରେ ପୁଣି ତାକୁ ଯେତେବେଳେ ସେ ବଢିବ ତାକୁ ପୁଣି ସେ ରଞ୍ଜାରେ ସେଟା

0: ବଢିବ କେମିତି, ତାର ପଦ୍ଧତିଟା କେମିତି ରହିଛି ସେ ବିଷୟରେ ଟିକେ ଧାରଣା ଦେବେ କି?
1: ନିହାତି ଭାବରେ ଆମେ କୌଣସି ବି ଚାଷ କାମ କରିବା ପୂର୍ବରୁ ଚାଷ ପଦ୍ଧତି ଆମେ ନିହାତି ଭାବରେ ଅବଲମ୍ବନ କରିଥାଉ, ଯେମିତିକି ଆପଣଙ୍କର ଓଡ଼ ଚାଷ ରହୁଛି। ଆମର ଶେଷ ଓଡ଼ ଚାଷ କରିଦେଲା ପରେ ଆମେ କ'ଣ କରିବା ନା, ଆପଣ ଯେମିତି ମନ୍ଦା ପ୍ରଣାଳୀ ଯେମିତି ତାକୁ ଆଗରୁ କରୁଥିଲେ ସେଇ ଟାଇପ୍ର ମନ୍ଦା ପ୍ରଣାଳୀ କରିକିନା ଲଗେଇବେ। ଯେମିତିକି ମନେକର ନିଅନ୍ତୁ ଆପଣ କଖାରୁ କଥା କହିଲେ, କଖାରୁର ସାଧାରଣତଃ ଆମେ ଦୂରତା ମେଣ୍ଟେନ୍ କରିଦେବା 1 ମିଟର ଗଛରୁ ଗଛ, ଏବଂ ଆପଣଙ୍କର ଧାଡ଼ିକୁ ଧାଡ଼ି ମଧ୍ୟ 1 ମିଟର ଡିଷ୍ଟାନ୍ସ ମେଣ୍ଟେନ୍ କରିଦେବା। ତାପରେ ଆପଣ ଲଗେଇ ସାରିଲା ପରେ ଯେମିତିକି ଆଗରୁ କୁହାଯାଇଛି କି ଯେତେବେଳେ ଗଛଟି ଆପଣଙ୍କର 15ରୁ 20 ଦିନର ହେଇଯାଉଛି, ତାପରେ କ'ଣ କରିବେ ନା ଆପଣ ରଞ୍ଜା ସିଷ୍ଟମଟି ଦେଇପାରିବେ। ରଞ୍ଜା ସିଷ୍ଟମ ଆଗରୁ କରିକିନା ଆପଣ ଗଛ ସେଟା ଯୋଉ କହୁଛନ୍ତି ଲଗେଇବାଟା ସେଟା ଆପଣ କରିବା ଅନୁଚିତ, କାରଣ ଗଛଟା ଆପଣଙ୍କର 15ରୁ 20 ଦିନର ହେଇଗଲା ପରେ ଗଛର ହାଇଟ୍ ଆମେ ଦେଖିକିନା ବା ଉଚ୍ଚତା ଦେଖିକି ନାହିଁ, ତାକୁ ବେସ୍ କରିକିନା ଆମେ କ'ଣ କରିବା ନା ରଞ୍ଜା ସିଷ୍ଟମଟି ଆପଣେଇବା। 15-20 ଦିନ ଯେତେବେଳେ ଗଛଟି ହେଇଯାଇଛି, ସାଧାରଣତଃ ଆମେ ଯଦି ବାଉଁଶକୁ ଯଦି ବ୍ୟବହାର କରୁଛେ, ଆପଣ ଯୋଉ ବାଉଁଶଟି ଯୋଉ ପୋତିବେ ସେଟା ସାଧାରଣତଃ 2 ଫୁଟ ଗଭୀର ଭିତରକୁ ଯିବା ଦରକାର, ଏବଂ ତାର ଯୋଉ ଉଚ୍ଚତାଟି ରହୁଛି ସେଟା ସାଧାରଣତଃ ଆପଣଙ୍କର 7 ଫୁଟ ପର୍ଯ୍ୟନ୍ତ ଉଚ୍ଚତା ଯେମିତି ଉପରକୁ ରହୁଥିବ
0: 7 ଫୁଟ।
1: ତାପରେ ଯୋଉ କହିଲି ନୀଳ ରଙ୍ଗର ଜାଲି ହଉ, ତାକୁ ମଧ୍ୟ ଆପଣ ବ୍ୟବହାର କରିପାରିବେ, ନହେଲେ ଆଜିକାଲି GI ତାର ମଧ୍ୟ ମିଳୁଛି, GI ତାରକୁ ମଧ୍ୟ ଆପଣ ବ୍ୟବହାର କରିଦେଇପାରିବେ। ତ GI ତାର ଯଦି ଆପଣ ବ୍ୟବହାର କରୁଛନ୍ତି, GI ତାରକୁ ଫାର୍ଷ୍ଟ ତାକୁ ତାର ବାଉଁଶରେ ବୁଡ଼େଇବେ, ତାପରେ ଆପଣଙ୍କର ଯୋଉ ରସି ରହୁଛି ସେ ରସି ସାହାଯ୍ୟରେ ଆପଣ ବାନ୍ଧେଇ ପାରିବେ, ନହେଲେ ଆଜିକାଲି ନାଇଲନ୍ର ଯୋଉ ମିଳିଲାଣି ରସିକୁ ତା ସାହାଯ୍ୟରେ ମଧ୍ୟ ବାନ୍ଧେଇ ପାରିବେ, ଯାହାଦ୍ୱାରା କି ଆପଣଙ୍କର ନାଇଲନ୍ ରସିରେ ବାନ୍ଧିବାର ଉପକାରିତା ହେଉଛି କି ଆପଣଙ୍କର ଯେତେବେଳେ ହେଭି ବା ବହୁତ ପରିମାଣର ଯୋଉ ଫଳ ଆପଣଙ୍କର ଆସୁଛି ସେଟା ସାଧାରଣତଃ ନାଇଲନ୍ର ଆପଣଙ୍କର ରସି ବାନ୍ଧିବା ଦ୍ୱାରା ସେ ଫଳକୁ ବହୁତ ପରିମାଣ ସହିପାରିଥାଏ, ଏବଂ ଆପଣଙ୍କର ସେ ଯୋଉ ଷ୍ଟ୍ରକ୍ଚର୍ଟି ରହୁଛି ସେଟା ସାଧାରଣତଃ ଆପଣଙ୍କର ବହୁତ ଦିନ ପର୍ଯ୍ୟନ୍ତ ଯେମିତିକି 2-3 ବର୍ଷ ପର୍ଯ୍ୟନ୍ତ ମଧ୍ୟ ରହିପାରିବ। ଏବଂ ଆପଣଙ୍କୁ ଯୋଉ ଆଙ୍ଗେଲରେ କୁହାହେଲା ବା ରଡ୍ ଯୋଉ ଆପଣ ବ୍ୟବହାର କରୁଛନ୍ତି ଢଳେଇ ପକେଇକିନା, ସେଇଟା ଯଦି ମଧ୍ୟ ଆପଣ କରୁଛନ୍ତି ସେଟା ସାଧାରଣତଃ ଆପଣଙ୍କର 10ରୁ 12 ବର୍ଷ ପର୍ଯ୍ୟନ୍ତ ରହିପାରିବ, ଏବଂ ତାକୁ ଆପଣଙ୍କୁ ଗୋଟେ କ୍ରପ୍ ସରିଗଲା ପରେ ଆପଣଙ୍କୁ ସେଟା ଉଠେଇବାକୁ ମଧ୍ୟ ଦରକାର ପଡ଼ିବ ନାହିଁ। ତ ଚାଷୀମାନେ ଆଜିକାଲି ଆପଣ ଦେଖନ୍ତୁ କଂକ୍ରିଟ ଯୋଉ କୁହାହେଲା କଂକ୍ରିଟ ଢଳେଇ ଯୋଉ କରୁଛନ୍ତି ସେଟା ଆଜିକାଲି ନ କରିକି ବାଉଁଶ ପଦ୍ଧତି ବହୁତ ପରିମାଣରେ ଅବଲମ୍ବନ କରୁଛନ୍ତି। ଏଇ ଯୋଉ ଆପଣଙ୍କର ଯୋଉ ରଞ୍ଜା ପଦ୍ଧତି ଯୋଉ ରହୁଛି, ରଞ୍ଜା ପଦ୍ଧତିର ଚାଷ ଯୋଉ ଆପଣଙ୍କୁ କରିବାକୁ କୁହାହେଉଛି, ସାଧାରଣତଃ ଆମର ମେନଲି ଆପଣଙ୍କର ଏଇ ଯୋଉ ରୋଗ ପୋକ ଜନ୍ତ ସମସ୍ୟା ଯେମିତିକି ମୂଳ ପଚା ହଉ ବା କାଣ୍ଡବିନ୍ଧା ପୋକ ଆକ୍ରମଣ କରନ୍ତି ବହୁତ ପରିମାଣରେ ଫଳକୁ, ତାପରେ ଆପଣଙ୍କର ଫଳ ମାଛି ସେଟା ମଧ୍ୟ ବହୁତ ପରିମାଣରେ ଆକ୍ରମଣ କରନ୍ତି। ତ ଏଇ ଯୋଉ 3ଟି ପ୍ରକାରର ଯୋଉ ରୋଗ ପୋକ ଆପଣଙ୍କର ଯୋଉ ରହୁଛି ତାର ପ୍ରାଦୁର୍ଭାବ ହେଉଛି ଆମେ ଗଛକୁ ରକ୍ଷା କରିଦେଇପାରିବା। ଏବଂ ଆଉଥରେ ଯୋଉ ଆପଣଙ୍କୁ କୁହାହେଲା ଘାସ ଜନ୍ତ ସମସ୍ୟା, କାରଣ ଆଜିକାଲି ଘାସ ଜନ୍ତ ସମସ୍ୟା ବହୁତ ପରିମାଣରେ ଦେଖାହେଉଛି, ତ ସେଟାକୁ ଆମେ ମିନିମାଇଜ୍ କରିବା ପାଇଁ, ସେଟାକୁ ହ୍ରାସ କରିବା ପାଇଁ ଆମେ ସାଧାରଣତଃ ରଞ୍ଜା ପଦ୍ଧତି ଅବଲମ୍ବନ କରିବା, ଯାହାଦ୍ୱାରା କି ତା ଭିତରେ ପଶିକି ଆମକୁ ଯେତିକି ଆମର ଇଣ୍ଟରକଲଚରାଲ ଅପରେସନ ଯୋଉ ରହୁଛି ତା ଅନ୍ତଚାଷ ଯୋଉଟା ଯୋଉ ରହୁଛି ସେଟା ସାଧାରଣତଃ ଆମେ ସୁଚାରୁ ରୂପେ ସମ୍ପାଦନ କରିପାରିବା, ଏବଂ ଯୋଉ ଆପଣଙ୍କର ଫଳ ଉତ୍ପାଦନ କରୁଥିଲେ ତାର 2-3 ଗୁଣା ଅଧିକ ଫଳ ଆମେ ନିହାତି ଭାବରେ ଉତ୍ପାଦନ କରିପାରିବା। ଆଉ ଆପଣ ଯେମିତି କହିଲେ କି ଯେମିତି ଗୋଟେ ଗଛକୁ ହୃଷ୍ଟପୃଷ୍ଟ ହେବା ପାଇଁ ନିହାତି ଭାବରେ ଆଲୋକ ବାୟୁ ଚଳାଚଳ ନିହାତି ଭାବରେ ଦରକାର ହୋଇଥାଏ, ଆପଣ ଯଦି ରଞ୍ଜା ପଦ୍ଧତି ଅବଲମ୍ବନ କରୁଛନ୍ତି ସୂର୍ଯ୍ୟକିରଣ ଡାଇରେକ୍ଟ ଆସିକି ଆପଣଙ୍କର ଗଛ ଉପରେ ପଡ଼ିଥାଏ, ଯାହାଦ୍ୱାରା କି ଫୁଲ ଫଳ ଧାରଣ କ୍ଷମତା ବହୁତ ପରିମାଣରେ ବଢ଼ିଥାଏ, ଏବଂ ବାୟୁ ଚଳାଚଳ ହେବା ଦ୍ୱାରା ଆପଣଙ୍କର ଏଇ ଯୋଉ ରୋଗ ପୋକ ଜନ୍ତ ସମସ୍ୟା ବା ଘାସ ଜନ୍ତ ସମସ୍ୟା ସେଟା ବହୁତ ପରିମାଣରେ ଆଉ ପରିଲକ୍ଷିତ ହୁଏ ନାହିଁ।
0: ତେବେ କଂକ୍ରିଟରେ ଗୋଟେ ସମସ୍ୟା ରହୁଛି, ହୁଏତ ଜଣେ ଚାଷୀ ଭାଇ ସେଟାକୁ ଯଦି ନିର୍ଦ୍ଦିଷ୍ଟ ଭାବରେ କେବଳ ଲତା ଜାତୀୟ ପନିପରିବା ଚାଷ କରିବ ସେହି ଜମିରେ, ତାହେଲେ ହୁଏତ ସେ କଂକ୍ରିଟରେ ଆପଣେଇବ, ଏବଂ ସେଟା ଯଦି ବାରମ୍ବାର ସେହି ଜମିରେ ସେ ଯଦି ଲତା ଜାତୀୟ ପନିପରିବା ଚାଷ କରିବ ବିଭିନ୍ନ ପ୍ରକାର ରୋଗ ସମସ୍ୟା

0: ଏବଂ ବାୟୁ ଚଳାଚଳ ହେବା ଦ୍ୱାରା ଆପଣଙ୍କର ଏହି ଯେଉଁ ରୋଗ ପୋକ ଜନିତ ସମସ୍ୟା ବା ଘାସ ଜନିତ ସମସ୍ୟା ସେଟା ବହୁତ ପରିମାଣରେ ଆଉ ପରିଲକ୍ଷିତ ହୁଏ ନାହିଁ।
1: ତେବେ କଂକ୍ରିଟରେ ଗୋଟେ ସମସ୍ୟା ରହୁଛି, ହୁଏତ ଜଣେ ଚାଷୀ ଭାଇ ସେଟାକୁ ଯଦି ନିର୍ଦ୍ଦିଷ୍ଟ ଭାବରେ କେବଳ ଲତାଜାତୀୟ ପନିପରିବା ଚାଷ କରିବ ସେହି ଜମିରେ, ତାହେଲେ ହୁଏତ ସେ କଂକ୍ରିଟରେ ଆପଣେଇବ, ଏବଂ ସେଟା ଯଦି ବାରମ୍ବାର ସେହି ଜମିରେ ସେ ଯଦି ଲତାଜାତୀୟ ପନିପରିବା ଚାଷ କରିବ, ବିଭିନ୍ନ ପ୍ରକାର ରୋଗ ସମସ୍ୟା ମଧ୍ୟ
0: ଆମେ ସେମିତି ଭାବରେ କରିବା। ଖାଲି ଯଦି ଲତାଜାତୀୟ ପନିପରିବା ଚାଷ କରିବା, ନିହାତି ଭାବରେ ରୋଗ ପୋକ ଜନିତ ସମସ୍ୟା ଦେଖାଯିବ। ତ ଲତାଜାତୀୟ ପନିପରିବା କରିବାର 3-4 ବର୍ଷ ପରେ ଆପଣ ତାକୁ ଆଉ ଥରେ ବଦଳେଇ ପାରିବେ, ଯେଉଁଟାକି ଆପଣଙ୍କୁ କୁହାହେଲା ଟମାଟୋ, ସେ ଜାଗାରେ ଆପଣ ଯେଉଁ କୁହାହେଲା ଲତା ଜାତୀୟ ଟମାଟୋ ବା ଇଣ୍ଡିଟରମିନେଟ୍ ଭେରାଇଟି ଟମାଟୋ, ସେଟା ମଧ୍ୟ ଚାଷୀମାନେ ଆଜିକାଲି କଲେଣି, ତାକୁ ମଧ୍ୟ ଆପଣ କରିଦେଇପାରିବେ। ନହେଲେ ଆପଣଙ୍କର କ୍ୟାପ୍ସିକମକୁ ମଧ୍ୟ ଆପଣ ସେଥିରେ ମଧ୍ୟ କରି ମଧ୍ୟ ଦେଇପାରିବେ, ଯାହାଦ୍ୱାରା କି ଯେଉଁ କହିଲା 10-12 ବର୍ଷ ପର୍ଯ୍ୟନ୍ତ ଆପଣଙ୍କର ଯେଉଁ କଂକ୍ରିଟ ଢଳେଇଟି ରହିବ, ତା ଭିତରେ ଆପଣ 2ଟା କ୍ରପକୁ କ'ଣ କରିବେ ନା ବଦଳେଇକିନା କରିଦେଇପାରିବେ, ଯାହାଦ୍ୱାରା କି ଆପଣଙ୍କର ଏଇ ଯେଉଁ ରୋଗ ପୋକ ଜନିତ ସମସ୍ୟା ଯେଉଁ କୁହାଗଲା ସେଟା ଆଉ ଦେଖାଯିବ ନାହିଁ।
1: ଆଚ୍ଛା, ତେବେ କ'ଣ ଦେଖୁଛନ୍ତି ବର୍ତ୍ତମାନ ଯେଉଁ ଚାଷୀମାନେ ଯେଉଁମାନେ ସବୁ ଲତାଜାତୀୟ ପନିପରିବା ଚାଷ କରୁଛନ୍ତି, ଉଦ୍ୟାନ ବିଭାଗର ସହାୟତା ବା ସେମାନେ ଯଦି ନେଉଛନ୍ତି, କିଭଳି ଭାବରେ ଉପକୃତ ହେଉଛନ୍ତି? ବଜାରରେ ତାଙ୍କର ପନିପରିବା ଲତାଜାତୀୟ ଯେଉଁ ପନିପରିବା ସବୁ ରହିଛି କିଭଳି ଭାବରେ ଆକୃଷ୍ଟ ହେଉଛି? କାହିଁକିନା ପ୍ରାୟତଃ ଆପଣଙ୍କର ଏହି ସମୟରେ ଆପଣ ଦେଖନ୍ତୁ ଲତାଜାତୀୟ ପନିପରିବାର ଚାହିଦା ବା ଆବଶ୍ୟକତା ବା ଯେଉଁଗୁଡ଼ିକ ଉତ୍ପାଦିତ ହେଉଛି ବଜାରରେ ସେଗୁଡ଼ିକ ମିଳୁଛି, ସେ ବିଷୟରେ ଟିକେ ଧାରଣା ଦିଅନ୍ତୁ।
0: ଆପଣଙ୍କର ସାଧାରଣତଃ ଦେଖିବେ କି ଆପଣ ଯଦି ଗୋଟେ ଖାଲି ଜମିରେ ଆପଣ ଲତାଜାତୀୟ ପନିପରିବା ଚାଷ କରିଥିବେ ଏବଂ ଆପଣ ଯଦି ରଞ୍ଜା ପଦ୍ଧତିରେ ପନିପରିବା ଚାଷ କରୁଛନ୍ତି, ନିହାତି ଭାବରେ ତା ଭିତରେ ପାର୍ଥକ୍ୟ ଆପଣ ଅନୁଭବ କରିପାରିବେ। ଯେମିତିକି ତାର ଯେଉଁ ସାଇଜ୍ ଆସୁଛି, ଆପଣ ଯେଉଁ ଖାଲି ଫିଲ୍ଡରେ ଯେଉଁ କରୁଛନ୍ତି ତାର ଉନ୍ନତମାନର ସାଇଜ୍ ଆସିନଥାଏ, ଯେଉଁଥିରେ କି ଆପଣଙ୍କର ଯଦି ରଞ୍ଜା ପଦ୍ଧତିରେ କରୁଛନ୍ତି ତାର ସାଇଜ୍ ମଧ୍ୟ ଆସିଥାଏ ଏବଂ କ୍ୱାଲିଟି ମଧ୍ୟ ଦେଖିବାକୁ ମଧ୍ୟ ବହୁତ ଭଲ। ଆଉ ଗୋଟେ କଥା, ଆପଣଙ୍କର ରଞ୍ଜା ପଦ୍ଧତି ଖାଲି ଆପଣ ଖୋଲା ପଡ଼ିଆରେ କରିବେ ବୋଲି ମାନେ ନାହିଁ କିଛି। ମନେକର ଦେଖନ୍ତୁ, ଏବେ ଯଦି ଆମେ ରଞ୍ଜା ପଦ୍ଧତି କରିବା, ଏବେ ଆମର ପୋଟଳ ଦର ହେଉ ବା ଆପଣଙ୍କର କଲରା ଦର ବା ଆପଣଙ୍କର ଜହ୍ନି ଦର, ସେଟା ଏବେ ଯେତିକି ଅମଳ ଏବେ ମିଳୁଛି, ତାକୁ ଯଦି ଆମେ ଯଦି ଆମର ସବୁଜ ଗୃହ ରହୁଛି, ସବୁଜ ଗୃହରେ ଯଦି ଆମେ ଯେତେବେଳେ ମନେକର ଆପଣଙ୍କର ଜାନୁଆରୀ ଫେବୃଆରୀ ହେଉ ବା ଆପଣଙ୍କର ବର୍ଷା ଦିନିଆ କଥା ଆମେ କହିବା, ବର୍ଷା ଦିନରେ ଆମେ ଯେତେବେଳେ ଯଦି ରଞ୍ଜା ପଦ୍ଧତିଟିଏ କରୁଛୁ, ସେଟା ସାଧାରଣତଃ ଆପଣଙ୍କର ଖୋଲା ପଡ଼ିଆରେ ହିଁ ହେଉଛି, ଯାହାଦ୍ୱାରା କି ଆପଣ ବର୍ଷା ଜନିତ ସମସ୍ୟା ଦେଖାଦେବା ଦ୍ୱାରା ବା ବହୁତ ପରିମାଣରେ ବର୍ଷା ହେବା ଦ୍ୱାରା ଆପଣ ସେ ଯେଉଁ ଜାଲଟି କରିଥିବେ ସେ ଜାଲଟି ବହୁତ ହେଭି ହେଇକିନା ପଡ଼ିଯିବାର ମଧ୍ୟ ସମ୍ଭାବନା ରହିଅଛି। ତ ତାକୁ ଯଦି ଆମେ ଆମର ଯେଉଁ ରହୁଛି ସବୁଜ ଗୃହ ରହୁଛି ବା ପଲିଥିନ୍ ଗୃହ ଯେଉଁ ରହୁଛି, ସେଥିରେ ମଧ୍ୟ ଯଦି ଆମେ ନେଟିଂ ସିଷ୍ଟମ, ତାଦ୍ୱାରା ମଧ୍ୟ ଆମେ ସବୁଜ ଗୃହରେ ମଧ୍ୟ ନେଟିଂ ସିଷ୍ଟମ କରିକିନା ମଧ୍ୟ ଫଳ ଆମେ ଉତ୍ପାଦିତ କରିଦେଇପାରିବା, ଏବଂ ଏଇ ଟାଇମ୍ରେ ଯେଉଁ ଆମର ଯେଉଁ ମାର୍କେଟ ପ୍ରାଇସ୍ ଏଇ ଟାଇମ୍ରେ ଯେଉଁ କମିଯାଇଛି, ଯଦି ଆମେ ବର୍ଷା ଦିନରେ ଯଦି ସେଟାକୁ ଆମେ ଉତ୍ପାଦିତ କରିପାରିବା, କାରଣ ବର୍ଷା ଦିନେ ଆପଣ ଦେଖିବେ କି ଆପଣଙ୍କର ରୋଗ ପୋକ ଜନତା ଯେଉଁ ବି ଆପଣ ଜହ୍ନି ଆଣନ୍ତୁ କଲରା ଆଣନ୍ତୁ, ଦେଖିବେ କି ସେଇଥିରେ ଟିକେ ଟିକେ ଆପଣଙ୍କର କ'ଣ ନା ଫ୍ରୁଟ୍ ବୋରର୍ ଯେଉଁଟାକି ଫଳ ବିନ୍ଧା ପୋକ ଆପଣଙ୍କର ଆକ୍ରାନ୍ତ କରିଥିବ, ଯେତେବେଳେ ଆପଣ ରୋଷେଇ ପାଇଁ ଯିବେ କାଟିଦେଲା ବେଳକୁ ଦେଖିବେ କି ସେଥିରେ ଗୋଟେ ନୀଳିଆ ରଙ୍ଗର ଗୋଟେ ପୋକଡ଼େ ବାହାରିବ, ତ ସେଟା ବର୍ଷା ଦିନେ ବହୁତ ପରିମାଣରେ ଆଟାକ୍ କରିଥାଏ। ତ ବର୍ଷା ଦିନେ ଯଦି ଆମେ ଭଲ ଯେଉଁଟା କୁହାଲା କ୍ୱାଲିଟି ମାନର ଯେଉଁ ପରିବା ଆମେ ଯଦି ସବୁଜ ଗୃହ ଯଦି ଉତ୍ପାଦନ କରିପାରିବା, ତାହେଲେ ନିହାତି ଭାବରେ ତାର ଦର ପୋଟଳ ହେଉ ବା ଜହ୍ନି ହେଉ ତାର ଦର ନିହାତି ଭାବରେ ଆପଣଙ୍କର 40-50 ଟଙ୍କା ଦରରେ ସେଟା ବିକ୍ରି ହୋଇପାରିବ। ତ ଏଇଟା ଆମର ଚାଷୀମାନଙ୍କ ଉପରେ ଛଡ଼ା ହେଉଛି କି ସେମାନେ ଶୀତ ଦିନରେ ଖାଲି ବା ଆପଣଙ୍କର ଖରା ଦିନରେ ଖାଲି ଲତାଜାତୀୟ ପନିପରିବା ଚାଷ ନ କରିକି ଯଦି ବର୍ଷା ଦିନରେ ସବୁଜ ଗୃହ ଯେଉଁ କୁହାଗଲା ତାକୁ ଯଦି ଆପଣେଇବେ, କାରଣ ସବୁଜ ଗୃହରେ ବି ଆପଣଙ୍କର ପ୍ରୋତ୍ସାହନ ଦିଆହେଉଛି ଏବଂ ଚାଷୀମାନେ ଆପଣଙ୍କର ଏଇ ଯେଉଁ ସବୁଜ ଗୃହରେ ନେଟିଂ ସିଷ୍ଟମ ମଧ୍ୟ ଆପଣେଇଲେଣି। ଆମ କେନ୍ଦ୍ରାପଡ଼ା ଜିଲ୍ଲା ଆପଣ ଦେଖନ୍ତୁ ନା କାହିଁକି, ସେଇଠି ଆମର ଗୋଟେ ଚାଷୀ ଭାଇ କ୍ୟାପ୍ସିକମ ଚାଷ କରିକି ମଧ୍ୟ ସେ ଆୱାର୍ଡ ମଧ୍ୟ ପାଇଛି। ଆଗରୁ ଯେଉଁ ଆପଣଙ୍କର କରୁଥିଲେ ଖାଲି ପଡ଼ିଆରେ ଯେଉଁ କରୁଥିଲେ ଆପଣ ସିଙ୍ଗଲ ରେଲି ସିଷ୍ଟମ ଯେଉଁଟା ରହିଲା, ଏବେ ସବୁଜ ଗୃହ ମାନଙ୍କରେ ମଧ୍ୟ କରାଯାଇପାରୁଛି, ଯାହାଦ୍ୱାରା କି ଆପଣଙ୍କର ମାର୍କେଟ ପ୍ରାଇସ୍ ତାକୁ ମାର୍କେଟ ପ୍ରାଇସ୍କୁ ଫେଚିଂ କଲା ଭଳିଆ ବା ମାର୍କେଟ ପ୍ରାଇସ୍କୁ ସୁହାଇଲା ଭଳିଆ ଆମେ ଯଦି ବର୍ଷା ଦିନେ ଯଦି ଆମେ କରିପାରିବା ଉତ୍ପାଦନ, ତାହେଲେ ଆମେ ନିହାତି ଭାବରେ ଅଧିକା ପ୍ରଡକ୍ସନ ବା ଅଧିକ ଅମଳ ପାଇପାରିବା ଏବଂ ଆତ୍ମନିର୍ଭରଶୀଳ ମଧ୍ୟ ହୋଇପାରିବା
1: ନିଶ୍ଚିତ ଭାବରେ। କାହିଁକିନା ଆମେ ଯାହା ଆଲୋଚନା କଲେ ଏବଂ ଆମେ ଦେଖୁଛେ ଅନେକ ସମୟରେ ଆମର ଯେଉଁ ଚାଷୀ ଭାଇମାନେ ଯେଉଁମାନେ ପନିପରିବା ଚାଷ କରୁଛନ୍ତି, ବିଶେଷ କରିକି ଲତାଜାତୀୟ ପନିପରିବା ରଞ୍ଜାରେ ଯେଉଁମାନେ କରୁଛନ୍ତି ବା ଆମର ଯେଉଁ ନୂତନ ପଦ୍ଧତି ଯେଉଁଟା ଆମେ କହିଲେ ଏକଧାଡ଼ିଆ ରଞ୍ଜା ପଦ୍ଧତି ଯେଉଁ ଲତାଜାତୀୟ ପନିପରିବା ଚାଷ କରିବା ପାଇଁ, ତେଣୁ ନିଶ୍ଚିତ ଭାବରେ ଆମର ଚାଷୀ ଭାଇମାନେ ବର୍ତ୍ତମାନ ଯେକୌଣସି ଲତାଜାତୀୟ ପନିପରିବା ଚାଷ କରୁଛନ୍ତି, ସେମାନେ ଏଇ ଯେଉଁ ଏକଧାଡ଼ିଆ ଯେଉଁ ଲତାଜାତୀୟ ପନିପରିବା ଚାଷ ଯେଉଁ ରଞ୍ଜା ମାଧ୍ୟମରେ ନିଶ୍ଚିତ ସେମାନେ ଉପକୃତ ହୋଇପାରିବେ ଏବଂ ଭଲ ଫଳ ପାଇବେ, ଏବଂ ତା ସହିତ ତାର ଗୋଟେ ଗୁଣମାନ ମଧ୍ୟ ରହିବ, ସଫାସୁତୁରା ଚାଷ ଯେଉଁଟା ଆମେ କହୁଛେ ସେ ଜିନିଷଟା ହୋଇପାରିବ, ସୁବିଧାରେ ସେମାନେ କୁଡ଼ା ଖୋସା କୁହନ୍ତୁ କି ସାର ପ୍ରୟୋଗ କୁହନ୍ତୁ କି ରୋଗ ପୋକ ନିୟନ୍ତ୍ରଣ କୁହନ୍ତୁ, ସେମାନେ ନିଶ୍ଚିତ ସେଟାକୁ ଠିକ୍ ଭାବରେ କରିପାରିବେ ଏବଂ ରୋଗ ପୋକ ସମସ୍ୟା ମଧ୍ୟ ଅନେକାଂଶରେ କମିଯିବ, ଯାହାଫଳରେ ଚାଷୀ ଭାଇମାନେ ତାଙ୍କ ଖର୍ଚ୍ଚକୁ କମିପାରିବେ ଏବଂ ଅଧିକ ଅମଳ ପାଇ ସେମାନେ ଯେଉଁ ଆତ୍ମନିର୍ଭରଶୀଳ ହୋଇପାରିବେ ଏବଂ ବଜାରକୁ ଯେଉଁ ଜିନିଷ ସେମାନେ ବିକ୍ରିବଟା କରିବେ ତାର ଚାହିଦା ଏବଂ ଆକର୍ଷଣ ମଧ୍ୟ ସ୍ୱତନ୍ତ୍ର ରହିବ, ତେଣୁ ନିଶ୍ଚିତ ଭାବରେ ସେମାନେ ଉପକୃତ ହେବେ। ତେଣୁ ଆମେ ଚାଷୀମାନଙ୍କୁ ଅନୁରୋଧ କରିବା ଯେ

0: ଆମର ଯେଉଁ ଉଦ୍ୟାନ ବିଭାଗର ଯେଉଁ ସୁବିଧା ସୁଯୋଗ ଅଛି ତାକୁ
1: ତାକୁ
0: ନିଅନ୍ତୁ,
1: ନିଅନ୍ତୁ ବୋଲି
0: ଏବଂ ତା ସହିତ ଏକ ଧାଡ଼ିଆ ରଞ୍ଜାରେ ଲତା ଜାତୀୟ ଫସଲ ଚାଷ କରନ୍ତୁ। ତେବେ ଯାହା ହେଉ, ଡକ୍ଟର ମହାନ୍ତି ଆପଣ ଆସିଲେ, କୃଷକ କାର୍ଯ୍ୟକ୍ରମକୁ ଆମେ ଆଲୋଚନା କଲେ ଯେ ଏକ ଧାଡ଼ିଆ ରଞ୍ଜାରେ ଲତା ଜାତୀୟ ପନିପରିବା ଚାଷ ସମ୍ପର୍କରେ ନିଶ୍ଚିତ ଆମର ଚାଷୀମାନେ ଏହି କାର୍ଯ୍ୟକ୍ରମ ଶୁଣି ଉପକୃତ ହେବେ, ସେଥିପାଇଁ ଆପଣଙ୍କୁ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ନମସ୍କାର।
1: ଧନ୍ୟବାଦ। ନମସ୍କାର।
2: ସୁମି,
3: ହଁ
2: ମହାଶୟା କେତେ ସୁନ୍ଦର ଭାବରେ ଏକ ଧାଡ଼ିଆ ରଞ୍ଜାରେ ଲତା ଜାତୀୟ ଫସଲ ଚାଷ ବିଷୟଟିକୁ ବୁଝେଇ କହିଲେ।
3: ହଁ ପରା, ଜହ୍ନି କଖାରୁ କେତେ କଣ ଲଗେଇ ହବ।
2: ହଁ ଲଗେଇବା ତ, ତାର ଯତ୍ନ କେମିତି କଣ ନବା ସେ ବିଷୟରେ ବି କହିଲେ।
3: ସେଇଟା ବଡ଼ କଥା ନା।
2: ଆଉ ମହାଶୟାଙ୍କୁ ଆମ ଅନୁଷ୍ଠାନ ତରଫରୁ ଆଉ ଥରେ ଧନ୍ୟବାଦ। ସୁମି,
3: ହଁ
2: ଏଇଠି ଆମ୍ବ ଆଣିକି ରଖିଛ, ଏଥର ତ ଗଲା ଆମ୍ବ ଦେଇ ଚାଲିଛ ଦେଇ ଚାଲିଛ ଦେଇ ଚାଲିଛ ଆଉ।
3: ହେଇଟି ଅପା, ଆମ୍ବଟା ମିଠା କି ନାହିଁ?
2: ହଁ ମ ଭାରି ସୁଆଦିଆ ଲାଗିଲା, ଭଜନ ବାଜିଲା ଭିତରେ ଆଖି ବୁଜିକି ତ ଖାଇଦେଇଛି ଗୋଟେ ଆଉ।
3: ହଁ ହେଲେ ଆମ୍ବ ଖାଇବ ଯେ ଦେହ ପାକୁ ଜଗିକି ଖାଉଥିବ।
2: ହଁ ପରା, ଏ ଯୋଉ ଗୁଳୁଗୁଳି ହଉଛି ଆମ୍ବ ଟିକେ ପାଟିକି ସୁଆଦିଆ ଲାଗୁଛି, ହେଲେ ଦିହରେ ଯାଉନି ପରା।
3: ହଁ ତେଣୁ ଜଗି ରଖି ଖାଉଥିବ।
2: ହଁ ହେଲେ ସୁମି, ସବୁ କଥା ହେଲା ଏଥର ଉଠିବା
3: ଉଠିବା
2: ଆଉ
3: ପାଣିପାଗ ଶୁଣିବା ତାପରେ ଯାଇ ଉଠିବା।
2: ହଉ ହଉ।
4: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି, ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ।

0: ଶୁଣିଲେ କାର୍ଯ୍ୟକ୍ରମ କୃଷି ସଂସାର।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁବାସ ଚନ୍ଦ୍ର ଶତପଥୀ। ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 20 ତାରିଖ ଶନିବାର ଦିନ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ହେବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର ଲୋକସେବା ଭବନଠାରେ କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। 2036 ମସିହା ସୁଦ୍ଧା ରାଜ୍ୟକୁ କୁପୋଷଣମୁକ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ବିପର୍ଯ୍ୟୟ ପରିଚାଳନାକୁ ନେଇ ଆସନ୍ତାକାଲିଠାରୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଓଡ଼ିଶା 5ଟି ବର୍ଗରେ ମନୋନୀତ ହୋଇଛି। ପୁରୀରେ ଶ୍ରୀଜୀଉମାନଙ୍କର ଆସନ୍ତାକାଲି ବୁଧବାର ଦିନ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରବାସୀ ଓ ବିଦେଶୀ ସଂଶୋଧନ ଅଧିନିୟମ 2026 ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଶରେ ସ୍ୱାସ୍ଥ୍ୟସେବା ବ୍ୟାପକ ସ୍ତରରେ ପହଞ୍ଚପାରିଛି କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ଏବଂ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ଗୁରୁବାର କେରଳମ୍ ସ୍ପର୍ଶ କରିବ।

0: channel News on AIR Official. You may share your feedback about this program through email at airnsdtalks@gmail.com or WhatsApp on 9289094044.
1: Spotlight.
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ କ୍ରୀଡ଼ା ପତ୍ରିକା କାର୍ଯ୍ୟକ୍ରମ ପ୍ରଯୋଜନା ବିନୟ କୁମାର ସାମନ୍ତରାୟ
0: ଫାର୍ମର ସେଣ୍ଟ୍ରିକ ପଲିସିସ୍ ପାର୍ଟିସିପେଣ୍ଟସ୍ ଆର୍ ଶେଖର

0: କେଉଁ ଗ୍ରୁପରେ କିଏ ଅଛନ୍ତି ଆସନ୍ତୁ ଜାଣିବା। ଗ୍ରୁପ୍ ଏ ରେ ମେକ୍ସିକୋ, ଦକ୍ଷିଣ ଆମେରିକା, ଦକ୍ଷିଣ କୋରିଆ, ଚେକ୍ ଗଣରାଜ୍ୟ। ଗ୍ରୁପ୍ ବି ରେ କାନାଡ଼ା, ବୋସ୍ନିଆ ଓ ହର୍ଜେଗୋଭିନା, କତାର, ନ୍ୟୁଜିଲାଣ୍ଡ। ଗ୍ରୁପ୍ ବି ରେ କାନାଡ଼ା, ବୋସ୍ନିଆ ଓ ହର୍ଜେଗୋଭିନା, କତାର, ସ୍ୱିଜରଲ୍ୟାଣ୍ଡ। ଗ୍ରୁପ୍ ସି ରେ ବ୍ରାଜିଲ, ମରକୋ, ହାଇତି, ସ୍କଟଲାଣ୍ଡ। ଗ୍ରୁପ୍ ଡି ରେ ଆମେରିକା, ପାରାଗୁଏ, ଅଷ୍ଟ୍ରେଲିଆ, ତୁର୍କୀ। ଗ୍ରୁପ୍ ଇ ରେ ଜର୍ମାନୀ, କ୍ୟୁରସ, ଆଇଭରିକୋଷ୍ଟ, ଇକ୍ୱେଡର। ଗ୍ରୁପ୍ ଏଫ୍ ରେ ନେଦରଲ୍ୟାଣ୍ଡ, ଜାପାନ, ସ୍ୱିଡେନ, ଟ୍ୟୁନିସିଆ। ଗ୍ରୁପ୍ ଜି ରେ ବେଲ୍ଜିୟମ, ଇଜିପ୍ଟ, ଇରାନ, ନ୍ୟୁଜିଲାଣ୍ଡ। ଗ୍ରୁପ୍ ଏଚ୍ ରେ ସ୍ପେନ୍, କ୍ୟାପ୍ ଭର୍ଦେ, ସାଉଦି ଆରବ, ଉରୁଗୁଏ। ଗ୍ରୁପ୍ ଆଇ ରେ ଫ୍ରାନ୍ସ, ସେନେଗାଲ, ଇରାକ, ନରୱେ। ଗ୍ରୁପ୍ ଜେ ରେ ଆର୍ଜେଣ୍ଟିନା, ଆଲଜେରିଆ, ଅଷ୍ଟ୍ରିଆ, ଜୋର୍ଡାନ। ଗ୍ରୁପ୍ କେ ରେ ପର୍ତ୍ତୁଗାଲ, କଙ୍ଗୋ, ଉଜବେକିସ୍ତାନ ଓ କଲମ୍ବିଆ। ଏବଂ ଗ୍ରୁପ୍ ଏଲ୍ ରେ ଇଂଲଣ୍ଡ, କ୍ରୋଏସିଆ, ଘାନା ଓ ପାନାମା ରହିଛନ୍ତି। ବିଶ୍ୱକପ୍ର 23ତମ ସଂସ୍କରଣକୁ 3ଟି ଦେଶ ମିଳିତ ଭାବେ ଆୟୋଜନ କରୁଛନ୍ତି। କାନାଡ଼ାରେ 2ଟି, ମେକ୍ସିକୋରେ 3ଟି ଏବଂ ଆମେରିକାରେ 11ଟି ସହରରେ ମୋଟ 16ଟି ଭେନ୍ୟୁରେ ମ୍ୟାଚ୍ଗୁଡ଼ିକ ଖେଳାଯିବ। ମୋଟ 104ଟି ମ୍ୟାଚ୍ରୁ ଆମେରିକାରେ 78ଟି ମ୍ୟାଚ୍ ଖେଳାଯିବ। ସେମିତି ଅବଶିଷ୍ଟ 26ଟି ମ୍ୟାଚ୍ରୁ କାନାଡ଼ା ଓ ମେକ୍ସିକୋରେ 13ଟି ଲେଖାଏଁ ଖେଳାଯିବାର ସୂଚୀ ରହିଛି। ବିଶ୍ୱକପ୍ରେ ଆକର୍ଷଣୀୟ ପୁରସ୍କାର ରାଶି ରହିଛି। ଚାମ୍ପିୟନ୍ ଦଳକୁ $50 ମିଲିୟନ, ରନର୍ସ ଅପ୍ ଦଳକୁ $33 ମିଲିୟନ ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ଦଳକୁ $29 ମିଲିୟନ ପ୍ରଦାନ କରାଯିବ। ଶ୍ରୋତାବନ୍ଧୁ, 1930 ବିଶ୍ୱକପ୍ ଆୟୋଜିତ ହୋଇ ଆସୁଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ 2ଟି ସଂସ୍କରଣ ବାଧାପ୍ରାପ୍ତ ହୋଇଥିଲା। ତେବେ 1950 ନିୟମିତ ଭାବେ ବିଶ୍ୱକପ୍ ଆୟୋଜିତ ହୋଇ ଆସୁଛି। ସେମିତି 1954, 1974, 1990 ଓ 2014 ସଂସ୍କରଣକୁ ମିଶାଇ ଜର୍ମାନୀ 22ଟି ସଂସ୍କରଣରେ ଅନେକ ଦଳ ବିଶ୍ୱକପ୍ ଖେଳିଛନ୍ତି, କିନ୍ତୁ ମାତ୍ର 8ଟି ଦେଶ ଚାମ୍ପିୟନ୍ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସର୍ବାଧିକ ଚାମ୍ପିୟନ୍ ହେବା ତାଲିକାରେ ବ୍ରାଜିଲ ପ୍ରଥମ ସ୍ଥାନରେ ରହିଛି। ବ୍ରାଜିଲ ମୋଟ 5ଥର, ଯଥା 1958, 1962, 1970, 1994 ଓ 2002 ସଂସ୍କରଣରେ ଟାଇଟଲ ହାସଲ କରିଥିଲା। ସେମିତି 1954, 1974, 1990 ଓ 2014 ସଂସ୍କରଣକୁ ମିଶାଇ ଜର୍ମାନୀ 4ଥର, ଇଟାଲୀ 1934, 1938, 1982 ଓ 2006 ସଂସ୍କରଣକୁ ମିଶାଇ 4ଥର, ଆର୍ଜେଣ୍ଟିନା 1978, 1986 ଓ 2022 ସଂସ୍କରଣକୁ ମିଶାଇ 3ଥର, ଫ୍ରାନ୍ସ 1998 ଓ 2018 ସଂସ୍କରଣକୁ ମିଶାଇ 2ଥର, ଉରୁଗୁଏ 1930 ଓ 1950 ସଂସ୍କରଣକୁ ମିଶାଇ 2ଥର ଏବଂ ଇଂଲଣ୍ଡ 1966 ସଂସ୍କରଣରେ ଥରେ ଓ ସ୍ପେନ୍ 2010 ସଂସ୍କରଣରେ ଥରୁଟିଏ ଟାଇଟଲ ଜିତିଛି। ଶ୍ରୋତାବନ୍ଧୁ, କିଏ ଚାମ୍ପିୟନ୍ ହେବ ତାହା କହିବା ମୁସ୍କିଲ, କାରଣ ଏଥର ଦଳ ସଂଖ୍ୟା ବଢ଼ିଛି। ବହୁ ଦଳ ବିପର୍ଯ୍ୟୟ ଘଟାଇବାକୁ ପ୍ରସ୍ତୁତ ରହିଛନ୍ତି, ତେଣୁ ଶକ୍ତିଶାଳୀ ହେଲେ ବି କେଉଁ ଦଳ କେଉଁଠି ଅଟକିବ ତାହା କହିବା ମୁସ୍କିଲ। ତଥାପି ଡିଫେଣ୍ଡିଂ ଚାମ୍ପିୟନ୍ ଆର୍ଜେଣ୍ଟିନା ଲିଓନେଲ୍ ମେସିଙ୍କ ନେତୃତ୍ୱରେ ଟାଇଟଲ ବଜାୟ ରଖିବାକୁ ପ୍ରୟାସ କରିବ। ସେହିପରି ବିଶ୍ୱର 1ନମ୍ବର ଦଳ ଫ୍ରାନ୍ସ, 2ନମ୍ବର ଦଳ ସ୍ପେନ୍ ସହ ଫିଫା ମାନ୍ୟତା ତାଲିକାର ଶ୍ରେଷ୍ଠ 10 ମଧ୍ୟରେ ଥିବା ଦଳଗୁଡ଼ିକ ମଧ୍ୟରେ କଡ଼ା ଟକ୍କର ହେବ। ଏହି ତାଲିକାରେ ଇଂଲଣ୍ଡ, ପର୍ତ୍ତୁଗାଲ, ବ୍ରାଜିଲ, ନେଦରଲ୍ୟାଣ୍ଡ, ମରକୋ, ବେଲ୍ଜିୟମ୍ ଓ ଜର୍ମାନୀ ରହିଛନ୍ତି। ସେମିତି 11ତମ ସ୍ଥାନରେ ଥିବା କ୍ରୋଏସିଆ ମଧ୍ୟ କଡ଼ା ଟକ୍କର ଦେଇପାରେ। କିଛି ଭେଟେରାନ୍ ଏବଂ ତାରକା ଖେଳାଳିଙ୍କ ଉପରେ ଏଥର ପ୍ରଶଂସକଙ୍କ ନଜର ରହିବ। ସେମାନଙ୍କ ମଧ୍ୟରେ ରହିଛନ୍ତି ଆର୍ଜେଣ୍ଟିନାର ଲିଓନେଲ୍ ମେସି, ପର୍ତ୍ତୁଗାଲର କ୍ରିଷ୍ଟିଆନ୍ ରୋନାଲ୍ଡୋ, ବ୍ରାଜିଲର ନେମାର, କ୍ରୋଏସିଆର ଲୋକା ମଡ୍ରିକ୍, ଫ୍ରାନ୍ସର କିଲିଆନ୍ ଏମ୍ବାପେ, ନରୱେର ଏର୍ଲିଂ ହାଲାଣ୍ଡ, ବ୍ରାଜିଲର ଭିନିସିୟସ୍ ଜୁନିୟର ଓ ଆମେରିକାର କ୍ରିଷ୍ଟିଆନ୍ ପୁଲିସିକ୍। ସେମିତି କିଛି ନୂଆ ପିଢ଼ିର ଖେଳାଳି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ। ସେମାନଙ୍କ ମଧ୍ୟରେ ରହିଛନ୍ତି ବ୍ରାଜିଲର ଏଣ୍ଡ୍ରିକ୍, ଆର୍ଜେଣ୍ଟିନାର ନିକୋ ପାଜ୍ ଓ ସ୍ପେନ୍ର ଲାମିନ୍ ୟାମାଲ୍। ଏତଦ୍ ବ୍ୟତୀତ ପୂର୍ବ ସଂସ୍କରଣଗୁଡ଼ିକ ଭଳି ଏଥର ବି କିଛି ନୂଆ ଖେଳାଳିଙ୍କ ଏହି ବିଶ୍ୱକପ୍ରେ ଆବିର୍ଭାବ ଘଟିବ। ଶ୍ରୋତାବନ୍ଧୁ, ବିଶ୍ୱକପ୍ ପାଖେଇ ଆସିଲାଣି। ନିଜ ନିଜ ପସନ୍ଦର ଖେଳାଳି ଓ ଦଳକୁ ସମର୍ଥନ କରିବା ପାଇଁ ଆପଣମାନେ ଉତ୍ସାହିତ ଥିବେ ନିଶ୍ଚିତ। ବିଶ୍ୱକପ୍ ଲଢ଼େଇରେ ବିଭୋର ହୋଇ ପ୍ରତ୍ୟେକ ମ୍ୟାଚ୍ର ରୋମାଞ୍ଚ ନିଅନ୍ତୁ।
1: ଶ୍ରୋତାବନ୍ଧୁ, ଆଉ କିଛି ଦିନ ପରେ ଆରମ୍ଭ ହେବ ମହିଳା T20 ବିଶ୍ୱକପ୍। ଦିନିକିଆ ଭଳି ମହିଳା ଦଳ ଭଲ ପ୍ରଦର୍ଶନ କରି ବିଶ୍ୱକପ୍ ହାସଲ କରୁ, ଏହା ସମସ୍ତ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ଇଚ୍ଛା। ତେବେ ଏହି ଅବସରରେ ମହିଳା ବିଶ୍ୱକପ୍ ଉପରେ ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଛନ୍ତି କ୍ରୀଡ଼ା ସାମ୍ବାଦିକ ବିମଳ କୁମାର ରାଉଳ।

ଶ୍ରୋତା ବନ୍ଧୁ, କ୍ରିକେଟର ଲୋକପ୍ରିୟତା ବିଶ୍ୱରେ ବଢ଼ି ବଢ଼ି ଚାଲିଛି। ବିଶେଷ କରି ଟି ଟ୍ୱେଣ୍ଟିର ଆଦର ଦ୍ରୁତ ବେଗରେ ବଢ଼ୁଛି। ମହିଳା କ୍ରିକେଟ ବି ପଛରେ ପଡ଼ିନି। ମହିଳା ଟି ଟ୍ୱେଣ୍ଟିକୁ ନେଇ ଉତ୍ସାହ ପୂର୍ବାପେକ୍ଷା ଊର୍ଦ୍ଧ୍ୱମୁଖୀ ହୋଇଛି। ବିଶେଷ କରି ଭାରତୀୟ ପ୍ରଶଂସକ ଅଧିକ ଗୁରୁତ୍ୱ ଦେଲେଣି। ଏହାର ଦୃଷ୍ଟାନ୍ତ ହେଉଛି ମହିଳା ପ୍ରିମିୟମ ଲିଗ୍। ପ୍ରତି 2 ବର୍ଷରେ ଥରେ ଆୟୋଜିତ ହେଉଛି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍। ଚଳିତ ମାସ 12 ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱକପ୍ର 10ମ ସଂସ୍କରଣ, ଯାହାକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ପ୍ରସ୍ତୁତି ଶେଷ ହୋଇଛି, କେବଳ ମହାସମରକୁ ଅପେକ୍ଷା। ବିଶ୍ୱକପ୍ ଜୁନ୍ 12ରୁ ଆରମ୍ଭ ହୋଇ ଜୁଲାଇ 5 ତାରିଖ ପର୍ଯ୍ୟନ୍ତ ଚାଲିବ। ଇଂଲଣ୍ଡ ଏଥର ଆୟୋଜକ ରହିଛି। ମୋଟ 12ଟି ଦଳକୁ ନେଇ ଟୁର୍ଣ୍ଣାମେଣ୍ଟରେ ଫାଇନାଲ ପର୍ଯ୍ୟନ୍ତ 33ଟି ମ୍ୟାଚ୍ ଖେଳାଯିବ। ମୋଟ 7ଟି ଷ୍ଟାଡିୟମରେ ବିଶ୍ୱକପ୍ର ମ୍ୟାଚ୍ଗୁଡ଼ିକ ଖେଳାଯିବାର ସୂଚୀ ଚୂଡ଼ାନ୍ତ ହୋଇଛି। ଜୁନ୍ 12ରୁ 28 ତାରିଖ ପର୍ଯ୍ୟନ୍ତ ଗ୍ରୁପ୍ ପର୍ଯ୍ୟାୟ ଏବଂ ଜୁନ୍ 30ରେ ପ୍ରଥମ ସେମିଫାଇନାଲ ଓ ଜୁଲାଇ 2ରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। ଜୁଲାଇ 5 ତାରିଖରେ ଲର୍ଡ୍ସରେ ଫାଇନାଲ ଏବଂ ଓଭାଲ ଗ୍ରାଉଣ୍ଡରେ ଉଭୟ ସେମିଫାଇନାଲ ଖେଳାଯିବାର ସୂଚୀ ରହିଛି। ଶ୍ରୋତାବନ୍ଧୁ, 12ଟି ଦଳକୁ 2ଟି ଗ୍ରୁପ୍ରେ ଭାଗ କରାଯାଇଛି। ଗ୍ରୁପ୍ ଏରେ ଅଷ୍ଟ୍ରେଲିଆ, ବାଂଲାଦେଶ, ଭାରତ, ନେଦରଲ୍ୟାଣ୍ଡ, ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ଏବଂ ଗ୍ରୁପ୍ ବିରେ ଇଂଲଣ୍ଡ, ଆୟରଲାଣ୍ଡ, ନ୍ୟୁଜିଲାଣ୍ଡ, ସ୍କଟଲାଣ୍ଡ, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍ ସାମିଲ ରହିଛନ୍ତି। ପ୍ରତ୍ୟେକ ଗ୍ରୁପ୍ର ଶ୍ରେଷ୍ଠ 2 ଦଳ ସେମିଫାଇନାଲକୁ ଉନ୍ନୀତ ହେବେ। ବିଶ୍ୱକପ୍ରେ ମୋଟ 8.76 ମିଲିୟନ ଡଲାର ପୁରସ୍କାର ରାଶି ରହିଛି। ଚାମ୍ପିୟନ ଦଳକୁ 2.34 ମିଲିୟନ, ରନର୍ସ ଅପ୍ ଦଳକୁ 1.17 ମିଲିୟନ ଏବଂ ସେମିଫାଇନାଲିଷ୍ଟ ଦଳକୁ 1.35 ମିଲିୟନ ଡଲାର ଲେଖାଏଁ ଆର୍ଥିକ ରାଶି ପ୍ରଦାନ କରାଯିବ। ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ରେ ମାତ୍ର 4ଟି ଦଳ ଏପର୍ଯ୍ୟନ୍ତ ଚାମ୍ପିୟନ ହେବାର ଗୌରବ ଲାଭ କରିଛନ୍ତି। ଅଷ୍ଟ୍ରେଲିଆ ସର୍ବାଧିକ 6ଥର ଚାମ୍ପିୟନ ହୋଇଛି। 2010, 2012, 2014, 2018, 2020 ଓ 2023 ସଂସ୍କରଣରେ ଦଳ ଟାଇଟଲ ହାସଲ କରିଥିଲା। ସେହିପରି 2009 ସଂସ୍କରଣରେ ଇଂଲଣ୍ଡ, 2024 ସଂସ୍କରଣରେ ନ୍ୟୁଜିଲାଣ୍ଡ ଓ 2016 ସଂସ୍କରଣରେ ୱେଷ୍ଟଇଣ୍ଡିଜ୍ ଟାଇଟଲ ହାସଲ କରିଥିଲା। ଭାରତ ଏପର୍ଯ୍ୟନ୍ତ ଚାମ୍ପିୟନ ହେବାର ସୁଯୋଗ ପାଇନି, ଯଦିଓ 2020ରେ ଦଳ ଟାଇଟଲର ଅତି ନିକଟତର ହୋଇଥିଲା। ଅଷ୍ଟ୍ରେଲିଆଠୁ ପରାଜିତ ହୋଇ ରନର୍ସ ଅପ୍ରେ ସନ୍ତୁଷ୍ଟ ରହିଥିଲା। ଭାରତ ଏଥର ଗ୍ରୁପ୍ ଏରେ ରହିଛି। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଭଳି ଟାଣୁଆ ଦଳ ଏହି ଗ୍ରୁପ୍ରେ ରହିଛନ୍ତି। ଯଦି ବାଂଲାଦେଶ, ପାକିସ୍ତାନ ଓ ନେଦରଲ୍ୟାଣ୍ଡସ୍କୁ ପରାଜିତ କରିବାରେ ଭାରତ ସଫଳ ହେଉଛି, ତେବେ ସେମିଫାଇନାଲକୁ ଉନ୍ନୀତ ହେବାରେ ପଥ ସୁଗମ ହୋଇପାରିବ। ଶ୍ରୋତାବନ୍ଧୁ, 2024 ସଂସ୍କରଣରେ ଭାରତ ନକ୍ଆଉଟ୍ ଖେଳିବାରୁ ବଞ୍ଚିତ ହୋଇଥିଲା। 4ଟି ମ୍ୟାଚ୍ରୁ ଦଳ 2ଟି ଜିତି ଟେବୁଲରେ ତୃତୀୟ ସ୍ଥାନରେ ରହିଥିଲା। ପାକିସ୍ତାନ ଓ ଶ୍ରୀଲଙ୍କାକୁ ହରାଇଥିଲେ ବି ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡଠୁ ପରାଜିତ ହୋଇ ଭାରତ ବିଦାୟ ନେଇଥିଲା। ଆଇସିସି ମାନ୍ୟତାରେ ଏବେ ଦଳ ତୃତୀୟ ସ୍ଥାନରେ ରହିଛି। ଏଥର କିନ୍ତୁ ନିଜକୁ ଟାଇଟଲ ଦାବିଦାର ଭାବେ ପ୍ରସ୍ତୁତ କରିଛି ଭାରତ। ଘରୋଇ ଗ୍ରାଉଣ୍ଡରେ ଗତବର୍ଷ ଦକ୍ଷିଣ ଆଫ୍ରିକାକୁ ପରାଜିତ କରି ଦିନିକିଆ ବିଶ୍ୱକପ୍ ଜିତିବା ପରେ ଭାରତର ମନୋବଳ ଦୃଢ଼ ରହିଛି। ତେଣୁ ଏଥର ଇଂଲଣ୍ଡରେ ଦଳ ଟି ଟ୍ୱେଣ୍ଟି ବିଶ୍ୱ ଚାମ୍ପିୟନ ହେବାକୁ ଲକ୍ଷ୍ୟ ରଖିଛି। ହରମନପ୍ରୀତ କୌର ଦଳକୁ ଦିନିକିଆରେ ଚାମ୍ପିୟନ କରାଇଥିଲେ। ଏଥର ଇଂଲଣ୍ଡରେ ତାଙ୍କ ନେତୃତ୍ୱରେ ଦଳ ଟି ଟ୍ୱେଣ୍ଟିରେ ମଧ୍ୟ ଚାମ୍ପିୟନ ହେବ ବୋଲି ଆଶା ରହିଛି। ଭାରତୀୟ ଦଳରେ ରହିଛନ୍ତି ଅଧିନାୟିକା ହରମନପ୍ରୀତ କୌର, ଉପ ଅଧିନାୟିକା ସ୍ମୃତି ମନ୍ଧନା, ଶେଫାଳି ବର୍ମା, ଜେମିମା ରଡ୍ରିକ୍ସ, ଭାରତୀ ଫୁଲମାଲି, ଦୀପ୍ତି ଶର୍ମା, ରିଚା ଘୋଷ, ଶ୍ରୀଚରଣୀ, ୟସ୍ତିକା ଭାଟିଆ, ନନ୍ଦିନୀ ଶର୍ମା, ଅରୁନ୍ଧତୀ ରେଡ୍ଡି, ରେଣୁକା ଠାକୁର, କ୍ରାନ୍ତି ଗୌଡ, ଶ୍ରୀୟଙ୍କା ପାଟିଲ ଓ ରାଧା ଯାଦବ। ଦିନିକିଆ ବିଶ୍ୱ ଚାମ୍ପିୟନ ଦଳରେ ଯେଉଁମାନେ ସାମିଲ ରହିଥିଲେ ପ୍ରାୟତଃ ସେମାନେ ଟି ଟ୍ୱେଣ୍ଟି ବିଶ୍ୱକପ୍ରେ ସ୍ଥାନ ବଜାୟ ରଖିଛନ୍ତି। ଦ୍ରୁତ ବୋଲର ଅମନଜୋତ କୌର ଆହତ ଥିବାରୁ ଦଳରୁ ବାଦ ପଡ଼ିଛନ୍ତି। ଦଳରେ ବ୍ୟାଟିଂ, ବୋଲିଂ ଓ ଅଲରାଉଣ୍ଡରଙ୍କୁ ନେଇ ବେଶ ସନ୍ତୁଳନ ରହିଛି। ମନ୍ଧନା, ଶେଫାଳି, ଜେମିମା, ହରମନପ୍ରୀତ, ଦୀପ୍ତି ଓ ରିଚା ବ୍ୟାଟିଂ ଭାର ସମ୍ଭାଳିବାକୁ ପ୍ରସ୍ତୁତ ରହିଛନ୍ତି। ରେଣୁକା, କ୍ରାନ୍ତି, ଶ୍ରୀଚରଣୀ, ଦୀପ୍ତି, ରାଧା ଓ ଶେଫାଳି ବୋଲିଂ ବିଭାଗ ସମ୍ଭାଳିବେ। ରେଣୁକା, କ୍ରାନ୍ତି, ଅରୁନ୍ଧତୀ, ନନ୍ଦିନୀକୁ ନେଇ ଭାରତୀୟ ପେସ୍ ବିଭାଗ ବେଶ୍ ମଜବୁତ ରହିଛି। ବିଶ୍ୱକପ୍ରେ ଭାରତ ଜୁନ୍ 14 ତାରିଖରେ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। 17 ତାରିଖରେ ନେଦରଲ୍ୟାଣ୍ଡସ୍, 21 ତାରିଖରେ ଦକ୍ଷିଣ ଆଫ୍ରିକା, 25 ତାରିଖରେ ବାଂଲାଦେଶ ଓ 28 ତାରିଖରେ ଅଷ୍ଟ୍ରେଲିଆକୁ ଭେଟିବ। ନ୍ୟୁଜିଲାଣ୍ଡ ଡିଫେଣ୍ଡିଂ ଚାମ୍ପିୟନ ରହିଛି। ପୂର୍ବ ସଂସ୍କରଣରେ ଦକ୍ଷିଣ ଆଫ୍ରିକାକୁ ଦଳ ପରାଜିତ କରିଥିଲା। ଏଥର ବି ଦଳ ଟାଇଟଲ ବଜାୟ ରଖିବାକୁ ଦାବିଦାର ରହିଛି। ଶକ୍ତିଶାଳୀ ଅଷ୍ଟ୍ରେଲିଆ, ଆୟୋଜକ ଇଂଲଣ୍ଡ ଓ ଭାରତ ମଧ୍ୟ ଏହି ଦୌଡ଼ରେ ରହିଛନ୍ତି। ଶ୍ରୋତାବନ୍ଧୁ, ଆଶା ତ ଅନେକ। ଲଣ୍ଡନରେ ଭାରତ ଭଲ ପ୍ରଦର୍ଶନ କରୁ, ଦିନିକିଆ ବିଶ୍ୱକପ୍ ଭଳି ଟି ଟ୍ୱେଣ୍ଟିରେ ମଧ୍ୟ ଟାଇଟଲ ସ୍ୱପ୍ନ

0: ପୁରା କରୁ। ବିଶ୍ୱକପ୍ ଟ୍ରଫି ଧରି ମହିଳା ଦଳ ସ୍ୱଦେଶ ବାହୁଡ଼ି ଆସୁ। ଆସନ୍ତୁ ସମସ୍ତେ ଏକ ମନ ହୋଇ ଦଳକୁ ଶୁଭେଚ୍ଛା ଜଣାଇବା।
1: ଏବେ କ୍ରୀଡ଼ା ପରିକ୍ରମା। ଦୀର୍ଘ 18 ବର୍ଷ ଧରି ବିଫଳ ହେବା ପରେ ବେଙ୍ଗାଲୁରୁ କ୍ରମାନ୍ୱୟରେ ଦ୍ୱିତୀୟ ବର୍ଷ ଧରି ଅପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇ ଆଇପିଏଲ୍ ଟାଇଟଲ ବଜାୟ ରଖିଛି। ଗତ 31 ତାରିଖ ଦିନ ଅନୁଷ୍ଠିତ ଫାଇନାଲ ମୁକାବିଲାରେ ବେଙ୍ଗାଲୁରୁ 5 ୱିକେଟରେ ଗୁଜରାଟକୁ ହରାଇଛି। ଏହି ମ୍ୟାଚ୍ରେ ପ୍ରଥମ ବ୍ୟାଟିଂ କରି ଗୁଜରାଟ 8 ୱିକେଟ ହରାଇ 155 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ବେଙ୍ଗାଲୁରୁ 18 ଓଭରରେ 5 ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା। ବେଙ୍ଗାଲୁରୁ ଆଇପିଏଲ୍ର ତୃତୀୟ ଦଳ ଭାବେ ଟ୍ରଫି ବଜାୟ ରଖିବାରେ ସଫଳ ହୋଇଛି। ପୂର୍ବରୁ କେବଳ ଚେନ୍ନାଇ 2010 ଓ 2011ରେ, ମୁମ୍ବାଇ 2019 ଓ 2020ରେ ଟାଇଟଲ ବଜାୟ ରଖିଥିଲେ। ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବା ବିରାଟ କୋହଲି ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଟସ୍ ବିଜୟ ବେଙ୍ଗାଲୁରୁ ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା। ପେସ୍ ବାହିନୀ ବାରମ୍ଭାର ସର୍ଟ ପିଚ୍ ଓ ବାଉନ୍ସର ବଲ୍ ମାରି ଗୁଜରାଟର 2 ଓପନର ଶୁଭମନ ଗିଲ୍ ଓ ସାଇ ସୁଦର୍ଶନଙ୍କ ଧୈର୍ଯ୍ୟ ଭାଙ୍ଗିଥିଲେ। ଦଳୀୟ ସ୍କୋର 22 ରନ୍ ବେଳେ ଗିଲ୍ ବ୍ୟକ୍ତିଗତ 10 ରନ୍ କରି ଆଉଟ୍ ହୋଇଥିଲେ। ପରେ ପରେ ସୁଦର୍ଶନ 12 ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଏହାପରେ ନିଶାନ୍ତ ସିନ୍ଧୁ ଓ ଜୋସ୍ ବଟଲର ସତର୍କତାର ସହ ଖେଳି 29 ରନ୍ର ଭାଗିଦାରୀ ଗଠନ କରିଥିଲେ। ଦଳୀୟ ସ୍କୋର 55 ହୋଇଥିବା ବେଳେ ନିଶାନ୍ତ 20 ରନ୍ କରି ଆଉଟ୍ ହୋଇଥିଲେ। ବଟଲର ମଧ୍ୟ ତାପରେ ପରେ 19 ରନ୍ କରି ବିଦାୟ ନେଇଥିଲେ। 73 ରନ୍ରେ 4 ୱିକେଟ ହରାଇବା ପରେ ଗୁଜରାଟର ବ୍ୟାଟିଂ ବିଭାଗ ଲୟ ହରାଇଥିଲା। କେବଳ ୱାଶିଂଟନ ସୁନ୍ଦର ଗୋଟିଏ ପଟେ ଲଢୁଆ ବ୍ୟାଟିଂ ଜାରି ରଖି ଦଳୀୟ ସ୍କୋରକୁ 155ରେ ପହଞ୍ଚାଇଥିଲେ। ଅନ୍ୟପଟରେ ଅର୍ଶଦ ଖାନ 15 ରନ୍, ରାହୁଲ ତେୱତିଆ 7 ରନ୍, ଜାସନ ହୋଲ୍ଡର 7 ରନ୍, ରସିଦ ଖାନ 7 ରନ୍ କରି ଆଉଟ୍ ହୋଇଥିଲେ। ୱାଶିଂଟନ ସୁନ୍ଦର 37 ବଲ୍ରୁ 5ଟି ଚୌକା ବଳରେ 50 ରନ୍ କରି ଅପରାଜିତ ରହିଥିଲେ। ବେଙ୍ଗାଲୁରୁ ପକ୍ଷରୁ ରସିକ ସଲାମ 3ଟି ୱିକେଟ ଅକ୍ତିଆର କରିଥିବା ବେଳେ ଭୁବନେଶ୍ୱର କୁମାର ଓ ଜୋସ୍ ହେଜେଲୁଡ 2ଟି ଲେଖାଏଁ ୱିକେଟ ନେଇଥିଲେ। ବେଙ୍ଗାଲୁରୁର ବ୍ୟାଟିଂ ବିଭାଗ ଆଗରେ 156 ରନ୍ର ଲକ୍ଷ୍ୟ ବେଶ୍ ଛୋଟ ମନେ ହେଉଥିଲା। ଫର୍ମରେ ଥିବା ବିରାଟ କୋହଲି ପ୍ରାରମ୍ଭରୁ ଦର୍ଶନୀୟ ସଟ୍ମାନ ଖେଳି ଦ୍ରୁତ ବେଗରେ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ତାଙ୍କ ସହିତ ଓପନିଂ ଆସିଥିବା ଭେଙ୍କଟେଶ ଆୟାର ମଧ୍ୟ ଧୂଆଁଧାର ବ୍ୟାଟିଂ କରିଥିଲେ। ଉଭୟ 62 ରନ୍ର ଓପନିଂ ଭାଗିଦାରୀ ଗଠନ କରିଥିଲେ। ଆୟର 16ଟି ବଲ୍ରୁ 32 ରନ୍ କରିଥିଲେ। ସେଥିରେ 3ଟି ଚୌକା ଓ 2ଟି ଛକା ଅନ୍ତର୍ଭୁକ୍ତ ଥିଲା। ପରେ ପରେ ଦେବୀଦତ୍ତ ପାଡିକଲ 1 ରନ୍, ରଜତ ପଟିଦାର 15 ରନ୍ ଓ କୁନାଲ ପାଣ୍ଡ୍ୟା 1 ରନ୍ କରି ବିଦାୟ ନେଇଥିଲେ। 91 ରନ୍ରେ 4ଟି ୱିକେଟର ପତନ ଘଟିବା ପରେ ବେଙ୍ଗାଲୁରୁ ବ୍ୟାକ୍ଫୁଟ୍କୁ ଚାଲିଯାଇଥିଲା। ଅପରାଜିତ କୋହଲିଙ୍କ ସହ ଟିମ୍ ଡେଭିଡ୍ ମିଶି 41 ରନ୍ର ଭାଗିଦାରୀ ଗଠନ କରିବା ଫଳରେ ବିଜୟ ପଥ ପରିଷ୍କାର ହୋଇଥିଲା। ଦଳୀୟ ସ୍କୋର 132 ରନ୍ ବେଳେ ଅର୍ଶଦ ଖାନ ଯୋଡ଼ି ଭାଙ୍ଗିଥିଲେ। ଡେଭିଡ୍ 24 ରନ୍ କରି ବିଦାୟ ନେଇଥିଲେ। ହେଲେ ଶେଷ ବେଳକୁ କୋହଲି ଅପରାଜିତ ରହି ଦଳକୁ ଜିତାଇଥିଲେ। ବେଙ୍ଗାଲୁରୁ 12ଟି ବଲ୍ ବାକି ଥାଇ ବିଜୟ ହାସଲ କରିନେଇଥିଲା। କୋହଲି 42ଟି ବଲ୍ରୁ 9ଟି ଚୌକା ଓ 3ଟି ଛକା ବଳରେ 75 ରନ୍ କରିଥିଲେ। ଗୁଜରାଟ ପକ୍ଷରୁ ରସିଦ ଖାନ 2ଟି ୱିକେଟ ଅକ୍ତିଆର କରିଥିଲେ। ରଜତ ପାଟିଦାର ପ୍ରଥମ ଅଧିନାୟକ ଭାବେ ନେତୃତ୍ୱ ନେବାର ପ୍ରଥମ 2 ବର୍ଷରେ 2ଟି ଟ୍ରଫି ଜିତିବାରେ ରେକର୍ଡ କରିଥିଲେ। ଚାମ୍ପିୟନ ଦଳ ଭାବେ ବେଙ୍ଗାଲୁରୁକୁ ଟ୍ରଫି ସହ 20 କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ସେହିପରି ରନର୍ସ ଅଫ୍ ଗୁଜରାଟକୁ 12 କୋଟି 50 ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ଧର୍ମଶାଳା ଓ କୋଲକାତାକୁ ଶ୍ରେଷ୍ଠ ଗ୍ରାଉଣ୍ଡ ଓ ପିଚ୍ ପୁରସ୍କାର ମିଳିଥିଲା। ଚଳିତ ସିଜିନ୍ରେ ଧର୍ମଶାଳା ମାତ୍ର 4ଟି ମ୍ୟାଚ୍ ଆୟୋଜନ କରିଥିଲା ଓ ପ୍ରତ୍ୟେକ ମ୍ୟାଚ୍ ରୋମାଞ୍ଚକର ରହିଥିଲା। ସେହିଭଳି 15 ବର୍ଷୀୟ ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ ନିଜର ବିଧ୍ୱଂସୀ ବ୍ୟାଟିଂକୁ ନେଇ ଏକାଧିକ ପୁରସ୍କାର ପାଇଥିଲେ। ସେ ଚଳିତ ବର୍ଷ 776 ରନ୍ ସଂଗ୍ରହ କରି ଅରେଞ୍ଜ କ୍ୟାପ୍ ସହ ଶ୍ରେଷ୍ଠ ଉଦୟମାନ ଖେଳାଳି, ଶ୍ରେଷ୍ଠ ଷ୍ଟ୍ରାଇକର, ସର୍ବାଧିକ ଛକା ଓ ଟୁର୍ଣ୍ଣାମେଣ୍ଟର ଗୁରୁତ୍ୱପୂର୍ଣ୍ଣ ଖେଳାଳି ବିବେଚିତ ହୋଇଥିଲେ। ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ବୈଭବଙ୍କ ଷ୍ଟ୍ରାଇକ୍ ରେଟ୍ ସର୍ବାଧିକ 237 ରହିଥିଲା। ସେ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ 72ଟି ଛକା ମାରି 14 ବର୍ଷ ଧରି ବଜାୟ ରହିଥିବା କ୍ରିସ୍ ଗେଲ୍ଙ୍କ ରେକର୍ଡ ଭଙ୍ଗ କରିଥିଲେ। ସେ ଟୁର୍ଣ୍ଣାମେଣ୍ଟରେ ନିଜ ପ୍ରଦର୍ଶନ ପାଇଁ ସର୍ବାଧିକ 436.5 ପଏଣ୍ଟ ଅର୍ଜନ କରି ଗୁରୁତ୍ୱପୂର୍ଣ୍ଣ ଖେଳାଳି ବିବେଚିତ ହୋଇଥିଲେ। ଗୁଜରାଟ ଓପନର ସାଇ ସୁଦର୍ଶନ 75ଟି ଚୌକା ସହ ସର୍ବାଧିକ ଚୌକା ପୁରସ୍କାର ପାଇଥିଲେ। ସେହିପରି ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଦଳକୁ ଫେୟାର ପ୍ଲେ ପୁରସ୍କାର ପ୍ରଦାନ କରାଯାଇଥିଲା। କୋଲକାତାର ମନୀଷ ପାଣ୍ଡେ ଶ୍ରେଷ୍ଠ କ୍ୟାଚ୍ ପୁରସ୍କାର ହାସଲ କରିଥିଲେ। ଗୁଜରାଟର ପେସ୍ ବୋଲର ମହମ୍ମଦ ସିରାଜ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଡଟ୍ ବଲ୍ ପୁରସ୍କାର ହାସଲ କରିଥିଲେ। ସେ 17ଟି ମ୍ୟାଚ୍ରେ ମୋଟ 172ଟି ଡଟ୍ ବଲ୍ ପକାଇଥିଲେ। ଗୁଜରାଟ ଦଳର ପେସ୍ ବୋଲର କାଗିସୋ ରାବଡା ସର୍ବାଧିକ ୱିକେଟ୍ ହାସଲ କରି ପର୍ପଲ୍ କ୍ୟାପ୍ ପୁରସ୍କାର ପାଇଥିଲେ। ରାବାଡ଼ା 17 ମ୍ୟାଚ୍ ଖେଳି ମୋଟ 29 ୱିକେଟ୍ ଅର୍ଜନ କରିଥିଲେ। ଭୁବନେଶ୍ୱର କୁମାର ଓ ରାବାଡ଼ାଙ୍କ ମଧ୍ୟରେ ପର୍ପଲ୍ କ୍ୟାପ୍

ଇଣ୍ଡିଆକୁ ନେଇ ଲଢ଼େଇ ଜାରି ରହିଥିଲା। ଭୁବନେଶ୍ୱର ଫାଇନାଲ ମ୍ୟାଚରେ 2 ୱିକେଟ ଅକ୍ତିଆର କରିଥିଲେ। ଜବାବରେ ରାବଡ଼ା 1 ୱିକେଟ ନେଇଥିଲେ ଏବଂ ଭୁବନେଶ୍ୱରଙ୍କ ଆଗରେ ରହିଥିଲେ। ଭୁବନେଶ୍ୱର 16 ମ୍ୟାଚ ଖେଳି 28 ୱିକେଟ ଅକ୍ତିଆର କରିଥିଲେ। ଚଳିତ ସିଙ୍ଗାପୁର ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟିଙ୍କ ଯୋଡ଼ି ବିଜୟ ଜାରି ରଖି ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ପୁରୁଷ ଡବଲ୍ସ ଫାଇନାଲରେ ଏହି ଭାରତୀୟ ଯୋଡ଼ି 18-21, 21-17 ଓ 21-16 ଗେମ୍ରେ ତୃତୀୟ ସିଡ୍ ଇଣ୍ଡୋନେସିଆର ଫଜର ଆଲଫିଆନ ଓ ମହମ୍ମଦ ସହିବୁଲ ଫ୍ରିକି ଯୋଡ଼ିଙ୍କୁ ପରାସ୍ତ କରିଥିଲେ। ମ୍ୟାଚ୍ଟି ତୀବ୍ର ସଂଘର୍ଷପୂର୍ଣ୍ଣ ରହିଥିଲା। ଇଣ୍ଡୋନେସିଆ ଯୋଡ଼ି ପ୍ରଥମ ଗେମ୍ ଜିତିଥିଲେ। ଏହାପରେ ଭାରତୀୟ ଯୋଡ଼ି ଲଢୁଆ ଖେଳ ପ୍ରଦର୍ଶନ କରି ପରବର୍ତ୍ତୀ 2 ଗେମ୍ ଅକ୍ତିଆର କରିବା ସହ ଚାମ୍ପିୟନ ହୋଇଥିଲେ। ଭାରତୀୟ ଯୋଡ଼ିଙ୍କୁ ଏହି ମ୍ୟାଚ୍ ଜିତିବା ପାଇଁ 73 ମିନିଟ୍ ସମୟ ଲାଗିଥିଲା। ଜାପାନରେ ଚାଲିଥିବା 18 ବର୍ଷରୁ କମ୍ ପୁରୁଷ ଏସିଆ କପ୍ ହକିରେ ଭାରତ 4-1 ଗୋଲ୍ରେ ଦକ୍ଷିଣ କୋରିଆକୁ ପରାଜିତ କରି ପୁଲ୍ ଏ ର ଟେବୁଲ୍ ଶୀର୍ଷକୁ ଉନ୍ନୀତ ହୋଇଛି। ଦ୍ୱିତୀୟ ମ୍ୟାଚ୍ରେ ଜାପାନଠୁ ପରାଜିତ ହେବା ପରେ ଆଜି ଭାରତ ତାର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲା। କେତନ କୁଶୱା ଡବଲ୍ ଗୋଲ୍ ଦେଇଥିଲେ। ସେ 3 ମିନିଟ୍ ଓ 36 ମିନିଟ୍ରେ ଗୋଲ୍ ଦେଇ ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। 5 ମିନିଟ୍ରେ ବରିନ୍ଦର ସିଂ ଓ 54 ମିନିଟ୍ରେ ଶାହରୁଖ ସିଂ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ। 21 ମିନିଟ୍ରେ ଦକ୍ଷିଣ କୋରିଆ ପକ୍ଷରୁ ଗୋଟିଏ ଗୋଲ୍ ପରିଶୋଧ ହୋଇଥିଲା। ଆସନ୍ତା 3 ତାରିଖରେ ଭାରତ ଅନ୍ତିମ ପୁଲ୍ ମ୍ୟାଚ୍ରେ ଚାଇନିଜ୍ ତାଇପେକୁ ଭେଟିବ। ପୁଲ୍ର ଶ୍ରେଷ୍ଠ 2 ଦଳ ସେମିଫାଇନାଲକୁ ଉନ୍ନୀତ ହେବେ। ସାଫ୍ ମହିଳା ଫୁଟବଲ ଚାମ୍ପିୟନସିପ୍ 2026ର ଗ୍ରୁପ୍ ବି ମ୍ୟାଚ୍ରେ ଭାରତ 3-0 ବର୍ତ୍ତମାନର ବିଜେତା ବାଂଲାଦେଶକୁ ପରାସ୍ତ କରିଛି। ଏହି ବିଜୟ ସହ ଗ୍ରୁପ୍ ବି ର ଶୀର୍ଷ ସ୍ଥାନରେ ରହିଛି ଭାରତ। ରବିବାର ଗୋଆର ମାର୍ଗାଓଠାରେ ଖେଳାଯାଇଥିବା ଏହି ମ୍ୟାଚ୍ର 36ତମ ମିନିଟ୍ରେ ଓଡ଼ିଆ ଖେଳାଳି ପ୍ୟାରି ଖାକା ଭାରତ ପକ୍ଷରୁ ପ୍ରଥମ ଗୋଲ୍ ଦେଇଥିଲେ। 78ତମ ମିନିଟ୍ରେ ଲିଣ୍ଡା କମ୍ ସାଟୋ ଦ୍ୱିତୀୟ ଗୋଲ୍ ଦେଇ ଭାରତକୁ 2-0 ଗୋଲ୍ରେ ଅଗ୍ରଣୀ କରିଥିଲେ। ଅତିରିକ୍ତ ସମୟରେ ମାଳବିକା ପ୍ରସାଦ ତୃତୀୟ ଗୋଲ୍ ଦେଇ ଭାରତ ପାଇଁ ଏକ ଚମତ୍କାର ବିଜୟ ସୁନିଶ୍ଚିତ କରିଥିଲେ। 2019 ପରେ ବାଂଲାଦେଶ ବିପକ୍ଷରେ ଏହା ହେଉଛି ଭାରତର ପ୍ରଥମ ବିଜୟ। ଭାରତ ଏହି ପ୍ରତିଯୋଗିତାରେ 2022-2024 ସଂସ୍କରଣରେ ବାଂଲାଦେଶଠାରୁ ହାରିଯାଇଥିଲା। ଏହି ବିଜୟ ପରେ ସେମିଫାଇନାଲରେ ଭୁଟାନକୁ ଭେଟିବ ଭାରତ। ପ୍ୟାରିଙ୍କ ବ୍ୟତୀତ ଭାରତୀୟ ଦଳରେ ଆଉ 2 ଜଣ ଓଡ଼ିଶା ଖେଳାଳି ଜୁଲି କିଷାନ ଓ ଯଶୋଦା ମୁଣ୍ଡା ଖେଳୁଥିଲେ। ଭାରତୀୟ ତାରକା ଟେନିସ୍ ଖେଳାଳି ଏନ୍ ଶ୍ରୀରାମ ବାଲାଜୀ ଏବଂ ତାଙ୍କ ବ୍ରାଜିଲ ସାଥୀ ମାର୍ସେଲୋ ଡେମୋଲିନର ଚଳିତ ଫ୍ରେଞ୍ଚ ଓପନ୍ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ପୁରୁଷ ଯୁଗଳ ପ୍ରି କ୍ୱାର୍ଟରରେ ଏହି ଭାରତ ବ୍ରାଜିଲ ଯୋଡ଼ି 7-5 ଏବଂ 6-4 ସେଟ୍ରେ ଷଷ୍ଠ ମାନ୍ୟତାପ୍ରାପ୍ତ ଜର୍ମାନୀ ଯୋଡ଼ି ଜେ ସ୍ଲାଇଟର ଏବଂ ଏମ୍ ୱାଲନରଙ୍କୁ ବିଦାୟ ରାସ୍ତା ଦେଖାଇଥିଲେ। କ୍ୱାର୍ଟରରେ ଏହି ଯୋଡ଼ି ଦ୍ୱିତୀୟ ମାନ୍ୟତାପ୍ରାପ୍ତ ଫିନଲାଣ୍ଡ ଓ ଇଂଲଣ୍ଡ ଯୋଡ଼ି ହାରି ହଲିଭରି ଓ ହେନେରୀ ପାଟେନରଙ୍କୁ ଭେଟିବେ। ଅନ୍ୟପକ୍ଷରେ ଭାରତ ପାଇଁ ଖୁସି ଖବର ଆଣିଛନ୍ତି ଅଭର୍ଣ୍ଣ ପାପରକର। ସେ ବାଳକ ଏକକ ପ୍ରି କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି। ଅଭର୍ଣ୍ଣ 6-2, 6-4 ସେଟ୍ରେ 15 ମାନ୍ୟତାପ୍ରାପ୍ତ ଚାଇନିଜ୍ ତାଇପର କୁଓ ସୋ ଚେଙ୍ଗ୍ଙ୍କୁ ପରାସ୍ତ କରିଥିଲେ। କାଠମାଣ୍ଡୁରେ ଅନୁଷ୍ଠିତ କାଭା ବା ସେଣ୍ଟ୍ରାଲ ଏସିଆନ ଭଲିବଲ ଆସୋସିଏସନ ମହିଳା ଭଲିବଲ ପ୍ରତିଯୋଗିତାରେ ଭାରତୀୟ ଦଳ କାଂସ୍ୟ ପଦକ ଜିତି ଗର୍ବ ଓ ଗୌରବ ଆଣିଛି। କିଟ୍ ବିଶ୍ୱବିଦ୍ୟାଳୟରେ ପ୍ରଶିକ୍ଷଣ ନେଇ କାଠମାଣ୍ଡୁ ଗସ୍ତ କରିଥିବା ଭାରତୀୟ ଦଳ 3-1 ନେପାଳକୁ ହରାଇ ଏହି ସଫଳତା ଅର୍ଜନ କରିଛି। ଭାରତୀୟ ମହିଳା ଖେଳାଳି ଦଳ କଡ଼ା ସଂଘର୍ଷ କରି 25-22, 25-23, 15-25, 25-22 ଏହାକୁ ଜିତିଥିଲେ। ଏଥିସହିତ ଭାରତର ଶିଳ୍ପା RS ଶ୍ରେଷ୍ଠ ମିଡ୍ ବ୍ଲକର ଓ ସାଥୀ ଦାସ ଶ୍ରେଷ୍ଠ ଲିବେରୋ ସମ୍ମାନ ଅର୍ଜନ କରିଛନ୍ତି। ଭାରତୀୟ ଦଳର ପ୍ରବନ୍ଧକ ଭୂମିକା ତୁଲାଇଥିବା କିଟ୍ ବିଶ୍ୱବିଦ୍ୟାଳୟର ସହକାରୀ ନିର୍ଦ୍ଦେଶକ ଶିବସ୍ୱରୂପ ନନ୍ଦ ମଧ୍ୟ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ବେଙ୍ଗାଲୁରୁର କାନ୍ତିରାବା ଷ୍ଟାଡିୟମରେ ଗତ 26 ତାରିଖରୁ ଆରମ୍ଭ ହୋଇଥିବା ଇଣ୍ଡିଆନ ଓପନ୍ ପାରା ଆଥଲେଟିକ୍ସ ପ୍ରତିଯୋଗିତା ଗୁରୁବାର ଉଦ୍ଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଓଡ଼ିଶା ଦଳ 8 ସ୍ୱର୍ଣ୍ଣ, 6 ରୌପ୍ୟ ଓ 4 କାଂସ୍ୟ ପଦକ ସହ ମୋଟ 18 ପଦକ ଜିତି ଉଲ୍ଲେଖନୀୟ ସଫଳତା ପାଇଛି। କମଳକାନ୍ତ ନାୟକ 2 ସ୍ୱର୍ଣ୍ଣ ଓ 1 କାଂସ୍ୟ ପଦକ ଜିତିଥିବା ବେଳେ ଜାନକୀ ଓରାମ 2 ସ୍ୱର୍ଣ୍ଣ ଓ 1 ରୌପ୍ୟ ପଦକ ଜିତିଛନ୍ତି। ସ୍ୱସ୍ତିକା ସାହୁ 1 ସ୍ୱର୍ଣ୍ଣ ଓ 2 କାଂସ୍ୟ ଜିତିଛନ୍ତି। ମହିଳା ଜାଭେଲିନ୍ରେ ସୁଚିତ୍ରା ପରିଡ଼ା ସ୍ୱର୍ଣ୍ଣ ଜିତିଛନ୍ତି। ପଦକ ଜିତିଥିବା ଅନ୍ୟ ଓଡ଼ିଆ ପ୍ରତିଯୋଗୀ ହେଲେ ମୋହନ ସାହୁ, ଜୟନ୍ତୀ ବେହେରା, ଯଦୁନାଥ ମାଝି, ଜୟପ୍ରକାଶ ବାରିକ ଓ କୁନିଲତା ବାରିକ। ଜାପାନର ନାଗୟାଠାରେ ଚଳିତ ବର୍ଷ ହେବାକୁ ଥିବା ଏସୀୟ ପାରା କ୍ରୀଡ଼ା ଲାଗି ଏହି ପ୍ରତିଯୋଗିତା ଏକ ଚୟନ ଶିବିର ଭାବେ ମାନ୍ୟତା ପାଇଛି। ଓଡ଼ିଶା ଜିମ୍ନାଷ୍ଟ ପ୍ରୀତି ଝଙ୍କାର ଏକ ବିରଳ ସଫଳତା ହାସଲ କରିଛନ୍ତି।

0: କରିଛନ୍ତି। ପ୍ରଥମ ଭାରତୀୟ ମହିଳା ଭାବେ ସେ ବିଶ୍ୱ ଜିମ୍ନାଷ୍ଟିକ୍ ବୃତ୍ତି ହାସଲ କରିଛନ୍ତି। ଏହି ବୃତ୍ତି ଲାଗି ବିଶ୍ୱର 20 ଦେଶର ଜିମ୍ନାଷ୍ଟଙ୍କ ମଧ୍ୟରୁ ମାତ୍ର 12 ଜଣଙ୍କୁ ଚୟନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ପ୍ରୀତି ରହିଛନ୍ତି। ଏହି ବିଶ୍ୱ ଜିମ୍ନାଷ୍ଟିକ୍ ବୃତ୍ତି ବିଶ୍ୱର ଶ୍ରେଷ୍ଠ ଜିମ୍ନାଷ୍ଟିକ୍ ପ୍ରତିଭାମାନଙ୍କୁ ଅନ୍ତର୍ଜାତୀୟ ଜିମ୍ନାଷ୍ଟିକ୍ ମହାସଂଘ ପକ୍ଷରୁ ପ୍ରଦାନ କରାଯାଇଥାଏ। ଏହା ବାବଦରେ ପ୍ରାୟ 5,000 ସ୍ୱିସ୍ ଫ୍ରାଙ୍କ ବା ପ୍ରାୟ 6,00,000 ଟଙ୍କା ଭାରତୀୟ ମୁଦ୍ରାରେ ପ୍ରଦାନ କରାଯାଇଥାଏ। ସଦ୍ୟତମ ଆଇସିସି ଟେଷ୍ଟ ମାନ୍ୟତାରେ ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ନିଜର ଶୀର୍ଷ ମାନ୍ୟତା ବଜାୟ ରଖିଛନ୍ତି। ଭାରତ ଚଳିତ ବର୍ଷ ଏପର୍ଯ୍ୟନ୍ତ ଆଦୌ ଟେଷ୍ଟ ଖେଳି ନଥିଲେ ବି ବୁମ୍ରା 780 ପଏଣ୍ଟ ସହ ନିଜର ଶୀର୍ଷ ସ୍ଥାନ ସୁରକ୍ଷିତ ରଖିଛନ୍ତି। ବୋଲିଂ ମାନ୍ୟତାରେ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ଦ୍ୱିତୀୟ ଓ ନ୍ୟୁଜିଲାଣ୍ଡର ମ୍ୟାଟ୍ ହେନେରୀ ତୃତୀୟ ସ୍ଥାନରେ ରହିଛନ୍ତି। ତେବେ ବ୍ୟାଟିଂ ମାନ୍ୟତାରେ ଇଂଲଣ୍ଡର ଜୋ ରୁଟ୍ ଓ ହ୍ୟାରି ବ୍ରୁକ୍ ପ୍ରଥମ 2 ସ୍ଥାନରେ ଥିବାବେଳେ ଭାରତର ଯଶସ୍ୱୀ ଜୟସ୍ୱାଲ ଅଷ୍ଟମ ଓ ଶୁଭମନ ଗିଲ୍ 9 ସ୍ଥାନରେ ରହିଛନ୍ତି। ଗୋଆରେ ଚାଲିଥିବା ତୃତୀୟ ଜାତୀୟ ମହିଳା ମାଷ୍ଟର୍ସ ଆଥଲେଟିକ୍ ଚାମ୍ପିୟନ୍ସିପ୍ରେ ଓଡ଼ିଶାର ପାର୍ବତୀ ସେଠୀ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଛନ୍ତି। ସେ ଡିସ୍କସ୍ ଥ୍ରୋରେ 40.50 ମିଟର ଫିଙ୍ଗି ସ୍ୱର୍ଣ୍ଣ ଏବଂ ସର୍ଟପୁଟ୍ରେ 10.57 ମିଟର ଫିଙ୍ଗି ରୌପ୍ୟ ଜିତିଥିଲେ। ପାର୍ବତୀ ବିଶ୍ୱ ମାଷ୍ଟର୍ସ ଚାମ୍ପିୟନ୍ସିପ୍ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଏହି ପ୍ରତିଯୋଗିତା ଆସନ୍ତା ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଆୟୋଜିତ ହେବ। ଅବିଶ୍ୱସନୀୟ ଟାଇମିଂ ଓ ଅଭୂତ ଦ୍ରୁତତା ରାଞ୍ଚିର ବିର୍ସା ମୁଣ୍ଡା ଷ୍ଟାଡିୟମ୍ ଟ୍ରାକ୍ରେ ନୂଆ ଇତିହାସ ରଚିଛନ୍ତି ପଞ୍ଜାବର ଗୁରିନ୍ଦର ବୀର ସିଂ। ସେ ପୁରୁଷ 100 ମିଟରକୁ 10.00 ସେକେଣ୍ଡରେ ଦୌଡ଼ି ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କରିବା ସହ ଭାରତର ଦ୍ରୁତତମ ପୁରୁଷ ହେବାର ଗୌରବ ଲାଭ କରିଛନ୍ତି। ରାଞ୍ଚିର ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ଚାଲିଥିବା 29ତମ ଜାତୀୟ ସିନିୟର ଆଥଲେଟିକ୍ ଫେଡେରେସନ୍ କପ୍ର ପୁରୁଷ 100 ମିଟର ଫାଇନାଲରେ ସେ ଏହି ବିରଳ ସଫଳତା ହାସଲ କରିଛନ୍ତି। ସେମିଫାଇନାଲରେ ମଧ୍ୟ କଡ଼ା ଟକ୍କର ହୋଇଥିଲା। ମାତ୍ର କିଛି ମିନିଟ୍ ବ୍ୟବଧାନରେ 2 ଜାତୀୟ ରେକର୍ଡ ପ୍ରତିଷ୍ଠା ହୋଇଥିଲା। ହିଟ୍ 1ରେ ଗୁରିନ୍ଦର ବୀର ପ୍ରଥମେ 10.17 ସେକେଣ୍ଡରେ ଦୌଡ଼ି ଅନିମେଷ କୁଜୁନ୍ଙ୍କ ରେକର୍ଡ ଭଙ୍ଗ କରିଥିଲେ। ପୁଣି ହିଟ୍ 2ରେ ଅନିମେଷ 10.15 ସେକେଣ୍ଡରେ ଦୌଡ଼ି ଗୁରିନ୍ଦର ବୀରଙ୍କ ରେକର୍ଡ ଭଙ୍ଗ କରିଥିଲେ। ଅପେକ୍ଷା ଥିଲା ଫାଇନାଲକୁ, କିଛି ନିଶ୍ଚିତ ଚମତ୍କାର ଦେଖିବାକୁ ମିଳିବ। ରିଲାଏନ୍ସରୁ ପ୍ରତିନିଧିତ୍ୱ କରୁଥିବା ଗୁରିନ୍ଦର ବୀର 10.17, ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଅନିମେଷ 10.15, ଏହି ଦୁଇ ଜଣଙ୍କ ଉପରେ ସମସ୍ତଙ୍କ ନଜର ଥିଲା। ଆରମ୍ଭ ହୋଇଥିଲା ଫାଇନାଲ ଦୌଡ଼। ଟ୍ରାକ୍ରେ ଗୁରିନ୍ଦର ବୀରଙ୍କ ଗତି ଅତି ଅବିଶ୍ୱସନୀୟ ଥିଲା। ସମସ୍ତଙ୍କୁ ପଛରେ ପକାଇ ସେ 10.00 ସେକେଣ୍ଡ ସହ ପ୍ରଥମ ସ୍ଥାନ ହାସଲ କରିଥିଲେ। ଅନିମେଷଙ୍କ 10.15 ରେକର୍ଡ ସେ ଭଙ୍ଗ କରି ଅଭୂତ ଟାଇମିଂ ଦେଇଥିଲେ। 10.20 ସେକେଣ୍ଡରେ ଦୌଡ଼ ଶେଷ କରି ଅନିମେଷ ଦ୍ୱିତୀୟ ସ୍ଥାନ ସହ ରୌପ୍ୟ ଏବଂ ପ୍ରଣବ 10.29 ସେକେଣ୍ଡ ସହ ବ୍ରୋଞ୍ଜ ପଦକ ଜିତିଥିଲେ। ଓଡ଼ିଶାର ଅନ୍ୟ ଏକ ଖେଳାଳି ଲାଲୁ ପ୍ରସାଦ 10.46 ସେକେଣ୍ଡ ସହ ପଞ୍ଚମ ସ୍ଥାନରେ ରହିଥିଲେ। ଗୁରିନ୍ଦର ବୀର ନୂଆ ଜାତୀୟ ରେକର୍ଡ ସହ ନୂଆ ମିଡ୍ ରେକର୍ଡ ମଧ୍ୟ ପ୍ରତିଷ୍ଠା କରି ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଯୋଗ୍ୟତା ହାସଲ କରିଛନ୍ତି।
1: ଶ୍ରୋତାବନ୍ଧୁ, ଆଜିର କ୍ରୀଡ଼ା ସଂସ୍କରଣକୁ ଏଇଠି ଶେଷ କରୁଛୁ। ରହୁଛୁ, ନମସ୍କାର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଏଥିରେ ଗାଇଛନ୍ତି ଗୀତା ପଟ୍ଟନାୟକ ଓ ତୃପ୍ତି ଦାସ କଥାଚିତ୍ର ତୋ ପୋଇ। ଗୀତଟି ଶୁଣିବାକୁ ଅନୁରୋଧ କରିଛନ୍ତି ପଞ୍ଚୁପାଣ୍ଡବ କୁସୁନପୁରରୁ ସରୋଜକାନ୍ତ ପାତ୍ର, ମଞ୍ଜୁଲତା ପାତ୍ର, ନଳିନୀ, ସର୍ଜୁ ମାମନ, ଚିନୁ ଏବଂ ଆକୃତି।

ନିଶାକର ଆଣ୍ଡିଆ, ତରୁଣୀ ସେନ ଆଣ୍ଡିଆ, ଜାନକୀ ଆଣ୍ଡିଆ ଓ ପାର୍ବତୀ ଆଣ୍ଡିଆ ଲେଖିଛନ୍ତି କାଠୁଆପାଟଣା ଆଳିପିଙ୍ଗଳ ଜଗତସିଂହପୁରରୁ। ଆପଣଙ୍କର ପ୍ରିୟ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି ଗାଇଛନ୍ତି ଫୁଲଚନ୍ଦନ କଥାଚିତ୍ରରେ।

ପରବର୍ତ୍ତୀ ଗୀତ ଗାଇଛନ୍ତି କୁମାର ବାପି ଓ ତପୁ ମିଶ୍ର କଥାଚିତ୍ର ଲଭ୍ ଡଟ୍ କମ୍ ଗୀତଟି ଶୁଣିବାକୁ ଚାହିଁଛନ୍ତି କୁଞ୍ଜକୁଟୀର କନ୍ତୁଲ ଆଠଗଡ଼ରୁ ସନ୍ତୋଷ ବେହେରା ନିର୍ମଳା ବେହେରା ସମୀକ୍ଷା ସଦୀକ୍ଷା ଶିବାଶିଷ ବିଜୟଲକ୍ଷ୍ମୀ ବୈଜନ୍ତୀ ଦିଦି ଲାବଣ୍ୟ ଦିଦି ସ୍ୱର୍ଣ୍ଣ ଓପା ଓ ନାତୁଣୀ ଆଦ୍ୟାଶା ଆନନ୍ଦିତା

ଶୁଣିଲେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀରେ ସମ୍ବାଦ ରିଲେକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ଶେଷ ସମାଚାର ମୁଖ୍ୟାଂଶ ସହ ମୁଁ ସୁବାଶ ଚନ୍ଦ୍ର ଶତପଥୀ। ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ। ବିପର୍ଯ୍ୟୟ ପରିଚାଳନାକୁ ନେଇ ଆସନ୍ତାକାଲିଠାରୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ। ବୈଠକ ନିମନ୍ତେ ପହଞ୍ଚିଲେ ବ୍ରିକ୍ସ ରାଷ୍ଟ୍ର ସମୂହର ପ୍ରତିନିଧିବୃନ୍ଦ। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ରୁଦ୍ରମ ଦ୍ୱିତୀୟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି। ପୁରୀରେ ଶ୍ରୀଜୀଉମାନଙ୍କର ଆସନ୍ତାକାଲି ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ରାଜ୍ୟରେ ଥିବା ସବୁ ବିଶ୍ୱବିଦ୍ୟାଳୟ ଏବଂ ଅନୁବନ୍ଧିତ ବୃତ୍ତିଗତ ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ପାଇଁ ଥିବା ସଂରକ୍ଷଣ ସୀମାକୁ ବୃଦ୍ଧି କରାଯାଇଛି। ଅନୁସୂଚିତ ଜନଜାତି ପାଇଁ 12.25%କୁ, ଅନୁସୂଚିତ ଜାତି ପାଇଁ 8.16.25%କୁ ସଂରକ୍ଷଣ ବୃଦ୍ଧି କରାଯାଇଥିବା ବେଳେ ପଛୁଆ ବର୍ଗଙ୍କ ପାଇଁ 11.25% ସଂରକ୍ଷଣ ଲାଗୁ କରାଯାଇଛି। ଲୋଖାଣ୍ଡେ ପ୍ରଶାନ୍ତ ସୀତାରାମ ସିବିଏସ୍ଇର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। କର୍ଣ୍ଣାଟକରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ ଡିକେ ଶିବକୁମାର। ରାଜ୍ୟରେ ପ୍ରଧାନମନ୍ତ୍ରୀ ଗତିଶକ୍ତି ପୋର୍ଟାଲର ପ୍ରଭାବଶାଳୀ କାର୍ଯ୍ୟକାରିତା ଏବଂ ଭିଭିଭୂମି ବିକାଶ ପ୍ରକଳ୍ପଗୁଡ଼ିକର ତ୍ୱରିତ କାର୍ଯ୍ୟକାରିତା ନେଇ ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପୂର୍ତ୍ତ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମୀକ୍ଷା କରିଛନ୍ତି। ରାଜ୍ୟର ସମସ୍ତ ଜମିଜମା ପଞ୍ଜିକରଣ କାର୍ଯ୍ୟାଳୟଗୁଡ଼ିକରେ ସିସିଟିଭି କ୍ୟାମେରା ମାଧ୍ୟମରେ ସ୍କାର୍ଟ ନିରୀକ୍ଷଣ ବ୍ୟବସ୍ଥାର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ସମ୍ପର୍କରେ ଲୋକସେବା ଭବନରେ ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏହାଫଳରେ ରାଜସ୍ୱ ପ୍ରଶାସନକୁ ଦୁର୍ନୀତିମୁକ୍ତ ଏବଂ ମଧ୍ୟସ୍ଥିମୁକ୍ତ କରାଯାଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। ଭାରତ ନେପାଳ ସୀମା ବିବାଦର ସମାଧାନ ପାଇଁ ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ଭାରତ ପ୍ରତ୍ୟାଖ୍ୟାନ କରିଛି ଏବଂ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ଗୁରୁବାର କେରଳମ୍ ସ୍ୱର୍ଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଜିର ସମାଚାର ମୁଖ୍ୟାଂଶ ଏଇଠି ଶେଷ କରୁଛୁ।

0: ଆକାଶବାଣୀ କଟକ ସମୟ ରାତି 11:08 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ସକାଳ 6:05 ସକାଳ 6:35 ଅନୁଚିନ୍ତା ଉପସ୍ଥାପନା ଗୁରୁପ୍ରସାଦ ମହାପାତ୍ର ଶ୍ରୀମଦ୍ ଭାଗବତର 55ତମ ଭାଗ ସକାଳ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି ସକାଳ 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ ଜୟ ହିନ୍ଦ
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା କାର୍ଯ୍ୟକ୍ରମର ପ୍ରଥମ ଭକ୍ତିଗୀତ ଗାଇଛନ୍ତି ଭୁବନେଶ୍ୱରୀ ମିଶ୍ର ପୁରାତନ ରଚନାରୁ ଜୟ ଜୟ ଶଙ୍କର ଭବଭୟ ଖଣ୍ଡନ ସୁନ୍ଦର ସସଧର ମଣ୍ଡନ ହେ।

ପରବର୍ତ୍ତୀ ଭକ୍ତିଗୀତ ମନ୍ଦାକିନୀ ଦାସଙ୍କ ରଚନାରୁ ଗାଇଛନ୍ତି ପିନାକି ନାୟକ। ଚକାଆଖି ଆଖିରେ ନାଚୁଥାଉ ଶ୍ୟାମନାମ ରସନା କାଉ କାଉ, ବଡ଼ ଦେଉଳେ ସଖେ ଦୂରତାଙ୍କୁ ନିରେଖି ନୟନ ନିରଧାର ବହୁଥାଉ।

ଭୁବନ ମୋହନ ମୁରଲୀକୁ ପ୍ରଭୁ ଆଉ ଥରେ ଦିଅ ବଜାଇ, ଦ୍ୱାପର ପରୀକ୍ଷା ଦୁନିଆକୁ ପୁଣି ତୁମ ହାତୀ ଦିଅ ସଜାଏ। ପୀତାମ୍ବର ମିଶ୍ରଙ୍କ ରଚନାର ଶିଳ୍ପୀ ମଧୁଲିତା ମହାନ୍ତି।

ଏଥର ଶିଳ୍ପୀ ସନ୍ତୋଷ କୁମାରଙ୍କର, କଣ୍ଠରେ ତାଙ୍କର ମହେଶ୍ୱର ପଣ୍ଡାଙ୍କ ରଚନା। ସମ୍ପଦେ ତୁମକୁ ଡାକି ନାହିଁ ବୋଲେ ବିପଦେ କି ଶୁଣୁ ନାହିଁ।

ବନ୍ଦନାର ପରବର୍ତ୍ତୀ ଶିଳ୍ପୀ ସ୍ୱାଗତିକା ମହାପାତ୍ର, ସେ ଗାଇଛନ୍ତି ଅଲେଖଚନ୍ଦ୍ର ବିଶ୍ୱାଳଙ୍କ ରଚନା ଜୟ ହେ ଦାରୁବ୍ରହ୍ମ ଜୟ ହେ ଜଗବନ୍ଧୁ ହୃଦୟ ଆକାଶରେ ତୁମେ ପୂର୍ଣ୍ଣିମା ଇନ୍ଦୁ।

ଶେଷରେ କୁନ୍ତଳା କୁମାରୀଙ୍କ ରଚନାରୁ ଦ୍ୱୈତକଣ୍ଠରେ ଗାଇଛନ୍ତି ସୁସ୍ମିତା ଦାସ ଏବଂ ସରୋଜ କୁମାର ପରିଡ଼ା। ହେ ବାବ ସାଗର ମାଛି କୂଳେ ଲଗା ତୋନା, ନାହିଁ ଟିପାର କୋଡ଼ି ନେଇ ଅଛି ଯାହା।

ଆଜି ବନ୍ଦନାର ଶିଳ୍ପୀ ଥିଲେ ଭୁବନେଶ୍ୱରୀ ମିଶ୍ର, ପିନାକୀ ନାୟକ, ମଧୁଲିତା ମହାନ୍ତି, ସନ୍ତୋଷ କୁମାର କର, ସ୍ୱାଗତିକା ମହାପାତ୍ର, ସୁସ୍ମିତା ଦାସ ଏବଂ ସରୋଜ କୁମାର ପରିଡ଼ା। ଗୀତ ରଚନା କରିଥିଲେ ମନ୍ଦାକିନୀ ଦାସ, ପୀତାମ୍ବର ମିଶ୍ର, ମହେଶ୍ୱର ପଣ୍ଡା, ଅଲେଖ ଚନ୍ଦ୍ର ବିଶ୍ୱାଳ, କୁନ୍ତଳା କୁମାରୀ ଏବଂ ପୁରାତନ ରଚନା।

0: ଆକାଶବାଣୀ କଟକ ଅନୁଚିନ୍ତା ଉପସ୍ଥାପନ କରିଛନ୍ତି ଅଖଣ୍ଡାନନ୍ଦ ସ୍ୱାମୀ।
1: ଶ୍ରୀମଦ୍ ଭାଗବତ ମହାପୁରାଣରୁ ପ୍ରମୁଖ ଶିକ୍ଷଣୀୟ ବିଶୁଦ୍ଧ ବୈରାଗ୍ୟ ପ୍ରସଙ୍ଗଟିଏ ଉପସ୍ଥାପନ କରୁଛି। କଳିଯୁଗର ପ୍ରଭାବରେ ଧର୍ମାତ୍ମା ରାଜା ପରୀକ୍ଷିତଙ୍କ ଦ୍ୱାରା ଶମୀକ ଋଷି ଧ୍ୟାନସ୍ଥ ଅବସ୍ଥାରେ ଅପମାନିତ ହୋଇଥିଲେ। ପୁତ୍ର ଶୃଙ୍ଗିମୁନିଙ୍କ ଦ୍ୱାରା ରାଜା ପରୀକ୍ଷିତ ସାତ ଦିନରେ ମୃତ୍ୟୁବରଣ କରିବାର ଅଭିଶପ୍ତ ହେଲେ। ଶୃଙ୍ଗିମୁନି ଅବଶ୍ୟ ତାଙ୍କର ଶିଷ୍ୟ ଓ ପୁତ୍ର ଧର୍ମ ପାଳନ କରିଥିଲେ। ଏହି ସମସ୍ତ ବିଷୟକୁ ଅବଗତ ହୋଇ ଶମୀକ ଋଷି ପୁତ୍ର ଶୃଙ୍ଗିକୁ ବୁଝାଇ କହିଲେ, ପୁତ୍ର, ଭଗବାନଙ୍କ ଭକ୍ତି କରିବା ଆମର ପରମ ସାଧନା। ଭକ୍ତ ପକ୍ଷରେ କାହାରିକୁ ପ୍ରତିଶୋଧ ପରାୟଣ ହୋଇ ଅଭିଶାପ ଦେବା ଉଚିତ ନୁହେଁ। ଅନ୍ୟମାନଙ୍କ ଦ୍ୱାରା ଦିଆଯାଇଥିବା ଅପମାନ, ଆକ୍ଷେପ ଆଦିରେ ଭକ୍ତିମାନ ବ୍ୟକ୍ତି ପ୍ରତିକ୍ରିୟା ଶୂନ୍ୟ ହୋଇ ଅବିଚଳିତ ସ୍ଥିତିରେ ରହିଥିବା ଆବଶ୍ୟକ। ଏହି ସମସ୍ତ ବିଷୟକୁ ବୁଝି ମୁନିକୁମାର ବହୁତ ପଶ୍ଚାତ୍ତାପ କରିଥିଲେ। ରାଜା ପରୀକ୍ଷିତଙ୍କ ଦ୍ୱାରା ହୋଇଥିବା ଅପବ୍ୟବହାର ପ୍ରତି ଶମୀକ ଋଷି ଆଦୌ ମନରେ ଧରିନଥିଲେ। ଶମୀକ ଋଷିଙ୍କ ଦ୍ୱାରା ପରୀକ୍ଷିତ ମହାରାଜ ତାଙ୍କର ସାତଦିନରେ ମୃତ୍ୟୁ ହୋଇଯିବା କଥା ଶୁଣି ସେ ସାଧାରଣ ବ୍ୟକ୍ତି ପରି ଆଦୌ ବିଚଳିତ ହୋଇନଥିଲେ। ଗୀତାରେ ଭଗବାନଙ୍କ ଉକ୍ତି ଅନୁସାରେ ସେ ମୃତ୍ୟୁକୁ ମଧ୍ୟ ଭଗବାନଙ୍କ ସ୍ୱରୂପରେ ଦେଖୁଥାନ୍ତି। ଧର୍ମାତ୍ମା ରାଜା ପରୀକ୍ଷିତ ଇହଲୋକ ଓ ପରଲୋକର ସମସ୍ତ ବିଷୟ ଭୋଗ୍ୟ ପଦାର୍ଥକୁ ତୁଚ୍ଛ ଓ ତ୍ୟାଜ୍ୟ ବୋଲି ସେ ବୁଝିସାରିଥିଲେ। ଭଗବାନ ସୋମସ୍ୱାମୀ କୁହନ୍ତି, ପ୍ରତ୍ୟେକ ପ୍ରତିକୂଳ ସ୍ଥିତିରେ ଅନୁକୂଳ ଦର୍ଶନ କରିବା ଜ୍ଞାନୀ ଭକ୍ତମାନଙ୍କର ସ୍ୱଭାବ ସିଦ୍ଧ ହୋଇଥାଏ। ରାଜା ପରୀକ୍ଷିତ ନିଜର ଦୋଷକୁ ସ୍ୱୀକାର କରିବା ସହିତ ପ୍ରାଣଦଣ୍ଡକୁ ମଧ୍ୟ ସହର୍ଷ ଗ୍ରହଣ କରିଥିଲେ। ହେଲେ ଶମୀକ ଋଷି ତାଙ୍କର ଦୋଷ ଦର୍ଶନ ନ କରି ଏହାସବୁ ସମୟର ପ୍ରଭାବ ବୋଲି ଦର୍ଶାଇଥିଲେ ଏବଂ ଅମୃତତ୍ୱ ପ୍ରତି ନିମିତ୍ତ ତୁରନ୍ତ ପ୍ରଯତ୍ନଶୀଳ ହେବାକୁ ପରାମର୍ଶ ଦେଇଥିଲେ। ରାଜା ପରୀକ୍ଷିତ ନିଶ୍ଚିତ ହେଲେ ଯେ ଭଗବାନ ବିଶେଷ କୃପା କରି ମୋ ପାଇଁ ଏପରି ବ୍ୟବସ୍ଥା ରଚନା କଲେ। ତେଣୁ ସେ ଭଗବାନ ଶ୍ରୀକୃଷ୍ଣଙ୍କ ଶ୍ରୀଚରଣ କମଳର ଧ୍ୟାନରେ ନିୟୋଜିତ ହେବାକୁ ସର୍ବଶ୍ରେଷ୍ଠ ମନେ କରି ସମସ୍ତ ବିଷୟରୁ ଆସକ୍ତି ତ୍ୟାଗ ପୂର୍ବକ ଆମରଣ ନିରାହାର ରହିବାର ସଂକଳ୍ପ ନେଇ ପତିତ ପାବନୀ ଗଙ୍ଗା ତଟରେ ଏକାଗ୍ରଚିତରେ ବସିଗଲେ। ମୃତ୍ୟୁକୁ ସଦା ଆଖି ଆଗରେ ରଖି ନିତ୍ୟ ନିରନ୍ତର ପରମାତ୍ମା ସ୍ମରଣ କରିବା ମୁମୁକ୍ଷୁ ବ୍ୟକ୍ତିର ଶ୍ରେଷ୍ଠ ସାଧନ ହୋଇଥାଏ। ହେ ମହାମାନବ, ଜୀବନର ଚରମ ଲକ୍ଷ୍ୟ ପରମାତ୍ମା ଉପଲବ୍ଧି। ମୃତ୍ୟୁ ଲୋକରୁ ଅମୃତତ୍ୱ ପ୍ରାପ୍ତି ନିମିତ୍ତ ସତତ କର୍ତ୍ତବ୍ୟ ସାଧନ ଆବଶ୍ୟକ, କିନ୍ତୁ ବିଡ଼ମ୍ବନା ଏହିକି ଯେ ମନୁଷ୍ୟ ମୃତ୍ୟୁକୁ ଭୁଲିଯାଏ। ପ୍ରତ୍ୟେକ ମୁହୂର୍ତ୍ତରେ ସେ ମୃତ୍ୟୁକୁ ଦେଖୁଥିଲେ ମଧ୍ୟ ନିଜର ଅନିବାର୍ଯ୍ୟ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରେ ନାହିଁ। ଯେ ମୃତ୍ୟୁକୁ ନିରନ୍ତର ମନେ ରଖିଥାଏ

0: ତାହାର ଭଗବତ ପ୍ରୀତି ସତତ ସ୍ମୃତି ରହିଥାଏ। ସେହି ମୃତ୍ୟୁ ସ୍ମୃତିରେ ପରୀକ୍ଷିତ ମହାରାଜ ଭଗବତ ପ୍ରୀତି ପ୍ରାପ୍ତ ହୋଇଛନ୍ତି। ଉପସ୍ଥିତ ମହାତ୍ମାମାନଙ୍କ ଗହଣରେ ବିଦ୍ୟମାନ ମହାମୁନି ଶୁକଦେବଙ୍କୁ ପ୍ରାର୍ଥନା କରି କହୁଛନ୍ତି, ହେ ପରମ ଗୁରୁଦେବ, ଯାହା ସମସ୍ତଙ୍କ ପାଇଁ ଦୁର୍ଲଭ ତାହା ଆଜି ମୋତେ ସନ୍ଥ କୃପାରୁ ସହଜରେ ପ୍ରାପ୍ତ ହୋଇଗଲା। ମୋର ମୃତ୍ୟୁକୁ କିମ୍ବା ପୁନର୍ଜନ୍ମକୁ ଭୟ ନାହିଁ, ମୋର ଭୟ କେବଳ ପରମାତ୍ମା ବିସ୍ମୃତିକୁ। ମୋତେ ଯେଉଁ ପ୍ରକାର ଶରୀରରେ ଜନ୍ମ ମିଳୁ ତାହା ଭଗବାନଙ୍କର ଇଚ୍ଛାରେ, ହେଲେ ମୋର ଇଚ୍ଛା ପ୍ରତି ଜନ୍ମରେ ମୋର ମତି ଦଣ୍ଡେ ନ ଛାଡ଼ୁ ତୁମ୍ଭ ଭକ୍ତି। ହେ ଉତ୍ତମ ସ୍ୱଭାବଯୁକ୍ତ ଜଗତ କଲ୍ୟାଣ ମହାପୁରୁଷଗଣ, ଆପଣମାନେ କୃପା କରି ଏହି ପ୍ରୟାଣ ସମୟରେ ମୋତେ ଭଗବାନଙ୍କର ରସମୟୀ ଲୀଳାଚରିତ ଶ୍ରବଣ କରାନ୍ତୁ, ଯଦ୍ୱାରା ମୋର ପରମଗତି ଲାଭ ହେବ। ଏଥିପାଇଁ ଗୀତାରେ ଭଗବାନ କୁହନ୍ତି, ପ୍ରୟାଣ ସମୟରେ ଯେବେ ଜୀବକୁ ଭଗବତ ସ୍ମରଣ ହୋଇଥାଏ ତେବେ ଏହା ନିଃସଂଶୟ ଯେ ସେ ନିଶ୍ଚୟ ଭଗବତ ସ୍ୱରୂପକୁ ପ୍ରାପ୍ତ ହୋଇଯାଏ। ହେଲେ ତାହା ସମ୍ଭବ ହେବ କେମିତି? ଶରୀରରେ ସାମାନ୍ୟ କିଛି ଆଘାତ ହୋଇଥିଲେ ମନରେ କେତେ ଅସ୍ଥିରତା ତଥା ବ୍ୟାକୁଳିତ ହୁଏ, ଏକଥା ସମସ୍ତେ ଜାଣନ୍ତି। ତେବେ ମୃତ୍ୟୁ ସମୟରେ ଅକଥନୀୟ ଯନ୍ତ୍ରଣା ଭିତରେ ମନର ସ୍ଥିରତା ଆସିବ କିପରି? ଯେବେ ବାଲ୍ୟ ଜୀବନରୁ ପରମାର୍ଥ ଭାବନାରେ ମନ ଅଭ୍ୟାସ ଥିବ ତେବେ ପ୍ରୟାଣ ସମୟରେ ସ୍ୱତଃ ସ୍ମୃତି ଜାଗ୍ରତ ହେବ। ମୃତ୍ୟୁକୁ ଭୟ କରି ରାଜା ପରୀକ୍ଷିତ ବ୍ୟାକୁଳିତ ହୋଇନଥିଲେ, ସେ କେବଳ ପରମାତ୍ମା ସ୍ଥିତି ପ୍ରାପ୍ତି ନିମିତ୍ତ ବ୍ୟାକୁଳିତ ଥିଲେ। କିନ୍ତୁ ମାତ୍ର ସାତ ଦିନ ଭିତରେ ସେ କିପରି ପରମାର୍ଥ ସ୍ଥିତି ପାଇପାରିବେ, ଏଥିପାଇଁ ସେ ଅଧିକ ଚିନ୍ତିତ ଥିଲେ। ବ୍ୟାକୁଳତା ହିଁ ପରମପଦ ପ୍ରାପ୍ତି। ଭଗବାନ ଏମିତି ଏକ ମୁହୂର୍ତ୍ତକୁ ଅପେକ୍ଷା କରିଥାନ୍ତି ଯେଉଁ ସମୟରେ ପୂର୍ଣ୍ଣ ବୈରାଗ୍ୟ ଚେତନାରେ ରହି କେବଳ ତାଙ୍କୁ ହିଁ ପାଇବାକୁ ତୀବ୍ର ବ୍ୟାକୁଳିତ ହୋଇପାରିବା। ସ୍ୱାର୍ଥ ଭିତରେ ସୃଷ୍ଟିକୁ ଉପଭୋଗ କରିବା ପାଇଁ ମନୁଷ୍ୟର ପ୍ରବଳ ପ୍ରୟାସ ହୋଇଥାଏ, ହେଲେ ପରିପୂର୍ଣ୍ଣତା ପାଇପାରି ନଥାଏ। କିନ୍ତୁ ପରମାର୍ଥ ରୀତିରେ ସୃଷ୍ଟିକୁ ଉପଯୋଗ କରି ସ୍ରଷ୍ଟାଙ୍କୁ ପାଇବା ନିମିତ୍ତ ପ୍ରୟାସ କଲେ ସେ ନିଶ୍ଚିତ ପୂର୍ଣ୍ଣଶାନ୍ତ ସ୍ଥିତିକୁ ପ୍ରାପ୍ତ ହେବ, ତାହା ହିଁ ପରମାତ୍ମା ପ୍ରାପ୍ତି। ଏଥିପାଇଁ କେବଳ ଗଭୀର ହୃଦୟରୁ ପ୍ରବଳ ଇଚ୍ଛାଶକ୍ତି ଆବଶ୍ୟକ। ଆଜି ରାଜା ପରୀକ୍ଷିତଙ୍କ କ୍ଷେତ୍ରରେ ତାହା ହିଁ ହୋଇପାରିଲା, ଯଦ୍ୱାରା ମୁନିକୁମାରଙ୍କ ଅଭିଶାପରେ ତକ୍ଷକ ଆସି ତାଙ୍କୁ ଯଥାସମୟରେ ଦଂଶନ କରିଥିଲେ ମଧ୍ୟ ସେ ତାହା ଅନୁଭବ କରିପାରିନଥିଲେ। ଅର୍ଥାତ୍ କେବଳ ଶ୍ରବଣ ଭକ୍ତି ଦ୍ୱାରା ମୃତ୍ୟୁ ଆସିବା ପୂର୍ବରୁ ସେ ଅମୃତତ୍ୱ ପଦରେ ପ୍ରତିଷ୍ଠିତ ହୋଇସାରିଥିଲେ, ଯାହା ସମସ୍ତ ମନୁଷ୍ୟର ଅନ୍ତିମ ଲକ୍ଷ୍ୟ ହେବା ଆବଶ୍ୟକ। ସେଥିପାଇଁ ମହତ ଜନମାନେ କୁହନ୍ତି, ଜୀବ ଗଲାବେଳେ ଜୀବ ଯହିଁକି, ଜିଇ ଥାଉ ଥାଉ ଯାଉ ତହିଁକି।
1: ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ଅଖଣ୍ଡାନନ୍ଦ ସ୍ୱାମୀ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 53ତମ ଭାଗ।

ହଂସ ରୂପରେ ହରି ନାରଦଙ୍କୁ ଭକ୍ତିତତ୍ତ୍ୱ ଶିକ୍ଷା ଦେଲେ। ଧନ୍ୱନ୍ତରୀ ରୂପ ଧରି ଆୟୁର୍ବେଦ ଦ୍ୱାରା ପ୍ରାଣୀମାନଙ୍କ ରୋଗ ଦୂର କଲେ। ପରଶୁରାମ ରୂପରେ କ୍ଷତ୍ରିୟ ବିନାଶ କଲେ। ଇକ୍ଷ୍ୱାକୁ ବଂଶରେ ରାମ ରୂପେ ଜନ୍ମି ସୀତା ଓ ଲକ୍ଷ୍ମଣଙ୍କ ସହ ବନବାସୀ ଥିଲେ। ସୀତାଙ୍କୁ ରାବଣ ଚୋରି କରିବାରୁ ତାକୁ ଯୁଦ୍ଧରେ ମାରିଲେ। ଧରଣୀର କଷ୍ଟ ଦେଖି ଦେବତାମାନଙ୍କ ସ୍ତୁତି ଯୋଗୁଁ ଶ୍ରୀକୃଷ୍ଣ ରୂପରେ ଜନ୍ମ ନେଲେ। ତିନି ଦିନରେ ପୁତନା ମାସକ ବେଳେ ଶକଟାକୁ ବଧ କଲେ। ମାତା ଯଶୋଦାଙ୍କ ବନ୍ଧନରୁ ମୁକୁଳିବା ପାଇଁ ରୋଳ ସହିତ ଯାଇ ଜାମଳାର୍ଜୁନ ଭାଙ୍ଗି ନଳକୁବେରଙ୍କୁ ଉଦ୍ଧାର କଲେ। କାଳିୟ ଦଳନ କଲେ ଏବଂ ପ୍ରଳୟ ଅଗ୍ନି ପାନ କଲେ।

0: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଆକାଶବାଣୀ କଟକ। ଆଜି କଥିକାରେ ଶୁଣନ୍ତୁ ଆଲୋଚନା, ପରିଣତ ବୟସରେ ନିଃସଙ୍ଗ ପିତାମାତା। ଆଲୋଚନା କରିଛନ୍ତି ଡକ୍ଟର ବୈଷ୍ଣବ ଚରଣ ମହାନ୍ତି।
1: ଆପଣ ଆଜି ଯଦି ଗାଁକୁ ଯିବେ ବା ସହରକୁ ଯିବେ, ଦେଖିବେ ଲୋକଙ୍କର ଘର ଅଛି, ବୁଢ଼ାବୁଢ଼ୀ ଅଛନ୍ତି, ବୁଢ଼ା ଯଦି ମରିଯାଇଛି ବୁଢ଼ୀ ଅଛି, ବା ବୁଢ଼ୀ ଯଦି ମରିଯାଇଛି ବୁଢ଼ା ଅଛି, କିନ୍ତୁ ପିଲାମାନେ ନାହାନ୍ତି। ପିଲାମାନେ ଯାଇ ବାହାରେ, କିଏ ବାଙ୍ଗାଲୋରରେ ହାଇଦ୍ରାବାଦରେ ତ କିଏ ଚେନ୍ନାଇରେ ମୁମ୍ବାଇରେ, ନହେଲେ ଆଉ କିଏ ଯାଇକି ଆମେରିକା ବା ଆରବରେ। ପିଲାଏ ପାଠ ପଢ଼ିଲେ ଚାକିରି କରିବେ, ବାହାରକୁ ଯିବେ, ଏକଥା ଠିକ। ସେମାନଙ୍କ ଉପରେ କାମର ବୋଝ ଏକଥା ବି ଠିକ, ସେମାନେ ଅଧିକ ଚାପଗ୍ରସ୍ତ ଏକଥା ବି ଠିକ, କିନ୍ତୁ ସେମାନେ ସମୟ ପାଉନାହାନ୍ତି ନିଜ ବାପା ମାଙ୍କୁ ଦେଖା କରିବା ପାଇଁ, ନିଜ ଗାଁକୁ, ନିଜ ସାହି ପଡ଼ିଶାଙ୍କୁ ତାଙ୍କ ସୁଖ ଦୁଃଖରେ ସାହାଯ୍ୟ କରିବା ପାଇଁ, ଠିଆ ହେବା ପାଇଁ ସେମାନେ ଆସୁନାହାନ୍ତି। ତାଙ୍କ ପାଖରେ ସମୟ ନାହିଁ। ସତ କଥା କ'ଣ, ସମୟ ନାହିଁ? ସମୟ ନାହିଁ ନା ମନ ନାହିଁ? ପ୍ରକୃତରେ ମନ ନାହିଁ, ସମୟ କ'ଣ ନାହିଁ? କେତେ କହୁଛି ନା ଆମ ପିଲା ପାଠ ପଢ଼ିବେ କେମିତି, ତାଙ୍କ ଟ୍ୟୁସନ୍ ବନ୍ଦ ହେଇଯିବ, ତାଙ୍କ ସ୍କୁଲ ବନ୍ଦ ହେଇଯିବ, ଆମେ ଯିବୁ କେମିତି? କିନ୍ତୁ ସେମାନେ ଭୁଲି ଯାଉଛନ୍ତି ଯେ ସେମାନେ ବି ଦିନେ ପିଲା ଥିଲେ, ତାଙ୍କ ବାପା ମା ମାନେ ମଧ୍ୟ ତାଙ୍କ ସ୍କୁଲକୁ ନଉଥିଲେ। ତମେ ଯଦି ତମ ପିଲାଙ୍କୁ ଦେଖିବ ତେବେ ବାପା ମାଙ୍କୁ କ'ଣ ଅବହେଳା କରିବ? ଆଗେ ବାପା ଜୀବନ ସାରା ଖଟୁଥିଲେ, ପରିଶ୍ରମ କରୁଥିଲେ, ସେଥିରେ ଶେଷ ଜୀବନରେ ଆସି ଘର ଖଣ୍ଡେ କରୁଥିଲେ, ଆଶା ଥିଲା ଯେ ମୋ ପୁଅ ରହିବ, ମୋ ବୋହୂ ରହିବ, ମୋ ନାତି ନାତୁଣୀ ଏଇଠି ଖେଳିବେ, ଆଉ ସେ କଥା ନାହିଁ। କାହିଁକି? ପୁଅ ତ ଯାଇକି ବାହାରେ ରହିଲା, ପୁଅ ତ ଆସୁନି। ଝିଅ ଯଦି ଅଛି, ଝିଅ ଯାଇକି ବାହାରେ ରହିଲା, ଝିଅ ଆସୁନି। ମା ଟି ଏଠି କାନ୍ଦୁଛି, ବସି କହୁଛି, କହିଲି ଲୋ ପୁଅ ମୋର ଆମେରିକା ଗଲା, କାହା ବୋଲେ ଗଲା, ପୁତ୍ର ଆଉ ନ ଫେରିଲା। ସତ କଥା, ମାର ଦୁଃଖ କିଏ ବୁଝିବ? କେବଳ ସିନା କହୁଛନ୍ତି ଯେ ହଁ ମୋ ପୁଅ ଅଛି, ବଡ ଚାକିରି କରିଛି, କିନ୍ତୁ ସେ କେବଳ ଛଳନା ମାତ୍ର। ବାପା ଚାକିରି କରିଥିଲେ, ମାସକୁ 2000 ବା 5000 ପାଉଥିଲେ, ପୁଅ ତ ଚାକିରି କରୁ କରୁ 2-5 ଲକ୍ଷ ଟଙ୍କା ପାଇଲାଣି। ବାପା ଜୀବନ ସାରା ଖଟି ଖଟି ଘର ଖଣ୍ଡେ ତୋଳୁଥିଲେ, ପୁଅ ଚାକିରି କରୁ କରୁ ସାଙ୍ଗେ ସାଙ୍ଗେ ଫ୍ଲାଟ କିଣିଲା, ସ୍ତ୍ରୀକି ନେଇକି ରହିଲା, ସିଏ କାହିଁକି ବାପା ମାଙ୍କୁ ପଚାରିବ? ସେ ବାପା ତିଆରି କରିଥିବା ଘର କଥା ତାର ଭାବିବାର ବି ନାହିଁ। ବାପାଙ୍କର ପୁରୁଣା କାଳିଆ ଘର ତା ମନକୁ ପାଇବ କେମିତି? ବାପା ଚଢୁଥିବା ସେଇ ପୁରୁଣା ସାଇକେଲ, ସ୍କୁଟର, ଏମିତି ଯଦି ସେ ବଡ଼ ଘର ପିଲା ହେଇଥିବ, ସେ ପୁରୁଣା କାର୍କୁ କ'ଣ ସେ ଏବେ ଆଉ ଚଢୁଛି କି? ସେ ଘର, ସେ ଗାଡ଼ି, ସେ ଆସବାବପତ୍ର ଯେମିତି ଆଜିକାଲିକା ପିଲାଙ୍କ ପାଇଁ ସତରେ ହେଇଯାଇଛି ଗୋଟାଏ ଅଦରକାରୀ ଜିନିଷ, ଗୋଟେ ପୁରୁଣା ଗନ୍ଧିଆ ଜିନିଷ, ଏବଂ ତା ସାଙ୍ଗେ ସାଙ୍ଗେ ମଧ୍ୟ କୋଉ ଅନ୍ଧାରୀ କୋଣକୁ ତା ବାପା ମାଙ୍କର ସ୍ମୃତି ସତେ ଯେମିତି ଠେଲି ହେଇଯାଉଛି। ସତରେ ମମତାର ବନ୍ଧନ ଦିନକୁ ଦିନ ଢିଲା ହେଇକା ଯାଉଛି। ବାପା ଗୁଡାକ ସେ ପୁରୁଣା ଘର, ପୁରୁଣା ଗାଡ଼ି ଭଳି ସତେ ବି ଯେମିତି ଗନ୍ଧିଆ ହେଇଗଲେଣି। ଅବଶ୍ୟ ଏକଥା ସମସ୍ତଙ୍କ କ୍ଷେତ୍ରରେ ଠିକ ନୁହେଁ, କେତେକ କ୍ଷେତ୍ରରେ ଜେଜେବାପା ଜେଜେମାଙ୍କ ସହ ନାତିନାତୁଙ୍କର ସମ୍ପର୍କ ଗୋଟାଏ ସମ୍ପୂର୍ଣ୍ଣ ସ୍ୱାର୍ଥହୀନ ସମ୍ପର୍କ। ପୁଅ ପାଠ ପଢ଼ି ମଣିଷ ହେବ, ସେ ଆମକୁ ପୋଷିବ, ବାପା ମା ଏହା ଆଶା କରନ୍ତି, କିନ୍ତୁ ଜେଜେବାପା ଜେଜେମାଙ୍କର ସେ ଆଶା ନାହିଁ, କାରଣ ସେମାନଙ୍କ ତ ଦିନକାଳ ଆସି ସରିଆସିଲାଣି। କିନ୍ତୁ ବୁଢ଼ାବୁଢ଼ୀଙ୍କର କଥା ହେଉଛି, ସେମାନେ ସବୁ ସ୍ନେହମମତା ଅଜାଡ଼ି ଦିଅନ୍ତି, ସେଇଥିପାଇଁ ନାତିନାତୁଣୀଙ୍କ ଉପରେ ଏମାନଙ୍କର ଦାନ୍ତ ପଡ଼ୁଥାଏ, ନାତିନାତୁଣୀଙ୍କର ଦାନ୍ତ ଉଠୁଥାଏ। ଏମାନେ ଅସ୍ଥାୟମାନ ସୂର୍ଯ୍ୟ, ନାତିନାତୁଣୀ ହେଉଛନ୍ତି ଉଦୀୟମାନ ସୂର୍ଯ୍ୟ। ଏମାନଙ୍କ ଜୀବନର ଅପରାହ୍ନ, ନାତିନାତୁଣୀଙ୍କର ଜୀବନର ପ୍ରଭାତ ବେଳା। ଜେଜେବାପା ଜେଜେମାଙ୍କ ସହ ମିଶିଲେ ପିଲାଙ୍କର ଶବ୍ଦ ଜ୍ଞାନ ବଢ଼େ, ସେମାନଙ୍କର ସାମାଜିକତା ବଢ଼େ, ସେମାନେ ହସ, କାନ୍ଦ, ରାଗ, ରୁଷା ଆଦି ଭାବ, ଆବେଗ ଏସବୁ କଥା ସହିତ ପରିଚିତ ହୁଅନ୍ତି। ଜୀବନର ଅନୁଭୂତି ସବୁ ଗପ ଛଳରେ, କଥାବାର୍ତ୍ତା ଭିତରେ ଜେଜେବାପାମାନେ, ଜେଜେମାମାନେ ନାତିନାତୁଣୀଙ୍କ ଆଗରେ ଅଜାଡ଼ି ଦେଇଯାଆନ୍ତି। ଏବେ ନାତୁନାତୁଣୀଙ୍କ ସହିତ ଜେଜେବାପା ଜେଜେମାଙ୍କର ସାକ୍ଷାତ ହେବା ସମ୍ଭବ ହେଉନି। ବୁଢ଼ାବୁଢ଼ୀ ପୁଅ ପାଖକୁ ଗଲେ ସେଠି ମଧ୍ୟ ସେମାନେ ଭଲରେ ରହିପାରୁନାହାନ୍ତି। କାହିଁକି? ପୁଅ ଗଲା ଚାକିରି କି, ବୋହୂ ଗଲା ଚାକିରି କି, ନାତିନାତୁଣୀ ଗଲେ ସ୍କୁଲକୁ, କଥାବାର୍ତ୍ତା ହେବେ କାହା ସାଙ୍ଗରେ? ଫ୍ଲାଟ ଘରେ ଝରକା ବାଟେ ଚାହିଁଥିବେ, ଜୁଳିଜୁଳି ହୋଇ ଯେମିତି ସତରେ ପଞ୍ଜୁଡ଼ି ଭିତରେ ଚଢ଼େଇଟା ଚାହିଁଛି, ତଳେ ଭୂମି ଦେଖାଯାଉନଥିବ, ଉପରେ ଆକାଶ ଦେଖାଯାଉନଥିବ, ତେଣୁ ସେଠି ମଧ୍ୟ ଏକାଟିଆ। ଯଦି ଯାଇଥିବେ 8 ଦିନ ପାଇଁ, 15 ଦିନ ପାଇଁ, କେମିତି ଫେରିବେ ନିଜ ଗାଁକୁ? ସେମାନେ ବ୍ୟତିବ୍ୟସ୍ତ ହୋଇପଡ଼ୁଛନ୍ତି। ପରିଣତ ବୟସରେ ଦେହ କ୍ରମେ ଦୁର୍ବଳ ହେବ, କାନକୁ ଶୁଭିବନି, ଆଖିକି ଦେଖାଯିବନି, ଦାନ୍ତ ଝଡ଼ି ପଡ଼ିବ, ଶେଷକୁ ବିଛଣାରୁ ବି ଉଠି ହେବନି। ସେହି ସମୟରେ ବାପା ମାଙ୍କର ଦରକାର ଯେ ପୁଅର ସାହାଯ୍ୟ ଦରକାର, ସହାୟତା ଦରକାର, ମାନସିକ ଦମ୍ଭ ଦରକାର ଯେ ମୋ ପୁଅ ଅଛି, ମୋ ବୋହୂ ଅଛି, ମୋର ଅସୁବିଧା ହେଲା।

0: ସେ ସାହାଯ୍ୟ କରିବ, ମତେ ସହାୟତା କରିବ, କିନ୍ତୁ ସେ କଥା ଆଜି ନାହିଁ। ସେମାନେ ବହୁ ଦୂରରେ ଏଠି ବୁଢ଼ାବୁଢ଼ୀ ସମ୍ପୂର୍ଣ୍ଣ ଅସହାୟ ହେଇ ପଡ଼ିଛନ୍ତି। ଯୋଉ ଛୁଆଙ୍କର ହାତ ଧରି ସେଦିନ ନଉଥିଲେ, ଆଜି ସେଇ ଛୁଆ ବିଛଣାରୁ ବାପାକୁ ଉଠେଇ ପାରୁନି। ଭରସା ନାହିଁ ବାପା ମାଙ୍କର ଯେ ମୋ ପୁଅ ଆସିବ ମତେ ମୋ ବିଛଣାରୁ ଉଠେଇବ, ସେ ଭରସା ନାହିଁ। ଆଜିକାଲି ଯୋଉମାନେ ଶିକ୍ଷିତ ହେଲେ ସେମାନେ ଦେଖୁଛନ୍ତି, ଭବିଷ୍ୟତକୁ ଦେଖୁଛନ୍ତି, ମୋ ପୁଅ କେମିତି ବଡ଼ ହବ, ମୋ ପୁଅ କେମିତି ବଡ଼ ଚାକିରି କରିବ, କିନ୍ତୁ ଭୁଲି ଯାଉଛନ୍ତି ଯେ ମୋ ବାପା ମତେ ମଣିଷ କରିବା ପାଇଁ କେତେ ପରିଶ୍ରମ କରିଥିଲେ। ମୁଁ ବାପା ମାଙ୍କର ଋଣ ଶୁଝିବି ନା ପୁଅକୁ ଋଣଗ୍ରସ୍ତ କରିବି? ପ୍ରକୃତରେ ବର୍ତ୍ତମାନର ପିଲାମାନେ ଅନୁଭବ କରିବା କଥା, ଯୋଉମାନେ ଶିକ୍ଷିତ ହେଲେ, ଶିକ୍ଷାର ଅର୍ଥ ହଉ ଯେ ନିଜ ବାପା ମାଙ୍କୁ ପଚାରନ୍ତୁ, ଘରକୁ ପଚାରନ୍ତୁ, ସଂସ୍କୃତିକୁ ପଚାରନ୍ତୁ, ସମାଜକୁ ପଚାରନ୍ତୁ, ମାତୃଭାଷାକୁ ଖାତିର କରନ୍ତୁ, ମାତୃଭୂମିକୁ ଖାତିର କରନ୍ତୁ, ନହେଲେ କେମିତି ସଂସ୍କୃତି ଚଳିବ, ସମାଜ ତିଷ୍ଠିବ କେମିତି?
1: ଆଜି କଥିକାରେ ଶୁଣିଲେ ଆଲୋଚନା ପରିଣତ ବୟସରେ ନିଃସଙ୍ଗ ପିତାମାତା। ଆଲୋଚନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ମହାନ୍ତି। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପ୍ରସାର କରୁଛୁ ପାରମ୍ପରିକ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅତସୀ କୁସୁମ। କଣ୍ଠ ଏବଂ ସଙ୍ଗୀତ ବିଜୟ କୁମାର ଜେନା, ଶିଳ୍ପୀ ଓଡ଼ିଶୀ ଗୀତ ଗାଇଛନ୍ତି ବେଣୁଧରଙ୍କ ରଚନାରୁ। ଶିଳ୍ପୀଙ୍କ କଣ୍ଠରେ କାର୍ଯ୍ୟକ୍ରମର ପ୍ରଥମ ଗୀତ ଆସ ଆସ ମୋ ରଙ୍କ ରତନ ଅଙ୍କେ ବସ ପଙ୍କଜାଖି ତେଜମାନ।

ବର ବରନାରେ ମୋର ଚମ୍ପକ କରେ, କର କରତନା କାମରାସ ସକରେ। ବେଣୁଧରଙ୍କ ରଚନାର ଶିଳ୍ପୀ ବିଜୟ କୁମାର ଜେନା।

ଶେଷ ହେଲା ପାରମ୍ପରିକ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅଦସ୍ୟ କୁସୁମ, କଣ୍ଠ ଏବଂ ସଙ୍ଗୀତ ବିଜୟ କୁମାର ଜେନା, ଶିଳ୍ପୀ ଓଡ଼ିଶୀ ଗୀତ ଗାଇଥିଲେ ବେଣୁଥ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ ପ୍ରସାର କରୁଛି କେତୋଟି ଓଡ଼ିଆ ଆଲବମ୍ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ସୌରଭ ନାୟକ।

ଶୁଣୁଥିଲେ କେତୋଟି ଓଡ଼ିଆ ଆଲବମ୍ ଗୀତ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶିକ ବିଳାସର 41ତମ ଭାଗ। ସଙ୍ଗୀତ ପରିଚାଳନା ହେମନ୍ତ କୁମାର ତ୍ରିପାଠୀ, ବର୍ଣ୍ଣନା ଝରଣା ଦାସ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ଦଶରଥ ବିଜେ କଲାବେଳକୁ ମୁହଁ ମାଡ଼ି ଶୋଇଥିଲେ କୈକେୟୀ। ବନ୍ଧୁ ବନ୍ଧୁ ବୋଲି ଡାକଦେଲେ ଦଶରଥ। ଭୋଗିନୀ ବା ସର୍ପିଣୀ ବିଷବୈଦ୍ୟ ସାପୁଆକାଳର ପ୍ରଦ ନ ଶୁଣିବା ପରି ରହିଲେ ରାଣୀ। ବନ୍ୟ ବା ଅଗ୍ନିକୁ ପତଙ୍ଗ ସ୍ନେହ କଲାଭଳି ଦଶରଥ ସେହି ଅଗ୍ନିରୂପିଣୀ ନାରୀର ଚିବୁକ ଧରି କହିଲେ, ବିନା ଦୋଷରେ ରୋଷ କାହିଁକିରେ ପ୍ରଣୟିନୀ ଗୋରୀ? ଇନ୍ଧନ ଦେବୀ ବା ଜାଳେଣୀ କାଠରୁ ତିଆରି ଦେବୀଙ୍କୁ ବିପ୍ର ପୂଜି ବସିଲେ ସେ କଥା ନ କହିଲା ଭଳି ମୌନାବତୀ ରାଣୀ ମଥା ଟେକିଲା ନାହିଁ। ଦଶରଥ ବିନତି କଲେ, ବାରେ ବା ଥରଟିଏ ମୋତେ ଚାହା, ଯାହା ମାଗିବୁ ଦେବୀରେ ବନ୍ଧୁ। କୈକେୟୀ ବର ମାଗି କହିଲେ, ରାଜା ପୃଥିବୀର ସ୍ୱାମୀ ଭାବେ ପରିଚିତ ହୁଅନ୍ତି, ରାମ ତ ପୃଥିବୀଙ୍କ କନ୍ୟାଙ୍କୁ ବିବାହ କରି ତାଙ୍କର ଜାମାତା, ଜାମାତା ପତି ହେବା ଅନୁଚିତ। ଏଠାରେ ଭଞ୍ଜ ଏକ ଚାତୁର୍ଯ୍ୟପୂର୍ଣ୍ଣ ଯୁକ୍ତି ଦେଇଛନ୍ତି। କୈକେୟୀ କହିଲେ, ମୋ ପୁତ୍ର ରାଜା ହଉ, ରାମ 14 ବର୍ଷ ବନକୁ ଯାଉ। ନିଜ ବାମା କୈକେୟୀଙ୍କ ବଚନ ଶୁଣି ଦଶରଥ ବିଜ୍ଞାନ ବା ଅଜ୍ଞାନ ହୋଇଗଲେ। ରାଣୀ ବଡ଼ ସନ୍ତୁଷ୍ଟ ହୋଇ ବିଜ୍ଞ ରାମଚନ୍ଦ୍ରଙ୍କୁ ଡକାଇ ଆଣି କହିଲେ, ଯେଉଁ ବଂଶରେ ଭଗୀରଥ ପିତୃମାନଙ୍କୁ ଦଗ୍ଧ ହେବାରୁ ଉଦ୍ଧାର କଲେ, ସେହି ବଂଶରୁ ହୋଇ ତୁମେ ପିତାର ସତ୍ୟ ରଖିବ ନା ନାହିଁ? ରାମ କହିଲେ, ବହନ ଅର୍ଥାତ୍ ଶୀଘ୍ର, ବିଷୟ କ'ଣ ଅବଧାନ କର ଅର୍ଥାତ୍ ବିଷୟଟି ଜଣାଅ। କୈକେୟୀ କହିଲେ, ତୁମେ ବନକୁ ଯିବ, ଭରତ କୋଶଳପତି ବା ଅଯୋଧ୍ୟାର ରାଜା ହେବ। ବେଶ କରିବା ପାଇଁ ମନ୍ଥରା ବିଭୂତି ରୁଦ୍ରାକ୍ଷ ଆଣିଥୋଇଲା। ରାମ ସମ୍ମତି ଦେଲେ। ବୈଦେହୀ ଓ ଲକ୍ଷ୍ମଣ ସଙ୍ଗରେ ଯିବା ପାଇଁ ଆତୁର ହେଲେ। ବଶିଷ୍ଠ ଓ ପାତ୍ର ମନ୍ତ୍ରୀ ଏ ନାଟକୀୟ ଘଟଣାରେ ଆଚମ୍ବିତ ହୋଇଗଲେ।

0: ଶେଷ ହେଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 41ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ କେଶବ ଚନ୍ଦ୍ର ରାଉତ, ସୁକାନ୍ତ କୁମାର କୁଣ୍ଡୁ, ସ୍ନିଗ୍ଧାରାଣୀକର ଏବଂ ଶ୍ୟାମାମଣି ଦେବୀ। ସଙ୍ଗୀତ ପରିଚାଳନା ହେମନ୍ତ କୁମାର ତ୍ରିପାଠୀ, ବର୍ଣ୍ଣନା ଝରଣା ଦାସ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ।

0: ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
2: କଣ କହୁନୁ,
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
2: ଆଉ ଇଲେକ୍ଟ୍ରି ବିଲ୍,
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
3: କିଛି କଥା କିଛି ଗୀତର ଉପସ୍ଥିତି, ସେଥିପାଇଁ ପୋତେ ଗୀତ ଗୀତିକା କରିଛି ଆପଣଙ୍କୁ ପ୍ରୀତି। ସେ ପ୍ରୀତି ଆଉ ଗୀତର ମଧୁ ମୂର୍ଚ୍ଛନାରେ ସ୍ୱାଗତ ଆପଣଙ୍କୁ ଗୀତ ଗୀତିକାର ସଙ୍ଗୀତମୟ ପରିବେଶକୁ।

ବନ୍ଧୁ, ଏ ମଣିଷର ଜୀବନଧାରା ସବୁଠୁ ନିଆରା ଅଟେ। ହେଲେ ଏ ମାନବ ଜୀବନର ଶୁଭାରମ୍ଭ ହୁଏ ଏକ କୋମଳ ଶୈଶବରୁ। ଶିଶୁଟିଏ ଯେତେବେଳେ ପରିବାରରେ ଜନ୍ମ ହୁଏ, ତାକୁ ଦେଖି ସମସ୍ତେ ଖୁସି ହୁଅନ୍ତି। ପରିବାରର ସମସ୍ତଙ୍କଠାରେ ହସର ଜୁଆର ଖେଳେ, କିନ୍ତୁ ବେଶି ଖୁସି ହୁଅନ୍ତି ବାପା ମା। କେତେ କ'ଣ ସ୍ୱପ୍ନ ଜାଗି ଉଠେ ସେମାନଙ୍କ ମନରେ, ପିଲାଟି ଆମର ବଡ଼ ହେବ, ପାଠ ପଢ଼ିବ, ପୁଣି ଭଲ ମଣିଷଟିଏ ହେବ, ଦୁନିଆରେ ନାଁ କରିବ। ସେଇଥିପାଇଁ ସବୁ ଦାୟିତ୍ୱ ନେଇଥାନ୍ତି ବାପା ମା।

ବନ୍ଧୁ, ଏ ସଂସାରରେ ପିତାମାତାଙ୍କ ସ୍ଥାନ ସବୁଠାରୁ ଉଚ୍ଚରେ। ସେମାନେ ହିଁ ଆମର ପ୍ରଥମ ଗୁରୁ ଏବଂ ସାକ୍ଷାତ ଈଶ୍ୱର। ଏ ଜୀବନରେ ମଧ୍ୟ ସେମାନଙ୍କର ସ୍ଥାନ ସବୁବେଳେ ଉପରେ। ସେମାନେ ଆମକୁ ଜନ୍ମ ଦେଇଥାନ୍ତି, ଲାଳନ ପାଳନ କରିଥାନ୍ତି ଏବଂ ଜୀବନର ସଠିକ୍ ପଥରେ ଚାଲିବାକୁ ବି ଶିଖାଇଥାନ୍ତି। ସେମାନଙ୍କ ପ୍ରେମରେ କୌଣସି ବି ସ୍ୱାର୍ଥ ନଥାଏ। ସବୁ ବିପଦରୁ ସେମାନେ ଆମକୁ ସଦାବେଳେ ରକ୍ଷା କରିଥାନ୍ତି। ଆମ ଖୁସି ପାଇଁ ସେମାନେ ନିଜ ସୁଖକୁ ବି ତ୍ୟାଗ କରିଦେଇଥାନ୍ତି। ଆମେ ଭଗବାନଙ୍କୁ ଦେଖିନାହୁଁ, କିନ୍ତୁ ପିତାମାତାଙ୍କ ମଧ୍ୟରେ ଆମେ ଭଗବାନଙ୍କର ସ୍ନେହ, ଶ୍ରଦ୍ଧା, ଦୟା, ତ୍ୟାଗ ଓ ଆଶୀର୍ବାଦକୁ ଅନୁଭବ କରିଥାଉ। ସେଥିପାଇଁ କୁହାଯାଏ, ପିତାମାତା ହିଁ ସାକ୍ଷାତ ଈଶ୍ୱର।

ବୋଉ, ଏହା କେବଳ କେତୋଟି ଅକ୍ଷରର ଦୁଇଟି ଶବ୍ଦ ନୁହେଁ, ଏହା ଏକ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଭାବ। କେବଳ ଆଖିରୁ ଲୁହ ପୋଛି ନୁହେଁ, ଜୀବନ ରାସ୍ତାରେ ଆଗକୁ ବଢ଼ିବାକୁ ଶକ୍ତି ଦେଉଥିବା ଦୁଇଟି ଦରଦୀ ହୃଦୟ, ଯିଏ ଆମକୁ ହାତ ଧରି ଚାଲିବା ଶିଖାଇଥାନ୍ତି। ଶିଶୁର ପ୍ରଥମ ବିଦ୍ୟାଳୟ ହେଉଛି ଘର ଏବଂ ପ୍ରଥମ ଗୁରୁ ହେଉଛନ୍ତି ମାତାପିତା। ସେମାନେ ଆମକୁ କଥା କହିବା, ଚାଲିବା, ଭଲ ଆଚରଣ ସହିତ ସମାଜରେ ଚଳିବାର ଶିକ୍ଷା ଦେଇଥାନ୍ତି। ସତ୍ୟ, ନ୍ୟାୟ, ଶୃଙ୍ଖଳା, ପରିଶ୍ରମ, ମାନବିକତା ପରି ଗୁଣଗୁଡ଼ିକ ଆମେ ପିତାମାତାଙ୍କଠାରୁ ଶିଖିଥାଉ। ସେମାନଙ୍କ ଶିକ୍ଷା ଆମ ଜୀବନରେ ମୂଳତୁଆ ହୋଇଥାଏ। ନିଜକୁ ଭଲ ମଣିଷ ଭାବେ ଗଢ଼ିବାରେ ସେମାନଙ୍କର ଦିଗ୍ଦର୍ଶନ ବେଶ ସହାୟକ ହୋଇଥାଏ।

ଦଶମାସ ଗର୍ଭରେ ଧରେ ଗର୍ଭଧାରିଣୀମା ଅନେକ କଷ୍ଟ ସହି ପିଲାଟିକୁ ଜନ୍ମ ଦେଲା ମାତ୍ରେ ଜନ୍ମ ନେଇ ଏକ ନୂତନ ପିତୃତ୍ୱ ଏ ପିତୃତ୍ୱ ଦଶମାସର ନୁହେଁ ପ୍ରତ୍ୟେକ ଶିଶୁ ପରି ଏବଂ ପ୍ରତ୍ୟେକ ସନ୍ତାନ ସହିତ ଏହା ଜନ୍ମ ନିଏ ସତରେ ସେ ସନ୍ତାନଟିକୁ ହାତରେ ଧରିବାର ପ୍ରଥମ ଅନୁଭବ ବେଶ୍ ନିଆରା ମନରେ ଭରିଯାଏ ଅସୀମ ଆନନ୍ଦ ଆଉ ସେ ଆନନ୍ଦରେ ସନ୍ତାନଟିର ଲାଳନ ପାଳନର ସମସ୍ତ ଦାୟିତ୍ୱ ନେଇଥାନ୍ତି ବାପା ମା ସେମାନେ ଶାରୀରିକ ସ୍ତରରେ ସକ୍ଷମ ହୁଅନ୍ତୁ ବା ଅକ୍ଷମ ନିଜ କଷ୍ଟକୁ ଭିତରେ ଲୁଚାଇ ପିଲାର ମୁହଁରେ ହସ ଫୁଟାଇବା ଏବଂ ତାକୁ ମଣିଷ କରି ଗଢ଼ି ତୋଳିବାର ଅବଦାନ ସତରେ ଅତୁଳନୀୟ

0: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି।
1: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା, ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
4: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ, AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP, ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
5: ବାପାମାଙ୍କ ଉପସ୍ଥିତିରେ ଦୂରେଇଯାଏ ଭୟ, ଆଉ ତାଙ୍କର ଉପଦେଶ ମାର୍ଗଦର୍ଶନ ସନ୍ତାନର ସଫଳତା ଲାଗି ସାଜେ ବରଦାନ। ପିତାମାତା ନିଜ ସନ୍ତାନର ସୁଖ ପାଇଁ ସବୁ ପ୍ରକାର ତ୍ୟାଗ କରିଥାନ୍ତି। ସେମାନେ ନିଜର ଇଚ୍ଛା ଓ ସ୍ୱପ୍ନକୁ ପଛରେ ରଖି ସନ୍ତାନର ଭବିଷ୍ୟତ ଗଢ଼ିବାରେ ଲାଗିପଡ଼ିଥାନ୍ତି। ସନ୍ତାନ ଅସୁସ୍ଥ ହେଲେ ସେମାନେ ରାତିସାରା ଜଗି ରୁହନ୍ତି, ସନ୍ତାନ ଦୁଃଖରେ ଥିଲେ ସେମାନେ ବି ଦୁଃଖୀ ହୁଅନ୍ତି, ସନ୍ତାନର ସଫଳତାରେ ମଧ୍ୟ ସର୍ବାଧିକ ଖୁସି ହୋଇଥାନ୍ତି। ଏପରି ନିଃସ୍ୱାର୍ଥ ସ୍ନେହ ଆଉ ଭଲ ପାଇବା ଅନ୍ୟ କେଉଁଥିରେ ମିଳିବା କଷ୍ଟକର।

இட்டு கிளி மிட்டு கிளி துமா சங்காரே கொட்டு காலி

କାର୍ଯ୍ୟ ଏକ ସାଧନା। ପିଲାଙ୍କ ରାସ୍ତାରୁ କଣ୍ଟା ସାଉଁଟି ନେଇ ଫୁଲ ବିଛେଇ ଦେବାର ଆଜୀବନ ତପସ୍ୟା। ପିଲାଙ୍କ ପାଦରେ କଣ୍ଟା ଫଟିଗଲେ, ଆଖିରୁ ଟିକେ ଲୁହ ଛାରିଗଲେ ବିଦାରୀ ହୋଇଯାଏ ସେମାନଙ୍କ ଛାତି। ସେମାନଙ୍କ ଅନାବିଳ ସ୍ନେହରେ ଓଦା ହୋଇଯାଏ ଶୁଖିଲା ଭୂଇଁ। ମଥା ଉପରେ ଅଜାଡ଼ି ହୋଇପଡ଼େ ଆଞ୍ଚୁଳା ଆଞ୍ଚୁଳା ଆଶିଷ କଲ୍ୟାଣ। ସତରେ ବୁଝି ହୁଏ ନାହିଁ ବାପା ମାଙ୍କର ଏହି ତ୍ୟାଗମୟ ଜୀବନ ସଂସାରର ଏକ ବିଧି ନା ପବିତ୍ର ତୀର୍ଥ।

0: ଏଇ ଇଲାକାରେ ଯୋଉ ଯୁବକ ମାନେ ଅଛନ୍ତି ଏମାନଙ୍କ ସାଙ୍ଗେ କଣ ସରି ହେବେ? ତମେ କଣ ଚାହ? ମୁଁ ମୋ ଝିଅମାନଙ୍କୁ ଆଜି ବାଜେ ଟୋକାଙ୍କୁ ସବୁ ବାହା କରିଦେବି?
1: ଛାଡ଼, ତମ ସାଙ୍ଗରେ ତ କଥା ହେବା ବେକାର। ଯାହା ହେଲେ ବି ଆମେ ଦିହେ ତ ନିଜ ନିଜର ସବୁ ଗୁମର ଜାଣିଛେ। କଣ ଭୁଲ କହିଲି?
0: ନା ମୋଟେ ନୁହେଁ।
1: ନା କାହିଁକି, ହଁ ବୋଲି ମାନି ଯାଉନ?
0: ଏଇ ମନେ ରଖ, ତୁ ମୋର ବନ୍ଧୁ ନୁହଁ, ମୋ ପାଖରେ କେବଳ ଚାକିରି କରୁଛୁ, ଆଉ ସେଇଥିଲାଗି ମୁଁ ତତେ ଦରମା ଗଣୁଛି।
1: ହଉ ଛାଡ଼ ସେ କଥା, ସେ ଲାଲମିଆ ଆସିଛନ୍ତି।
0: କାହିଁକି କାହିଁକି ଆସିଛି, କଣ କହୁଛନ୍ତି?
1: ସମ୍ପତ୍ତି ଭାଗ ବଣ୍ଟରା ବିଷୟରେ ପରାମର୍ଶ ନେବାକୁ ଆସିଛନ୍ତି।
0: ହଉ ଚାଲ ଯିବା।
1: ହଉ
0: ଚାଲ
1: ଚାଲ।

0: କଣ ସବୁ ଚାଲିଛି?
1: ନାଇଁ ମୋ କୁଦୁସିଆ, ମୁଁ ସବୁ ଘର ଆଡେ ବୁଲି ଦେଖୁଥିଲି, ଆଇମାର ଛୁଞ୍ଚି କାମଟା ବି ଦେଖିଲି।
0: ଆଦିଲା କାହିଁ?
1: ଜାଣିଛ, ଆଜି ସେ ତାର ନେଳିଆ ଜାମାଟା ପିନ୍ଧିଥିଲା। ସେଇ ଜାମାଟା ମୋ ଯୋଉଟା ସେ ନିଜ ଜନ୍ମଦିନ ପାଇଁ ସିଲେଇ କରିଥିଲା।
0: ହଁ,
1: ବାରଣ୍ଡା ବାହାରକୁ ଆସି କହୁଛି, ଏଇଠି ଇଆଡେ ଦେଖ, ମତେ ଏମିତି ହସ ମାରିଲା ଯେ
0: ହାଏ, ମା ଦେଖିଥିଲେ କଣ ଯେ ହେଇଥାନ୍ତା।
1: ବିଚରା, ଆମ ମାନଙ୍କ ଭିତରେ ସବୁଠୁ ସାନ ସିଏ, ହେ ଆଲ୍ଲା, ତାର ସବୁ ଦୁଃଖ ମତେ ଦେଇଦିଅ, ତାକୁ ସୁଖରେ ରଖ।
2: ହେଇ ଦେଖ ଦେଖ, ଫୈନିତା ଯାଉଛି।
1: ଗୋଟେ କଥା ଜାଣିଛ?
0: କଣ?
1: ସେଇ ମ ସେ ଅଥର ୟୁସୁଫ କଥା ଜାଣିନ?
0: ଓ କଣ ତା କଥା?
1: ଚାରିଆଡେ ପୁରା ଚର୍ଚ୍ଚା ଚାଲିଛି, ଅତର ୟୁସୁଫ କୁଆଡେ ଫୈମିତା ସାଙ୍ଗରେ ନିକାହ କରିବ।
0: ସତରେ?
1: ଆହୁରି ଜାଣିଛୁ ନା, କାଲି ରାତିରେ ସେ ଘର ପାଖକୁ ଆସି ଚକର କାଟୁଥିଲା। ମୁଁ ଭାବୁଛି ବାହାଘରଟା ଶୀଘ୍ର ହେଇଯିବ।
0: ସତରେ? ସେ ଭାରି ଭଲ ଲୋକ, ଯା ହଉ, ମୁଁ ବହୁତ ଖୁସି।
2: ମୁଁ ବି ଖୁସି। ଫୈମିତା ପାଖରେ ଧନ ସମ୍ପତ୍ତି ଅଛି ତ?
0: ତୁମେ କଣ ସତରେ ଖୁସି?
1: ମାନେ ତମେ କଣ କହିବାକୁ ଚାହୁଁଛ?
0: ସେ ଯଦି ସତରେ ଫୈମିତାକୁ ଭଲ ପାଉଥାନ୍ତା ତେବେ ମୁଁ ବି ଖୁସି ହେଇଥାନ୍ତି, ହେଲେ ସେ କେବଳ ଭଲ ପାଉଛି ଫୈମିତାର ଧନ ସମ୍ପତ୍ତିକୁ। ଯେତେ ହେଲେ ବି ଫୈମିତା ଆମ ଭଉଣୀ, ତା ପାଇଁ ଯେମିତି ହେଲେ ବି ମନଟା ଟିକେ ବ୍ୟସ୍ତ ହବ, ତାକୁ ତ ସହଜେ ବୟସ ଅଧିକ ହେଲାଣି, ସେଥିରେ ପୁଣି ଅସୁସ୍ଥ, ଆମଠୁ ବି ଦେଖିବାକୁ କମ ସୁନ୍ଦର।
2: ହଁ, 20 ବର୍ଷରେ ଭଲ ଜାମା ପିନ୍ଧିକି ବି ସେ କାଠିଟିଏ ଭଳି ଲାଗୁଥିଲା, ଆଜି ତାକୁ 40 ଛୁଇଁଲାଣି।
1: ସେମିତି କୁହନି ମୁସ୍ତରୀ, ଭାଗ୍ୟ ପରା ତାର ଦୁଆରକୁ ଯାଏ, ଯିଏ ଭାଗ୍ୟକୁ କେବେ ଗୁରୁତ୍ୱ ଦିଏନି।
0: ଅତର ୟୁସୁଫଙ୍କ 25 ବର୍ଷ, ଏଠିକା ଯୁବକମାନଙ୍କ ଭିତରେ ସିଏ ସବୁଠୁ ସୁନ୍ଦର। ଦେଖିବାକୁ ଗଲେ ଅମିନା, ସେ ତତେ ନହେଲେ ଆମ ଆଦିଲାକୁ ଭଲ ପାଇବା କଥା। ଏଇ ଘର ଭିତରେ ଏମିତି ସ୍ତ୍ରୀକୁ ଖୋଜିବା କଥା ନୁହେଁ ଯାହାକୁ କେହି ପଚାରୁନାହାନ୍ତି, ଆହୁରି ପୁଣି ଯିଏକି ତା ବାପା ଭଳିଆ ଜିଦ୍ଖୋର, ହୁଏତ ସେ ତାକୁ ଭଲ ପାଉଥାଇ ପାରେ। ହେଲେ ଦେଖ ମୁସ୍ତରୀ, ତୋର ଏଭଳିଆ କଥା ମତେ ମୋଟେ ଭଲ ଲାଗୁନି।
2: ଆସ ଆଦିଲା, ଆସ, ସେ ଚିଆଁ ମାନଙ୍କ ସହିତ କଥା ହେଲ।
3: ହଁ, କଥାବାର୍ତ୍ତା ହେଲା, କାଇଁ କଣ ହେଲା?
2: ହାଏ ହାଏ, ଏଇ ଜାମାଟା କାହିଁକି ପିନ୍ଧିଛୁ? ଆମେ ଜାଣି ଦେଖିଲେ ଚୁଟିକି ଘୋଷାରି ମାରି ପକେଇବ।
3: ମୁଁ ଆଗରୁ ଠିକ କରିଥିଲି, ଯୋଉଦିନ ବଜାରକୁ ତରଭୁଜ ଖାଇବାକୁ ଯିବି, ଏଇ ଜାମାଟାକୁ ନିଶ୍ଚୟ ପିନ୍ଧିକି ଯିବି। ସେଦିନ ଯେମିତି ମୋ ପୋଷାକ ଲକ୍ଷ୍ୟ ପୋଷାକରେ ଗୋଟିଏ ହେଇଥିବ।
2: ସତରେ ଭାରି ବଢିଆ ମାନୁଛି,
3: ଖୁସି ଲାଗିଲା।
2: ତାକୁ ଆଉ ଥରେ ରଙ୍ଗେଇ ଦଉନୁ,
3: ଦେଖିବା
2: ନହେଲେ ଅତର ୟୁସୁଫ ସାଙ୍ଗରେ ଫୈମିତାର ବାହାଘର ବେଳେ ତାକୁ ଉପହାର ଦେଇ ଦଉନୁ।
3: କଣ କହିଲୁ, ଅତର ସାଙ୍ଗରେ?
0: କାହିଁ, ତୁ କଣ କିଛି ଜାଣିନୁ?
3: କାହିଁ ନାଇଁ ତ।
0: ହଉ, ଏବେ ତ ଜାଣିଲୁ।
3: ନା ନା, ଏଟା ଅସମ୍ଭବ।
0: ବୁଝିଲୁ, ଟଙ୍କା ଆଗରେ ସବୁ ସମ୍ଭବ।
3: ଓ ବୁଝିଲି, ତେବେ ଏଇଥିପାଇଁ ସେ ମଜଲିସ ପରେ ଘର ବାହାରକୁ ଚାଲି ଆସିଥିଲା, ଆଉ କବାଟକୁ ଆଉ ଯେ ଠିଆ ହେଇଥିଲା, ଆଉ ସେ ଲୋକ
0: କିଛି ବି କରିପାରେ?
3: ନା, ତା ସମ୍ଭବ ନୁହେଁ। ତଥାପି
0: ତମେ ପୁଣି କୋଉ ଚିନ୍ତାରେ ବୁଡ଼ିଗଲ କି?
3: ମୁଁ ଭାବୁଛି ଏତେ ଦିନ ଧରି ଶୋକ ପାଳନ କେମିତି କରିବି।
0: ଛାଇ ଛାଇ ଅଭ୍ୟାସ ହେଇଯିବନି?
3: ନା, ମୁଁ ସେ ଅଭ୍ୟାସରେ ପଡ଼ିବିନି, ମୁଁ ସେ ବନ୍ଦ କୋଠରୀରେ ରହିପାରିବିନି।
0: ଆଦିଲା!
3: ହଁ ଶୁଣୁଛି, କହୁନୁ।
2: ଆଜି ତୋର ହଠାତ୍ ଏ ଭାବ?
3: କାଲି ମୁଁ ରାସ୍ତାକୁ ବୁଲିବାକୁ

0: ଆଦିଲା, ମୁଁ ଚାଲି ଚାଲି ଯିବି।
1: ଶୁଣ ଆଦିଲା, ଆରେ ମୋ କଥା ଟିକେ ଶୁଣ।
0: ଅତରୁ ୟୁସୁଫ ଆସୁଛି।
1: ହଁ ତ ସେଇ।
2: କିଏ? ଅତର ୟୁସୁଫ।
0: ହାଏ, ଚାଲ ତାକୁ ଦେଖିବା ଚାଲ।
1: ହଁ ଚାଲ ଚାଲ।
0: ଆଦିଲା, ତୁ ଆସିବୁନି?
2: ନାଇଁ, ମୋର ଦେଖିବା ଦରକାର ନାହିଁ।
1: ଆଦିଲା,
0: ହଁ ଏଇ ବାଟେ ତ ସେ ଯିବ, ତୁ ତାକୁ ଝରକା ବାଟେ ଅନେଇଦବୁ, ଭଲ କରି ଆଖି ପୁରେଇକି ଦେଖିପାରିବୁ।

0: ଓହୋ, ଯାହା ହଉ, ଏ ଜମିବାଡି ଝଞ୍ଝଟରୁ ମୁକ୍ତି ମିଳିଗଲା।
1: ହାଇ ହାଇ, ଫୈମିନ୍ଦା ଭାଗରେ ଏତେ ଗୁଡ଼ାଏ ଟଙ୍କା ପଡିଛି?
0: ହଁ ପଡିଛି,
1: ଆଉ ଅନ୍ୟମାନଙ୍କ ଭାଗରେ ଏତେ କମ?
0: ଏ କଥା ତୁ ମୋତେ ତିନି ଥର କହିସାରିଲୁଣି, ଜାଣି ରଖ ଏ କଥା ଉପରେ ଆଲୋଚନାକୁ ମୁଁ ଜମା ପସନ୍ଦ କରେନି।
1: ହଉ ହଉ ଠିକ ହେଲା,
0: ଅନ୍ୟମାନଙ୍କ ବାଣ୍ଟରେ ବହୁତ କମ ପଡିଲା, ଏ କଥା ତୁ ମୋତେ ବାରମ୍ବାର କାହିଁ ଚେତେଇ ଦଉଛୁ ମୁଁ ଶୁଣେ? ଆ
1: ଠିକ ଅଛି, ମନେ ରହିଲା।
0: ଆରେ ସେଟା ଫୈମିଦା କି?
1: ହଁ ହଁ ସେଇ ତ,
0: କୁଆଡେ ବାହାରିଛି ଫୈମିଦା? ଏ ଫୈମିଦା, ଆସିଲୁ ଏଠିକି? ଆସିଲୁ
2: ଯାଉଛି ଅମିଜାନ।
0: ହଁ, ଇଏ କଣ ତୋ ଆଖିରେ କଜଳ ଲଗେଇଛୁ, ପାଟିରେ ପୁଣି ପାନ? ବାପ ମରିବାର ମୋଟେ 3 ହେଇଛି ଆଉ ତମେ ଏମିତି ସବୁ ସଜେଇ ହେଲଣି ନା?
2: ସେ ମୋ ବାପ ନଥିଲା, ମୋ ବାପ ତ ଅନେକ ଦିନ ତଳେ ମରିଯାଇଛନ୍ତି।
0: ଏ ଫୈମିଦା, ତୁ ଏକଥା ଜମା ଭୁଲି ଯାଆନି ଯେ ତୋ ନିଜ ବାପ ଅପେକ୍ଷା ଏ ଭଉଣୀମାନଙ୍କ ବାପ ପାଖରେ ବେଶୀ କୃତଜ୍ଞ ହବା କଥା, ଜାଣିଛୁ? ତାଙ୍କରି ଯୋଗୁଁ ତୁ ଆଜି ସଂସାରରେ ଅଛୁ,
2: ଏ କଥାକୁ ପରୀକ୍ଷା କରିବାକୁ ପଡିବ।
0: ଏ ଏମିତି କଣ କହୁଛୁ? ତୁ ମୁହଁରେ ଟିକେ ଲାଜ ସରୁନି।
2: ଅମି, ମତେ ବାହାରକୁ ଯିବାକୁ ଅନୁମତି ଦିଅ।
0: ଏ କଣ କହିଲୁ, କଣ କହିଲୁ, ତୁ ବାହାରକୁ ଯିବୁ?
2: ହଁ,
0: ର ତା ଆଗରୁ ତୋ ଆଖିରୁ କଜଳ ମୁଁ ପୋଛି ଦଉଛି, ନିର୍ଲଜ୍ଜି କୋଉଠିକାର, ବାହାରକୁ ଯିବୁ ପରା, ଯା ଗଲୁ ଯା ଯା।
2: ମାରୁ ନାହିଁ ଅମି, ମାରୁ ନାହିଁ,
0: କୋଉଠି ଆସିଛୁ ଅଲାଜି, ଲାଜ ସରମ ଟିକିଏ ବି ନାହିଁ, ଯା ଯା ପଳା, ମୁଁ ସନ୍ନାରୁ କହୁଛି ପଳା।
3: ଆଲୋ ଯା ଯା ପଳା ଏଠୁ। ଆରେ ବିରଜିସ, ଏମିତି କାହିଁକି ହଉଛୁ କହିଲୁ?
0: କଣ ଆଉ କରିବି, ମୋ ମାଙ୍କର ତ ମୁଣ୍ଡ ଖରାପ ହେଇଗଲାଣି, ହେଲେ ମୋ ମୁଣ୍ଡ ପୁରା ପୁରି ଠିକ ଅଛି।
3: ଏ ଟିକେ ଦେଖିଲୁ ବିରଜିସ, ଦେଖିଲୁ ଦେଖିଲୁ ମୋ ଓଢ଼ଣଟା କୁଆଡେ ଗଲା? ଦେଖ ମୁଁ ଦେଖୁଛି, ମୋର କୌଣସି ଜିନିଷ ତମମାନେ ଠିକ ଜାଗାରେ ରଖୁନ, ଖୋଜିଲା ବେଳକୁ କିଛି ମିଳୁନି। ଏମିତି ବେପରୁଆ ଢଙ୍ଗରୁ ଜାଣୁଛି ଏ ନାତୁଣୀ ମାନେ କେବେ ବି ବାହା ହେଇପାରିବେନି।
1: ଏଇ ତମେ ସବୁ ଚାଲିବୁ ଏଠୁ, ଚାଲ ଚାଲ।
3: ଏ ବିରଜିସ, ଏ ମତେ ମୋ ମତିଆରେ ତ ଫେରେଇ ଦେଲୁ, ଆରେ ଯା ଆଣିକି ଦେ ମତେ।
0: ଆଲୋ, ଏ ୟାକୁ ଭିତରୁ କାହିଁକି ଛାଡିଲ?
3: ଆଲୋ ଆଲୋ, ମତେ କେହି ଛାଡିନି, ମୁଁ ନିଜେ ଆସିଛି। ଆଉ କାହିଁକି ଆସିଛି ଜାଣୁ? ମୁଁ ବାହା ହବାକୁ ଆସିଛି, ମୁଁ ପଳେଇବି ପଳେଇବି, ମୁଁ କାହା ସାଙ୍ଗରେ ପଳେଇବି? ହଁ ହଁ, ମୁଁ ତତେ।
0: ଓହୋ, ତମେ ଗଲ ଏଠୁ?
3: ବାହା ହେଇକି ଚାଲିଯିବି। ଏଇ ସେଇ ଯୋଉ ପାହାଡ଼, ତାରି ପଛରେ ଗୋଟେ ସୁନ୍ଦର ଯୁବକ ଅଛି, ମୁଁ ତାକୁ ବାହାବି, ତାକୁ ବାହାବି, ତାକୁ।
0: ହଉ ହଉ, ତମେ ଗଲ ଏଠୁ, ଯା।
3: ଏଇ କାହିଁକି ଜାଣୁ ଜାଣୁ କାହିଁକି? ଏଠିକାର ମରଦ ମାନେ ସହଜରେ ସ୍ତ୍ରୀ ଲୋକଙ୍କ ପାଖ ମାଡ଼ନ୍ତିନି।
0: ଓହୋ ଅମି, ଦୟାକରି ଟିକେ ପାଟି ବନ୍ଦ କଲ।
3: ନାଇଁ ମୁଁ କହିବି।
1: ଆଇମା, ତମେ କିଛି କୁହନି, ଚାଲିବଟି ଭିତରକୁ ଚାଲ।
3: ନା ମୁଁ ଯିବିନି, କି ପାଟି ବନ୍ଦ କରିବିନି,
1: କହୁଛି ପରା ଚାଲ ଏଠୁ।
3: ନା ଏଠି ସ୍ତ୍ରୀ ଲୋକମାନଙ୍କର ବନ୍ଦୀ ଜୀବନକୁ ମୁଁ ବରଦାସ୍ତ କରିପାରୁନି, ବାହା ହବା ପାଇଁ ତାଙ୍କ ଇଚ୍ଛାକୁ ମୁଁ ଆଉ ଦେଖିପାରୁନି।
1: ଚାଲ ଆଇ ଭିତରକୁ ଚାଲ।
3: ନାଇଁ ମୁଁ ଗାଁକୁ ଫେରିଯିବି, ହଁ ମୁଁ ଗାଁକୁ ଫେରିଯିବି, ସେଠି ମୋ ପସନ୍ଦର ଲୋକଟିଏ ସାଙ୍ଗରେ ବାହା ହେଇ ମୁଁ ସଂସାର କରିବି, ସେଠି ମୁଁ ଖୁସିରେ ଜୀବନ ବିତେଇବି, ମୁଁ ଖୁସିରେ ଜୀବନ।
0: ଆରେ ଆକୁ ଶୀଘ୍ର ନେଇ ସେ ଘରେ ବନ୍ଦ କରିଦେଲ।
1: ଚାଲ ଆଇ ଚାଲ,
0: ଆଣ ଆଣ ତାକୁ, ମତେ ଟିକେ ସାହାଯ୍ୟ କର, ମୁଁ ଆକୁ ବାନ୍ଧି ଦେଉଛି।
3: ନାଇଁ ଛାଡ଼ିଦିଅ, ଏ ଛାଡ଼ିଦିଅ ମତେ, ଛାଡ଼ିଦିଅ ଛାଡ଼ିଦିଅ ମତେ, ଛାଡ଼ିଦିଅ ଛାଡ଼ିଦିଅ ଛାଡ଼ିଦିଅ,
0: ଏଇଆ ଦରକାର।
3: ମାରନି, ଏଇ ମାରନି ମାରନି ମତେ, ମାରନି ମାର,

0: ୟାକୁ ମିଶେଇ ମୋର ତିନିଟା ଚାଦରରେ ଛୁଞ୍ଚି କାମ ସରିଗଲାଣି।
1: ଏଇଟା ଆଦିଲାର, ୟା ଉପରେ ଅତହର ୟୁସୁଫ ର ନାଁ ଲେଖିଦେବି।
0: ନା
1: ଆଦିଲା, ଆଦିଲା ଆସିଲୁ ଏଠିକି?
0: ଆରାମରେ ଗଦି ଉପରେ ପଡିଥିବ ସିଏ।
1: ଆହା, କଣ ଯେ ହେଇଛି ତାକୁ କେଜାଣି, ଯେତେବେଳେ ଦେଖ ଖାଲି ବ୍ୟସ୍ତ ହଉଛି, ତା ହାତ ଗୋଡ ଥରୁଛି।
0: ରାସ୍ତା ପଟ ଝରକାଟା ଟିକେ ଖୋଲିଦେଲ, ପବନ ଆସୁ।
2: ହଉ ରୁହ, ଖୋଲି ଦଉଛି।
0: ଏ ଯୋଉ ଗୁଳୁଗୁଳି ନା, ରାତିରେ ଠିକରେ ନିଦ ବି ହେଲାନି।
2: ହଁ ପରା, ରାତି ଗୋଟାଏ ବେଳେ ଗରମରେ ଯେମିତି ବସୁଧା ଜଳୁଥିଲା, ମୋ ନିଦ ଭାଙ୍ଗିଗଲା। ଦେଖିଲି କଣ ଜାଣ, ଦେଖିଲି ଆଦିଲା ଝରକା ପାଖରେ ଅତର ସାଙ୍ଗରେ କଥା ହଉଛି।
0: ଏତେ ରାତିରେ?
2: ହଁ ପରା।
0: କେତେବେଳେ ସେ ଯାଇଥିବ?
1: ପ୍ରାୟ 1:30 ବେଳେ ଯାଇଥିବ।
2: ସେଇଆ ହବ ବୋଧେ।
0: ଆଚ୍ଛା, ସେ ଅତହର ବୋଲି ତମେ କେମିତି ଜାଣିଲ?
2: ତା କାଶିବା ଶବ୍ଦରୁ, ତା ଛଡ଼ା ତା ଘୋଡ଼ାର ଟାପୁ ଶବ୍ଦ ଶୁଣିଥିଲି ମୁଁ।
1: ମୁଁ ଜାଣିପାରେ ସେ ପାଖାପାଖି 4:00 ଯାଇଛି।
0: ତେବେ ସେ ଆଉ କେହି ହେଇଥିବ?
2: ନା ନା, ସେ ଅତହର ଥିଲା।
1: ହଁ, ମୁଁ ବି ସେଇଆ ଭାବୁଛି।
2: ଆଚ୍ଛା କହିଲ ଫୈମିନ୍ଦା, ସେ ଯେତେବେଳେ ପ୍ରଥମ ଥର ତମ ଝରକା ପାଖକୁ ଆସିଥିଲା, ତମକୁ କଣ କହୁଥିଲା?
0: କିଛି ନାହିଁ, କହିବ ଆଉ କଣ, ଏମିତି ଖାଲି କଥାବାର୍ତ୍ତା ହଉଥିଲା।
2: ବୁଝିଲ, ଏମିତି ମିଶିବାର ମଜା କେବଳ ସେଇମାନେ ହିଁ ଜାଣନ୍ତି ଯୋଉମାନେ ପନେଇ ଚୁନେଇ କଥା କହି ଜାଣନ୍ତି। ହାଏ ମୋ ମରଦ କଲନ, ଆଉ ଯୋଉଦିନ ପ୍ରଥମ ଥର ମୋ ଝରକା ପାଖକୁ ଆସିଥିଲା ନା, ସେଦିନ
1: ସେଦିନ ସେଦିନ କଣ ହେଇଥିଲା କହୁନ?
2: ଶୁଣିବ, ମୁଁ କହୁଛି, ତମେ ଶୁଣ।
1: ହଉ।
2: କିଟି ମିଟିଆ ଅନ୍ଧାର ରାତି ହେଇଥାଏ ସେଇଦିନ।
1: ଆଉ ସେଇଠୁ କଣ ହେଲା?
2: ମୁଁ ଦେଖିଲି ସେ ଆସୁଛି,
1: ତାପରେ
2: ମୋ ପାଖରେ ପହଞ୍ଚି କହିଲା, ଅଦବ ଅର୍ଜ ହେ।
3: ହାଏ ହାଏ
0: କହିଲା, ଅଦବ ଅର୍ଜ ହେ। ସେଇଠୁ
2: ମୁଁ କହିଲି,
0: ତାପରେ ତାପରେ କଣ ହେଲା?
2: ପରସ୍ପର ସାମ୍ନାରେ ତୁହେ ଚୁପଚାପ ହେଇ ଠିଆ ହେଇଥାଉ।
1: ଆଲୋ, ତାପରେ କଣ ହେଲା କହୁନୁ।
2: ମୁଁ ସେତେବେଳେ ଗୋଟେ ପୁଣି ଝାଳରେ ଜୁଡ଼ୁବୁଡ଼ି ହେଇଯାଇଥାଏ।
1: କହିଯା କହିଯା, ତାପରେ କଣ ହେଲା କହିଯା।
2: କଲନ୍ମ୍ୟା ଆହୁରି ପାଖକୁ ଆସିଲେ,
0: ଆଉ ପୁଣି କଣ କିଲୋ,
2: ସିଏ ଆହୁରି ପାଖକୁ ଲାଗି ଆସିଲେ।
1: ଏତେ ପାଖରେ, ସେଇଠୁ କଣ ହେଲା ବା କହୁନୁ।
2: ମୋତେ ଲାଗିଲା ସତେ ଯେମିତି ସିଏ ଝରକା ଛଡ଼ ଫାଙ୍କ ଦେଇ ପଶି ଆସିବେ କି।
0: ସେଇଠୁ
2: ସେ ପାଖରେ ଠିଆ ହେଇ ଫିସ୍ ଫିସ୍ କରି କହିଲେ, ଆସ ମ, ଆଉ ଟିକେ ପାଖକୁ ଲାଗି ଆସ, ତମକୁ ଟିକେ ଆଉଁସି ଦେବି। ଶୁଣ ଫୈମିନ୍ଦା, ତମେ ତ ବାହାହୀନ, ତେଣୁ ତମର ସେ ଅଭିଜ୍ଞତା ନାହିଁ। ଅଙ୍ଗେ ନିଭେଇଥିବା କଥା କହୁଛି, ଶୁଣ, ଯାହା କଲେ ସୁଖରେ ରହିବ। ବାହାଘର ହବାର 15 ପରେ ମରଦକୁ ଭାର୍ଯ୍ୟାର ଶୋଇବା ଘର ଅପେକ୍ଷା ଦାଣ୍ଡ ଘର ଭଲ ଲାଗେ, ଆଉ କିଛି ଦିନ ପରେ ମଦ ଖଟି ତାକୁ ବେଶି ଭଲ ଲାଗେ। ଆଉ ସ୍ତ୍ରୀ ଯଦି ଏଥିରେ ଅରାଜି ହେଲା କି ବାଧା ଦେଲା, କିଏ ଶୁଣୁଛି ତା କଥା? ଘର କଣରେ ବସି ଖାଲି ଲୁହ ଗଡେଇବାରେ ତ ଦିନ ସରେ।
1: ଏମିତି କଥା
0: ଆଦିଲା, ତୁ ବି ଶୁଣିଥା। ଆଦିଲା କୁଆଡେ ଗଲା, ଯାଇ ଦେଖେ ତାକୁ।
2: ଆଦିଲାର ଦେହ ପରା ଭଲ ନାହିଁ।
1: ଦେହ ଖରାପ ହବନି ତ ଆଉ କଣ ହବ କହିଲ, ରାତି ସାରା ଅନିଦ୍ରା ହଉଛି, ମୋଟେ ଶୋଉନି।
2: ଆରେ ଶୋଉନି ତ କରୁଛି କଣ?
1: ମୁଁ କେମିତି ଜାଣିଲି ସିଏ କଣ କରୁଛି?
2: ତମର ତାଙ୍କର ମଝିରେ ପରା ଗୋଟାଏ କାନ୍ଥ, ତମେ ଜାଣିବନି ତ ଆଉ କିଏ ଜାଣିବ।
1: ହେଇ ପରା ଆଦିଲା ଆସିଲାଣି।
2: ଆସ ଆଦିଲା, ତମର କଣ ହେଇଛି କି?
4: ମୋ ଦେହଟା ସାରା ଭୀଷଣ ଦରଜ।
1: କାଲି ରାତିରେ କଣ ଭଲ ନିଦ ହେଇନି କି ତତେ?
4: ହଁ ହେଇଛି।
1: ତାହେଲେ ପୁଣି କଣ ହେଲା ଯେ?
4: ତମେ ମୋତେ ଏକୁଟିଆ ଛାଡିଦିଅ, ମୁଁ ଶୁଏ କି ନ ଶୁଏ ତମର ମୁଣ୍ଡ ବଥେଇବା ଦରକାର ନାହିଁ। ମୋ ଦେହ ମୋର, ମୋର ଯାହା ଇଚ୍ଛା ମୁଁ ତା କରିବି।
1: ହାଏ ହାଏ, ଆମେ ପରା ସମସ୍ତେ ତୋ ପାଇଁ ବ୍ୟସ୍ତ ଆଦିଲା।
4: ଯା ହଉ, କଥା ପଦେ ଯାହା କହିଲୁ, ହଉ ଯାହା ହଉଛି କହିଯାଅ। ମୁଁ ଯଦି ଉବାନ ହେଇପାରୁଥାନ୍ତି ନା, ତେବେ ଘର ଭିତରୁ ବାହାରି ଯାଆନ୍ତି, ତେଣିକି କେହି ମୋତେ ପଚାରିବାକୁ ନଥାନ୍ତା ଯେ ଆଦିଲା କୁଆଡେ ଗଲା।

0: ଶୁଣ ଝିଅମାନେ, ତମ ଅମିଜାନ ସେପଟେ ତମକୁ ଡାକୁଛନ୍ତି। ବିଷାତି ଜାଲିର ନମୁନା ନେଇ ଆସିଛି ତ, ଆସ ଆସ ଶୀଘ୍ର ଆସ।
1: ମୁସ୍ତରୀ, ମୋ ଆଡକୁ ତୁ କାହିଁକି ଏମିତି ଚାହୁଁଛୁ?
2: କାହିଁ ନାଇଁ ତ,
1: ନା ତୁ ମୋ ଆଡକୁ ଏମିତି ଚାହୁନି। ଯଦି ଇଚ୍ଛା ହଉଛି ମୋ ଆଖି ଯୋଡ଼ାକ ନେଇଯା, ଯେ ସୁନ୍ଦରୀ ଯୁବତୀଟିଏ ଭଳି ଦେଖାଯିବୁ। ଆଉ କହିବୁ ଯଦି ମୋ ପିଠିଟାକୁ ବି ତତେ ଧାର ଦେଇଦେବି,
2: ସତରେ
1: ଯୋଉଥିରେ ତୋର କୁଜା ପିଠିଟା ଉଭାନ ହେଇ ଯାଇ ସଳଖ ଦିଶିବ। ହେଲେ ମୋ ଆଡକୁ ଏମିତି ଅନାନି କହୁଛି?
2: ହାଏ ହାଏ, କଣ ଶୁଣିଲା ଏ କାନ?
0: ଆଦିଲା, ମୋ ସ୍ତ୍ରୀ ପରା ତମ ଭଉଣୀ, ପୁଣି ଅନ୍ୟ ଭଉଣୀ ମାନଙ୍କ ଭିତରେ ତମକୁ ସବୁଠୁ ବେଶୀ ଭଲ ପାଉଥିବା ଭଉଣୀ।
1: ଭଉଣୀ ସିଏ ପରା ସବୁବେଳେ ମୋ ସାଙ୍ଗରେ ଲାଗୁଛି। ରାତିରେ ମୋ ଝରକା ଫାଙ୍କ ଦେଇ ଅନେଇ ଦେଖୁଛି ମୁଁ ଶୋଇଛି ନା ଅନ୍ୟ କିଛି କରୁଛି। ସବୁବେଳେ କହୁଛି କଣ ନା, ତୋର ଏ ଚେହେରା ଦେଖି ମନରେ ଦୟା ଭାବ ଆସୁଛି, ଏ ଦେହ ଝାଉଁଳି ପଡିବ। କାନ ଖୋଲି ଶୁଣିଥାଅ, ଏମିତି କଦାପି ହବନି, ଏ ଦେହ ମୋର, ମୁଁ ତାକୁ ଦେବି ଯାହାକୁ ମୁଁ ଭଲ ପାଇବି।
0: କାହାକୁ? ସେଇ ଅତର୍ମିଆକୁ?
1: ହଁ।
0: ଦେଖିଲଟି, ହାୟ ଆଲ୍ଲା,
1: ମାନେ
0: ମୁଁ ପରା ଆସି ଦର ବୁଡ଼ି ହେଲିଣି, ମତେ କାନ୍ଥର ଆର ପଟଟା ବି ଦିଶେ, ରାତିରେ ଉଠି କୁଆଡେ ଯାଉଛ ସବୁ ମତେ ଜଣା।
1: ତୋର ସେ ଆଖି ଦିଟା ଫୁଟି ଯାଉନି କିଆଁ?
0: ଆଦିଲା ଦେଇ, ସେ ପିଲାଳିଆ ଢଙ୍ଗ ଛାଡ, ତମ ଭଉଣୀ ରାସ୍ତାରେ କାହିଁକି ବାଧା ହେଇ ଛିଡ଼ା ହଉଛ? ଅତହର୍ମିଆକୁ ଯଦି ଭଲ ପାଇ ବସିଛ, ତେବେ ମନ କଥାକୁ ମନ ଭିତରେ ଚାପି ରଖ।
1: ଆରେ ଆରେ, କାହିଁକି କାନ୍ଦୁଛ?
0: ତମକୁ ଏ କଥା କିଏ କହିଲା ଯେ ତମ ବାହାଘର ତା ସହିତ ହେଇ ପାରିବନି ବୋଲି? ଦେଖିବ, ତମର ଏ ଭଉଣୀ ଫର୍ମିଦା ଚିର ଦିନ ରୋଗିଣୀ, ପ୍ରଥମ ପିଲା ଜନ୍ମ କରି ତା ଜୀବନ ଚାଲିଯିବ, ଆଉ ତାପରେ ଅତର ତାର ସେଇ ଭଉଣୀକୁ ବାହା ହେଇ ପଡିବ ଯିଏ ସବୁଠୁ ବେଶୀ ସୁନ୍ଦରୀ ହେଇଥିବ, ଆଉ ସେ ଭଉଣୀଟି ତମ ଛଡା ଆଉ କେହି ନୁହଁ। ମ କାନ୍ଦନି ଆସିଲା, କାନ୍ଦନି, ମନରେ ଆଶା ନେଇ ବଞ୍ଚିଯିବ, ଆଉ ତାକୁ ଭୁଲି ଯାଅ, ଯାହା କରୁଛ କର, ହେଲେ ଖୁଦାଙ୍କ ନିୟମ ବିରୁଦ୍ଧରେ ମୋଟେ ଯାଉନି।
1: ତୁ ଚୁପ୍ କର ହସିନା,
0: ମୁଁ କେବେ ଚୁପ୍ ହେଇ ରହିପାରିବିନି।
1: ତୁ ତୋ କାମ ବୁଝ, ବୁଝିଲୁ? ମୋ କଥାରେ ମୁଣ୍ଡ ପୁରା ନା।
0: ହେଲେ ମୁଁ ପୁରା ନଜର ରଖୁଛି, ଯେମିତିକି ଆମ ଘର ବିଷୟରେ କେହି ପଦେ ନ କହୁ।
1: ହାଏ, ମୋ ଭଉଣୀ ପାଇଁ ହଠାତ୍ ତୋ ମନରେ ଏତେ ପ୍ରେମ କାହିଁକି ଛୁଳି ଉଠୁଛି? ଶୁଣେ
0: ହେଇଟି, ଭଲ କରି ଶୁଣ, ମୋ ମନରେ କାହାରି ପ୍ରତି ପ୍ରେମ ପ୍ରେମ ନାହିଁ। ମୁଁ କେବଳ ଏତିକି ଚାହୁଁଛି ଯେ ଭଦ୍ରଲୋକଙ୍କ ଘରେ ରହେ, ଆଉ ଏ ଦରବୁଢ଼ି ବୟସରେ ବାର ଲୋକଙ୍କ ଟାହି ଟାପରା ଯେମିତି ନ ଶୁଣେ।
1: ହଉ ହଉ, ସେତିକି ଥାଉ, ତୋର ଏ ମୂଲ୍ୟବାନ ପରାମର୍ଶକୁ ତୋରି ପାଖରେ ରଖିଦେ।
0: ହଉ ହେଲା,
1: ମନେ ରଖ ହସିନା, ଖାଲି ତୋ କଥା କାହିଁକି, ମୁଁ ମୋ ଅମିଜାନଙ୍କ କଥା ବି ଶୁଣିବିନି।
0: ଟିକେ କାରଣଟା କହିଦେବ?
1: କାରଣ ହଉଛି, ମୋ ଭିତରେ ଜଳୁଥିବା ନିଆଁକୁ ମୁଁ ନିଜେ ଶାନ୍ତ କରିପାରିବି, ଆଉ ତୁ ମୋ ବିରୁଦ୍ଧରେ ଗଲେ କଣଟା କରିପାରିବୁ?
0: ଦେଖ ଆଦିଲା, ଭଲରେ କହୁଛି, ମୋ ସାଙ୍ଗରେ ଲାଗନି, ମୁଁ ଚାହିଁଲେ ପାଟି ହଲ୍ଲା କରିପାରିବି, ଆଲୁଅ ଜଳେଇ ପାରିବି।
1: ତାହେଲେ ଯା ହସିନା, 4000 ଦୀପ ଆଣି ଘରର ଚାରି କାନ୍ଥ ଉପରେ ରଖି ଜଳେଇ ଦେ, ଯାହା ହବାକୁ ଥିବ ତାକୁ କେହି ଅଟକେଇ ପାରିବେନି, ବୁଝିଲୁ?
0: ତା ମାନେ ତମେ ଏତେ ଭଲ ପାଉଛ ତାକୁ?
1: ହଁ।
3: କଣ ପୁଣି କିଛି ମତାନ୍ତର ହେଲା କି?
0: ହଁ ପରା, କହୁଛି ଏ ଖରାରେ ଯାଅ, ଆଉ କଣ ତ ସେଇଟା ନେଇ ଆସ।
3: ଆଚ୍ଛା, ମୋ ପାଇଁ ଅତର ଆଣିଛ ନା ନାଇଁ?
0: ହଁ ହଁ, ଦାମିକା ଅତର ଆଉ କଜଳ ବି ଆଣିଛି, ତମ ଘର ଟେବୁଲ ଉପରେ ରଖିଦେଇଛି।
3: ହଉ ହଉ, ଯାଉଛି ନେଇଯିବି।
0: ଆଦିଲା, ତମେ ସେ ଜାଲିର ନମୁନା ଗୁଡିକ ଦେଖିଲ କି? ସୁନ୍ଦର ହେଇଛି ମୋ, ନହବ କାହିଁକି ଯେ, ଫୈମିଦାର ବାହାଘର ପାଇଁ ଆସିଛି ପରା, ସେ ଜାଲିଦାର କନା କେତେ ବଢିଆ ଦେଖାଯାଉଛି।
3: ମୋ ତକିଆ ତଳେ ଅଥରର ଫଟୋଟା ରଖିଥିଲି, ସେଇଟା କୁଆଡେ ଗଲା?
0: ଏ ଫଟୋଟା ସେଠି ନାହିଁ,
3: ତମମାନଙ୍କ ଭିତରୁ କାହାରି ପାଖରେ ଅଛି କି?
1: କୋଉ ଫଟୋ? ମୋ
3: ତମେ କେହି ଲୁଚେଇଛ କି?
1: ତୁ ଏମିତି କଣ କହୁଛୁ ଫମିଦା?
3: ମୋ ରୁମ୍ରେ ଥିଲା, ଏବେ ଦେଖୁଛି ନାହିଁ। କୁହ, ତମ ଭିତରୁ କାହା ପାଖରେ ଅଛି ସେ ଫଟୋ?
1: ହଁ ହଁ, କାହା ପାଖରେ ଗୋଟେ ଥିଲା, ହେଲେ

0: ମୋ ପାଖରେ ନାହିଁ।
1: ତମ ପାଖରେ ନାହିଁ ତ?
2: ଏ ଖରାବେଳଟାରେ ଘର ଭିତରେ ଇଏ କି କାମସା ଲଗେଇଛ ସବୁ? ହଁ ଶୁଣେ, ମୁଁ ଆଗେ ପାଖ ପଡ଼ିଶା ଲୋକ ପରା କାନ୍ଥକୁ କାନ ଡେରି ଶୁଣୁଥିବେ। ଫୈମିଦା,
1: ଏଇମାନେ ମୋ ପ୍ରେମିକର ଫଟୋ ଚୋରି କରି ନେଇଛନ୍ତି।
2: କିଏ ନେଇଛି?
1: ଏଇମାନେ।
2: ତମମାନଙ୍କ ଭିତରୁ କିଏ ନେଇଛ? ହଁ ଉତ୍ତର ଦିଅ ମତେ। ହସିନା
3: ଆଜ୍ଞା,
2: ରୁମ୍ ସାରା ଚାରିଆଡ଼େ ଖୋଜ।
3: ହଉ ଆଜ୍ଞା।
2: ଗଦି ଟକିଆ ସବୁ ଟିକନିକ କିରି ଦେଖିବୁ।
3: ଆଜ୍ଞା।
2: ଆରେ ତମମାନଙ୍କୁ କିଛି କହୁନି ବୋଲି ଭାବୁଛ କି? ସମସ୍ତଙ୍କୁ ମୁଁ ଠିକ ପାଠ ପଢ଼େଇଦେବି। ଫୈମିଦା,
1: ଅମିଜାନ
2: କିଏ ଲୁଚେଇଛି ବୋଲି ଜାଣିଛୁ? ହସିନା
3: ଆଜ୍ଞା,
2: ଚାରିଆଡ଼େ ଦେଖିଲୁ?
3: ଆଜ୍ଞା ଦେଖୁଛି ପରା।
2: ଏ ବୟସରେ ମତେ ପୁଣି ଏଇସବୁ ଦେଖିବାକୁ ପଡିବ ନା କଣ? ହସିନା ପାଇଲୁ? ଆଲୋ, କୋଉଠି ଥିଲା? ହଁ ହଁ କହ, ଡର ନା କହ।
3: ଆଜ୍ଞା, ମୁସ୍ତରୀ ଖଟର ଚାଦର ତଳେ ଥିଲା।
2: ମୁସ୍ତରୀ? ଏକଥା କଣ ସତ?
1: ହଁ
2: ଛି, ତୁ ଶେଷକୁ ଏଇ କାମ କଲୁ? ପୋଡ଼ା ମୁହିଁ ମରୁଣୁ ତୁ, ମରୁ ମରୁ। ଫଟୋ ଚୋରି କରୁଛୁ, ମାରିବିନି ତତେ ଆଉ କଣ? ମୁଁ ବୁଝିବି
4: ମାରନି। ଭଉଣୀ ସାଥିରେ ଖାଲି ଟିକେ ଥଟା ମଜା କରୁଥିଲି, ଫଟୋ ମୋର କଣ ହବ ଯେ?
5: ଇଏ କଣ ଥଟା ମଜା? ତୁ ତ କେବେ କାହା ସହିତ ଥଟା ମଜା କରୁନୁ। ତୋ ମନରେ ନିଶ୍ଚୟ ଆଉ କିଛି ଥିଲା, ଯାହା ଏମିତି ଢଙ୍ଗରେ ବାହାରି ପଡିଲା। ସେ କଥାଟା ମାନି ଯାଉନୁ କାହିଁକି?
4: ଏଇ ଖବରଦାର, ମୁହଁ ଖୋଲିବାକୁ ମତେ ବାଧ୍ୟ କରନି। ମୁଁ ଯଦି କହିବି ନା, ଏ ଘରର କାନ୍ଥ ମାନଙ୍କର ବି ମୁଣ୍ଡ ତଳକୁ ନେଇଯିବ, ଆଉ କାନ୍ଥ ସବୁ ଭୁଶୁଡି ପଡିବ।
5: ତୁ ମିଛ କହୁଛୁ, ତତେ ଲାଜ ପଡୁନି?
2: ଆଦିଲା,
1: ଅଥର ଯଦି ମତେ ଭଲ ପାଉଛି, ତେବେ ସେଥିରେ ମୋର ଦୋଷ କୋଉଠି ରହିଲା ଯେ?
5: ବୁଝିଲୁ, ସେ ତତେ ନୁହେଁ, ତୋ ସମ୍ପତ୍ତିକି ଭଲ ପାଉଛି। ଫମିଦା, ତୋ ସମ୍ପତ୍ତିକି
1: ଶୁଣୁଛୁ? ଅମି
2: ଆଦିଲା, ମୁହଁ ବନ୍ଦ କର।
5: ସେ ଧନ ସମ୍ପତ୍ତିକି ଭଲ ପାଉଛି, ଭଲ ପାଉଛି ଫମିଦାର ଜମିବାଡିକୁ।
2: ଚୁପ୍ କର, ମୁଁ କହୁଛି ତୁ ମୁହଁ ବନ୍ଦ କର। ମେଘ ଖାଲି ଉଠେଇବାରେ ଦେଖିଥିଲି, ହେଲେ ଏତେ ଶୀଘ୍ର ବର୍ଷିଯିବ ବୋଲି ତ ମୁଁ ଜାଣିନଥିଲି। ହାୟ ଆଲ୍ଲା, ଯା ଚାଲିଯାଉ ସବୁ ମୋ ଆଗରୁ, ଚାଲିଯାଉ ତମମାନେ।
3: ଅନୁମତି ଦେଲେ କିଛି କହିବି ସାନ୍ତାଣି।
2: କଣ କହିବାକୁ ଚାହୁଁଛୁ କହ। ତମେ ଅଯଥାରେ ଏସବୁ କଥା ଶୁଣିଲ? ବାହାର ଲୋକ ଯେତେ ହେଲେ ବି ବାହାରର ଲୋକ, ଘରର ଗୁମର ତାଙ୍କ କାନରେ ପଡିବା କଥା ନୁହଁ।
3: ହେଲେ ସବୁ କଥା ତ ମୁଁ ଆଖିରେ ଦେଖିଲି।
2: ଫୈମିଦାର ବାହାଘରଟା ଯେତେ ଶୀଘ୍ର ହେଇଯିବା ମଙ୍ଗଳ।
3: ବାହାଘର ପରେ ତାଙ୍କୁ କୌଣସି ଦୂର ଜାଗାକୁ ନେଇଗଲେ ଭଲ।
2: ଆଲୋ, ଖାଲି ତାକୁ ନୁହେଁ, ସେ ଟୋକାଟାକୁ ବି।
3: ହେଲେ ସିଏ କଣ ଯିବାକୁ ରାଜି ହବ?
2: କଣ ଭାବୁଛୁ ତୁ?
3: ତମେ ସାନ୍ତାଣୀ ନିଜକୁ ସବୁବେଳେ ଚାଲାକ ବୋଲି ଭାବୁଛ। ମୁଁ ଦେଖିବାରେ ତମେ ଅନ୍ୟମାନଙ୍କ ମନ କଥା ଠଉରେଇ ପାରୁଛ, ହେଲେ ନିଜର ସନ୍ତାନମାନଙ୍କ କ୍ଷେତ୍ରରେ ତମେ ଷୋଳ ଅଣା ଆଖି ବୁଝି ଦଉଛ।
2: କଣ ତୁ ମୁସ୍ତରୀ କଥା କହୁଛୁ ତ?
3: ହଁ ହଉ, ହେଲା ତାଙ୍କରି କଥା ବୋଲି ଧରିନିଅ। ସେ ଫଟୋଟାକୁ କାହିଁକି ଲୁଚେଇଥିଲା କହିଲୁ?
2: ସେ କହିଲା ପରା ଥଟା ମଜାରେ ଲୁଚେଇଥିଲା ବୋଲି।
3: ଆଉ ତମେ ତା କଥାରେ ବିଶ୍ୱାସ କରିଗଲ? ନା ସାନ୍ତାଣୀ, ଏଥିରେ ଆଉ କିଛି ଗୁରୁତର ଘଟଣା ରହିଛି। ମୁଁ ତମକୁ ଦୋଷ ଦଉନି, କିନ୍ତୁ ମୁଁ କହିବି ତମେ ତମ ଝିଅମାନଙ୍କୁ ଟିକେ ବି ସ୍ୱାଧୀନତା ଦେଇନ। ମୁସ୍ତରୀ ବିଚାରେ ଟିକେ ପ୍ରେମ ପାଇବାକୁ ବ୍ୟାକୁଳ, ଫଜଲ କୁରେଇସୀ ସାଙ୍ଗରେ ତାର ବାହାଘର କାହିଁ କଲନି?
2: ମୁଁ ହଜାରେ ଥର କହିଛି ଆଉ କହିବି, କୁରେଶର ଖାନଦାନୀ ଆମ ଖାନଦାନୀଠୁ କାହିଁ କେତେ ତଳେ। ତାଙ୍କ ବାପା ଅଜା କେତେ ପୁରୁଷ ତଳେ ଛେଳି ମେଣ୍ଢା ଚରଉଥିଲେ, ତାଙ୍କ ବଂଶରେ ମୋ ଝିଅମାନେ ଚଳି ପାରିବେ ନାହିଁ।
3: ତମର ଏଇ ଜିଦ ଯୋଗୁଁ ଆଜି ଅବସ୍ଥା କଣ ହଉଛି ଦେଖୁଛ ତ?
2: ହଁ ହଁ, ମୋର ଜିଦି କରିବାର କାରଣ ହଉଛି ମୋର ଯୋଗ୍ୟତା ଅଛି, ଆତ୍ମସମ୍ମାନ ଅଛି। ତୋର ସେ ଜିଦି ନାହିଁ, କାରଣ ତୁ ନିଜର ଓଜନ ନିଜେ ଜାଣିଛୁ।
3: ମୁଁ ପ୍ରକୃତରେ କଣ ସେ କଥା ମତେ ବୁଝିବା ଦରକାର ନାହିଁ, ମୁଁ ଆସି ବୁଢ଼ୀ ହେଲିଣି, ଏ ଘର ଦାନା ଖାଉଛି। ତମେ ମୋର ଅନେକ ଉପକାର କରିଛ, ମୁଁ ଖାଲି ବସ ରହି ଜଳକାଙ୍କ ପରି ସବୁକିଛି ଦେଖିପାରିବିନି। ଅତହର ବାହାଘର ମୁସ୍ତରୀ କି ଆଦିଲା ସାଥିରେ ହେଲେ ଭଲ ହେବ ବୋଲି ତମେ କଣ ଅନୁଭବ କରୁନ? କେବେ ଭାବିନି କଥା?
2: ନା, ମୁଁ ସେ କଥା ଭାବୁନାହିଁ।
3: ଅତହର ପ୍ରକୃତରେ ଆଦିଲାକୁ ହିଁ ଭଲ ପାଉଛି।
2: ହସିନା, ତୁ ପୁଣି ମତେ ଦୁର୍ବଳ କରିଦେବାକୁ ଆରମ୍ଭ କଲୁଣି, ମୁଁ ତୋ କଥା କିଛି ଶୁଣିବିନି।
3: ହଉ ହେଲା, ତମ ଇଚ୍ଛା, ହେଲେ ମୁଁ ଠିକ କରିଛି, ଯଦି ସେ ଚାଲିଗଲା ତାହେଲେ ମୁଁ ତମକୁ ଦୋଷ ହିଁ ଦେବି।
2: ଯା ଯା, ଆଲୋ, ଏମିତିକା ଧମକ ତୁ ଆଉ କାହାକୁ ଦେଖେଇବୁ? ମତେ ନୁହେଁ।

0: କୁଆଡେ ଗଲ ବା ସବୁ? ଶୋକ ପାଳନ ବେଳେ ସଜବାଜ ହଉଛ, ପୁଣି ଝରକା କବାଟ ଖୋଲି ଛିଡ଼ା ହଉଛ, ଲାହୋଲ ବିଲ୍ଲା କବାଟ। ଯା ଯା ସବୁ ଭିତରକୁ ଯା।
1: ଆଦିଲ ଯାହା କରୁଛି ବେଶୀ ଦିନ ଚାଲିବନି।
2: ମୁଁ ସବୁକିଛି ହାସଲ କରିବି, ମୁଁ ତାକୁ ତୋଠୁ ଛଡ଼େଇ ଆଣିବି। ମୁସ୍ତରୀ ମୋତେ କ୍ଷମା କର। ମୁସ୍ତରୀ ସେ ମୋତେ ରାଣୀ କରିବାକୁ ଚାହୁଁଛି ଲୋ। ରାଣୀ
1: ସେ କେମିତି ତତେ ତା ବାହୁବନ୍ଧନରେ ରଖିଥିଲା ମୁଁ ଦେଖିଛି।
2: ମୁଁ ଚାହୁଁନଥିଲି କିନ୍ତୁ କିନ୍ତୁ ବାନ୍ଧିଗଲି ଲୋ।
1: ତୁ ମରିଗଲେ ଭଲ।
0: କଣ ହେଇଛି ମତେ ନେଇଚାଲ ନେଇଚାଲ ସେଠିକି।
3: ପଡ଼ିଶାରେ ସେ କୁଲସିନୀର ଝିଅ ମୋ ଭାଇ ନିଏ ଯାକେ, ହେଲେ ପିଲାଟେ ଜନ୍ମ କରିଛି କେହି ଜାଣନ୍ତିନି ତା ବାପା କିଏ।
0: ପିଲା ଜନ୍ମ କରିଛି କୁଲସିନୀର ଝିଅ?
3: ହଁ ପରା, ଲାଜେ ସେ ଛୁଆଟାକୁ ମାରି ପଥର ଗଦା ତଳେ ଲୁଚେଇ ଦେଇଥିଲା, ହେଲେ କୁକୁର ତାକୁ ଖୋଳି ଆଣି ତାରି ଦୁଆର ମୁହଁରେ ପକେଇ ଦେଇଗଲା। ଲୋକମାନେ ରାଗ ତମତମ ହେଇ ସେ ଝିଅଟାକୁ ମାରିଦେବାକୁ ଚାହୁଁଛନ୍ତି।
0: ଠିକ କରିଛନ୍ତି, ଏମିତି ପୋଡ଼ା ମୁହଁ ଅଲକ୍ଷଣୀ ଝିଅକୁ ମାରିଦେବ।
3: ନା ନା ନା ନା ନା, ତାକୁ ମାରନି, ତାକୁ ମାରନି।
0: ଛାଡ଼ ନାଇଁ, ଛାଡ଼ ନାଇଁ, ତାକୁ ଛାଡ଼ ନାଇଁ।

0: ହୈମିଦା, ତତେ ଆଗରୁ କହିଥିଲି ଆଉ ପୁଣି ଥରେ କହୁଛି, ତୁ ମୁସ୍ତରୀ ସାଙ୍ଗେ କଥାବାର୍ତ୍ତା ହେଇଯିବା ଉଚିତ। ଫଟୋ ଲୁଚିବା ଘଟଣା ଥଟା ମଜାର ଫଳ, ତୁ ତାକୁ ମନରୁ ପୋଛି ଦେ।
1: ତମେ ତ ଜାଣିଛ ଅମ୍ମିଜାନ, ମୁଁ ତାକୁ ପସନ୍ଦ କରେନି।
0: ହଉ, ଯାହା କରୁଛ କର, ମୁଁ କେବଳ ଏତିକି ଚାହୁଁଛି ଯେ ଲୋକମାନେ ଆମ ପରିବାରକୁ ସମ୍ମାନ ଦୃଷ୍ଟିରେ ଦେଖନ୍ତୁ, ସମସ୍ତଙ୍କୁ ମିଳିମିଶି ଚଳିବା ଦେଖନ୍ତୁ। ଏଇ ବୁଝିଲୁ କଣ?
1: ହଁ ଅମ୍ମିଜାନ।
0: ତାହେଲେ ଏକଥା ଏଇଠି ସରୁ। ହଁ, କାଲି ରାତିରେ ତମ କଥାବାର୍ତ୍ତା କେତେବେଳେ ସବୁ ସରିଲା? ଲୋ
1: ରାତି ପ୍ରାୟ 12:30।
0: ଅତହର କଣ କହୁଥିଲା?
1: ସେ ସବୁବେଳେ ଅନ୍ୟମନସ୍କ ରହୁଛି, ପଚାରିଲେ କହୁଛି ମରଦମାନଙ୍କର ଗୁଡ଼ାଏ ଚିନ୍ତା।
0: ଏ କିଛି ପଚାରନା ତାକୁ, ବାହାଘର ପରେ ବି ତାକୁ କିଛି ପଚାରିବୁ ନାହିଁ। ସେ କଥା କହିଲେ ତୁ କହିବୁ, ଦେଖିଲେ ତୁ ଦେଖିବୁ, ତାହେଲେ ଯାଇ ଖୁସିରେ ରହିବୁ।
1: ହେଲେ ଅମ୍ମି, ମତେ ଲାଗୁଛି ସେ ଯେମିତି ମତେ କିଛି ଲୁଚଉଛି।
0: ଏ ଜାଣିବାକୁ ଜମା ଚେଷ୍ଟା କରନି, କିଛି ପ୍ରଶ୍ନ ବି କରନି, ଆଉ ସବୁଠୁ ବଡ କଥା ହେଲା ତା ଆଗରେ କେବେ ଲୁହ ଗଡ଼େଇବୁ ନାହିଁ।
1: ଏତେବେଳେ ମୋର ଖୁସି ହବା କଥା, ହେଲେ ମୁଁ ଖୁସିରେ ନାହିଁ,
0: ତାର କିଛି ମାନେ ନାହିଁ। ଆଚ୍ଛା, ଆଜି ରାତିରେ କଣ ସେ ଆସିବ?
1: ନାହିଁ, ସେ ତା ମା ସାଙ୍ଗରେ ସହରକୁ ଯାଇଛି।
0: ଆଚ୍ଛା ହଉ, ଚାଲ ଆମେ ଚାଲ ଜଲ୍ଦି ଶୋଇପଡ଼ିବା।
1: ହଉ।

0: ଓ ମୁହଁ ଅଫା ଦେଖାଯାଉନି। ଯେଉଁମାନେ ଲୁଚି ଛବି ରହିବାକୁ ଯାଆନ୍ତି ସେମାନଙ୍କୁ ରାତିଟା କିନ୍ତୁ ବେଶ ସୁହାଇବ।
1: ଚୋରଙ୍କୁ ତ ଏ ରାତି ଆଶୀର୍ବାଦ,
0: ଆକାଶରେ ତାରାମାନେ ମିଟି ମିଟି କରୁଛନ୍ତି।
1: ତମକୁ ଏସବୁ କ'ଣ ସୁନ୍ଦର ଦିଶୁନି?
0: ହ୍ୟାଲୋ, ଛାତ ଉପରେ ଯାହା କିଛି ହେଲେ ବି ମୋର କିଛି ଯାଏ ଆସେ ନାହିଁ, ହେଲେ ଛାତ ତଳେ ଯାହା ସବୁ ହଉଛି

0: ଅମି ଅମି ଆକାଶରୁ ତାରା ଖସିବା ଦେଖିଲେ କୁଆଡେ ଅମଙ୍ଗଳ ହୁଏ ବି କହନ୍ତି।
1: ହ୍ୟାଲୋ, ହଁ, ଆମ ପୂର୍ବପୁରୁଷ ବହୁତ କଥା ଜାଣିଥିଲେ ଯାହାକୁ ଆମେ ଧୀରେ ଧୀରେ ସବୁ ଭୁଲିବାରେ ଲାଗିଛୁ।
0: ମୁଁ ତ ଆଖି ବନ୍ଦ କରିଦିଏ, ଆଖି ଖୋଲା ଥିଲେ ସିନା ତାରା ଦିଶିବ।
1: ମୁଁ କିନ୍ତୁ ଆଖି ବନ୍ଦ କରେନି, ମୁଁ ତ ଦେଖିବାକୁ ଚାହେଁ ସେ ବସ୍ତୁ କ'ଣ ଯାହା ବର୍ଷ ବର୍ଷ ଧରି ନୀରବ ରହିଛି ଅଥଚ ନିଜ ଭିତରେ ଲୁଚେଇ ରଖିଛି ଜ୍ୱଳନ୍ତ ଅଗ୍ନି। ହେଲେ ଦାର୍ଶନିକ ତତ୍ତ୍ୱ ଗୁଡ଼ାକରୁ ଆମକୁ କ'ଣ ମିଳିବ କହିଲୁ? ଏଗୁଡ଼ାକ ମୁଣ୍ଡ ଭିତରେ ନ ପଶିବା ହିଁ ଭଲ।
2: କି ସୁନ୍ଦର ହେଇଛି ରାତି, ଇଚ୍ଛା ହଉଛି ଚେଇଁ ରହିବି। ଆଉ କ୍ଷେତରୁ ଆସୁଥିବା

0: ତମେ ସେଇଠି ଅଛ?
1: ହଁ, ନିସ୍ତବ୍ଧତାକୁ ଉପଭୋଗ କରୁଛି। ଆଉ ତମେ ଯାହାକୁ ଗୁରୁତର ଘଟଣା ସବୁ କହୁଥିଲ, ତାର ଚିହ୍ନ ବର୍ଣ୍ଣ ନ ମିଳିବାରୁ ମତେ ଆଶ୍ଚର୍ଯ୍ୟ ଲାଗୁଛି।
2: ତାହେଲେ ଦୟାକରି ଏ କଥାକୁ ଏଇଠି ଶେଷ କରିଦିଅ।
1: ଏ ଘରଟା ମୋର, ଏଠି କେବଳ ମୋରି ରାଜୁତି, କାହାରି ହଁ କି ନାହିଁରେ ଏଠି କିଛି ମୂଲ୍ୟ ନାହିଁ। କିନ୍ତୁ ମୋ ନଜରଟା ବଡ଼ ତେଜ, କେହି ବି ମୋ ବିରୁଦ୍ଧରେ ଯାଇପାରିବେନି।
2: ବାହାରୁ କିଛି ଜଣାପଡ଼େନି, ମାନୁଛି ସବୁକିଛି ଠିକ୍ଠାକ୍ ଚାଲିଛି। ତମ ଝିଅମାନେ ନିଜକୁ ବହୁତ ନିରୀହ ବୋଲି ଦେଖେଇ ହୁଅନ୍ତି, ହେଲେ କାହା ମନରେ କ'ଣ ଅଛି ସେ କଥା ନା ତମେ କହିପାରିବ ନା ମୁଁ କହିପାରିବି।
1: ମୁଁ କହିବି ମୋ ଝିଅମାନେ ଖୁବ୍ ଶାନ୍ତିରେ ଅଛନ୍ତି।
2: ସେ କଥା ତମେ ଜାଣିଥିବ ଆଉ ତମ ଝିଅମାନେ ଜାଣିଥିବେ, ମୁଁ ହେଲେ ତମ ସେବା କରିବା ଲୋକ, ସେଥିପାଇଁ କହୁଛି ତମେ ଭାବନି ଯେ ତମେ ସୁରକ୍ଷିତ। କୋଉ ମୁହୂର୍ତ୍ତରେ କ'ଣ ହେଇଯିବ ସେ କଥା କିଏ ଜାଣେ।
1: ନା, ଏ ଘରେ କୌଣସି ଦୁର୍ଘଟଣା ଘଟିବ ନାହିଁ।
2: ବାସନ ତ ସବୁ ମାଜିଦେଲି, ଆଉ କ'ଣ କାମ ଅଛି କହିଲ?
1: ନା, ଆଉ କିଛି କାମ ନାହିଁ।
2: ହଉ, ତେବେ ଯାଉଛି, ଟିକେ ଗଡ଼ପଡ଼ ହେଇଯିବି, ତମକୁ କେତେବେଳେ ଉଠେଇବି।
1: ନା, ଆଜି ମତେ ତୁ ଡାକିବୁନି, ଆଜି ମୁଁ ଟିକେ ମନ ଶାନ୍ତି କରି ଶୋଇବାକୁ ଚାହୁଁଛି।

0: ତଥାପି ନିଜ ଆଖିରେ ପଟି ବାନ୍ଧି ବସିଛି। ଆଲୋ ହେ, ତୋ କଥା କହୁ।
1: ତମରି ପରି ମୁଁ ବି ଏ ଘରର ଜଣେ ଦାସୀ। ମୁଁ ବଡ଼ ଅସହାୟ, କେତେ ଚେଷ୍ଟା କଲି ବିପଦ କେମିତି ଟଳି ଯାଉ।
0: ହଁ, ମତେ ବି ଏବେ ଚେଷ୍ଟା କରିବାକୁ ଭାରି ଭୟ ଲାଗୁଛି। ଶୁଣ, ଏ ନିରବତାକୁ ଅନୁଭବ କରିପାରୁଛୁ?
1: ହଁ।
0: ଘରର ପ୍ରତି କୋଠରୀରେ ଲୁଚି ରହିଛି ଗୋଟାଏ ଗୋଟାଏ ଝଡ଼, ଆଉ ଯେଉଁଦିନ ଝଡ଼ ଉଠିବ ସମସ୍ତଙ୍କୁ ଉଡ଼େଇ ନେବ। ମୁଁ ଯାହା କହିବାକୁ ଚାହୁଁଥିଲି କହିଦେଲି। ବିର୍ଜେଶ ମନେ ମନେ ଭାବୁଛି ଯେ ତା ଆଗରେ କେହି ତିଷ୍ଠି ପାରିବେନି, ହେଲେ ସେ ପୁରୁଷର ଶକ୍ତିକୁ ଚିହ୍ନିନି ଯାହା ସେ ନାରୀ ଆଗରୁ ପ୍ରକାଶ କରେ।
1: ସବୁ ଦୋଷ ଅତହରର ନୁହେଁ, ଗଲା ବର୍ଷଟା ସେ ଆଦିଲା ପାଇଁ ପାଗଳ ଥିଲା, ଆଉ ଆଦିଲା ବି ଚାହୁଁଥିଲା ତାକୁ, ହେଲେ ଆଦିଲା ସିନା ନିଜର ସୀମା ରହିଥାନ୍ତା, ତାର ସେ ଚକରରେ ପଶିବାର ନଥିଲା। ମୋର ତ ଲୋକ ଉପରେ କି ଭରସା,
0: ସବୁ କୁହାକୁହି ହେଉଛନ୍ତି। ଆଦିଲାକୁ ବୁଝିବାକୁ ତାକୁ ବେଶୀ ସମୟ ଲାଗିଲାନି।
1: ହଁ, ସତ କଥା, ଲୋକେ ପରା ଆହୁରି କେତେ କ'ଣ କହୁଛନ୍ତି, ଏ ଘର ଉପରେ କୋଉ ବିପତ୍ତି ମାଡ଼ି ଆସୁଛି କେଜାଣି।
0: ହାଏ,
1: ୟା ଆଲ୍ଲା, ବାହାଘର ସୁରୁଖୁରୁରେ ହେଇଯାଉ, କିଛି ଅଘଟଣ ଯେମିତି ନ ଘଟୁ।
0: ତେଣେ ପରା ଘଟଣା ସୀମା ଟପିଗଲାଣି, ଆଦିଲା ତା ନିଷ୍ପତ୍ତିରେ ଅଟଳ, ତେଣିକି ଯାହା ପଛେ ହେଇଯାଉ।
1: ହେଲେ ଅନ୍ୟମାନେ ତାକୁ ତ ଦେଖି ଚିନ୍ତାରେ ପଡ଼ିଗଲେଣି।
0: କଣ, ମୋ ସ୍ତ୍ରୀ ବି?
1: ତାର ତ ସବୁଠୁ ବେଶୀ ଚିନ୍ତା।
0: କଣ କହୁଛ ମ? ଆଗ, ସେ ଗୋଟାଏ ବିଶ୍ୱକୁମ୍ଭ, ସେ ଜାଣିଛି ଅତହର ତାର ହେଇପାରିବନି, ତା ହାତରେ ଥିଲେ ନା ସେ ଅତହରକୁ ଏ ଦୁନିଆରୁ ଉଭାନ କରିଦବ।
1: କେତେ ବେଇମାନ!
0: ଆଉ ସେ ସ୍ତ୍ରୀ ଲୋକମାନେ, ବିନା ସ୍ୱାମୀର ସ୍ତ୍ରୀମାନେ ମ?
1: ଆଉ କିଛି ନାହିଁ, ଆଉ ଏମିତି ଘଟଣାରେ ତ ରକ୍ତର ସମ୍ପର୍କକୁ ବି ବଳି ଦେଇ ଦିଆଯାଏ।
0: ଚୁପ କର, କୁକୁର ଭୁକୁଛନ୍ତି। ନିଶ୍ଚେ କେହି ପଛ କବାଟ ଦେଇ ଯାଇଛି।
2: ଆଦିଲା, ଆଦିଲା, ଶୁଣ ଆଦିଲା, ଶୁଣ, ତୁ ତା ପାଖକୁ ଯାଆନି।
3: ତୁ କିଏ ମତେ ବାଧା ଦବାକୁ?
2: ସେ ଜାଗା ଭଦ୍ର ମହିଳାଙ୍କ ପାଇଁ ନୁହଁ।
3: ମନେ ମନେ ଭାବୁଥୁକୁ ମୁଁ ସେଠି ଥାନ୍ତି କି?
2: ଯଦି ଶୁଣିବାକୁ ଚାହୁଁଛୁ ତେବେ ଶୁଣ, ଏସବୁ ଏଠି।

0: ଯାହା କେବଳ ମୋର ତାହା ମୋର ନିଜ ଜୀବନ।
1: ବୁଝିଲୁ ଆଦିଲା, ସେ ବେଇମାନ ଲୋକ ଅନ୍ୟ କୋଉ ସ୍ତ୍ରୀକୁ ଭେଟିବାକୁ ଆସିଥିଲା, ଆଉ ତୁ ଛାଏ ଛାଏ ଆସି ତା ଆଗରେ ଠିଆ ହେଇଗଲୁ।

0: ସେ ଟଙ୍କା ପାଇ ସିନା ଆସିଥିଲା ମୁସ୍ତାରି, ହେଲେ ତା ନଜରଟା ସବୁବେଳେ ମୋ ଉପରେ ହିଁ ଥାଏ।
1: ମୁଁ ତତେ ତାକୁ ଛଡ଼ି ନେବାକୁ ଦେବିନି।
0: ଆଚ୍ଛା,
1: ତା ବାହାଘର ଫୈମିତା ସାଙ୍ଗରେ ହିଁ ହବ।
0: ତୁ କିନ୍ତୁ ଭଲ ଭାବରେ ଜାଣିଛୁ ସେ ତାକୁ ପସନ୍ଦ କରୁନି।

0: ତୁ ବି ତାକୁ ଭଲ ପାଉଛୁ ଆଉ ସତ କଥା କହିବାକୁ ଗଲେ ତୁ ବି ତାକୁ ଭଲ ପାଉଛୁ ନୁହେଁ
1: ହଁ ଭଲ ପାଉଛି ମୁଁ ଏ କଥା ଦୃଢ ସ୍ୱରରେ କହୁଛି ଯେ ମୁଁ ତାକୁ ଭଲ ପାଉଛି ଭଲ ପାଉଛି ଭଲ ପାଉଛି
0: ହେଲେ ମୁସ୍ତରୀ ଏଥିରେ ମୋର କିଛି ଦୋଷ ନାହିଁ
2: ମତେ ସାନ୍ତ୍ୱନା ଦେବାକୁ ଚେଷ୍ଟା କରନି କଥାକୁ ଏମିତି ଭୁଲାନି ବୁଝିଲୁ
0: ନା ମୁସ୍ତରୀ ନା
1: ହେଲେ କଣ କରିବି ତୁ ମୋ ପାଇଁ କେବଳ ଗୋଟେ ସ୍ତ୍ରୀ ଲୋକ ଭଳି ଜଣାପଡୁଛୁ ଯାହାର କିଛି ଉପାୟ ନାହିଁ ଯିଏ ବୁଡ଼ିବା କଥା ବୁଡ଼ିବ ଅତହର ମୋର ନୁହଁ
0: ସତରେ ମୁସ୍ତରୀ ଯୋଉ ଦିନଠୁ ମୁଁ ତାକୁ ପାଇଛି ଏ ଘର ମତେ ଭଲ ଲାଗୁନି ମତେ କିଛି ଭଲ ଲାଗୁନି ଆଉ ଆଉ ମୁଁ ତାହା ହିଁ କରିବି ଯାହା ସିଏ କହିବ ସମସ୍ତେ ପଛକେ ମୋ ଶତ୍ରୁ ହେଇଯାଆନ୍ତୁ ମତେ ଯାହା ପଛକେ କହନ୍ତୁ ସେ ସବୁକୁ ମୁଁ ସହିବାକୁ ପ୍ରସ୍ତୁତ ଅଛି ମୁଁ ତାହା ବି ସ୍ୱୀକାର କରିନେବି ମୁସ୍ତରୀ ଯାହା ଯାହା ବିବାହିତ ପୁରୁଷର ସ୍ତ୍ରୀ ହେଲେ ଭୋଗିବାକୁ ପଡେ ସେ ଫୈମିତାକୁ ବାହା ମୋର କିଛି କହିପାରୁ ନାହିଁ ମୁଁ ଏକା ଅନ୍ୟ ଘରେ ରହିବାକୁ ଚାଲିଯିବି ଆଉ ଆଉ ଯେବେ ବି ତାର ଇଚ୍ଛା ହବ ସେ ସେଠିକି ଆସୁଥିବ
2: ନା ତା କଦାପି ହେଇପାରିବନି
1: ଅନ୍ତତ ମୁଁ ବଞ୍ଚିଥିବା ଯାଏ ତାହା ସମ୍ଭବ ହବନି
0: ମୁସ୍ତରୀ ତୁ ତୁ ବାଟ ଛାଡ଼ ମୁଁ ଯିବି
2: ମୁଁ ବି ଦେଖୁଛି ତୁ କେମିତି ଯିବୁ
0: ତୁ ବାଟ ଛାଡ଼ ମୁସ୍ତରୀ ମୋତେ ବାଟ
2: ଛାଡ଼
0: ମୁଁ କହୁଛି ବାଟ ଛାଡ଼ିଦେ ମତେ ଯିବା
3: ବନ୍ଦ କର ଏ ପାଟିତୁଣ୍ଡ ହାଏ ହାଏ ମୁଁ ଏତେ ଅସହାୟ ମୋତେ ସାହାଯ୍ୟ କରିବାକୁ କେହି ଜଣେ ହେଲେ ପୁରୁଷ ଲୋକ ନାହିଁ
1: ଅମି ଦେଖ ଇଏ ସେଠିକି ଯାଇଥିଲା ତା ଜାମାରେ କୁଟା ଖଣ୍ଡ ସବୁ କେମିତି ଲାଗିଛି ଦେଖିଲ
0: ଆଉ ଏଠି ମୁଁ ବନ୍ଦୀ ହେଇ ରହିପାରିବିନି ଦେଖ ଦେଖ ସମସ୍ତେ ଏ ଦେଖ ମୋ ପାଖରେ ଅଛି ଏ ଛୁରୀ ସାବଧାନ ସାବଧାନ କହୁଛି ସମସ୍ତଙ୍କୁ ଆଉ କେହି ପାଦକୁ ଆଗ ବଢ଼ାଉନି
3: ଆଦିଲା
0: ନା ମୁଁ ସ୍ୱୀକାର କରିପାରିବିନି ଅମିଜାନ ମୁଁ ସ୍ୱୀକାର କରିପାରିବିନି
3: ଇଏ କଣ ହେଇଗଲା
0: ଅମିଜାନ ଅମିଜାନ ମୁଁ ଅତଡ ହେଇ ସାରିଛି ଅମିଜାନ ସେ କଥା ବି ଜାଣିଥାଅ ତମେମାନେ ବାହାରକୁ ଯାଅ ତମେମାନେ ବାହାରକୁ ଯାଅ ଆଉ ତାକୁ କହିଦିଅ ଆଜିଠୁ ଏ ଘରର ମାଲିକ ହେଲା ସିଏ ହଁ ହଁ ଏ ଘରର ମାଲିକ ହେଲା ସିଏ
3: ବନ୍ଧୁକ ବନ୍ଧୁକ ତାକୁ ଅଟକେଇଲ ଅଟକା ଅଟକା ତାକୁ
1: ଯେତେ ଗହଣା ଗାଣ୍ଠି ନେଇଯାଇ ପାରୁଛୁ ନେଇଯା ବଦମାସ କୋଠିକାର
3: ସେ ତ ଯିବ ଯାଉ
1: ଚୋର
3: ଯା ଯାଇ ଖୋଜ ତାକୁ ଅତହର କଥା ସରିଲା
0: ସାନ୍ତାଣୀ ତମେ ଅତହରକୁ ମାରିଦେଲ
3: ନାଇଁ ନାଇଁ ସେ ଘୋଡ଼ାରେ ବସି ପଳେଇଲା
1: ଭୁଲ ମୋର ଥିଲା କାରଣ ସ୍ତ୍ରୀ ଲୋକଙ୍କ ହାତରେ ଗୁଳି ଲକ୍ଷ୍ୟସ୍ଥଳରେ ବାଜିପାରେ ନା
3: ମୁସ୍ତରୀ ତୁ ଏସବୁ କାହିଁକି କହୁଛୁ ଯେ
1: ଖାଲି ତାକୁ ଶୁଣିବାକୁ କହିଲି
3: ତୁ ବି ହେଲୁ ନେଇ ମୁସ୍ତରୀ
1: ସୈତାନ ଯଦି ଇଏ ଆହୁରି ଭଲ ହୁଏ
0: କଣ ହେଲା କଣ ହେଲା
1: ଆଦିଲା
0: ଆଦିଲା କଣ ହେଲା ଆଦିଲାର କଣ ହେଇଛି ଆଦିଲାର
3: ଆଦିଲା ଆଦିଲା କବାଟ ଖୋଲ କବାଟ ଖୋଲ ଆଦିଲା
0: କବାଟ ଖୋଲ ଆଦିଲା କବାଟ ଖୋଲ ଆଦିଲା
3: ଆରେ ଆରେ ସାଇ ପଡ଼ିଶା ସବୁ ପାଟିତୁଣ୍ଡ ଶୁଣି ଉଠି ପଡିଲେଣି
0: ଆଦିଲା କବାଟ ଖୋଲ ଆଦିଲା ଆଦିଲା କବାଟ ଖୋଲ
3: କବାଟ ଖୋଲ ଆଦିଲା କବାଟ ଖୋଲ
0: ଆରେ ସେ
3: କବାଟ ଖୋଲ ଆଦିଲା କବାଟ ଖୋଲ ବଦମାସ ଝିଅ କୋଠିକାର କବାଟକୁ ଭାଙ୍ଗି ଦିଅରେ କବାଟକୁ

ଶେଷ ହେଲା ନାଟକ ପରିଣତି। ନାଟକର ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ବୀରଜିସ୍, ଆଦରମଣି ପରାଳ, ହସିନା ଚନ୍ଦମଣି ବେହେରା, ଆତିଲା ମଞ୍ଜୁଳା କୁଅଁର, ଆଇ କୁଞ୍ଜଲତା ଦାସ, ଅମିନା ଶ୍ରବନ୍ତୀ ବୋଷ, ଫୈମିତା ସସ୍ମିତା ମହାପାତ୍ର, ଫତିମା ରୀତାଞ୍ଜଳି ପଣ୍ଡା, କୁଦୁସିଆ ଜୟଶ୍ରୀ ପଣ୍ଡା ଏବଂ ମୁସ୍ତରୀ କ୍ରିଷ୍ଣ ମହାନ୍ତି। ମୂଳ ସ୍ପେନୀୟ ମଞ୍ଚ ନାଟକ ଫେଡେରିକୋ ଗାର୍ସିଆ ଲୋର୍କା, ହିନ୍ଦୀ ବେତାର ନାଟ୍ୟ ରୂପାନ୍ତର ରଘୁବୀର ସହାୟ, ଓଡ଼ିଆ ଅନୁବାଦ ପ୍ରକାଶ ଚନ୍ଦ୍ର ଡାଭେ, ପ୍ରଯୋଜନା ଝରଣା ଦାସ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରତିକାନ୍ତ ଶତପଥୀଙ୍କ କଣ୍ଠରେ ଶୁଣନ୍ତୁ ଗୀତଟିଏ, ଗୀତ ରଚନା ଗୌରହରି ତଳାଇ।

ଗୌରହରି ଦଳେଙ୍କ ରଚନାରୁ ଗୀତଟିକୁ ଗାଇଥିଲେ ରତିକାନ୍ତ ଶତପଥୀ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଏବେ ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଯେ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହିତ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା 37 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା 37 ଡିଗ୍ରୀ ସେଲ୍ସିୟସ୍ ରହିପାରେ। ପାଣିପାଗର ସୂଚନା।

ଆକାଶବାଣୀ କଟକ ଅବଲା ଗୀତରେ ପ୍ରସାର କରୁଛୁ କେତୋଟି ଆଧୁନିକ ଗୀତ କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ନାଜିଆ ସହିଦ ସେ ଗାଇଛନ୍ତି କୀର୍ତ୍ତନ ନାରାୟଣ ପାଢ଼ୀଙ୍କ ରଚନା।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
4: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଅବଲା ଗୀତରେ ଶୁଣୁଥିଲେ କେତୋଟି ଆଧୁନିକ ଗୀତ। ଶିଳ୍ପୀ ଥିଲେ ନାଜିଆ ସାଇଦ ଏବଂ ସୁବାସ ଦାସ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ ପାଲା, ପରିବେଷଣ କରିଛନ୍ତି କାର୍ତ୍ତିକ ଚନ୍ଦ୍ର ବେହେରା ଏବଂ ସାଥୀ ପ୍ରେମାନନ୍ଦ ସାହୁ, ସୁଧାକର ପ୍ରଧାନ, ବଂଶୀଧର ପ୍ରଧାନ, ଶରତ କୁମାର ସାହୁ ଏବଂ ଦିଜବର ପଣ୍ଡା।

0: ଓ ପଣ୍ଡା ବାବୁ,
1: ଆଜ୍ଞା ବାବୁ,
0: ଏ ତ ମଙ୍ଗଳାଚରଣ ସରିଲା। ଆମେ ଆଜି ଯେଉଁ ନାଟକଟି ଆରମ୍ଭ କରିବାକୁ ଯାଉଛେ, ପରିବେଷଣ କରିବାକୁ ଯାଉଛେ, ଇଏ ହୋଇଛି କଣ? ନାଗାନନ୍ଦ ନାଟକ। ଏହାର କବି ହେଲେ କିଏ? ସେ ଅଷ୍ଟମ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଜନ୍ମଗ୍ରହଣ କରିଥିବା ଥାନେଶ୍ୱରର ରାଜା ଯେ କି ପ୍ରଭାକର ବର୍ଦ୍ଧନଙ୍କର ପୁଅ ହର୍ଷବର୍ଦ୍ଧନ ବା ଶ୍ରୀହର୍ଷଙ୍କର ଲିଖିତ ନାଗାନନ୍ଦ ନାଟକର ସଂକ୍ଷେପାର୍ଥରେ ବା ସଂକ୍ଷେପରେ କିଛି ପରିବେଷଣ କରି ଚାଲିଯିବ। ତାହେଲେ ହେଲା କଣ, ବିଦ୍ୟାଧର ସମ୍ରାଟ ଯେ କି ଜିମୁତ କେତୁ, ସେ କଣ କଲେ? ବୃଦ୍ଧ ହୋଇଯିବାରୁ ନିଜର ସୁଯୋଗ୍ୟ ପୁତ୍ର ଜିମୁତ ବାହନ ଉପରେ ରାଜ୍ୟଭାର ନ୍ୟସ୍ତ କରି ଶାଣ୍ଡିଲ୍ୟମୁନିଙ୍କ ଆଶ୍ରମକୁ ଚାଲିଗଲେ। ଏଣେ ବୃଦ୍ଧ ରାଜା ଚାଲିଗଲେ ବାନପ୍ରସ୍ଥ ଆଶ୍ରମ କରିବାକୁ ଶାଣ୍ଡିଲ୍ୟମୁନିଙ୍କ ଆଶ୍ରମକୁ। ଏକାକି ଯୁବରାଜ ଜିମୁତ ବାହନ ତାର ରାଜ୍ୟ ଚଳିବାରେ ଲାଗିଛି। ଚାଲିଗଲା ବହୁତ ଦିନ, ପିତାମାତାଙ୍କର ଅନୁପସ୍ଥିତିକୁ ବହୁତ ଦୁଃଖ ମନେ କରି ଜିମୁତ ବାହନକୁ ଆଉ ଭଲ ଲାଗିଲାନି। ମନେ ମନେ ଚିନ୍ତା କଲେ, ମୁଁ ପିତାମାତାଙ୍କର ସେବା କରିପାରିଲିନି, ତେଣୁ ମୁଁ ଅଯୋଗ୍ୟ ସନ୍ତାନ। ଏ କଥା ଭାବିକିରି ସେ କଣ କରିଛନ୍ତି? ହଉ ବୋଲେ ତିଷ୍ଠ ନଭା।

ଆଜ୍ଞା ଯିମୁତ ବାହନ ମନେ ମନେ ଚିନ୍ତା କଲେ କଣ ନା ପିତା ମାତାଙ୍କ ନିକଟରେ ପୁତ୍ର ଭୂମି ଉପରେ ବସିଲେ ଯେଉଁ ସୁଖ ମିଳେ ସେ ସୁଖ ଏ ରାଜ ସିଂହାସନରେ ମିଳେ ନାହିଁ। ପିତା ମାତାଙ୍କ ପାଦ ସେବାରେ ଯେଉଁ ସୁଖ ମିଳେ ସେ ସୁଖ ଏ ରାଜ୍ୟଭାର ବା ରାଜଭୋଗରେ କେବେ ହେଲେ ମିଳେ ନାହିଁ। ଆଉ କଣ ନା ପିତା ମାତାଙ୍କ ଉଚ୍ଚିଷ୍ଟ ଭୋଜନ କଲେ ଯେଉଁ ସୁଖ ମିଳେ ଏ ସ୍ୱର୍ଗୀୟ ଭୋଜନରେ କିଛି ଲାଭ ନାହିଁ, ୟାର କିଛି ମୁକ୍ତି ନାହିଁ। ଏଣୁ ଗୋଟେ ପଦ ମଧୁସୂଦନ ରାଓ ଲେଖିଲେ ପିତାମାତାଙ୍କ ଉଦ୍ଦେଶ୍ୟରେ, କଣ ପିତାମାତା ପରି ଆଉ।

ହେଲା କଣ ଭାଗବତର ଗୋଟେ ପଦ ଲେଖିଲେ ପିତାମାତାଙ୍କ ଉପକାର ସୁଝି ପାରିବ କେ କୁମର ପୋଷନ୍ତି ଗର୍ଭ ଭାର ହୋଇ ପୁଣି ପାଳନ୍ତି କ୍ଷୀର ଦେଇ ଛାଡି ଦିଅ ଏଣୁ ତାଙ୍କର ସହକର୍ମୀ ସାଙ୍ଗ ଆତ୍ରେୟକୁ ସଙ୍ଗରେ ଧରି ଜିମୁତ ବାହନ କଣ କଲେ ନା ପିତାମାତାଙ୍କୁ ଦେଖିବା ପାଇଁ ମଳୟ ପର୍ବତକୁ ବାହାରିଲେ ଆସିଯାଇଛି ବସନ୍ତ ସମୟ ଚାଲି ଯାଉଛନ୍ତି ରାଜକୁମାର ସାଙ୍ଗରେ ମୈତ୍ର ରହିଛି କେମିତି ବସନ୍ତ ସମୟ ଆସିଲା ପଞ୍ଚଦଶ ଶତାବ୍ଦୀର କବି ଦିନକୃଷ୍ଣ ଦାସ ରସକଲ୍ଲୋଳରେ ଗୋଟା ପଦ ଲେଖିଲେ ବୋଲେ କୁସୁମ ହସ

ଚାଲି ଯାଉଛନ୍ତି ଯୁମୁତ ବାହନ ତାଙ୍କ ମୈତ୍ର ସହିତ ହେଲା କଣ ଅରଣ୍ୟ ଭିତର ଶୋଭାଟା କିଭଳି ହୋଇଛି କବି ସମ୍ରାଟ ଗୋଟେ ପଦ ଲେଖିଲେ ଲେଖିଲେ

କିଛି ବାଟ ଯିବା ପରେ ଜିମୁତ ବାହନର ଦକ୍ଷିଣ ଚକ୍ଷୁ ସ୍ପନ୍ଦନ ହେଲା। ଜିମୁତ ବାହନ କହିଲେ ବିଦୂଷକ ମୈତ୍ର ଦକ୍ଷିଣ ସ୍ପନ୍ଦତ ଚକ୍ଷୁ ଫଳାକାଂକ୍ଷା ନମେ କୋଚିତ ନତ ମିଥ୍ୟା ମୁନି ବଚହ ଅଥ ଈଶ୍ୱତି ହେ ମୈତ୍ର ମୋର ଡାହାଣ ଚକ୍ଷୁ ସ୍ପନ୍ଦନ ହେଉଛି, ବାରମ୍ବାର ସ୍ଫୁରଣ ହେଉଛି। ଏଣୁ ମୁଁ ବିଚାର କରୁଛି ବା ମୁଁ ଭାବୁଛି ଭବିଷ୍ୟତରେ କିଛି ଶୁଭ କାର୍ଯ୍ୟ ମୋର ଆସିବ କି, ମତେ ଲାଭ ହେବ କି, ଏଇ କଥା ମନେ ମନେ ବିଚାର କରି ଜିମୁତ ବାହନ ତାକୁ କଣ କରିଛନ୍ତି ନା ଖଣ୍ଡ ବାଟ ଚାଲି ଯାଇଛନ୍ତି। ମୂଳ ପର୍ବତ ନିକଟବର୍ତ୍ତୀ ଦେଖିବାକୁ ପାଇଲେ ଏକ ଗୌରୀ ମନ୍ଦିର, ସେ ଗୌରୀ ମନ୍ଦିର ନିକଟରେ ପହଞ୍ଚି କଣ କଲେ ସେଠି ପଚାରୁଛନ୍ତି ଆତ୍ରେୟ, ଇଏ ତ ଗୌରୀ ମନ୍ଦିର, ଏଠାରେ କଣ ଗୋଟେ ଶବ୍ଦ ଶୁଭୁଛି, ନାରୀମାନଙ୍କର ସ୍ୱନ ଶୁଭୁଛି, ତେଣୁ ଲେଖିଲେ ଗଙ୍ଗାଧର ମେହେରମ।

ଆଜ୍ଞା ଦେଖିଲେ ଜଣେ ଯୁବତୀ ବୀଣା ବାଦନ କରୁଛନ୍ତି ଏବଂ ଦୁଇ ପାର୍ଶ୍ୱରେ ଦୁଇ ଜଣ ଯୁବତୀ ତାଙ୍କ ନିକଟରେ ବସିଛନ୍ତି। ତେଣୁ ସେ ବୀଣା ସ୍ୱନକୁ ଶୁଣି ଜିମୁତ ମିତ୍ର ସହ ଗୌରୀ ମନ୍ଦିର ନିକଟରେ ପହଞ୍ଚିଗଲେ। କଣ ହେଲା କଣ ଦେଖିଲେ

ଦେଖିଲେ ଆନନ୍ଦ ପ୍ରତିମା ପ୍ରାୟ ମନୋହର ମୂର୍ତ୍ତି ଯୁବତୀ ତିନି ଏଣୁ ଯାହା ପୂଜା ପାଇଁ ଥାଉ ଏକ ସୁମ ଧନମ ନେତ୍ର ଭ୍ରମର ଇତ୍ୟ ଅବସରରେ ହେଲା କଣ ସେ ଯୁବତୀ ମାନେ ବସିଛନ୍ତି ଏବଂ କଥାବାର୍ତ୍ତା ହେଉଛନ୍ତି ବୀଣା ବାଦନ ସରିଯାଇଛି ସେଇଠି ମଳୟାବତୀ କଥାବାର୍ତ୍ତାରୁ ଜାଣିଲେ ଯେ ଜଣଙ୍କର ନାମ ମଳୟାବତୀ ଏବଂ ଚତୁରିକା ଏବଂ ମନୋହାରିକା ହେଉଛନ୍ତି ତାଙ୍କର ଦୁଇ ଜଣ ସଖୀ ସେହି ସମୟରେ ମଳୟାବତୀ କହିଲେ ସଖୀ ଲୋ ଏ ଗତ ରାତ୍ରିରେ ଗୌରୀଦେବୀ ମତେ ସ୍ୱପ୍ନରେ କହିଥିଲେ କଣ କହିଲେ ବିଦ୍ୟାଧର ସମ୍ରାଟ ଜିମୁତ ବାହନ ତୁମର ଭାବି ସ୍ୱାମୀ ହେବେ ଏବଂ ତୁମକୁ ସେ ଆଦର ସହକାରେ ପତ୍ନୀ କରି ତାଙ୍କ ରାଜ୍ୟକୁ ନେଇଯିବେ ଆଜ୍ଞା ଏ କଥାବାର୍ତ୍ତା ଶୁଣି ଜିମୁତ ବାହନ ଆଉ କାଳ ବିଳମ୍ବ ନ କରି ସେ କଣ କଲେ ସେ ଯୁବତୀ ମାନଙ୍କ ନିକଟରେ ଯାଇ ପହଞ୍ଚି ଗଲେ ଯେତେବେଳେ ପହଞ୍ଚି ଯାଇଛନ୍ତି ସେଇ ସମୟରେ ମଳୟାବତୀ ଦେଖିଦେଇଛି କାହା ରୂପ ଜିମୁତ ବାହନକୁ ଯେତେବେଳେ ଦେଖିଦେଇଛି କଣ ଦେଖିଲେ

ପୁଣି ମନେ ପଡ଼ିଯାଇଛି ତାଙ୍କ ରୂପଟି କିଭଳି ହୋଇଛି ନୀଳକଣ୍ଠ ଦାସ ପନ୍ତସଖା ନୀଳକଣ୍ଠ ଦାସ ଗୋପବନ୍ଧୁଙ୍କ ସମସାମୟିକ ନୀଳକଣ୍ଠ ଦାସ ଗୋଟେ ପଦ ଲେଖିଲେ ବାଳ ଭାନୁ ପରି ବଦନ।

ଆଜ୍ଞା ଇଏ ସିନା ଭାବନାରେ ରହିଗଲା, ଏଣେ କଣ ହେଇଛି ଉପେନ୍ଦ୍ର ଭଞ୍ଜ ଗୋଟା ପଦ ଲେଖିଲେ ବଳୟବତୀ ଭାବୁଛି ଯେ ଭାଳୁଛି ନୁ ହଇବାର ନାହିଁ ଭୁଲ ହେଲା କଣ ଏମିତି ଭାବୁଛି ସୁନ୍ଦର ରୂପ ଦେଖି ତାଙ୍କର ମନ ବସିଭୂତ ହୋଇଯାଇଛି, ମନେ ମନେ ଭାବୁଛି ଏ ବୋଧେ ଏବେ ଜୀବନ୍ତ ବାହାନ। ଏଇ ସମୟରେ ଜୀବନ୍ତ ବାହାନ ଭାବୁଛି କଣ କଣ ଭାବିଲା, ଗୋଟେ ପଦ ସର୍ବାଙ୍ଗ ସୁନ୍ଦରୀ ବିଦ୍ୟାଧର ଲୋକନାଥ ବିଦ୍ୟାଧରଙ୍କ ଲେଖା ବୁଝିଲେ, ଚତୁର୍ଦ୍ଦଶ ଶତାବ୍ଦୀର କବି ବୋଲେ କାହାର

ହଉ ଲକ୍ଷ୍ୟ କରିବେ ମହାନନୀୟ ଶ୍ରୋତା ମଣ୍ଡଳୀ ଆଜ୍ଞା ଏଣେ ଉଭୟ ଉଭୟଙ୍କର ରୂପ ଦେଖିଲେ ଠିକ ଏତିକି ବେଳେ ଏତିକି ବେଳେ ସମ୍ରାଟ ବିଦ୍ୟାଧର ଯେ କି ଜିମୁତ ବାପା ଜିମୁତ ବାହନଙ୍କର ବାପା ତାଙ୍କ କଥା ମନେ ପଡିଗଲା ଜିମୁତ ବାହନ ଚାଲିଗଲେ ଏଇ ସମୟରେ କଣ ହୋଇଛି ବିଶ୍ୱାବସୁ ଯେ କି ମୋଳାବତୀଙ୍କର ବାପା ବିଶ୍ୱାବସୁଙ୍କ ନିର୍ଦ୍ଦେଶରେ ଦୂତ ଆସି ମୋଳାବତୀ ଏବଂ ତାଙ୍କର ସଖୀ ମାନଙ୍କୁ ନେଇ ଚାଲିଗଲେ ଚାଲି ଯାଉଛନ୍ତି ମୋଳାବତୀ ଜିମୁତ ବାହନ ଚାହିଁଛନ୍ତି ଗୋଟା ପଦ ଶର୍ମିଷ୍ଠା ଦେବଦାନୀ ନନ୍ଦକିଶୋର ବଳଙ୍କ ବୋଲେ ରହି ରହି ଚାହିଁ ପଛକୁ କାମିନି ଇତର ନିମିତ୍ତ ବ୍ୟାଜେ ଏ ଶତ୍ରୁ ତଳ ଅପାଙ୍ଗେ ଢାଳିଲା ନିରେଖି ତରୁଣ ରାଜେ ଚାହିଁ ଚାହିଁ ଚାଲିଗଲେ ଏଣେ ଜମା ଚାଲିଗଲେ ଆଚ୍ଛା ଜିମୁତ ବାହନ ତାଙ୍କ ବାଟରେ ଚାଲିଗଲେ କଣ ହେଲା କିଛି ଦିନ ବିତି ଯାଇଛି ଜିମୁତ ବାହନର ରୂପ ଗୁଣ ଏକୁ ଚିନ୍ତା କରି କଣ ହେଇଛି ନା ଆଜ୍ଞା ଆଉ ମୋଳାବତୀଙ୍କୁ ନିଦ ହେଲା ନାହିଁ ମୋଳାବତୀ ସଦାସର୍ବଦା ସେଇ ଜିମୁତ ବାହନ କଥା ଭାବିଲେ ଗୋଟା ପଦ କବି ସମ୍ରାଟ ଉପେନ୍ଦ୍ର ବନ୍ଦ ବୈଦେଶିକ ବିଳାସରେ ଲେଖିଲେ ଆଉ ମୋଳାବତୀଙ୍କୁ କିଛି ଭଲ ଲାଗିଲା ନାହିଁ ତେଣୁ କଲେ କଣ ବୋଲେ ବିରତ ନ

ଖର୍ଚ୍ଚ କରିବା ମାନନୀୟ ଶ୍ରୋତା ମଣ୍ଡଳୀ, ଯମକ ହେଲା 20 ପ୍ରକାର, ଭଞ୍ଜଙ୍କର ଏହେଲା ଆଦ୍ୟ ଯମକ। ଆଜ୍ଞା, ବିରୋଚନ ବୋଲନ୍ତେ ରୋଚନ, ରୁଚିଲା ନାହିଁ କୌଣସି ଖାଦ୍ୟ ପଦାର୍ଥ, ତାକୁ ଭଲ ଲାଗିଲା ନାହିଁ। ବିରୋଚନ କଣ, ବିରୋଚନ କଣ ବୋଲନ୍ତେ ଚନ୍ଦ୍ରକିରଣ, ଚନ୍ଦ୍ରକିରଣ ଭଲ ଲାଗିଲା ନାହିଁ। ଆଚ୍ଛା, ବିରୋଚନ କଣ ବୋଲନ୍ତେ କର୍ପୁର, କର୍ପୁରଟା ଥଣ୍ଡା, ତେଣୁ

ଯୁଆଡେ ଅନେଇଲେ ଜେମା ଯୁଆଡେ ଚାହିଁଲେ ଯେଉଁ ଦିଗକୁ ଚାହିଁଲେ ତାଙ୍କୁ ଦେଖାଗଲେ ଜୀବନ୍ତ ବାହନ ଜେଣେ ଚାହିଁଲେ ତେଣେ ସେଇ ଦିଶେ ଚକ୍ଷୁ ବୁଝିଲେ ହୃଦୟରେ ପ୍ରକାଶ ଆଖି ବୁଝିଦେଲେ ହୃଦୟ ମଧ୍ୟରେ ଆସିକିରି ସେଇ ଜୀବନ୍ତ ବାହନଙ୍କ ରୂପ କଣ କରିବେ କାହିଁକି କାହିଁକି ଜୀବନ୍ତ ବାହନକୁ ଏତେ ଭଲ ପାଇଛନ୍ତି ଏ କଥା ପଞ୍ଚଦଶ ଶତାବ୍ଦୀରେ ମହାନିର୍ବାଣତନ୍ତ୍ରରେ ଲେଖା ଅଛି କଣ ବଳିଦାତା କଣ ଦାତା ଦାତା ଜୀବନ୍ତ ବାହନ ମାନ୍ଧାତା ତ ଶିବିର ଦାତା ମୁଖ୍ୟ ଦାତା ଜନାର୍ଦ୍ଦନ ଜୀବନ୍ତ ବାହନ ବିଷ୍ଣୁଙ୍କ ସହିତ ସମାନ ଇଏ ଆର୍ଯ୍ୟାବର୍ତ୍ତରେ ବହୁ ଅତୀତରେ ଛଅ ଜଣ ଦାନୀ ଥିଲେ ଛଅ ଜଣ ଦାନୀଙ୍କ ମଧ୍ୟରେ ଜୀବନ୍ତ ବାହନ ହେଲେ ଅନ୍ୟତମ ତେଣୁ ଜୀବନ୍ତ ବାହନ ଜଣେ ଯୋଗ୍ୟବନ୍ତ ପୁରୁଷ କାହିଁକି ନା ଗଙ୍ଗାଧର ମହାରାଜ ଲେଖିଛନ୍ତି ଆଉ ଏକ କଥା ଲୋଡ଼ ଇସୁନ୍ଦରୀ ଯଦା ସଦା ପରାକ୍ରମଶାଳୀ

ବିମୁକ୍ତ ବାହନ କଥା ଭାବୁଛନ୍ତି ହେଲେ କଣ ହେବ ବିମୁକ୍ତ ବାହନ ତ ଆଉ ରାଜି ହେଉନାହାନ୍ତି ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ତେଣୁ ମନ ଦୁଃଖରେ ଜମା ବସିଛନ୍ତି ଏହି ସମୟରେ ସଖୀମାନେ ଆସି କହିଲେ ଚତୁରିକା ମନୋହାରିକା କହିଲେ କହିଲେ ଆଲୋ ମଳୟାବତୀ ତୁ କିଆଁ ଦୁଃଖ ମନରେ ବସିଛୁ ଲେଖିଲେ କବି ସମ୍ରାଟ ଉପେନ୍ଦ୍ରବନ୍ଧ ଲାବଣ୍ୟବତୀରେ ବୋଲେ

ସଖୀ ମାନେ କହିଲେ ଭଲ ହେଲା ଭଲ ହେଲା, ତୁମେ ମନେ ମନେ ତାଙ୍କୁ ସ୍ୱାମୀ କରିଦେଇଛନ୍। ସେଇଠି ମଳୟାବତୀ କହିଲେ ସଖିଲୋ, ଲେଖିଲେ ଶର୍ମିଷ୍ଠାରେ ନନ୍ଦ କିଶୋର ବଳ, କହିଲେ ଅଧିକ ଦିନ ମୁଁ

ସ୍ୱରର ସଖୀ ମାନେ କହିଲେ ଆଲୋ ଅକାତ ଦଳକୁ ଗୋଡ ବଢାଇଲୁ ବୁଢ଼ି ଜୀବନ ଉଠିବୁ ସଖୀ ମାନେ ସମସ୍ତେ କହିଲେ ମଳୟାବତୀ ତୁ ବିବାହ ସିଦ୍ଧାନ୍ତ କରିବା ପୂର୍ବରୁ ସେ ନାୟକକୁ ସିଦ୍ଧାନ୍ତ କରିବା ପୂର୍ବରୁ ତୋ ପିତାମାତାଙ୍କୁ ପଚାରିଛୁ ତୁ କାହାକୁ ପଚାରିନୁ ଲେଖିଲେ କବିସୂର୍ଯ୍ୟ ବଳଦେବ ରଥଙ୍କର ପଦେ ଖ ଖ ଚମ୍ପୁ ବୋଲେ

0: ମାନେ କଣ ହୋଇଛି? ମନେ ମନେ ସ୍ଥିର କଲେ ଯେ ଆଉ ଏ ପ୍ରାଣ ରଖିବି ନାହିଁ, ଏଣୁ କାହାକୁ କିଛି ନ କହି ମଳୟାବତୀ କଣ କରିଛି ନା, ଯେଉଁ ଗୌରୀ ଦେବୀ ତାଙ୍କୁ ସମ୍ମତି ଦେଇଥିଲେ ଯେ ଜିମୁତ ଭାନ ତୁମର ସ୍ୱାମୀ ହେବେ, ମୁଁ ଯାଉଛି ସେଇ ଗୌରୀ ଦେବୀଙ୍କୁ ସାକ୍ଷୀ ରଖି ତାଙ୍କ ସମ୍ମୁଖରେ ଥିବା ଚନ୍ଦନ ବୃକ୍ଷରେ ଫାଶି ଲଗାଇ ଆତ୍ମହତ୍ୟା କରି ଆଜ୍ଞା ସୁଯୋଗ
1: ସମୟକୁ
0: ଲକ୍ଷ୍ୟ କରି ମଳୟାବତୀ କଣ କରିଛି ନା, ଯେତେବେଳେ ଫାଶି ଲଗେଇବାକୁ ଯାଏ ଠିକ ସେତିକି ବେଳେ ଜିମୁତ ଭାନ ଆସି ପ୍ରବେଶ କରି ତାଙ୍କୁ ଉଦ୍ଧାର କଲେ, ତା ସାଙ୍ଗେ ସାଙ୍ଗେ ବିବାହ ପାଇଁ ମଧ୍ୟ ସହମତି ପ୍ରକାଶ କଲେ। ଏଇ ଖବର ପାଇଲା ରାଜା ବିଶ୍ୱାବସୁଙ୍କୁ, ଯେ କି ମଳୟାବତୀଙ୍କର ପିତା। ବିଶ୍ୱାବସୁ ମନେ ମନେ ଚିନ୍ତା କଲେ, କଣ କରିବି, ଝିଅ ବିବାହ ନ କରିବାରୁ, ବିବାହ ନ ହେବାରୁ ମୋତେ ନିନ୍ଦା ହେବ। ଏ କଥା ବ୍ୟାସଦେବ ଗୋଟା ପଦ ଲେଖିଲେ, କଣ ଅପରାଧ।

ଆରେ ହେଲା କଣ ମଳୟାବତୀ କାନ୍ଦି କାନ୍ଦି ସ୍ୱାମୀଙ୍କୁ ଖୋଜି ଖୋଜି ଆସି ସେଇ ମଳୟ ପର୍ବତ ଉପରେ ବଧଶିଳା ନିକଟରେ ପହଞ୍ଚିଗଲେ। ଏଣେ ଗରୁଡ଼କୁ ସେ ଯେତେବେଳେ ଧିକାର କରିଛନ୍ତି ଗରୁଡ଼ ମନେ ମନେ ସ୍ୱୀକାର କଲେ ଯେ ଇଏ ନାଗ ନୁହେଁ, ଇଏ ହେଉଛନ୍ତି ଆଉ ଜଣେ ମହାପୁରୁଷ। ଏଣୁ ଆପଣମାନେ କାହିଁକି ମନ ଦୁଃଖ କରୁଛନ୍ତି? ମୁଁ ଯାଉ ଦେବରାଜ ଇନ୍ଦ୍ରଙ୍କୁ କହି ଅମୃତ ସିଞ୍ଚନ କରିବାକୁ ବଞ୍ଚେଇ ଦେବି। ସେହି ସମୟରେ ଗୌରୀ ମାଙ୍କୁ ଯେତେବେଳେ ମଳୟାବତୀ ଉପାସନା କରେ, ତେଣୁ ମଳୟାବତୀ ଯେତେବେଳେ ଗୌରୀ ମାଙ୍କୁ ଡାକିଲା, ଗୌରୀ ମା କଣ କଲେ? ଆସି ସେଇଠାରେ ଦିମୁତ ବାହନକୁ ବଞ୍ଚାଇ ଦେଲେ। ଏଣୁ ଦିମୁତ ବାହନ ବଞ୍ଚିଗଲେ, ଯେଉଁ ଅତୀତରେ ଯେଉଁ ନାଗବଂଶ କ୍ଷୟ ହୋଇଯାଇଥିଲା ସେମାନେ ମଧ୍ୟ ବଞ୍ଚିଗଲେ। ହଉ ଏବେ ହେଲା କଣ, ଶିବମସ୍ତୁ ସର୍ବଜଗତାଂ ପରିହିତ ନିରତା ଭବନ୍ତୁ ଭୂତଗଣା। ହଉ ବୋଲେ ଦିନେ ଜନ ଶରଣ।

ଲୋକଗୀତରେ ପ୍ରଚାର କଲୁ ପାଲା। ପରିବେଷଣ କଲେ କାର୍ତ୍ତିକ ଚନ୍ଦ୍ର ବେହେରା ଏବଂ ସାଥୀ।

ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ ଆକାଶବାଣୀ କଟକ ଆରମ୍ଭ କରୁଛୁ ଶ୍ରୋତାବନ୍ଧୁଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ପ୍ରଥମ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ବିଶ୍ୱଭୂଷଣ ବିଶ୍ୱାଳ ନଳପାହି କେରଡ଼ାଗଡ଼ ମଦନପୁର କେନ୍ଦ୍ରାପଡ଼ାରୁ ଆପଣ ଅନୁରୋଧ କରିଛନ୍ତି ଦୁଦ୍କା କର ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ ଯାହାକୁ ଗାଇଛନ୍ତି ମହମ୍ମଦ ଅଜିଜ ଏବଂ ଅନୁରାଧା ପଡ଼ୱାର ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ

ଏହି ସେମିଷ୍ଟକୁ ଦେଇଛନ୍ତି ଲକି ସୋମ ବୋଗୁଡ଼ା ଗଞ୍ଜାମରୁ। ଆପଣମାନେ ଅନୁରୋଧ କରିଛନ୍ତି ହୀରାଞ୍ଚା ଚଳଚ୍ଚିତ୍ରରେ ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ଲତା ମଙ୍ଗେସ୍କର। ଆପଣମାନଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସେକ୍ଟର 11 ସିଟି କଟକରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ଦେଖ ଖବର ରଖ ନଜର ଗୀତଟିକୁ ଶୁଣିବା ପାଇଁ ଯାହାକୁ ଗାଇଛନ୍ତି ମହମ୍ମଦ ଦାସ ଇସ୍ ଜାନକୀ ଏବଂ ତନସେନ ସିଂ। ଆପଣମାନଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ସେମିତିକୁ ଦେଇଛନ୍ତି ସୋମନାଥ ସାହୁ ଜିକରଣ ପଟା ମଣ୍ଡାଇ କେନ୍ଦ୍ରାପଡ଼ାରୁ ଆପଣ ଅନୁରୋଧ କରିଛନ୍ତି ଖତ୍ର କେ ଖିଲାଡ଼ି ଚଳଚ୍ଚିତ୍ର ତୁମସେ ବନା ମେରା ଜୀବନ ଏହି ଗୀତଟିକୁ ଶୁଣିବା ପାଇଁ ଆପଣଙ୍କର ଅନୁରୋଧର ଗୀତଟିକୁ ଶ୍ରୋତାବନ୍ଧୁ ଆପଣଙ୍କୁ ଶୁଣି ଦେଉଛୁ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ମହମ୍ମଦ ଅଜିଜ୍।

ଏହି ସେମିଷ୍ଟିକୁ ଦେଇଛନ୍ତି ପ୍ରଭାକର ପାତ୍ର, ପ୍ରମୋଦ ପାତ୍ର, ମହମ୍ମଦପୁର ବିଲହାଟ କଟକରୁ। ଆପଣମାନେ ଅନୁରୋଧ କରିଛନ୍ତି ଦଣ୍ଡାବଳଙ୍କ ଚଳଚ୍ଚିତ୍ରର ଟାଇଟଲ ସଙ୍ଗଟିକୁ ଶୁଣିବା ପାଇଁ। ଆପଣଙ୍କ ଅନୁରୋଧରେ ଗୀତଟିକୁ ଶୁଣାଇ ଦେଉଛୁ। ଗୀତଟିକୁ ଗାଇଛନ୍ତି ଅକ୍ଷୟ ମହାନ୍ତି ଏବଂ ସାଥୀମାନେ।

ଆପଣମାନେ ହେଲେ ଭବାନୀ ବାଣୀପ୍ରସାଦ, ଝିଅ ସୃଷ୍ଟି ଶୁଭଲକ୍ଷ୍ମୀ, ପୁଅ ଆର୍ଯ୍ୟନ, ବ୍ଲକ ଛକ ନିଶ୍ଚିନ୍ତ କୋଇଲି କଟକରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଭିଗି ଭଲ୍କେ ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟିକୁ ଦେଇଛନ୍ତି ପ୍ରମୋଦ କୁମାର ସାହୁ ଢିଅସାହି କାଦୁଆପଡ଼ା ଜଗତସିଂହପୁରରୁ। ଆପଣ ଅନୁରୋଧ କରିଛନ୍ତି ଦିଲ ତୋ ପାଗଲ ହେର ଭୋଲିସି ସୁରତ ଗୀତଟିକୁ ଶୁଣିବା ପାଇଁ। ଆପଣଙ୍କୁ ଶୁଣାଇ ଦେଉଛୁ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ଭବାନୀ, ସମୀକ୍ଷା ସନ୍ତୋଷ, ନିର୍ମଳା, ମାମାଲି, କନ୍ତଲ, ଆଠଗଡ଼ରୁ। ଆପଣମାନେ ସମସ୍ତେ ପବି ଚଳଚ୍ଚିତ୍ରର ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ। ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଶୈଳେନ୍ଦ୍ର ସିଂ ଏବଂ ଲତା ମଙ୍ଗେସ୍କର।

ସ୍ମିତାଦାସ ମାମୁନି ପୂଜା ସୌରୀ ମାନସିଂପୁର ବହୁଗ୍ରାମ କଟକରୁ ଆପଣମାନେ ସମସ୍ତେ ହିନ୍ଦୀ ଚଳଚ୍ଚିତ୍ର ରାମ ଲଖନର ମାଇ ନେମ୍ ଇଜ୍ ଲଖନ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ। ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ, ଅନୁରାଧା, ନିତିନ ମୁକେଶ।

ଶେଷ ଏସଏମଏସ ଟି ହେଉଛି ଦେଇଛନ୍ତି ମଞ୍ଜୁ ନାନୀ ତାଙ୍କର ଝିଅ ଜାଗିନସେନୀ ପ୍ରିୟ ମୃତ୍ୟୁଞ୍ଜେ କେନ୍ଦ୍ରାପଡ଼ା କରୁଆ ଟିକନପୁରରୁ ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣେଇ ଦେଉଛୁ। ଗାଇଛନ୍ତି ଅଭିଜିତ ଅଲକାୟାଗ୍ନିକ ଏବଂ ଆଦିତ୍ୟ ନାରାୟଣ। ଚଳଚ୍ଚିତ୍ର ବିବି ନମ୍ବର 1।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଗୀତଟିକୁ ଗାଇଛନ୍ତି ହୈମନ୍ତୀ ଶୁକ୍ଲ ଏବଂ ସାଥୀମାନେ ଚଳଚ୍ଚିତ୍ର ଏଇ ଆମ ସଂସାର।

ପରବର୍ତ୍ତୀ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ହୈମନ୍ତୀ ଶୁକ୍ଲା, ଅକ୍ଷୟ ମହାନ୍ତି, ଚଳଚ୍ଚିତ୍ର ଏଇ ଆମ ସଂସାର।

0: ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ମାନ୍ନା ଦେ। ଗୀତ ରଚନା ପ୍ରେମ ଧୱନ, ଚଳଚ୍ଚିତ୍ର ଏକ ଫୁଲ ଦୋ ମାଲି।
1: अच्छे बच्चे नहीं रोया करते और तुम तो बहुत ही अच्छे बच्चे हो।